जय हो राधे श्याम की, जय हो सियाराम की, और जय हो बंबई धाम की। ई है

କାର୍ଯ୍ୟକ୍ରମର ପ୍ରାରମ୍ଭିକ ଗୀତଟିକୁ ଗାଇଛନ୍ତି ଅନ୍ୱେଷା, ସବବ ସବ୍ରି ଏବଂ ସାଥୀମାନେ। କଥାଚିତ୍ର ପ୍ରେମ ରତନ ଧନ ପାୟୋ।

ପରବର୍ତ୍ତୀ କଥାଚିତ୍ର ପ୍ରେମ ଗୀତ। ଗୀତଟିକୁ ଗାଇଛନ୍ତି ଜଗଜିତ ସିଂହ।

ଆକାଶବାଣୀ କଟକ ଆଜି ମଙ୍ଗଳବାର 1948 ଶତାବ୍ଦ ଜ୍ୟେଷ୍ଠ 26 ଦିନ ଇଂରାଜୀ 2026 ମସିହା ଜୁନ୍ ମାସର 16 ତାରିଖ ସମୟ ବର୍ତ୍ତମାନ ସକାଳ 5:58 ଆମର ଅଗଣିତ ପ୍ରିୟ ଶ୍ରୋତାବନ୍ଧୁଙ୍କୁ ପ୍ରଭାତୀ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ପ୍ରସାରିତ ହେଉଛି।

ଆଜିର ବନ୍ଦନାର ପରବର୍ତ୍ତୀ କଣ୍ଠଶିଳ୍ପୀ ସୁଧା ମିଶ୍ର। ଶିଳ୍ପୀ ଗାଇଛନ୍ତି ବୈଷ୍ଣବ ପାଣିଙ୍କ ରଚନା। ଚକ୍ରଧର ଚୌବାହା ଚରଣ କମଳେ ନଦେଲେ ରାହା ଜଗବନ୍ଧୁ ହେ ମୋତେ ଚରମେ କେ ହେବ ସାହା।

ଯିବୁ ଯେବେ ଆର ପାରିକି ମାନ ମୋର ବୋଲ ଭଜ ହରିଙ୍କି। ଗୌରଚରଣ ଅଧିକାରୀଙ୍କ ରଚନା, ଗାଇଛନ୍ତି ବିଶ୍ୱନାଥ ରାଓ।

ପତିତର ସେଇ ଦରଦି ବନ୍ଧୁ ତୁ ପତାକା ଉଡ଼ାଏ ଯିଏ କହରେ କାଳିଆ ଆପଣା ଲୋକକୁ ପତିତ କରୁଛି କିଏ। ଆଜିର ବନ୍ଦନର ଏହି ଶେଷ ଭକ୍ତିଗୀତ ଗାଇଛନ୍ତି ରାଜେନ୍ଦ୍ର କୁମାର ସ୍ୱାଇଁ।

0: ଏଇଠି ଶେଷ ହେଲା ଆଜିର ବନ୍ଦନା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ। ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଆକାଶବାଣୀ କଟକ ଶୁଣନ୍ତୁ। ଅନୁଚିନ୍ତା ଉପସ୍ଥାପନା କରିଛନ୍ତି, ସତ୍ୟ ଚୈତନ୍ୟ ବ୍ରହ୍ମଚାରୀ।

ପ୍ରଣାମ ଶ୍ରୋତା ବନ୍ଧୁ, ଆମ ଭାରତ ଏକ କୃଷି ପ୍ରଧାନ ଦେଶ। ଏଠି 60% ଲୋକ କୃଷକ। ଆମର ଅଧିକ ଉପାର୍ଜନ କୃଷିରୁ ହିଁ ଆସିଥାଏ। ତେଣୁ କୃଷିକୁ ଭାରତର ଆର୍ଥିକ ମେରୁଦଣ୍ଡ ଭାବରେ ଗ୍ରହଣ କରାଯାଏ। ଭାରତର ବିଭିନ୍ନ ଅଞ୍ଚଳରେ ପାଳିତ ହେଉଥିବା ପର୍ବପର୍ବାଣୀ ସହିତ କୃଷିକୁ ବି ଯୋଡ଼ି ଦିଆଯାଇଥାଏ। ଓଡ଼ିଶା ମଧ୍ୟ କୃଷିକୁ ବେଶ୍ ଗୁରୁତ୍ୱ ଦେଇଛି। କୃଷିଭିତ୍ତିକ ରାଜ୍ୟ ଭାବରେ

ଓଡ଼ିଶାର ଅନେକ ପର୍ବପର୍ବାଣୀ ସହିତ କୃଷି କୃଷକ ଓ ପ୍ରକୃତି ଯୋଡ଼ି ହୋଇଛନ୍ତି। ତା ଭିତରୁ ମାଟିକୁ ପୂଜା କରିବା ସମ୍ମାନ ଦେବା ପାଇଁ ଗୋଟିଏ ସ୍ୱତନ୍ତ୍ର ପର୍ବ ହେଉଛି ରଜ ପର୍ବ। ଏଠି ଏକାଧାରରେ ସାମାଜିକ ପାରମ୍ପରିକ କୃଷି ଓ ପ୍ରକୃତିକୁ ଉପାସନା କରାଯାଏ। ଏହା ଓଡ଼ିଆମାନଙ୍କର ବଡ଼ ପର୍ବ, ଏହାକୁ ଗଣପର୍ବ ବି କୁହାଯାଏ। ଗ୍ରୀଷ୍ମ ଉତ୍ତାପରେ ସମଗ୍ର ପୃଥିବୀ ଆଉଟି ହୋଇଥାଏ। ଠିକ୍ ଏତିକିବେଳେ ପୃଥିବୀ ପୃଷ୍ଠରୁ ବାଷ୍ପ ସହ ଏକ ପ୍ରକାର ସ୍ୱତନ୍ତ୍ର ତରଳ ପଦାର୍ଥ ନିଗିଡ଼ିଥାଏ। ସେହି ତରଳ ପଦାର୍ଥକୁ ପୃଥିବୀ ମାତାର ରଜ ବୋଲି ଶାସ୍ତ୍ରରେ କୁହାଯାଇଛି। ଯେମିତି ନାରୀଟିଏ ନିର୍ଦ୍ଦିଷ୍ଟ ବୟସରେ ସନ୍ତାନ ଧାରଣ ପାଇଁ ଉପଯୁକ୍ତ ହୁଏ, ଠିକ୍ ସେମିତି ରଜସ୍ୱଳା ମାଟି ଚାଷ ପାଇଁ ଉର୍ବର ହୋଇଥାଏ। ସବୁ କାମଧାମ ସାରି ଚାଷୀ ଭାଇ ଟିକେ ବିଶ୍ରାମ କରିଥାନ୍ତି। ଖାଲି ତ ବିଶ୍ରାମ କରିବେନି, ତା ସହିତ ଏହି ତିନି ଦିନକୁ ମୌଜ ମଜଲିସ୍ରେ ବି ବିତେଇ ଦିଅନ୍ତି। ପିଠାପଣା ସଜବାଜ ସହିତ ବନ୍ଧୁମେଳରେ ଦିନ କାଟି ଦିଅନ୍ତି। ତା ସହିତ ଗୋଟିଏ ବଡ଼ କଥା ହେଲା, ଯେଉଁ ପ୍ରକୃତି ଆମକୁ ଜୀବନ ଜୀବିକା ଦେଇଛି, ସେହି ପ୍ରକୃତିକୁ ଶ୍ରଦ୍ଧା ସମ୍ମାନ ଓ ଭକ୍ତିର ସହିତ ପୂଜା କରାଯାଏ, କୃତଜ୍ଞତା ଜଣାଯାଏ। ଏମିତିରେ ତ ଆମେ ପାଣି ପବନ ନିଆଁ ଆକାଶ ଗଛ ଲତା ଜୀବଜନ୍ତୁ ନଦୀ ପାହାଡ଼ ଆଦିକୁ ଦେବଦେବୀ ଭାବରେ ପୂଜା କରୁ, ପ୍ରକୃତିକୁ ସମ୍ମାନ ଦେଉ। ତାଛଡ଼ା ପୃଥିବୀକୁ ମା ଭାବି ତିନିଦିନ ଯାଏ ରଜ ପର୍ବ ପାଳନ କରୁ। ରଜର ଶେଷ ଦିନ ମାଟି ପାଇଁ ବିଶେଷ ପୂଜାର ଦିନ, ଏହାକୁ କୁହାଯାଏ ଭୂଇଁ ନିଅଣ। ଆମେ ଜନ୍ମଦାତ୍ରୀ ମାକୁ ଯେମିତି ସମ୍ମାନ କରୁ, ପୃଥିବୀ ମାକୁ ବି ସେମିତି ସମ୍ମାନ ଦେଉ। ନାରୀ ମାଙ୍କର ଏକ ରୂପ। ଜନ୍ମଦାତ୍ରୀ ମା ସନ୍ତାନ ଜନ୍ମ ଦେଲା ପରେ ତାକୁ କୋଳରେ ଧରେ, ହୃଦୟରୁ ସ୍ନେହ ଅଜାଡ଼ି ଦିଏ। ସେମିତି ପୃଥିବୀ ମା ଆମକୁ କୋଳରେ ଧରିଛି। ଜନ୍ମଦାତ୍ରୀ ସିନା ନିର୍ଦ୍ଦିଷ୍ଟ ଦିନ ପାଇଁ ଗର୍ଭରେ ଧରିଥିଲା, ମାତ୍ର ପୃଥିବୀ ମାତା ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ତା ଛାତିରେ ଆମକୁ ଧରିଥାଏ। ସମସ୍ତେ ତାର ସନ୍ତାନ ହେଲେ ପୃଥିବୀ ମାତା କୋଉ କାଳରୁ ଥିଲା, ଅଛି ଏବଂ ରହିବ। ଜନ୍ମଦାତ୍ରୀ କୋଳରେ ଜୀବନଯାତ୍ରାର ଆରମ୍ଭ ହେଲାବେଳେ ପୃଥିବୀ ମା କୋଳରେ ହୁଏ ମହାଯାତ୍ରା। ସେ ଧାରଣ କରେ ବୋଲି ତା ନାଁ ଧରଣୀ। ଜନ୍ମ ପୂର୍ବରୁ ଜନ୍ମଦାତ୍ରୀ ସନ୍ତାନ ପାଇଁ ଖାଦ୍ୟ ସାଇତିଥାଏ, ମାତ୍ର ପୃଥିବୀ ସାରା ଜୀବନ ପାଇଁ ଖାଦ୍ୟ ଯୋଗେଇଥାଏ, ନିଜକୁ ଶସ୍ୟଶ୍ୟାମଳ କରି ରଖିଥାଏ। ଜନ୍ମଦାତ୍ରୀ ସନ୍ତାନକୁ ଶିକ୍ଷା ଦିଏ, ପୃଥିବୀ ନିରବରେ ଅନେକ ଶିକ୍ଷା ଦିଏ। ମା ଆଉ ପୃଥିବୀ ଏକାଭଳି, ନାରୀ ହିଁ ମାଙ୍କର ଏକ ରୂପ। ଏହି ବିଧିଟିକୁ ରକ୍ଷା କରିବା ପାଇଁ ପୂର୍ବପୁରୁଷମାନେ କେତୋଟି ନିୟମ କରିଛନ୍ତି। ନାରୀଟିଏ ପୃଥିବୀର ପ୍ରତିରୂପ ହେତୁ ଏହି ସମୟରେ ଝିଅମାନଙ୍କୁ ଭୂଇଁରେ ଖାଲି ପାଦରେ ଚାଲିବାକୁ ନିଷେଧ କରାଯାଇଥାଏ। ଅନେକ ସମୟ ଦୋଳିରେ ଝୁଲି ଝୁଲି ରହିବାକୁ ହୁଏ। ରୋଷେଇବାସ ଓ ଶିଳଚକ୍ରୀର ବ୍ୟବହାର କରିବାକୁ ମନା ହୋଇଥାଏ। ରଜ ପୂର୍ବରୁ ପ୍ରସ୍ତୁତ ପିଠା ଓ ଖାଦ୍ୟକୁ ଖାଇବାକୁ ହୁଏ। ତା ସହିତ ପାନ ଖିଆଯାଏ, କାରଣ ପାନ ଗରିଷ୍ଠ ଖାଦ୍ୟକୁ ହଜମ କରେ। ଧରିତ୍ରୀ ମାକୁ ପ୍ରଣାମ କରି ପୂଜା ପାଇଁ ପ୍ରସ୍ତୁତ ହେବାକୁ ପଡ଼େ। ମାଟି ମାକୁ ଅନୁମତି ମଗାଯାଏ। ରଜ ସରିଗଲେ ବସୁମତୀ ଗାଧୁଆ ହୁଏ। ଆଧୁନିକତା ଓ ପ୍ରଗତିର ଅକ୍ଟୋପାସ କବଳରେ ଆମ ପ୍ରଥା ପରମ୍ପରା କବଳିତ ହେଲେ ମଧ୍ୟ ଓଡ଼ିଆର ମାନସିକତାରେ ଏବେ ବି ପର୍ବପର୍ବାଣୀର ମହତ୍ତ୍ୱ ରହିଛି।

ଶୁଣୁଥିଲେ ଅନୁଚିନ୍ତା, ଉପସ୍ଥାପନା କରିଥିଲେ ସତ୍ୟ ଚୈତନ୍ୟ ବ୍ରହ୍ମଚାରୀ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 68ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ବିଦୁର ଉଦ୍ଧବଙ୍କୁ ରାମକୃଷ୍ଣଙ୍କ ସହିତ ପ୍ରଦ୍ୟୁମ୍ନ ଆଦି କୃଷ୍ଣନନ୍ଦନ ମାନଙ୍କ କୁଶଳ ସମ୍ବାଦ ପଚାରିଲେ। ଶ୍ରୀହରିଙ୍କ ଶୁଭବାର୍ତ୍ତା ଜାଣିବା ପାଇଁ ତାଙ୍କର ପ୍ରବଳ ଆଗ୍ରହ ହେଲା।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 68ତମ ଭାଗ। କଣ୍ଠଦାନ କରିଥିଲେ ସିଦ୍ଧାର୍ଥ ମିଶ୍ର, ଅରବିନ୍ଦ ମୁଦୁଲି, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି, ବର୍ଣ୍ଣନା ସଞ୍ଜୟ କୁମାର ଶତପଥୀ, ପ୍ରଯୋଜନା ସୁହାସ ମହାନ୍ତି। ଅମୃତ ବିନୟ ବଚନ କହି ତୋଷିବ ପ୍ରାଣୀ ମନ, ଜୀବର ଭଲମନ୍ଦ ବାଣୀ ମରଣ କାଳେ ହୁଏ ଜାଣି। ଧନ ଅର୍ଜିଲେ ଧର୍ମ କରି ଧର୍ମୀ ପ୍ରାପ୍ତ ନରହରି, ଉତ୍ତମ ସଙ୍ଗେ ସଙ୍ଗଜାର ସେ କରେ ଉତ୍ତମ ବ୍ୟବହାର। ଦଣ୍ଡିବା ଶକ୍ତି ଯାର ଥାଏ ସେ ପୁଣି କ୍ଷମା ଆଚରଇ, ଜଳେ ଯେସନେ ପଦ୍ମ ଥାଇ ତା ଦେହେ ଜଳନ ଲାଗଇ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ପନିପରିବା ଫସଲ ଚାରିପାଖରେ ଘାସ ପତ୍ର ଆଦି ଦେଇ ମଲ୍ଚିଂ କରନ୍ତୁ, ଯାହା ମୃତ୍ତିକାର ଆର୍ଦ୍ରତା ସଂରକ୍ଷଣ କରିବ। କାଳବୈଶାଖୀ ବର୍ଷା ଓ ଝଟକା ପବନ ହେତୁ ଲତାଜାତୀୟ ପନିପରିବା ପ୍ରଭାବିତ ହେବାର ସମ୍ଭାବନା ଥିବାରୁ ଅମଳ ଉପଯୋଗୀ ପନିପରିବାକୁ ତୋଳି ଦିଅନ୍ତୁ ଏବଂ ମଞ୍ଚାକୁ ମଜବୁତ କରିଦିଅନ୍ତୁ। ଖରାଟିଆ ଚାଷ କରି ଜମିରେ ସବୁଜ ସାର ହିସାବରେ ଧଣିଚା ମଞ୍ଜିକୁ ଏକର ପ୍ରତି 10 କିଲୋଗ୍ରାମ ହିସାବରେ ବୁଣନ୍ତୁ। ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ ଓ ପ୍ରତି 3 ବର୍ଷ ପରେ ଏହାକୁ ପରିବର୍ତ୍ତନ କରନ୍ତୁ। ଉନ୍ନତମାନର ବିହନ, ଅଧିକ ଅମଳକ୍ଷମ ବିହନ ବ୍ୟବହାର କଲେ ଅମଳ 15% ପର୍ଯ୍ୟନ୍ତ ବୃଦ୍ଧି ହୋଇପାରିବ। ଏବେ ଆସନ୍ତୁ କେତୋଟି ଧାନ କିସମ ସମ୍ପର୍କରେ ଜାଣିବା। ମଧ୍ୟବର୍ତ୍ତୀ ଗଭୀର ଜମି ପାଇଁ ସିଆର୍ ଧାନ 501, 510, 511, 512, 500, 502, 503, ସିଆର୍ ଧାନ 500

0: ପାଞ୍ଚ ସିଆର୍ଦ୍ଧନ ପାଞ୍ଚଶହ ସାତ ସିଆର୍ଦ୍ଧନ ପାଞ୍ଚଶହ ଆଠ ଏଥିସହିତ ଦୁର୍ଗା ସାରଳା ଗାୟତ୍ରୀ ଏବଂ ବର୍ଷାଧାନ ବ୍ୟବହାର କରିପାରିବେ। ସେହିପରି ଢିପ ଜମି ଏବଂ ବାସ୍ନା ଧାନ ପାଇଁ ସିଆର୍ଦ୍ଧନ ଶହେ ସିଆର୍ଦ୍ଧନ ଶହେ ଏକ ଶହେ ଦୁଇ ଶହେ ଆଠ ଦୁଇଶହ ତିନି ଦୁଇଶହ ପାଞ୍ଚ ସିଆର୍ଦ୍ଧନ ଦୁଇଶହ ଛଅ ସିଆର୍ଦ୍ଧନ ଦୁଇଶହ ସାତ ସିଆର୍ଦ୍ଧନ ଦୁଇଶହ ନଅ ସିଆର୍ଦ୍ଧନ ଦୁଇଶହ ଏକୋଇଶ ସିଆର୍ଦ୍ଧନ ଦୁଇଶହ ବାର ସିଆର୍ଦ୍ଧନ ଦୁଇଶହ ଚଉଦ ସିଆର୍ଦ୍ଧନ ଆଠଶହ ସାତ ଏଥିସହିତ ବନ୍ଦନା ଓ ସହଭାଗୀ ଧାନ ମଧ୍ୟ ଚାଷ କରିପାରିବେ। ସେହିପରି ଜଳସେଚିତ ମଧ୍ୟମ ଜମି ପାଇଁ ସିଆର୍ଦ୍ଧନ ତିନିଶହ ସାତ ତିନିଶହ ଦଶ ତିନିଶହ ଏଗାର ତିନିଶହ ବାର ତିନିଶହ ଚଉଦ ତିନିଶହ ପନ୍ଦର ସିଆର୍ଦ୍ଧନ ତିନିଶହ ଷୋହଳ ତିନିଶହ ସତର ତିନିଶହ ଉଣେଇଶ ସିଆର୍ଦ୍ଧନ ତିନିଶହ ଏକୋଇଶ ସିଆର୍ଦ୍ଧନ ତିନିଶହ ଚବିଶ ତିନିଶହ ଛବିଶ ତିନିଶହ ସତେଇଶ ସିଆର୍ଦ୍ଧନ ତିନିଶହ ଅଣତିରିଶ ସିଆର୍ଦ୍ଧନ ତିନିଶହ ଏକତିରିଶ ତିନିଶହ ବତିଶ ତିନିଶହ ସଇଁତିରିଶ ସିଆର୍ଦ୍ଧନ ଆଠଶହ ଚାରି ସିଆର୍ଦ୍ଧନ ଆଠଶହ ପାଞ୍ଚ ସିଆର୍ଦ୍ଧନ ଆଠଶହ ନଅ ବ୍ୟବହାର କରିପାରିବେ। ସେହିପରି ବନ୍ୟା ପ୍ଲାବିତ ଏବଂ ସ୍ୱଳ୍ପ ଗଭୀର ଖାଲୁଆ ଜମି ପାଇଁ ସିଆର୍ଦ୍ଧନ ଆଠଶହ ସିଆର୍ଦ୍ଧନ ଆଠଶହ ଏକ ଆଠଶହ ଦୁଇ ଆଠଶହ ତିନି ସିଆର୍ଧନ ଚାରିଶହ ଆଠ ଚାରିଶହ ନଅ ଚାରିଶହ ଦଶ ଚାରିଶହ ଏଗାର ଚାରିଶହ ବାର ସିଆର୍ଧନ ଚାରିଶହ ତେର ଚାରିଶହ ଚଉଦ ଚାରିଶହ ଷୋହଳ ଏଥିସହିତ ସ୍ୱର୍ଣ୍ଣ ସ୍ୱର୍ଣ୍ଣ ସବେକ ପୂଜା ପୂଜା ସବେକ ସିଆର୍ଧନ ହଜାରେ ନଅ ବ୍ୟବହାର କରିପାରିବେ। ସେହିପରି ଉପକୂଳବର୍ତ୍ତୀ ଲୁଣି ଜମି ପାଇଁ ସିଆର୍ଧନ ଚାରିଶହ ପାଞ୍ଚ ସିଆର୍ଧନ ଚାରିଶହ ତିନି ସିଆର୍ଧନ ଚାରିଶହ ବାର ସିଆର୍ଧନ ଚାରିଶହ ଚଉଦ ସହିତ ଲୁଣିଶ୍ରୀ ଲୁଣା ବରିଆଲ ବ୍ୟବହାର କରିପାରିବେ। ମଧ୍ୟମ ଏବଂ ଖାଲୁଆ ଜମି ଶଙ୍କର ଜାତୀୟ ଧାନ କିସମଗୁଡ଼ିକ ହେଉଛି ସିଆର୍ଧନ ସାତଶହ ଏକ ସିଆର୍ଧନ ସାତଶହ ଦୁଇ ସିଆର୍ଧନ ସାତଶହ ତିନି ଏବଂ ସାତଶହ ଛଅ ଏଥିସହିତ ଅଜୟ ଓ ରାଜଲକ୍ଷ୍ମୀ ମଧ୍ୟ ବ୍ୟବହାର କରିପାରିବେ। ମନେ ରଖନ୍ତୁ, ଏ ସମସ୍ତ ବିହନକୁ ପ୍ରାମାଣିକ ସଂସ୍ଥାଠାରୁ କିଣନ୍ତୁ।
1: ଶେଷ ହେଲା କୃଷି ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ପୂର୍ବାଭାସରୁ ଜଣାଯାଏ ଯେ ଆଗାମୀ ଚବିଶ ଘଣ୍ଟା ମଧ୍ୟରେ ଓଡ଼ିଶାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାର ଅଧିକାଂଶ ସ୍ଥାନରେ ଏବଂ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ଭଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, କେଉଁଝର ଏବଂ ମୟୂରଭଞ୍ଜ ଜିଲ୍ଲାର ଅଳ୍ପ କେତେକ ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟର ବାଲେଶ୍ୱର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ଭଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, କେଉଁଝର ଏବଂ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ ଏବଂ ଘଣ୍ଟାକୁ 40-50 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଅଛି। ଏହି ସମୟ ମଧ୍ୟରେ ଏହିସବୁ ଅଞ୍ଚଳ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ରାଜ୍ୟର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାର କେତେକ ସ୍ଥାନରେ ଗ୍ରୀଷ୍ମ ଲହରୀ ଅନୁଭୂତ ହେବା ସହ ଗୁଳୁଗୁଳି ମଧ୍ୟ ଅନୁଭୂତ ହୋଇପାରେ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ ସକାଳ 6:55 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।
2: ଇଏମ୍ ଆକାଶବାଣୀ ସମ୍ପ୍ରତି ବାର୍ତ୍ତା ଶ୍ରୁୟନ୍ତାମ୍ ପ୍ରବାଚକ ପୁନୀତ ତ୍ରିପାଠୀ। अथ वार्ताः। भारत स्लोवाकिया देशयोः सम्बन्धः समग्र सहभागित्वेन संवर्धितः अस्ति। ब्रातिस्लावा नगरे प्रधानमन्त्रिणा नरेन्द्र मोदिना तस्य स्लोवाकिया समकक्षीयेण रॉबर्ट फिको इत्यनेन सह वार्तालापस्यानन्तरं श्रम, प्रवास, डिजिटल, तन्त्रज्ञान, रक्षादिषु प्रमुखेषु क्षेत्रेषु सहकारं वर्धयितुं उभौ पक्षौ समग्र एकादश सन्धिपत्रेषु हस्ताक्षरितवन्तौ। पश्चात् संयुक्त वार्ताहर सम्मेलनं संबोधयन् श्री मोदी अवदत् यत् संबंधानां उन्नति सह

ଯୁବବାଣୀ ଅପରାହ୍ନ 5:30ରେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 50ତମ ଭାଗ ସନ୍ଧ୍ୟା 6:10ରେ ଉଦୟ ଭାରତ ସନ୍ଧ୍ୟା 6:30ରେ ଏଥିରେ ଶୁଣିବେ କେନ୍ଦ୍ର ସରକାରଙ୍କ 12 ବର୍ଷ ଆଲୋଚିକା ଅନସୂୟା ମିଶ୍ର। କୃଷି ସଂସାର ରାତି 7:30ରେ ଏଥିରେ ବିଷୟ ରହିଛି ଖରିଫ ଫସଲ ପାଇଁ ବିହନ କିସମ ବାଛିବା କିପରି ଆଲୋଚକ ଡକ୍ଟର ସୁଜିତ କୁମାର ନାଥ। ସାହିତ୍ୟ ସଂସଦ ରାତି 9:30ରେ ଏଥିରେ ଶୁଣିବେ ଓଡ଼ିଆ କାବ୍ୟ କବିତାରେ ବର୍ଷା ବର୍ଣ୍ଣନା ସମ୍ପର୍କରେ ଆଲୋଚନା କରିଛନ୍ତି ଡକ୍ଟର ବାବାଜୀ ଚରଣ ପଟ୍ଟନାୟକ। କବିତା ପୃଷ୍ଠାରେ କବି ନୃସିଂହ ତରାଇ, ଗଳ୍ପ ପୃଷ୍ଠାରେ ଗାଳ୍ପିକା ସଂଯୁକ୍ତା ମହାନ୍ତି, ସ୍ୱତନ୍ତ୍ର ଉପସ୍ଥାପନା ଫକୀରମୋହନଙ୍କ ସୃଷ୍ଟିରେ ସମାଜ ସଂସ୍କାର, ଆଲୋଚକ ଅପୂର୍ବ ରଞ୍ଜନ ରାୟ, ସମ୍ପାଦନା ପ୍ରଜ୍ଞା ପାରମିତା ସାହୁ। ଶୁଣିଲେ ଆମର ଆଜିର କାର୍ଯ୍ୟକ୍ରମ ସୂଚନା ଆକାଶବାଣୀ କଟକ। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକିଏ ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ବନସ୍ତିରା କିଲା ଗଜ ଗାଁଠୁ ସହରେ ରଜ ମଉଜ ରଜ ଦୋଳି ମା ମାନଙ୍କ ହାତ ତିଆରି ପିଠା ପସରା ମିଠା ପାନର ନିଆରା ସ୍ୱାଦ ଏସବୁକୁ ଏଥରର ରଜରେ ସୁଭଦ୍ରା ଶକ୍ତି କରିଛି ଆହୁରି ସମୃଦ୍ଧ ଏସିଛି ମା ମାନଙ୍କ ହାତ ତିଆରି ଆରିସା କାକରା ମଣ୍ଡା ଚକୁଳି ଓ ଅନ୍ୟାନ୍ୟ ସୁସ୍ୱାଦୁ ପିଠାର ମହକ ରଜରେ ପହଞ୍ଚୁଛି ଆପଣଙ୍କ ନିକଟରେ ଜୁନ 12 ରୁ 16 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ଶହୀଦ ନଗରଠୁ ନେଇ ଏସ୍ପ୍ଲାନେଟ୍ ଇନ୍ଫୋସିଟି ନନ୍ଦନକାନନ ଓ ସହରର ପ୍ରମୁଖ ସ୍ଥାନରେ ବୁଲୁଛି ପିଠା ଅନ୍ ହ୍ୱିଲ୍ ଏହା କେବଳ ପିଠାର ସମ୍ଭାର ନୁହେଁ ଏହା ହେଉଛି ଆମ ପରମ୍ପରା ଓ ନାରୀ ସଶକ୍ତିକରଣର ପରିଚୟ ଆସନ୍ତୁ ଏହି ରଜରେ ଓଡ଼ିଶାର ଖାଣ୍ଟି ପାରମ୍ପରିକ ପିଠାର ମଜା ନିଅନ୍ତୁ ଏବଂ ସୁଭଦ୍ରା ଶକ୍ତିର ପ୍ରୟାସକୁ ସମର୍ଥନ କରନ୍ତୁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଶନିବାର ଦିନ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଗସ୍ତ ଅବସରରେ ଶ୍ରୀ ମୋଦି ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ପାଳନ ଅବସରରେ ମୟୂରଭଞ୍ଜ ଜିଲ୍ଲା ଦାଣ୍ଡବୋଷଠାରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ। ତେବେ ଏହା ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁ ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଦିନ ଓଡ଼ିଶା ଗସ୍ତରେ ଆସୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଲୋଭାକିଆର ସର୍ବୋଚ୍ଚ ନାଗରିକ ସମ୍ମାନ ଦ ଅର୍ଡର ଅଫ୍ ଦ ହ୍ୱାଇଟ୍ ଡବଲ୍ କ୍ରସ୍ ଫାଷ୍ଟ କ୍ଲାସ୍ରେ ସମ୍ମାନିତ ହୋଇଛନ୍ତି। ସ୍ଲୋଭାକିଆ ଗସ୍ତ ଅବସରରେ ଶ୍ରୀ ମୋଦିଙ୍କୁ ରାଷ୍ଟ୍ରପତି ପିଟର ପେଲେଗ୍ରିନି ଏହି ସମ୍ମାନ ପ୍ରଦାନ କରିଛନ୍ତି।

0: ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସମ୍ମାନ ପାଇଁ ସ୍ଲୋଭାକିଆର ଶୀର୍ଷ ନେତୃତ୍ୱ ଏବଂ ଜନସାଧାରଣଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏହି ସମ୍ମାନ 140 କୋଟି ଭାରତୀୟଙ୍କର ଏବଂ ଦୁଇ ଦେଶ ମଧ୍ୟରେ ଦୃଢ଼ ବନ୍ଧୁତ୍ୱର ଏକ ପ୍ରତିଫଳନ ବୋଲି ପ୍ରଧାନମନ୍ତ୍ରୀ ବର୍ଷ୍ଣନା କରିଛନ୍ତି। ପୁରୀ ଶ୍ରୀମନ୍ଦିରର ଶାସ୍ତ୍ରୀୟ ପରମ୍ପରା ଏବଂ ମହାପ୍ରଭୁଙ୍କ ମର୍ଯ୍ୟାଦା ରକ୍ଷା ପାଇଁ ସରକାର ଗୁରୁତ୍ୱ ପ୍ରଦାନ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ପୁରୀ ଟାଉନ୍ହଲ୍ଠାରେ ଗତକାଲି ଅନୁଷ୍ଠିତ ଏକ ନାଗରିକ ସମ୍ଭର୍ଦ୍ଧନା ସମାରୋହରେ ଯୋଗଦେଇ ଶ୍ରୀ ମାଝୀ ଦୀଘା ଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ପ୍ରତ୍ୟାହାରକୁ ସ୍ୱାଗତ କରିଛନ୍ତି। ଏହି ଶବ୍ଦର ବ୍ୟବହାର ଆଧ୍ୟାତ୍ମିକତା ପ୍ରତି କୁଠାରଘାତ ଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଦୀଘା ଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ପ୍ରତ୍ୟାହାର ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏହି ସମ୍ଭର୍ଦ୍ଧନା ସମାରୋହ ଆୟୋଜିତ ହୋଇଥିଲା। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ପାଳନ ଅବସରରେ ଭଦ୍ରକ ଶହୀଦ ସ୍କୃତି ଭବନ ଟାଉନ୍ହଲ୍ଠାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏଥିରେ ଯୋଗଦେଇ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ଜନକଲ୍ୟାଣକାରୀ ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ବିକାଶର ଧାରା ଶୀର୍ଷକ ପ୍ରଦର୍ଶନୀକୁ ଶ୍ରୀମତୀ ପରିଡ଼ା ଉଦ୍ଘାଟନ କରିଥିଲେ। ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାରେ ଗତକାଲି ସୁଦ୍ଧା 99.14% ପରିଗଣନା ଫର୍ମ ବଣ୍ଟନ କରାଯାଇସାରିଛି। ଏପର୍ଯ୍ୟନ୍ତ 42.86% ଅର୍ଥାତ୍ 1,43,16,29 ଜଣ ଭୋଟରଙ୍କର ଡିଜିଟାଇଜେସନ୍ କରାଯାଇସାରିଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଭଦ୍ରକ ଜିଲ୍ଲା ଧାମରାର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଗତକାଲି ଦୂରଗାମୀ କ୍ରୁଜ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରତିଷ୍ଠାନ ଦେଇଥିବା ସୂଚନା ଅନୁଯାୟୀ ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଏହି କ୍ଷେପଣାସ୍ତ୍ର ବିଭିନ୍ନ ସ୍ତରରେ ପରୀକ୍ଷଣକୁ ସଫଳତାର ସହ ସମ୍ପନ୍ନ କରିଛି। ପରୀକ୍ଷଣ ସମୟରେ ଡିଆର୍ଡିଓ, ଭାରତୀୟ ନୌସେନା ଏବଂ ବାୟୁସେନାର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ଚଳିତ ବର୍ଷର ସିଭିଲ୍ ସର୍ଭିସେସ୍ ପ୍ରିଲିମିନାରୀ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି। କେନ୍ଦ୍ରୀୟ ଲୋକସେବା ଆୟୋଗ ୟୁପିଏସ୍ସି ଦେଇଥିବା ସୂଚନା ଅନୁଯାୟୀ 13,000ରୁ ଅଧିକ ପ୍ରାର୍ଥୀ ମୁଖ୍ୟ ପରୀକ୍ଷା ପାଇଁ ମନୋନୀତ ହୋଇଛନ୍ତି। ୟୁପିଏସ୍ସିର ସରକାରୀ ୱେବ୍ସାଇଟ୍ upsc.gov.in ପରୀକ୍ଷାଫଳ ଅପ୍ଲୋଡ୍ କରାଯାଇଛି। ପରୀକ୍ଷାର୍ଥୀ ଡାଉନ୍ଲୋଡ୍ କରି ଏ ସମ୍ପର୍କିତ ସୂଚନା ପାଇପାରିବେ ବୋଲି ୟୁପିଏସ୍ସି ପକ୍ଷରୁ ସୂଚନା ଦିଆଯାଇଛି। ସୁରକ୍ଷିତ ନିଟ୍ ୟୁଜି ପୁନଃ ପରୀକ୍ଷା ଏବଂ ପରିଚାଳନାଗତ ପ୍ରସ୍ତୁତି ନେଇ ସ୍ୱରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପରୀକ୍ଷା କେନ୍ଦ୍ରରେ ମୌଳିକ ସୁବିଧା ସୁଯୋଗ ଏବଂ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ନେଇ ଶ୍ରୀ ମୋହନ ସମୀକ୍ଷା କରିଛନ୍ତି। ଛାତ୍ରଛାତ୍ରୀଙ୍କ ଯାତ୍ରାକୁ ସୁବ୍ୟବସ୍ଥିତ କରିବା ଏବଂ ପରୀକ୍ଷା କେନ୍ଦ୍ରରେ ସୁରକ୍ଷା ମାର୍ଗଦର୍ଶିକାର ଦୃଢ଼ ଅନୁପାଳନ ଉପରେ ଶ୍ରୀ ମୋହନ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ରାଜ୍ୟର କୃଷିଭିତ୍ତିକ ରଜପର୍ବର ତୃତୀୟ ଦିନରେ ଆଜି ଭୂମି ଦହନ ପାଳନ କରାଯାଉଛି। ଆସନ୍ତାକାଲି ବସୁମତୀ ସ୍ନାନ ସହ ରଜପର୍ବ ଶେଷ ହେବ। ରାଜ୍ୟର ବିଭିନ୍ନ ପ୍ରାନ୍ତରେ ରଜପର୍ବ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଉଥିବାବେଳେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଏବଂ ପ୍ରତିଯୋଗିତାମାନ ଅନୁଷ୍ଠିତ ହେଉଛି। ଲିଙ୍କ୍ ଟ୍ରେନ୍ ବିଳମ୍ବ ଯୋଗୁଁ ଆଜି ପୁରୀ ହାଉଡ଼ା ଶତାବ୍ଦୀ ଏକ୍ସପ୍ରେସ୍ ଟ୍ରେନ୍ର ଉଭୟପଟ ଚଳାଚଳକୁ ବାତିଲ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଯାତ୍ରୀଙ୍କୁ ରେଳବାଇ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏଲ୍ନିନୋ ପ୍ରଭାବକୁ ଦୃଷ୍ଟିରେ ରଖି ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ବିଭାଗୀୟ ଅଧିକାରୀଙ୍କୁ ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗ ନିର୍ଦ୍ଦେଶ ଦେଇଛନ୍ତି। ଲୋକସେବା ଭବନରେ ଗତକାଲି ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଏଲ୍ନିନୋ ପ୍ରଭାବରେ ବର୍ଷାର ସ୍ଥିତି, ଜଳଭଣ୍ଡାରର ଜଳସ୍ତର, କୃଷି କାର୍ଯ୍ୟକଳାପ ଏବଂ ଜଳସମ୍ପଦର ନିରନ୍ତର ସମୀକ୍ଷା କରି ଆବଶ୍ୟକ ପୂର୍ବ ପ୍ରସ୍ତୁତି ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି। ପାଗ ଅନୁକୂଳ ଥିବାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ଆଉ କେତେକ ଅଞ୍ଚଳକୁ ଗତକାଲି ସ୍ୱର୍ଶ କରିଛି। ତେବେ ଆସନ୍ତା 5 ଦିନ ମଧ୍ୟରେ ଅନ୍ୟ ଜିଲ୍ଲାଗୁଡ଼ିକୁ ସ୍ୱର୍ଶ କରିବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ଚଳିତ ସପ୍ତାହ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିପାରେ। ଗତକାଲି ରାଜ୍ୟର ସର୍ବାଧିକ ଦିନ ତାପମାତ୍ରା 42.5 ଡିଗ୍ରୀ ସେଲ୍ସିୟସ୍ ବୌଦ୍ଧଠାରେ ରେକର୍ଡ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଅର୍ଶ ରୋଗର ହୋମିଓପାଥିକ ଚିକିତ୍ସା ଆଲୋଚନା କରିଛନ୍ତି ଡାକ୍ତର ବିକ୍ରମ କେଶରୀ ମିଶ୍ର।
2: ବର୍ତ୍ତମାନ ସମୟରେ ମନୁଷ୍ୟର ଚଳଣି ତଥା ଜୀବନଶୈଳୀରେ ଅନିୟମିତତା, ଉପଯୁକ୍ତ ସନ୍ତୁଳିତ ଖାଦ୍ୟ ଅଭ୍ୟାସର ଅଭାବ, ଶାରୀରିକ ପରିଶ୍ରମ ଓ ବ୍ୟାୟାମର ଅଭାବ ଯୋଗୁଁ ଅର୍ଶ ଏକ ସାଧାରଣ ରୋଗରେ ପରିଣତ ହୋଇସାରିଲାଣି। ପ୍ରଥମେ ଆମେ ଜାଣିବା ଅର୍ଶ କ'ଣ। ଅର୍ଶକୁ ଇଂରାଜୀରେ ପାଇଲ୍ସ ବା ଡାକ୍ତରୀ ଭାଷାରେ ହାମରଏଡ୍ କୁହାଯାଏ। ମଣିଷ ଶରୀରରେ ଖାଦ୍ୟନଳୀ ପାଟିରୁ ଆରମ୍ଭ ହୋଇ ଆନସ୍

0: ମଳଦ୍ୱାର ପାଖରେ ଶେଷ ହୋଇଛି। ଖାଦ୍ୟନଳୀର ଶେଷ ଭାଗକୁ ଲାର୍ଜ ଇଣ୍ଟେଷ୍ଟାଇନ୍ ବା ବୃହଦନ୍ତ କୁହାଯାଏ। ଏହା କୋଲନରୁ ଆରମ୍ଭ ହୋଇ ରେକ୍ଟମ୍ ଓ ଆନସରେ ଶେଷ ହୋଇଛି। ଏହି ରେକ୍ଟମ୍ ଓ ଆନସର ତଳ ଭାଗରେ ଥିବା ଶିରା ଫୁଲିଯାଇ ଏକତ୍ରୀକରଣ ହେବା ଦ୍ୱାରା ଏଥିରେ ଚାପ ସୃଷ୍ଟି ହୋଇ ଭୀଷଣ ଯନ୍ତ୍ରଣା ହୋଇଥାଏ। ଏହି ଫୁଲି ଯାଉଥିବା ଶିରାଗୁଡ଼ିକୁ ହାମୁରିଡାଲ ଭେନ୍ ମଧ୍ୟ କୁହାଯାଏ। ଏଣୁ ଅର୍ଶ ହେଉଛି ସେହି ରୋଗ ଯେଉଁଥିରେ ମଳଦ୍ୱାର ନିକଟରେ ଥିବା ଶିରାଗୁଡ଼ିକ ଅତ୍ୟଧିକ ଚାପ କାରଣରୁ ଫୁଲିଯାଇ ସାମୂହିକ ଭାବରେ ଫୁଲିବା ପରି ଦେଖାଯିବା ସହିତ ଭୀଷଣ ଯନ୍ତ୍ରଣା ସୃଷ୍ଟି କରନ୍ତି। ସାଧାରଣତଃ ମଳଦ୍ୱାର ନିକଟ ଶିରା ଭିତରେ ଅତ୍ୟଧିକ ଚାପ ସୃଷ୍ଟି ହେଲେ ଏହା ସେହି ଶିରାକୁ ଫୁଲାଇ ଦିଏ ଏବଂ ଏହା ଫାଟିଯାଇ ଭୀଷଣ ଯନ୍ତ୍ରଣା ସହିତ ରକ୍ତକ୍ଷରଣ ହୁଏ। କେତେକ ଅର୍ଶ ଅତ୍ୟଧିକ ଫୁଲିଯାଇ ଟାଣ ହୋଇଥାଏ, ଭୀଷଣ ଯନ୍ତ୍ରଣା ହୁଏ କିନ୍ତୁ ରକ୍ତ ବୁହେ ନାହିଁ। ଅତ୍ୟଧିକ ଚାପ ସୃଷ୍ଟି ହେବାର କାରଣ ହେଉଛି ଅଧିକ କୋଷ୍ଠକାଠିନ୍ୟ। ମଳଦ୍ୱାରର ମାଂସପେଶୀରେ ଅଧିକ ବଳ ପ୍ରୟୋଗ ହୁଏ ଯାହାକି ଅଧିକ ଆଭ୍ୟନ୍ତରୀଣ ଉଦର ଚାପ ଯୋଗୁଁ ହୋଇଥାଏ। ଅର୍ଶର ପ୍ରଧାନ କାରଣଗୁଡ଼ିକ ହେଉଛି ଅତିରିକ୍ତ କୋଷ୍ଠକାଠିନ୍ୟ। ଶରୀରରେ ଆଭ୍ୟନ୍ତରୀଣ ଉଦର ଚାପ ବଢ଼ିବା ଦ୍ୱାରା ମଳଦ୍ୱାର ମାଂସପେଶୀରେ ଚାପ ବଢ଼େ। ଦୀର୍ଘ ସମୟ ଝାଡ଼ା ବସିବା, କୁନ୍ଥାଇବା ଓ ବଳ ପ୍ରୟୋଗ ପୂର୍ବକ ଝାଡ଼ା ହେବାକୁ ଚେଷ୍ଟା କରିବା, ଗର୍ଭାବସ୍ଥା, ବୃଦ୍ଧାବସ୍ଥା, ବଂଶାନୁକ୍ରମିକ କାରଣ, ତନ୍ତୁଜାତୀୟ ଖାଦ୍ୟ ଅଭାବରୁ ଟାଣ ଝାଡ଼ା ହେବା, ପୁରୁଣା ଅତ୍ୟଧିକ ଅମ୍ଳରୋଗ ବା ପୁରୁଣା ଗ୍ୟାସ ବେମାରୀ, ଗୋଟିଏ ଜାଗାରେ ଦୀର୍ଘ ସମୟ ଧରି ସ୍ଥିର ହୋଇ ବସିବା, ଶାରୀରିକ ପରିଶ୍ରମ ଓ ବ୍ୟାୟାମର ଅଭାବ, ମୋଟାପଣ ବା ମେଦ ବୃଦ୍ଧି ବା ଓଜନ ବୃଦ୍ଧି, ଦୀର୍ଘ ଦିନ ଧରି ତରଳ ଝାଡ଼ା ହେବା ଇତ୍ୟାଦି। ଅର୍ଶରୋଗର ଲକ୍ଷଣ ଗୁଡ଼ିକ ହେଉଛି ଝାଡ଼ା ବସିବା ସମୟରେ, ଝାଡ଼ା ବସିବା ପରେ କିମ୍ବା ଝାଡ଼ା ସହିତ ମିଶି ରକ୍ତ ପଡ଼ିଥାଏ। ଝାଡ଼ା ବସିବା ସମୟରେ ଓ ଝାଡ଼ା ବସିବା ପରେ ଅତିରିକ୍ତ ଯନ୍ତ୍ରଣା ହୁଏ। ଅର୍ଶଶିରାରେ ଏକ ପ୍ରକାରର ଫୁଲା ସୃଷ୍ଟି ହୁଏ। ମଳଦ୍ୱାର ଭାରି ଜୋରରେ କୁଣ୍ଡାଇ ହୁଏ। ମଳଦ୍ୱାର ଭିତରେ ଓ ଚାରିପଟରେ ଭାରି ଜୋରରେ ଜଳାପଡ଼ା ହୁଏ। ମଳଦ୍ୱାର ନିକଟ ଶିରାଗୁଡ଼ିକ ଧଗଧଗ ହୋଇ ବିନ୍ଧେ ଓ ଯନ୍ତ୍ରଣା ହୁଏ। ଅର୍ଶରୋଗ ପାଇଁ ହୋମିଓପାଥିରେ ସଫଳ ଚିକିତ୍ସା ରହିଛି। ପ୍ରାରମ୍ଭିକ ଅବସ୍ଥାରେ ଉପଯୁକ୍ତ ଡାକ୍ତରଙ୍କର ପରାମର୍ଶ ନେବା ଆବଶ୍ୟକ। ସମସ୍ତ ଲକ୍ଷଣ ଯଥା ଅତ୍ୟଧିକ ରକ୍ତକ୍ଷୟ, ଯନ୍ତ୍ରଣା, ପୋଡ଼ାଜଳା, ମଳଦ୍ୱାର କୁଣ୍ଡା ହେବା ଇତ୍ୟାଦି ସଠିକ୍ ହୋମିଓପାଥିକ ଔଷଧ ସେବନ ଦ୍ୱାରା ଖୁବ୍ ଶୀଘ୍ର ଭଲ ହୋଇଥାଏ। ହୋମିଓପାଥି ଔଷଧ ଦ୍ୱାରା ଅର୍ଶରୋଗୀ ଦୀର୍ଘସ୍ଥାୟୀ ତଥା ଫଳପ୍ରଦ ସୁସ୍ଥତା ଲାଭ କରେ। ହୋମିଓପାଥିରେ ରୋଗର କାରଣ ସହିତ ଏହାର ଲକ୍ଷଣ ଏବଂ ରୋଗର ଲକ୍ଷଣ କେତେବେଳେ ବଢ଼ୁଛି ଓ କମୁଛି, ଖାଦ୍ୟ ଶୈଳୀ ଓ ଜୀବନଚର୍ଯ୍ୟାକୁ ଲକ୍ଷ୍ୟ କରି ଔଷଧ ନିର୍ବାଚନ କରାଯାଏ। ଅର୍ଶ ପାଇଁ ସିଜ୍ବାଥ୍ ଅତ୍ୟନ୍ତ ଜରୁରୀ। ଏଥିରେ ଅଳ୍ପ ଉଷୁମ ପାଣିରେ ରୋଗୀ ଯଦି ମଳଦ୍ୱାରକୁ ବୁଡ଼ାଇ ରଖି ବସେ ତେବେ ତାକୁ ବହୁତ ଆରାମ ଲାଗିବ, କିନ୍ତୁ ସନ୍ତୁଳିତ ଆହାର, ତନ୍ତୁଜାତୀୟ ଖାଦ୍ୟ, ଶାରୀରିକ ବ୍ୟାୟାମ, ମେଦ ହ୍ରାସ, ମଝିରେ ମଝିରେ ଚଲାବୁଲା କରିବା ଅର୍ଶରୋଗୀ ପାଇଁ ଅତ୍ୟନ୍ତ ଜରୁରୀ। ଔଷଧ ସେବନ ସହିତ କେତେକ ବାରଣ ଯଥା ରୋଗୀ ବେଶୀ ତେଲ ମସଲା, ଲଙ୍କାଗୁଣ୍ଡ, ସୋରିଷ ବଟା, ଅତିରିକ୍ତ ଖଟା ଖାଦ୍ୟ, ବାସି ଖାଦ୍ୟ ଖାଇବ ନାହିଁ, ଅତିରିକ୍ତ ମାଂସ ବା ଚର୍ବିଜାତୀୟ ଖାଦ୍ୟ ଖାଇବ ନାହିଁ, ତଟକା ପନିପରିବା ଓ ଫଳ ଖାଇବା ଦରକାର। ସଠିକ୍ ଆହାର ଗ୍ରହଣ କରିବା ସହିତ ଔଷଧୀୟ ଚିକିତ୍ସାରେ ରହିଲେ ନିଶ୍ଚିତ ରୂପରେ ଅର୍ଶରୋଗୀ ସ୍ଥାୟୀ ଭାବରେ ରୋଗମୁକ୍ତ ହୋଇ ସୁସ୍ଥ ହୋଇପାରିବ।
1: ଶେଷ ହେଲା ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣୁଥିଲେ ଅର୍ଶରୋଗର ହୋମିଓପାଥିକ ଚିକିତ୍ସା। ଆଲୋଚନା କରିଥିଲେ ଡାକ୍ତର ବିକ୍ରମ କେଶରୀ ମିଶ୍ର। ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ସମୟ ବର୍ତ୍ତମାନ ସକାଳ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଦୁଇ ଦେଶ ଗସ୍ତର ତୃତୀୟ ପର୍ଯ୍ୟାୟରେ ଆଜି ଫ୍ରାନ୍ସରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ସ୍ଲୋଭାକିଆର ସର୍ବୋଚ୍ଚ ରାଷ୍ଟ୍ରୀୟ ସମ୍ମାନକୁ 140 କୋଟି ଭାରତୀୟ ଓ ଭାରତ ସ୍ଲୋଭାକିଆ ସମ୍ପର୍କ ପ୍ରତି ସମ୍ମାନ ବୋଲି କହିଲେ ଶ୍ରୀ ମୋଦି। ଅଯୋଧ୍ୟା ରାମମନ୍ଦିରରେ ଦାନ ଓ ମୂଲ୍ୟବାନ ସାମଗ୍ରୀର ଆତ୍ମସାତ ସମ୍ପର୍କରେ ଆଜିଠାରୁ ଆରମ୍ଭ ହେବ ତଦନ୍ତ। ପ୍ରକାଶ ପାଇଲା ଚଳିତ ବର୍ଷର ସିଭିଲ୍ ସର୍ଭିସ୍ ପ୍ରିଲିମିନାରୀ ପରୀକ୍ଷା ଫଳ। ଏବଂ ଫିଫା ବିଶ୍ୱକପ୍ରେ ସ୍ପେନ୍ ସହ ମ୍ୟାଚ୍ ଅମୀମାଂସିତ ରଖିଲା କ୍ଷୁଦ୍ର ଦେଶ କେପ୍ ଭର୍ଦେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ

ଦୁଇ ଦେଶ ଗସ୍ତର ତୃତୀୟ ପର୍ଯ୍ୟାୟରେ ଆଜି ଫ୍ରାନ୍ସର ଏଭିଆନ୍ରେ ପହଞ୍ଚବେ। ସେଠାରେ ସେ G7 ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଫ୍ରାନ୍ସରେ ପହଞ୍ଚବା ପରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଶ୍ରୀ ମୋଦିଙ୍କୁ ଔପଚାରିକ ଭାବେ ସ୍ୱାଗତ କରିବେ। ଏହି ସମ୍ମିଳନୀ କାଳରେ ପ୍ରଧାନମନ୍ତ୍ରୀ କାନାଡ଼ା ଓ ଯୁକ୍ତରାଷ୍ଟ୍ର ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ବିଶ୍ୱ ନେତୃବୃନ୍ଦଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଫ୍ରାନ୍ସର ଏଭିଆନ୍ଠାରେ 52ତମ G7 ଶିଖର ସମ୍ମିଳନୀ ଗତକାଲି ଆରମ୍ଭ ହୋଇଛି। ବିଶ୍ୱର ଅଗ୍ରଣୀ ଅର୍ଥନୀତି ସମ୍ପନ୍ନ ଦେଶଗୁଡ଼ିକର ନେତାମାନେ ଏଥିରେ ବିଭିନ୍ନ ପ୍ରମୁଖ ଆନ୍ତର୍ଜାତିକ ଆହ୍ୱାନ ଉପରେ ଆଲୋଚନା କରୁଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ପ୍ରମୁଖ ଆନ୍ତର୍ଜାତିକ ଆହ୍ୱାନର ମୁକାବିଲା ପାଇଁ ମିଳିତ ଭାବେ କାର୍ଯ୍ୟ କରିବା ଶୀର୍ଷକ ବିଷୟବସ୍ତୁ ଉପରେ ଆଲୋଚନା କରିଥିବା ଜଣାପଡ଼ିଛି। ଶ୍ରୀ ମାକ୍ରନ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ବ୍ରିଟେନ୍ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର୍ଙ୍କ ସମେତ G7 ଦେଶଗୁଡ଼ିକର ନେତାମାନଙ୍କୁ ଔପଚାରିକ ଭାବେ ସ୍ୱାଗତ କରିଥିଲେ। ଏହି ସମ୍ମିଳନୀରେ ୟୁରୋପୀୟ କମିଶନ୍ର ଅଧ୍ୟକ୍ଷା ଉର୍ସୁଲା ଭନ୍ ଡେର୍ ଲେୟନ୍ ଏବଂ ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଆଣ୍ଟ୍ରୋନିଓ କୋଷ୍ଟା ମଧ୍ୟ ଯୋଗ ଦେଇଛନ୍ତି। ଏହି ତିନିଦିନିଆ ଶିଖର ସମ୍ମିଳନୀରେ ବିଶ୍ୱସ୍ତରୀୟ ଅସନ୍ତୁଳନ ହ୍ରାସ, ପ୍ରମୁଖ ଭୂ ରାଜନୈତିକ ସଂକଟର ସମାଧାନ, ଶିଶୁମାନଙ୍କ ସମ୍ବନ୍ଧୀୟ ପ୍ରସଙ୍ଗ ଏବଂ ସଂଗଠିତ ଅପରାଧ ଓ ଅବୈଧ ଆର୍ଥିକ ପ୍ରଭାବ ବିରୋଧୀ ଲଢ଼େଇକୁ ସୁଦୃଢ଼ କରିବା ନେଇ ବିଚାର ବିମର୍ଶ କରାଯିବ ବୋଲି ଜଣାପଡ଼ିଛି। ସ୍ଲୋଭାକିଆର ରାଷ୍ଟ୍ରପତି ପିଟର୍ ପେଲିଗ୍ରିନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ଲୋଭାକିଆର ସର୍ବୋଚ୍ଚ ରାଷ୍ଟ୍ରୀୟ ସମ୍ମାନ ଦ ଅର୍ଡର୍ ଅଫ୍ ଦ ହ୍ୱାଇଟ୍ ଡବଲ୍ କ୍ରସ୍ ଫାଷ୍ଟ କ୍ଲାସ୍ ପ୍ରଦାନ କରିଛନ୍ତି। ଏହି ବିଶିଷ୍ଟ ସମ୍ମାନ ପାଇଁ ପ୍ରଧାନମନ୍ତ୍ରୀ ସ୍ଲୋଭାକିଆର ରାଷ୍ଟ୍ରପତି, ସରକାର ଏବଂ ସେଠାକାର ଜନସାଧାରଣଙ୍କ ପ୍ରତି ଆନ୍ତରିକ କୃତଜ୍ଞତା ଜ୍ଞାପନ କରିଛନ୍ତି। ସମ୍ମାନ ଗ୍ରହଣ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତର 140 କୋଟି ଜନତା ଏବଂ ଭାରତ ସ୍ଲୋଭାକିଆ ମଧ୍ୟରେ ରହିଥିବା ଦୀର୍ଘସ୍ଥାୟୀ ବନ୍ଧୁତ୍ୱ ପ୍ରତି ଏହା ଏକ ସମ୍ମାନ। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ପୁରସ୍କାର ଭାରତ ଓ ସ୍ଲୋଭାକିଆର ଜନସାଧାରଣଙ୍କ ମଧ୍ୟରେ ଥିବା ବିଶ୍ୱାସ ଓ ସ୍ନେହର ପ୍ରତୀକ। ଅଯୋଧ୍ୟା ରାମ ମନ୍ଦିରରେ ଦାନ ଓ ମୂଲ୍ୟବାନ ସାମଗ୍ରୀର ଆତ୍ମସାତ ସମ୍ପର୍କିତ ଅଭିଯୋଗର ତଦନ୍ତ ପାଇଁ ଗଠିତ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଆଜିଠାରୁ ତଦନ୍ତ ଆରମ୍ଭ କରିବ। ଲକ୍ଷ୍ନୌର ଡିଭିଜନାଲ କମିଶନର ବିଜୟ ବିଶ୍ୱାସ ପନ୍ତଙ୍କ ନେତୃତ୍ୱରେ ଗଠିତ ଏହି ଏସ୍ଆଇଟିରେ ପୁଲିସ୍ ମହାନିରୀକ୍ଷକ କିରଣ ଏସ୍ ଏବଂ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ନୀଲ ରତନ ସଦସ୍ୟ ଅଛନ୍ତି। ଦଳର ସମସ୍ତ ସଦସ୍ୟ ଗତକାଲି ଅଯୋଧ୍ୟାରେ ପହଞ୍ଚସାରିଛନ୍ତି। ଗତକାଲି ସେମାନେ ଅଯୋଧ୍ୟାର କମିଶନର ଓ ଜିଲ୍ଲାପାଳଙ୍କ ସହ ରାମମନ୍ଦିର ପରିସର ପରିଦର୍ଶନ କରିଥିଲେ। ରାମମନ୍ଦିରରେ ଅର୍ପଣ କରାଯାଉଥିବା ଦାନ ଏବଂ ମୂଲ୍ୟବାନ ସାମଗ୍ରୀର ପରିଚାଳନାରେ ଅନିୟମିତତା ସମ୍ପର୍କିତ ଅଭିଯୋଗ ହେବା ପରେ ରାଜ୍ୟ ସରକାର ଏହି ଏସ୍ଆଇଟି ଗଠନ କରିଛନ୍ତି। ତଦନ୍ତ ଏବେ ପ୍ରାଥମିକ ପର୍ଯ୍ୟାୟରେ ଥିବାବେଳେ କୌଣସି ତଥ୍ୟ ସାର୍ବଜନୀନ କରାଯାଇ ନାହିଁ। କମିଟିକୁ 7 ଦିନ ମଧ୍ୟରେ ପ୍ରାଥମିକ ରିପୋର୍ଟ ଏବଂ 15 ଦିନ ମଧ୍ୟରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ ରାମମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର ମଧ୍ୟ ଅଯୋଧ୍ୟାରେ ଅବସ୍ଥାନ କରୁଛନ୍ତି। ଗଣମାଧ୍ୟମ ସହ ଆଲୋଚନା ବେଳେ ସେ କହିଛନ୍ତି ଯେ ତଦନ୍ତ ପ୍ରକ୍ରିୟାରେ କୌଣସି ପ୍ରକାର ବିଳମ୍ବ ହେବାକୁ ଦିଆଯିବ ନାହିଁ। ଜିଲ୍ଲା ପ୍ରଶାସନ ଏବଂ ମନ୍ଦିର ପ୍ରଶାସନ ପକ୍ଷରୁ ଏସ୍ଆଇଟିକୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ ଗୋବିନ୍ଦ ମୋହନ ନିଟ୍ ୟୁଜି ପୁନଃ ପରୀକ୍ଷା 2026 ପୂର୍ବରୁ ଗତକାଲି ସୁରକ୍ଷା ଏବଂ ଲଜିଷ୍ଟିକ୍ ପ୍ରସ୍ତୁତି ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ। ସେ ନିଟ୍ ୟୁଜି ପୁନଃ ପରୀକ୍ଷା ପାଇଁ ରାଜ୍ୟ ସରକାରଗୁଡ଼ିକର ପ୍ରସ୍ତୁତି ନେଇ ମଧ୍ୟ ସମୀକ୍ଷା କରିଛନ୍ତି। ବିଶେଷକରି ଛାତ୍ରଛାତ୍ରୀମାନଙ୍କ ସୁବିଧା, ସୁରକ୍ଷା ବ୍ୟବସ୍ଥା ଏବଂ ପରୀକ୍ଷା ପ୍ରକ୍ରିୟାର ସ୍ୱଚ୍ଛତା ଉପରେ ସମୀକ୍ଷା ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ସ୍ୱରାଷ୍ଟ୍ର ସଚିବ ସମସ୍ତ ରାଜ୍ୟ ସରକାର, କେନ୍ଦ୍ରଶାସିତ ଅଞ୍ଚଳ ଏବଂ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକୁ ସୁରକ୍ଷା ପ୍ରୋଟୋକଲ୍ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଛାତ୍ରଛାତ୍ରୀଙ୍କ ସୁଗମ ଯାତ୍ରା ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଅନୁରୋଧ କରାଯାଇଛି। ଏ ଦିଗରେ ସମ୍ପୂର୍ଣ୍ଣ ସହଯୋଗ କରିବା ଲାଗି ରେଳବାଇର ଅଧ୍ୟକ୍ଷ ଆଶ୍ୱାସନା ଦେଇଛନ୍ତି। ବୈଠକରେ ବିଦ୍ୟାଳୟ ଉଚ୍ଚଶିକ୍ଷା ବିଭାଗର ସଚିବ ଏବଂ ପୋଷ୍ଟାଲ ବିଭାଗ ସଚିବ, ସିଆର୍ପିଏଫ୍, ସିଆଇଏସ୍ଏଫ୍, ବିସିଏଏସ୍ର ମହାନିର୍ଦ୍ଦେଶକ ଏବଂ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏର ମହାନିର୍ଦ୍ଦେଶକ ଓ କେନ୍ଦ୍ର ପ୍ରତିରକ୍ଷା ଏବଂ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। କେନ୍ଦ୍ରୀୟ ଲୋକସେବା ଆୟୋଗ ୟୁପିଏସ୍ସି ଦ୍ୱାରା ପରିଚାଳିତ ଚଳିତ ବର୍ଷର ସିଭିଲ୍ ସର୍ଭିସ୍ ପ୍ରିଲିମିନାରୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ୟୁପିଏସ୍ସିର ୱେବ୍ସାଇଟ୍ upsc.gov.in ପରୀକ୍ଷା ଫଳ ଉପଲବ୍ଧ ହେଉଛି। ସୂଚନା ଅନୁଯାୟୀ ଚଳିତ ବର୍ଷ 1000ରୁ ଅଧିକ ପଦବୀ ପାଇଁ 13000ରୁ ଅଧିକ ପ୍ରାର୍ଥୀଙ୍କୁ ମୁଖ୍ୟ ପରୀକ୍ଷା ପାଇଁ ଚୟନ କରାଯାଇଛି। ଚୂଡ଼ାନ୍ତ ଫଳ ପ୍ରକାଶ ପରେ କମିଶନଙ୍କ ୱେବ୍ସାଇଟ୍

0: ପ୍ରାର୍ଥୀମାନଙ୍କ ରୋଲ୍ ନମ୍ଘର, କଟ୍ ଅଫ୍ ନମ୍ଘର ଏବଂ ଉତ୍ତର ସୂଚୀ ଅପ୍ଲୋଡ୍ କରାଯିବ। ପ୍ରାର୍ଥୀମାନେ ୱେବ୍ସାଇଟ୍ରୁ ସେମାନଙ୍କ ପରୀକ୍ଷା ଫଳ ଡାଉନ୍ଲୋଡ୍ କରିପାରିବେ। କମିଶନଙ୍କ ସୂଚନା ଅନୁଯାୟୀ ଗତବର୍ଷ 1087 ପଦବୀ ପାଇଁ 14,000 ଅଧିକ ପ୍ରାର୍ଥୀଙ୍କୁ ମୁଖ୍ୟ ପରୀକ୍ଷା ନିମନ୍ତେ ଚୟନ କରାଯାଇଥିଲା। ପ୍ରାୟ 4 ମାସ ଧରି ଚାଲିଥିବା ସଂଘର୍ଷର ଅବସାନ ଘଟାଇବା ଉଦ୍ଦେଶ୍ୟରେ ଆମେରିକା ଓ ଇରାନ୍ ମଧ୍ୟରେ ଏକ ଚୁକ୍ତି ଘୋଷଣା ହେବା ପରେ ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ପାଇବା ନେଇ ସମ୍ଭାବନା ସୃଷ୍ଟି ହୋଇଛି। ଉଭୟ ଦେଶର ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ ଏକ ବୁଝାମଣା ପତ୍ରରେ ସ୍ୱାକ୍ଷର ସରିଛି ଏବଂ ଏହାର ଔପଚାରିକ ସ୍ୱାକ୍ଷର ସମାରୋହ ଆସନ୍ତା ଶୁକ୍ରବାର ଦିନ ସ୍ୱିଜରଲ୍ୟାଣ୍ଡର ଜେନିଭାଠାରେ ଅନୁଷ୍ଠିତ ହେବ। ଏହି ଚୁକ୍ତି ମାଧ୍ୟମରେ ହର୍ମୁଜ୍ ପ୍ରଣାଳୀ ପୁନର୍ବାର ଖୋଲିବା, ସାମୁଦ୍ରିକ ଯାତାୟତ ପୁନଃ ଆରମ୍ଭ କରିବା ସହ ଇରାନ୍ର ପରମାଣୁ କାର୍ଯ୍ୟକ୍ରମ ଏବଂ ଅନ୍ୟାନ୍ୟ ଅସମାହିତ ପ୍ରସଙ୍ଗ ଉପରେ 60-ଦିନିଆ ଆଲୋଚନା ପ୍ରକ୍ରିୟା ଆରମ୍ଭ ହେବାର ପଥ ଉନ୍କକ୍ତ ହେବ। ଗତ 12 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଓ ସବ୍କା ପ୍ରୟାସ ମନ୍ତ୍ରକୁ ଆଧାର କରି ଭାରତରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ଗରିବ, କୃଷକ, ମହିଳା ଓ ଯୁବବର୍ଗଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ପାଇଁ ସରକାର ଅନେକ ଜନକଲ୍ୟାଣମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଶ୍ୱାସ, ବିକାଶ ଏବଂ ଜନକଲ୍ୟାଣର 12 ବର୍ଷ ଶୀର୍ଷକ ଏହି ଧାରାବାହିକରେ ଆଜି ଆସନ୍ତୁ ଜାଣିବା ସରକାରଙ୍କ ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ସମ୍ପର୍କରେ। ଗତବର୍ଷ ମେ 6 ଓ 7 ତାରିଖର ମଧ୍ୟରାତ୍ରିରେ କରାଯାଇଥିବା ଅପରେସନ୍ ସିନ୍ଦୁର ବିଶ୍ୱକୁ ଏକ ସ୍ୱଷ୍ଟ ବାର୍ତ୍ତା ଦେଇଥିଲା, ଭାରତ ଯୁଦ୍ଧ ଚାହୁଁନାହିଁ କିନ୍ତୁ ଆତଙ୍କବାଦକୁ କଦାପି ସହ୍ୟ କରିବ ନାହିଁ। ଅପରେସନ୍ ସିନ୍ଦୁର ଜରିଆରେ ଏକଥା ମଧ୍ୟ ସ୍ୱଷ୍ଟ କରାଯାଇଥିଲା, ଯଦି ଆତଙ୍କବାଦ କୌଣସି ରାଷ୍ଟ୍ରର ନୀତି ହୋଇଥାଏ ତେବେ ତାହାର ସିଧାସଳଖ ଏବଂ କଠୋର ଜବାବ ଦିଆଯିବ। ଲସ୍କର ଏ ତୋଇବା, ଜୈସେ ମହମ୍ମଦ ଏବଂ ହିଜବୁଲ ମୁଜାହିଦ୍ଦିନ ଭଳି ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକୁ ଲକ୍ଷ୍ୟ କରି ଭାରତ ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କାଶ୍ମୀରରେ ଥିବା ସେମାନଙ୍କ ସଂରଚନାକୁ ଧ୍ୱଂସ କରିଦେଇଥିଲା। ଏହି ଅଭିଯାନରେ 100ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ। ମେ 9 ଏବଂ 10 ତାରିଖରେ ଭାରତ ପ୍ରଥମ ଦେଶ ଭାବେ ପରମାଣୁ ଅସ୍ତ୍ରଧାରୀ ଏକ ରାଷ୍ଟ୍ରର 11ଟି ବାୟୁସେନା ଘାଟି ଉପରେ ଆକ୍ରମଣ କରିଥିଲା। ଏହି ପଦକ୍ଷେପକୁ ନେଇ ବିଶ୍ୱସ୍ତରରେ ବ୍ୟାପକ ସମର୍ଥନ ମିଳିଥିଲା ଏବଂ ଅନେକ ବିଶ୍ୱନେତା ଭାରତ ପ୍ରତି ସମର୍ଥନ ବ୍ୟକ୍ତ କରିଥିଲେ। ଭାରତର ନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ରକୁ ଏକ ବୃହତ୍ ପ୍ରୋହାହନ ସ୍ୱରୂପ କେନ୍ଦ୍ର ନୂତନ ନବୀକରଣୀୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଗତକାଲି ବିଶ୍ୱ ପବନ ଦିବସ ଅବସରରେ ଗୋଆରେ ପ୍ରଥମ ପବନ ଟର୍ବାଇନ୍ ଯୋଗାଣ ଶୃଙ୍ଖଳ ପରିଚାଳନା ପୋର୍ଟାଲର ଶୁଭାରମ୍ଭ କରିଛନ୍ତି। ନୂତନ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟ ଏବଂ ଭାରତୀୟ ପବନ ଟର୍ବାଇନ୍ ନିର୍ମାତା ସଂଘ ମିଳିତ ଭାବେ ଏହି ପୋର୍ଟାଲର ବିକାଶ କରିଛନ୍ତି। ସମ୍ମିଳନୀକୁ ସମ୍ବୋଧିତ କରି ମନ୍ତ୍ରୀ ଶ୍ରୀ ଯୋଶୀ କହିଛନ୍ତି ପବନ ଶକ୍ତି କ୍ଷେତ୍ରରେ ଭାରତ ଦ୍ରୁତ ଅଗ୍ରଗତି କରୁଛି। ସେ କହିଛନ୍ତି 2025-26 ଆର୍ଥିକ ବର୍ଷରେ ଦେଶରେ ରେକର୍ଡ 6.1 ଗିଗାୱାଟ୍ ପବନ ଶକ୍ତି କ୍ଷମତା ସୃଷ୍ଟି ହୋଇଥିବା ବେଳେ ବାର୍ଷିକ ଆଧାରରେ ଏହା 46% ବୃଦ୍ଧିକୁ ଦର୍ଶାଉଛି। ଫିଫା ବିଶ୍ୱକପ୍ରେ ପ୍ରଥମ ଥର ପାଇଁ ଅଂଶଗ୍ରହଣ କରିଥିବା ଏକ କ୍ଷୁଦ୍ର ଦେଶ କେପ୍ ଭର୍ଦେ ଚମତ୍କାର ପ୍ରଦର୍ଶନ ପୂର୍ବକ ସ୍ପେନ୍ ସହ ମ୍ୟାଚ୍ ଅମୀମାଂସିତ ରଖିବାରେ ସକ୍ଷମ ହୋଇଛି। 40-ବର୍ଷୀୟ ଗୋଲକିପର ଭୋଜିନାହାଙ୍କ ପ୍ରଦର୍ଶନ ବଳରେ କେପ୍ ଭର୍ଦେ ଟୁର୍ଣ୍ଣାମେଣ୍ଟର ଅନ୍ୟତମ ସଫଳ ଦଳ ସ୍ପେନ୍କୁ କୌଣସି ଗୋଲ୍ କରିବାକୁ ସୁଯୋଗ ଦେଇନଥିଲା। ପ୍ରାୟ 5 ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଦ୍ୱୀପପୁଞ୍ଜ ରାଷ୍ଟ୍ର କେପ୍ ଭର୍ଦେ ପ୍ରଥମ ଥର ପାଇଁ ବିଶ୍ୱକପ୍ରେ ଖେଳୁଛି। 2010 ମସିହାର ଚମ୍ପିୟନ୍ ସ୍ପେନ୍ ଦ୍ୱିତୀୟ ଥର ପାଇଁ ବିଶ୍ୱକପ୍ ଜିତିବା ଲକ୍ଷ୍ୟ ରଖିଥିବା ବେଳେ ଏହି ପରାଜୟ ନେଇ ଦଳର ପ୍ରଶିକ୍ଷକ ଲୁଇସ୍ ଦେ ଲା ଫୁଏନ୍ତେ କହିଛନ୍ତି କେପ୍ ଭର୍ଦେ ଏହି ପ୍ରତିଯୋଗିତାର ଅନ୍ୟତମ ସଫଳ ଦଳ ଭାବେ ଉଭା ହୋଇପାରେ। ମୁଖ୍ୟ ସମ୍ବାଦ ପୁଣି ଥରେ। ଦୁଇ ଦେଶ ଗସ୍ତର ତୃତୀୟ ପର୍ଯ୍ୟାୟରେ ଆଜି ଫ୍ରାନ୍ସରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ସ୍ଲୋଭାକିଆର ସର୍ବୋଚ୍ଚ ରାଷ୍ଟ୍ରୀୟ ସମ୍ମାନକୁ 140 କୋଟି ଭାରତୀୟ ଓ ଭାରତ ସ୍ଲୋଭାକିଆ ସମ୍ପର୍କ ପ୍ରତି ସମ୍ମାନ ବୋଲି କହିଲେ ଶ୍ରୀ ମୋଦି। ଅଯୋଧ୍ୟା ରାମ ମନ୍ଦିରରେ ଦାନ ଓ ମୂଲ୍ୟବାନ ସାମଗ୍ରୀର ଆତ୍ମସାତ ସମ୍ପର୍କରେ ଆଜିଠାରୁ ଆରମ୍ଭ ହେବ ତଦନ୍ତ। ପ୍ରକାଶ ପାଇଲା ଚଳିତ ବର୍ଷର ସିଭିଲ୍ ସର୍ଭିସ୍ ପ୍ରିଲିମିନାରୀ ପରୀକ୍ଷା ଫଳ ଏବଂ ଫିଫା ବିଶ୍ୱକପ୍ରେ ସ୍ପେନ୍ ସହ ମ୍ୟାଚ୍ ଅମୀମାଂସିତ ରଖିଲା କ୍ଷୁଦ୍ର ଦେଶ କେପ୍ ଭର୍ଦେ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଆରମ୍ଭ କରୁଛୁ ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ। ଉପସ୍ଥାପନା ବୈଜୟନ୍ତୀମାଳା ହରିଚନ୍ଦନ।

ଓଡ଼ିଶାବାସୀ ପାଳନ କରୁଛନ୍ତି ସେମାନଙ୍କର ନିଜସ୍ୱ ପର୍ବ ରଜ ପର୍ବ। ଆଜି ହେଉଛି ଏହି ଉତ୍ସବର ତୃତୀୟ ଦିନ ଭୂମି ଦହନ ବା ଭୂଇ ନହଣ। ଭୂମି ଦହନକୁ ସବୁଠାରୁ ବଡ଼ ରଜ ବୋଲି କୁହାଯାଏ। କୁହାଯାଏ ଭୂମିରେ ଗାରଟିଏ ସୁଦ୍ଧା ଟାଣିବାକୁ ମନା। ହଁ ଆଜ୍ଞା, ଏଇ

0: ଦହନକୁ ସବୁଠାରୁ ବଡ଼ ରଜ ବୋଲି କୁହାଯାଏ। କୁହାଯାଏ ଭୂମିରେ ଗାରଟିଏ ସୁଦ୍ଧା ଟାଣିବାକୁ ମନା। ହଁ ଆଜ୍ଞା, ଏହି ପର୍ବରେ ଥାଏ ଆନନ୍ଦ, ଉତ୍ସାହ, ଉଦ୍ଦୀପନା ଏବଂ ଓଡ଼ିଆତ୍ୱର ମହକ। କେଜାଣି କେତେବେଳେ କୋଉ ପରିସ୍ଥିତିରେ ଏହି ରଜ ପର୍ବର ସଂଯୋଜନା କରାଯାଇଥିଲା, ମାଟି ମାକୁ ଗଭୀର ସମ୍ମାନ ଜଣାଇବା ପାଇଁ। ସେଥିରେ ପୁଣି ଯୋଡି ଦିଆଯାଇଥିଲା ଜନ୍ମଦାତ୍ରୀ ନାରୀମାନଙ୍କର ଜୀବନଧାରା ସହିତ, ସର୍ବସହା ଧରିତ୍ରୀ ଏବଂ ନାରୀ। ଏଣୁ ଏହି ଉତ୍ସବରେ ଖୁବ୍ ଗୁରୁତ୍ୱ ଦିଆଯାଇଥାଏ କୁମାରୀ ଝିଅମାନଙ୍କୁ, ତା ସହିତ ସମସ୍ତ ନାରୀ ବର୍ଗଙ୍କୁ। କାର୍ଯ୍ୟକ୍ରମରେ ଏହି ପର୍ବର ବିଶେଷ ମହତ୍ୱ ଉପସ୍ଥାପନ କରନ୍ତି ସ୍ତମ୍ଭକାର ଭାସ୍କର ଚନ୍ଦ୍ର ରାଉତରାୟ।
1: ଆଷାଢ଼ ମାସର ପ୍ରଥମ ବର୍ଷାର ଆଗମନରେ ମେଘ ଓ ମାଟିର ମିଳନ ହୁଏ, ମାଟି ମା ହୁଏ, ରଜସ୍ୱଳା ବହୁ କିସମର ଫସଲ ଆମକୁ ଦେଇଥାନ୍ତି ମାଟି ମା। ରଜତକ୍ଷମ ହେବାକୁ ଯାଉଥିବା ମାଟି ମାଙ୍କୁ ରଜ ତିନି ଦିନ ବିଶ୍ରାମ ଦିଆଯାଏ। ତିନି ଦିନ ଧରି ଧରିତ୍ରୀ ମାତାକୁ ବିଶ୍ରାମ ଦିଆଯିବା ଯେଉଁ ବିଧି ରହିଛି, ଯେଉଁଥିପାଇଁ ଭୂମି ଦହନ ଦିନ ଭୂଖନନ ବାରଣ କରାଯାଏ, ମାତୃଜାତି ମଧ୍ୟରେ ଉତ୍ସାହ ଉଦ୍ଦୀପନା ନୂତନ ଶକ୍ତିରେ ଜାଗ୍ରତ କରିବା ପାଇଁ ଏହା ପାଳନ କରାଯାଏ। କୁମାରୀମାନଙ୍କର ରଜ ପର୍ବ ହେଉଛି ତାଲିମ ପ୍ରଦାନକାରୀ ପର୍ବ। ଆଷାଢ଼ର ପହିଲି ମାଟିରେ ମାର ପ୍ରଜନନ ଶକ୍ତିରେ ଜାଗ୍ରତ ହୋଇଥାଏ। ସେହି କାରଣରୁ ଧରିତ୍ରୀ ମାତାକୁ ରଜସ୍ୱଳା ଓ ସ୍ତ୍ରୀ ସହିତ ତୁଳନା କରାଯାଏ। ଅବିବାହିତ ଝିଅମାନଙ୍କ ଗର୍ଭଧାରଣ କ୍ଷମତା ପ୍ରତ୍ୟେକ ସାଂକେତିକ ପର୍ବ ହେଉଛି ରଜ। ଗୃହକର୍ମ ନ କରି କୁମାରୀମାନେ ବିଶ୍ରାମ ନେଇଥାନ୍ତି। ଧରଣୀ ମାତା ଶସ୍ୟ ଶ୍ୟାମଳା ପୂର୍ଣ୍ଣ ହେବା ପାଇଁ ପ୍ରାଥମିକ ପ୍ରସ୍ତୁତ ଭାବେ ରଜର ଭୂମିଦହନ ହେଉଛି ସ୍ୱତନ୍ତ୍ରତା। ଠିକ ସେହିପରି ଝିଅ ବୋହୂମାନଙ୍କର ଭବିଷ୍ୟତ ସାଂସାରିକ ଜୀବନ ସୁଖମୟ କରିବାକୁ ରଜର ପର୍ବର କଳ୍ପନା କରାଯାଇଛି ଏବଂ ସେଇଥିପାଇଁ କୁମାରୀମାନଙ୍କୁ ଏହି ବିଧିକୁ ଅତି କଡାକଡି ସହିତ ପାଳନ କରିବାର ସୂଚନା ଥାଏ।
0: ରଜ ମଉଜ ପିଲାଠାରୁ ବୁଢା ହୁଅନ୍ତି ସଜ, ସତରେ ସମସ୍ତେ ସଜ ହୋଇଛନ୍ତି। ନୂଆ ପୋଷାକ ସମସ୍ତଙ୍କ ଦେହରେ ଶୋଭା ପାଉଛି। ଚାଷୀ ଭାଇମାନେ ତ ଧରଣୀ ରାଣୀଙ୍କୁ ସମ୍ମାନ ଦେଇ କାମଦାମ ସବୁ ବନ୍ଦ କରିଦେଇଛନ୍ତି ଆଉ ମାତି ଯାଇଛନ୍ତି ପୋଷା କଉଡ଼ି କବାଡ଼ି ବାଗୁଡ଼ି ଖେଳରେ। ସତରେ ଯେମିତି ଲକ୍ଷେ ଜୀବ ପୋଷା ଏଇ ଚାଷୀକୁଳ ନିଜ ଶରୀରକୁ ପ୍ରସ୍ତୁତ କରୁଛନ୍ତି ମାଟି ସହିତ ମାଟି ହେଇ ସୁନାର ଫସଲ ଫଳେଇବା ପାଇଁ। ନିଜ ଅନୁଭୂତିରେ ରଜ ପର୍ବ ଏ ସମ୍ପର୍କରେ ସଂକ୍ଷେପରେ କହିଛନ୍ତି ଶିକ୍ଷକ ଧ୍ରୁବ ଚରଣ ରାଉତ।
2: ରଜ ଆମ ଓଡ଼ିଶାର ଏକ ଗଣପର୍ବ, ଏହା ଏକ କୃଷି ଭିତ୍ତିକ ପର୍ବ। ପୃଥିବୀ ମାତା ରଜସ୍ୱଳ ହୋଇଥିବାରୁ କେହି ଭୂମିକୁ ସ୍ପର୍ଶ ନ କରିବା ପାଇଁ ପାଦରେ କଦଳୀ ପାଟୁକା ବାନ୍ଧି ଚାଲୁଥିଲେ, ମାତ୍ର ଏବେ ସମସ୍ତେ ଚପଲ ପିନ୍ଧି ବୁଲିଲେଣି। ଏହି ରଜ ଚାରି ଦିନ ଝିଅ ବୋହୂମାନେ ରଙ୍ଗ ବେରଙ୍ଗର ପୋଷାକ ଓ ଶାଢ଼ୀ ପିନ୍ଧିଥାନ୍ତି। ଦଳ ଦଳ ହୋଇ ଘରମାନଙ୍କରେ ରଜ ପୋଡ଼ପିଠା, ବରା ଇତ୍ୟାଦି ବିଭିନ୍ନ ପିଠା, ଆମ୍ବ, ପଣସ, ସପୁରୀ ଇତ୍ୟାଦି ପାଚିଲା ଫଳ, ଖଜୁରୀ, ଜାମୁକୋଳି, ଭଇଁଚ କୋଳି ଇତ୍ୟାଦି କୋଳି ଖାଇ ମନହରସରେ ଚକ୍ରଦୋଳି ଝୁଲାଝୁଳିରେ ଖେଳ, ପୁଚି ଖେଳ ଇତ୍ୟାଦିରେ ସମସ୍ତେ ମାତିଥାନ୍ତି। ମହିଳାମାନେ ଏହି ରଜ ପର୍ବରେ ବିଭିନ୍ନ ପଦାର୍ଥ କଟାକଟି, ବଟାବଟି ଇତ୍ୟାଦି କରିନଥାନ୍ତି, ସେଥିପାଇଁ ପୁଅ ପିଲାମାନେ ଏହିସବୁ କାମ କରିଥାନ୍ତି। ପୁଅ ପିଲାମାନେ ମଧ୍ୟ ରଜକୁ ଧୁମଧାମରେ କବାଡ଼ି ଖେଳ, ତାସ୍ ଖେଳ ଖେଳି ପାଳନ କରିଥାନ୍ତି। ବୁଢ଼ୀ ମା, ଆଈ ମା, ବୟସ୍କା ମହିଳାମାନେ ମଧ୍ୟ ପାନ ଖାଇ ଖୁସି ଗପରେ ମାତିଥାନ୍ତି ଓ କଉଡ଼ି ଖେଳ, ବାଘ ବଜାଳି ଖେଳ ଇତ୍ୟାଦି ଖେଳି ମନୋରଞ୍ଜନ କରିଥାନ୍ତି। ଅଜା ଜେଜେବାପା ବୟସ୍କ ପୁରୁଷମାନେ ପାନ ଖାଇ ସର୍ବତ ପଣା ପିଇ ପଶା ପାଲି ଖେଳି ନିଜ ମନକୁ ହଜାଇ ଦେଇଥାନ୍ତି। ମୌସୁମୀର ଆଦ୍ୟ ବାରିପାତରେ ବସୁମତୀ ମାତା ପୁଲକିତ ହୋଇ ଉଠନ୍ତି। ବିଭିନ୍ନ କୃଷି କର୍ମ ପାଇଁ ଉପଯୁକ୍ତ ସମୟ ଆସିଥିବାରୁ ଚାଷୀ ପୁଅମାନେ ତତ୍ପର ହୋଇ ଉଠିଥାନ୍ତି। ରଜ ପର୍ବ ଏହିଭଳି ଭାବରେ ଆବାଳ ବୃଦ୍ଧ ବନିତା ସମସ୍ତେ ମହା ଆନନ୍ଦରେ ପାଳନ କରିଥାନ୍ତି।
0: କି ଗାଁ କି ସହର ରଜ ପର୍ବ ପାଇଁ ସମସ୍ତେ ଉଲ୍ଲସିତ। କୁମାରୀ କଣ୍ଠରୁ ରଜ ଦୋଳି ଗୀତ ଗାଁରୁ ଶୁଭୁଥିଲା ବେଳେ ସହରରେ ସହରୀ ଢଙ୍ଗରେ ଡାକବାଜି ଯନ୍ତ୍ର ଦ୍ୱାରା ରଜ ଗୀତ ଶୁଣିବାକୁ ମିଳୁଛି। ମିଠା ପିଠା ପଣା ତ ସବୁଆଡେ, ଖାଲି ଫରକ ଏତିକି ଯେ ବ୍ୟସ୍ତ ବହୁଳ ଆଧୁନିକ ଜୀବନଯାପନ ପ୍ରଣାଳୀ ଟିକିଏ କଠୋର ପରମ୍ପରାଠାରୁ ଦୂରେଇ ଯାଇଛି, କିନ୍ତୁ ରଜ ପର୍ବ ରହିଛି ପ୍ରତି ଓଡ଼ିଆ ପ୍ରାଣରେ, ମନରେ ଆଉ ହୃଦୟରେ ଚିରଦିନ ପାଇଁ ରହିଥିବ ମଧ୍ୟ।

0: ଏକ ବିଜ୍ଞାନ, ଏହା ଏକ ସୁସ୍ଥ ଜୀବନଶୈଳୀ, ଯୋଗ ଦ୍ୱାରା ସୁସ୍ଥ ଜୀବନ ଯାପନ। ଆଜିର କାର୍ଯ୍ୟକ୍ରମରେ ଏ ବିଷୟ ସମ୍ପର୍କିତ ସଂକ୍ଷିପ୍ତ ମତ ବ୍ୟକ୍ତ କରନ୍ତି କିଟ୍ ବିଶ୍ୱବିଦ୍ୟାଳୟର ଯୋଗ ବିଭାଗର ମୁଖ୍ୟ ଡକ୍ଟର ସଞ୍ଜୟ କୁମାର ପଣ୍ଡା।
1: ଆରୋଗ୍ୟମ ଶରୀରମ, ପ୍ରଥମେ ଆମେ ଶରୀର ଶବ୍ଦର ଅର୍ଥ ବୁଝିବାକୁ ପଡିବ। ଶରୀର ଶବ୍ଦର ଅର୍ଥ ହେଉଛି ଶାରୀରିକ ଶରୀର, ଯାହା ଆମେ ଫିଜିକାଲ ବଡି କହୁଛୁ। ଆୟୁର୍ବେଦରେ ଶରୀରକୁ ଚେତନାର ଆସନ ଭାବରେ ବର୍ଣ୍ଣନା କରାଯାଇଛି, ଯାହା ପଞ୍ଚମହାଭୂତ ଯଥା ଆକାଶ, ବାୟୁ, ଅଗ୍ନି, ଜଳ ଓ ପୃଥିବୀର ସମୁଦାୟକୁ ନେଇ ଗଠିତ ଏବଂ ଯାହା ଶରୀରରେ ସନ୍ତୁଳନ ଅବସ୍ଥାରେ ସର୍ବଦା ରହିଛି। କୁହାଯାଏ ସ୍ୱାସ୍ଥ୍ୟ ହିଁ ସମ୍ପଦ। କେବଳ ଜଣେ ସୁସ୍ଥ ବ୍ୟକ୍ତି ହିଁ ବୁଝିପାରିବ ଯେ ଜୀବନର ମୂଲ୍ୟ କ'ଣ। ଜଣେ ରୋଗୀ ବ୍ୟକ୍ତି ଯାହାର ଦେହ ସୁସ୍ଥ ନାହିଁ, ସେ କେବେ ବି ଜୀବନର ମୂଲ୍ୟ ବୁଝିପାରିବନି। ଆରୋଗ୍ୟ ଅର୍ଥ ହେଉଛି ରୋଗର ଅନୁପସ୍ଥିତି, ଯେଉଁଠି କୌଣସି ପ୍ରକାର ରୋଗର ଲକ୍ଷଣ ନଥିବ କି ସେ ନିଜେ ବି ଅନୁଭବ କରିପାରୁନଥିବ ରୋଗର ଲକ୍ଷଣ ଘଟୁଛି। ଆଉ ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସ୍ୱାସ୍ଥ୍ୟ କେବଳ ରୋଗର ଅନୁପସ୍ଥିତି ନୁହେଁ, କିମ୍ବା ସ୍ୱାସ୍ଥ୍ୟ କେବଳ ଶାରୀରିକ ଶରୀର ସହିତ ଜଡିତ ନୁହେଁ। ସ୍ୱାସ୍ଥ୍ୟ ହେଉଛି ମନର ସମ୍ପୂର୍ଣ୍ଣ ସ୍ଥିରତା ଏବଂ ଶରୀର ଏବଂ ମନର ଏକୀକୃତ ଏକତା। ସ୍ୱାସ୍ଥ୍ୟ ହେଉଛି ଜୀବନର ସେହି ଅପରିହାର୍ଯ୍ୟ ଆଧାର, ଯାହା ଉପରେ ଏହାର ସମସ୍ତ ସୁଖ ଏବଂ ଶରୀର ଏବଂ ମନର ସୁସ୍ଥତା ନିର୍ଭର କରିଥାଏ। ଯୋଗ, ଯୋଗ ଯାହା ଶରୀର ଏବଂ ମନର ସୁସ୍ଥତାର ସମସ୍ତ ଦିଗକୁ ସମନ୍ୱିତ କରିଥାଏ। ଯୋଗ ଏପରି ଗୋଟେ ଜିନିଷ ଯାହା ଆମର ଉଭୟ ଶାରୀରିକ ଏବଂ ମାନସିକ ଗୁରୁତ୍ୱ ଦେଇଥାଏ। ଯୋଗ ଆଧୁନିକ ଅସନ୍ତୁଳିତ ଜୀବନର ସାଧାରଣ ସମସ୍ୟା ଉପରେ ପ୍ରଭାବ ପକାଇବା ସହିତ ସେହି ସମସ୍ୟାର ପୃଷ୍ଠଭୂମି ପ୍ରତିରୋଧ ଏବଂ ଏହାର ପ୍ରତିକାର କରିଥାଏ। ବର୍ତ୍ତମାନ ଯୁଗରେ ଶାରୀରିକ ଅପେକ୍ଷା ମାନସିକ ରୋଗୀ ସଂଖ୍ୟା ବହୁତ ବେଶୀ, ଯାହାକୁ କୁହାଯାଉଛି ଯୋଉ ସାଇକୋଲୋଜିକାଲ ପେସେଣ୍ଟ ବେଶୀ ରହିଛନ୍ତି। ମହର୍ଷି ପତଞ୍ଜଳି କହିଛନ୍ତି ଯୋଗର ଅର୍ଥ ହେଉଛି ଯୋଗ ଚିତ୍ତ ବୃତ୍ତି ନିରୋଧ। ଚିତ୍ତ ବା ମନର ବାହ୍ୟ ବୃତ୍ତି ଗୁଡିକୁ ନିରୋଧ କରିବା ବା ଗତିରୋଧ କରିବା ହେଉଛି ଯୋଗ। ଏକଥା ଆମକୁ ବିଶେଷ ଭାବରେ ମନେ ରଖିବାକୁ ହେବ ଯେ କୌଣସି ଗୋଟିଏ ଆସନ ବା ଗୋଟିଏ ପ୍ରାଣାୟାମକୁ 2-4 ଦିନ ଅଭ୍ୟାସ କଲେ କୌଣସି ରୋଗ ସମ୍ପୂର୍ଣ୍ଣ ଭାବରେ ଆରୋଗ୍ୟ ହୁଏ ନାହିଁ। ଏହା ଆଂଶିକ ଆରୋଗ୍ୟ ଲାଭ କରିବାରେ ସାହାଯ୍ୟ କରିପାରେ। ସାଧାରଣତଃ ଆମେ ଆସନକୁ 2 ପ୍ରକାର କହିପାରିବା। ଗୋଟେ ଧ୍ୟାନ ଆସନ, ଯାହାର ପ୍ରୟୋଗ ହୁଏ ସ୍ଥିର ଓ ସ୍ୱଚ୍ଛନ୍ଦ ଭାବରେ ବସି ଦୀର୍ଘ ସମୟ ଆମେ ଧ୍ୟାନ ଆଦି ଅଭ୍ୟାସ କରିପାରିବା, ଯାହାକି ଆମର ବିଶେଷ ଭାବରେ ଭାବନାକୁ ଆମର ଦୃଢ଼ କରିବ। ଆହୁରି ଆସନ ଗୁଡାକ ଯୋଉ ରହିଛି, ପ୍ରାଣାୟାମ ଗୁଡାକ ରହିଛି, ଶରୀରକୁ ମନକୁ ଆମକୁ ସୁସ୍ଥ ରଖିବ। ଆଉ ଜିନିଷ ହେଲା ଯେ ଆମର ତ୍ରିଦୋଷ ଯୋଉ ରହିଛି, ବାତ, ପିତ, କଫ, ଏଗୁଡାକ ବି ଆମକୁ ସନ୍ତୁଳିତ କରିପାରିବ।
0: ଏଠାରେ ଆପଣଙ୍କ ପାଇଁ ସୂଚନା, ଶ୍ରୀ ଶ୍ରୀ ଗଡ଼ଗଡ଼େଶ୍ୱର ମନ୍ଦିର କଟକ 1 ଜଣାଇଛନ୍ତି ଯେ ଚଳିତ କର୍କଟ ମାସ ଚତୁର୍ଥ ଦିନ ଇଂରାଜୀ 18/6/2024 ଗୁରୁବାର ଦିନ ଶ୍ରୀ ଶ୍ରୀ ଗଡ଼ଗଡ଼େଶ୍ୱର ମହାଦେବଙ୍କ ବିବାହ ଉତ୍ସବ ମହାପ୍ରଭୁଙ୍କ ପୀଠରେ ମହାସମାରୋହରେ ଅନୁଷ୍ଠିତ ହେବ। ତା ପରଦିନ ଅର୍ଥାତ୍ 19/6/2026 ଶୁକ୍ରବାର ବିଶିଷ୍ଟ କଳାକାରମାନଙ୍କ ଦ୍ୱାରା ଭଜନ ସମାରୋହ ପରିବେଷଣ ହେବାର କାର୍ଯ୍ୟସୂଚୀ ରହିଛି। 18 ତାରିଖ ଦିନ ସନ୍ଧ୍ୟା 6 ସମୟରେ ଶିବ ପାର୍ବତୀଙ୍କର ବିରାଟ ରୋଷଣୀ ଯାତ୍ରା ଓ ସହର ପରିକ୍ରମା ଅନୁଷ୍ଠିତ ହେବ। 2 ଦିନ ଧରି ଅନୁଷ୍ଠିତ ହେଉଥିବା ଏହି ବିବାହ ମହୋତ୍ସବରେ ଶ୍ରଦ୍ଧେୟ ଭକ୍ତ ସପରିବାରେ ଉପସ୍ଥିତ ରହି ନିଜକୁ ପ୍ରଭୁଙ୍କ ସେବାରେ ଅର୍ପଣ କରିବା ସହିତ ଉମା ମହେଶ୍ୱରଙ୍କ କୃପା ଲାଭ କରିବାକୁ ମନ୍ଦିରର ମୁଖ୍ୟ ପୂଜକ ଓ ପରିବାରବର୍ଗ ଅନୁରୋଧ କରିଛନ୍ତି। ତେବେ ଚଳିତ ବର୍ଷର ରଜ ଉତ୍ସବ ପାଳନ ଅବସରରେ ଆପଣଙ୍କୁ ପୁଣି ଥରେ ହାର୍ଦ୍ଦିକ ଶୁଭକାମନା ସହ ଆଜିର କାର୍ଯ୍ୟକ୍ରମରୁ ଏଇଠି ବିଦାୟ ନେଉଛୁ। ନମସ୍କାର।
2: ଶେଷ ହେଲା ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା କରିଥିଲେ ବୈଜୟନ୍ତୀମାଳା ହରିଚନ୍ଦନ। ଆକାଶବାଣୀ କଟକ କଥିକାରେ ଶୁଣନ୍ତୁ, ଓଡ଼ିଆ ଜନଜୀବନରେ ରଜ ଆଲୋଚନା କରିଛନ୍ତି ଡକ୍ଟର କଳ୍ପନା ଦାସ।
3: ଓଡ଼ିଶା ଏକ କୃଷିଭିତ୍ତିକ ରାଜ୍ୟ, ଏହାର ବାସିନ୍ଦା ଧର୍ମବିଶ୍ୱାସ ଓ ଈଶ୍ୱର ବିଶ୍ୱାସ ମଧ୍ୟରେ ଜୀବନ ନିର୍ବାହ କରନ୍ତି। ଏହି 2 ବିଶ୍ୱାସ ପାଇଁ ଏମାନେ 12 ମାସରେ 13 ପର୍ବ ପାଳନ କରିଥାନ୍ତି। ସବୁ ପର୍ବପର୍ବାଣୀ ପାରମ୍ପରିକ ହେଲେ ମଧ୍ୟ ଏହା ଓଡ଼ିଶାକୁ ଏକ ସୁନ୍ଦର, ସୁସ୍ଥ, ରୁଚିସମ୍ପନ୍ନ ଆଦର୍ଶ ରାଜ୍ୟ ଭାବେ ସାରା ଭାରତରେ ପରିଚିତ କରାଇଥାଏ। ଏ ସମସ୍ତ ପର୍ବପର୍ବାଣୀ ମଧ୍ୟରୁ ରଜ ଏକ ପ୍ରମୁଖ ପ୍ରସିଦ୍ଧ ପର୍ବ, ଯାହାକୁ ଓଡ଼ିଶାର ପୁରପଲ୍ଲୀର ଆବାଳ ବୃଦ୍ଧ ବନିତା ବର୍ଷକୁ ଥରେ ବହୁତ ମଉଜ ମଜଲିସ୍ରେ ପାଳନ କରିଥାନ୍ତି। ସୁଖ, ଶାନ୍ତି, ହସ, ଖୁସି, ଆନନ୍ଦ, ସ୍ନେହ ଓ ପ୍ରୀତିର ଭାବନା ଏହି ପର୍ବରେ ଝଲସି ଉଠେ। କର୍ମମୟ ଜୀବନ ଆହୁରି ଆନନ୍ଦମୟ।

0: ଉପଭୋଗ୍ୟ ଓ ମଧୁର ହୋଇ ଉଠେ। ନୂଆ ସଜବାଜ ନେଇ ବର୍ଷକୁ ଥରେ ଆସୁଥିବା ଏହି ରଜ ପର୍ବକୁ ଆଧାର କରି କେଉଁ କାଳରୁ ଲୋକମୁଖରେ ଭାସି ଆସୁଥିବା ଗୀତର କେଇ ଧାଡ଼ି ଏଇ ଯେମିତି ବନସ୍ତେ ଡାକିଲା ଗଜ ବରଷକେ ଥରେ ଆସିଛି ରଜଲୋ ଘେନି ନୂଆ ସଜବାଜ ବେଶ ତାତ୍ପର୍ଯ୍ୟପୂର୍ଣ୍ଣ। ଓଡ଼ିଶାର ପଲ୍ଲୀ ପ୍ରାଣର ଏହି ଲୋକଗୀତ ସତରେ ସବୁରି ଅନ୍ତରକୁ ବିମୋହିତ କରିଥାଏ। ଗ୍ରୀଷ୍ମର ଟାଣ ଖରା ପରେ ପରେ ବର୍ଷା ଋତୁ ମାଟି ମାଆକୁ ଛୁଁ ଛୁଁ ଚାଷୀ ଭାଇ ଚାଷ କାମ ପାଇଁ ଆଗଭର ହୋଇଉଠେ। ଚାଷ କାମ ପାଇଁ ପୁରା ବର୍ଷ ଅକ୍ଲାନ୍ତ ପରିଶ୍ରମ କରିବାର ଠିକ୍ ପୂର୍ବରୁ ସେ ବସୁମତୀ ମାଆକୁ ଉପାସନା କରି ରଜ ପର୍ବ ପାଳନ କରିଥାଏ। ଏହି ସମୟରେ ବସୁମତୀ ମାଆ ରଜସ୍ୱଳା ଥିବାରୁ ତାହାଙ୍କୁ କର୍ଷଣ କରାଯାଏ ନାହିଁ। ବନ୍ଧୁ ମିଳନର ଏହି ପର୍ବ ସତରେ ସ୍ନେହ ପ୍ରେମ ବାଣ୍ଟିବା ନିମନ୍ତେ କେତେ ଗୁରୁତ୍ୱପୂର୍ଣ୍ଣ ତାହା ଏହି ପର୍ବର ସମସ୍ତ ପରିବେଶରୁ ହିଁ ଜଣାପଡ଼େ। ଏହି ଗୁରୁତ୍ୱପୂର୍ଣ୍ଣ ପର୍ବ ମୁଖ୍ୟତଃ ତିନି ଦିନ ଧରି ପାଳନ କରାଯାଇଥାଏ। ଏହି ରଜ ପର୍ବର ପୂର୍ବ ଦିନକୁ ସଜବାଜ କୁହାଯାଏ। ଓଡ଼ିଶାର ପ୍ରତି ଘରର ଗୃହିଣୀ ରଜ ତିନି ଦିନ ପାଇଁ ଖାଦ୍ୟଦ୍ରବ୍ୟ ପିଠାପଣା ସାମଗ୍ରୀ ପାନ ମସଲା କ୍ଷୀରି ପିଠାର ସାମଗ୍ରୀ ଏପରିକି ଦାନ୍ତକାଠି ପର୍ଯ୍ୟନ୍ତ ସାଇତି ରଖିଥାନ୍ତି। ଦୋଳି ଖେଳିବାର ବ୍ୟବସ୍ଥା ମଧ୍ୟ ହୋଇଥାଏ। ପ୍ରତି ଘରର ଗୃହିଣୀ ଘରକୁ ଧୋଇ ଲିପି ପରିଷ୍କାର ପରିଚ୍ଛନ୍ନ କରିଥାନ୍ତି। ରଜକୁ ମୁଖ୍ୟତଃ ତିନି ଦିନ ପର୍ଯ୍ୟନ୍ତ ପାଳନ କରାଯାଏ। ଜ୍ୟେଷ୍ଠ ମାସର ଶେଷ ଦିନକୁ ପହିଲି ରଜ, ଆଷାଢ଼ ମାସର ପ୍ରଥମ ଦିନକୁ ରଜ ସଂକ୍ରାନ୍ତି ଓ ଦ୍ୱିତୀୟ ଦିନକୁ ଭୂମି ଦହନ ବୋଲି କୁହାଯାଏ। ରଜ ତିନି ଦିନ ଘରେ ପିଲାଠୁ ବୁଢ଼ା ଯାଏ ନୂଆ ପୋଷାକ ପିନ୍ଧନ୍ତି। ସୁସ୍ୱାଦୁ ଖାଦ୍ୟ କ୍ଷୀରି ପିଠା ଖାଇ ମନ ଆନନ୍ଦରେ ମଉଜ ବନାନ୍ତି। ଗୃହିଣୀମାନେ ରଜ ପୋଡ଼ପିଠା ତିଆରି କରି ପରିବାର ଓ ବନ୍ଧୁବାନ୍ଧବଙ୍କୁ ଖୁଆନ୍ତି। ଝିଅମାନେ ରଙ୍ଗ ବେରଙ୍ଗର ପୋଷାକ ଚୁଡ଼ି ପିନ୍ଧି ଅଳତା କୁଙ୍କୁମ ଲଗାଇ ପାନ ଖାଇ ଖାଇ ଘରେ ଘରେ ବୁଲି ଆସନ୍ତି। ଚାରିଆଡ଼େ ଆନନ୍ଦମୟ ପରିବେଶ ସୃଷ୍ଟି ହୁଏ। ଯୁବକ ଓ ବୃଦ୍ଧମାନେ ଖେଳକୁଦ ପାଲା ଦାସକାଠିଆ ଥିଏଟର ନୃତ୍ୟ ସଙ୍ଗୀତର ଆୟୋଜନରେ ମାତି ଯାଆନ୍ତି। ରଜ ସମୟରେ ଝିଅ ବୋହୂମାନେ ଏକାଠି ଗୋଟିଏ ମଶିଣାରେ ବସି ଖିଆପିଆ କରନ୍ତି, ଖୁସି ମନାନ୍ତି ଏବଂ ଚାରିଆଡ଼େ ଖାଲି ପାଦରେ ନ ଯାଇ ଚପଲ ପିନ୍ଧି ଅଥବା କଦଳୀ ପଟୁଙ୍ଗାକୁ ଗୋଡ଼ରେ ବାନ୍ଧି ଯିବା ଆସିବା କରନ୍ତି। ରଜ ପରଦିନକୁ ବସୁମତୀ ସ୍ନାନ କୁହାଯାଏ। ସକାଳୁ ପ୍ରତି ଘରର ଗୃହିଣୀମାନେ ଗାଧୋଇ ସାରି ମଝି ଅଗଣାରେ ପିଢ଼ା ଉପରେ ଲଙ୍ଗଳ ଲୁହା ଶିଳପୁଆ ଓ ନଡ଼ିଆ ରଖି ହଳଦୀ ପାଣି ଢାଳି ମା ବସୁମତୀଙ୍କୁ ପୂଜା କରନ୍ତି, କୃଷିର ସଫଳ କାମନା କରନ୍ତି। ଏହି ଭିନ୍ନ ଅନୁଭୂତି ଦେଉଥିବା ରଜ ପର୍ବ ସତରେ କେତେ ରୁଚିସମ୍ପନ୍ନ, କେତେ ଆଧ୍ୟାତ୍ମିକ, କେତେ ବିଶେଷ ତାହା ସମସ୍ତେ ଉପଲବ୍ଧି କରିପାରନ୍ତି। ଆଜିକାର ଦିନରେ ଏହି ପର୍ବ ତାର ବିଶେଷତ୍ୱ ହରାଇଲା ପରି ମନେ ହୁଏ। ଯାନ୍ତ୍ରିକ ସଭ୍ୟତାର କବ୍ଜାରେ ରହିଥିବା ଆଧୁନିକ ବସ୍ତୁବାଦୀ ଆରାମ ପ୍ରିୟ ମଣିଷ ଆସ୍ତେ ଆସ୍ତେ ଏହି ପାରମ୍ପରିକ ରଜ ଉତ୍ସବକୁ ଭୁଲିଗଲେଣି। ରଜ ପର୍ବ ଏମାନଙ୍କ ପାଇଁ ସତେକି ଅଲୋଡ଼ା ହୋଇଯାଇଛି। ସେମାନେ ଭାବୁଛନ୍ତି କେବଳ ଓଡ଼ିଶାର ଗାଁ ଗହଳିର ଲୋକମାନଙ୍କ ପାଇଁ ଏହି ପର୍ବ, ସହର ଲୋକମାନଙ୍କ ପାଇଁ ଏହି ପର୍ବର କୌଣସି ଆବଶ୍ୟକତା ନାହିଁ। ଯେଉଁ ରଜ ପର୍ବ ଏକ ବନ୍ଧୁତାର ପର୍ବ, ସ୍ନେହ ସହଯୋଗର ପର୍ବ, ଶାନ୍ତିର ପର୍ବ, ତାକୁ ଭୁଲିଯିବା ବାସ୍ତବିକ ଏକ ପରିତାପର ବିଷୟ। ତେଣୁ ଏହି ପର୍ବକୁ ସଠିକ୍ ଭାବେ ପାଳନ କରି ଓଡ଼ିଶାକୁ ଏକ ସୁସ୍ଥ ସୁନ୍ଦର ବିକଶିତ ରାଜ୍ୟ ଭାବେ ସାରା ଭାରତବର୍ଷରେ ପରିଚିତ କରାଇବା ନିମନ୍ତେ ଆଜିର ଦିନରେ ଆମ ସମସ୍ତଙ୍କର ଏକାନ୍ତ ଉଦ୍ୟମ ହେଉ।
1: କଥିକାରେ ଶୁଣୁଥିଲେ ଓଡ଼ିଆ ଜନଜୀବନରେ ରଜ, ଆଲୋଚନା କରିଥିଲେ ଡକ୍ଟର କଳ୍ପନା ଦାସ। ଆକାଶବାଣୀ କଟକ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
2: আচ্ছা দাসবাবু, আপনার ঘরটা 1970 রে তৈরি হইতলা রাইট? তাহলে এপর্যন্ত এতে স্ট্রং কেমতি আছে?
3: আরে এইটা একদম সিম্পল, এবং সেইথি পাই মু সেতবেলে মোর বিশ্বাস রাখিতিলি এবং আজি মধ্য।

ଶିଳ୍ପୀଙ୍କ କଣ୍ଠରେ ପରବର୍ତ୍ତୀ ଗୀତ। ଦିନେ ଏକ ପାନ୍ଥ ହୋଇ ପଥଶ୍ରାନ୍ତ ଶୋଇବର ଗଛ ତଳ, ଭାବଇ ବିଧାତା କିବା ଅବିବେକୀ, ନାହିଁ ତା ବିଚାର ବଳ।

0: ଶେଷ ହେଲା ପଲ୍ଲୀ ଗୀତର ବିଶେଷ କାର୍ଯ୍ୟକ୍ରମ ମଧୁମାଳତୀ। କଣ୍ଠଦାନ, ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଥିଲେ ଅର୍ଜୁନ ଚରଣ ସାମଲ। ଶିଳ୍ପୀ ପରିବେଷଣ କରିଥିଲେ ପଲ୍ଲୀ ଗୀତ, ପଲ୍ଲୀକବି ନନ୍ଦକିଶୋର ବଳଙ୍କ ରଚନାରୁ। ପ୍ରଯୋଜନା ଅଭୟ କୁମାର ଦାସ। ବିଭିନ୍ନ ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ ଓମପ୍ରକାଶ ମହାନ୍ତି, ରବିଶଙ୍କର ପ୍ରଧାନ, ବାବୁଲି ଚନ୍ଦ୍ର ବେହେରା, କୁମାର ଚନ୍ଦ୍ର ମହାନ୍ତି, ପ୍ରଦୀପ୍ତ ଶେଖର ମହାପାତ୍ର ଏବଂ ଅନ୍ୟମାନେ।
1: ମନ୍ କି ବାତ୍ ହେ ଜନ ଜନ କି ସଭି କି।

ଶୁଣୁଥିଲେ ଓଡ଼ିଆ ଆଲବମ୍ ଗୀତ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ବୈଦେହୀଶ ବିଳାସ। ଆଜି ଶୁଣନ୍ତୁ ଏହାର 56ତମ ଭାଗ। ପ୍ରଯୋଜନା ପ୍ରସଞ୍ଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ସାଙ୍ଗୀତିକ ପରାମର୍ଶ ପଶ୍ଚିମେଶ୍ୱର ଜେନା। ପୃଷ୍ଠଭାଷ୍ୟ ଆଲେଖ୍ୟ ରଜତ କୁମାର କର। ସଙ୍ଗୀତ ଅଖିଳ କୁମାର ଲେଙ୍କା।

ପରବର୍ତ୍ତୀ ପୁରାଣମାନଙ୍କରେ ଏହି ଚରିତ୍ରକୁ ନ୍ୟାୟ ଦେବା ପାଇଁ କୁହାଗଲା। କୃଷ୍ଣ ଅବତାରରେ ସୁପର୍ଣ୍ଣଖା କୁବ୍ଜ ହୋଇ ଜନ୍ମ ହେଲା ଓ କୃଷ୍ଣ ତାର କୁବ୍ଜ ଭଲ କରି ସୁନ୍ଦରୀ କଲେ ଓ ତାର ପ୍ରଣୟ ଗ୍ରହଣ କଲେ। ଏଠାରେ ଭଞ୍ଜ ନିଜର ଶବ୍ଦଜ୍ଞାନ ସାହାଯ୍ୟରେ ଅଭିନବ ପରିବେଶ ସୃଷ୍ଟି କରିଛନ୍ତି। ସୁପର୍ଣ୍ଣଖା କାମନାରେ ଅଧୀରା ହୋଇ ଗୋଟିଏ ଶବ୍ଦକୁ ବାରମ୍ବାର ଉଚ୍ଚାରଣ କରୁଛି। ମତିଭ୍ରମରେ ଉଚ୍ଚାରିତ ପ୍ରତ୍ୟେକ ଶବ୍ଦର କିନ୍ତୁ ଅର୍ଥ ଭିନ୍ନ। କବି ଏଠି ପୁନରୁକ୍ତି ଅଳଙ୍କାର ପ୍ରୟୋଗ କଲେ। ସୁପର୍ଣ୍ଣଖା ମୁଗ୍ଧ ହୋଇ କହୁଛି, ଏ ସୁନ୍ଦର ପୁରୁଷ ମୋର ବର, କାନ୍ତ ଓ ପତି ହୁଅନ୍ତୁ। ଏ ତିନି ଶବ୍ଦ ସ୍ୱାମୀ ଅର୍ଥରେ ବ୍ୟବହୃତ, ଏଠାରେ କିନ୍ତୁ ତିନି ଅର୍ଥ। ସୁପର୍ଣ୍ଣଖା କହୁଛି, ଏ ପୁରୁଷ ବରକାନ୍ତ ଅର୍ଥାତ୍ ଅତି ସୁନ୍ଦର ମୋର ପତି ହୁଅନ୍ତ କି। ବିଧି ଅର୍ଥାତ୍ ବିଧାତା ମଦନ ବା କାମଦେବଙ୍କୁ କନ୍ଦର୍ପ କରିବା ପାଇଁ, ଦର୍ପହୀନ କରିବା ପାଇଁ ଏହାକୁ ବିହିଛି କି। ସୀତାଙ୍କ ରୂପ ବର୍ଣ୍ଣନାରେ ତାଙ୍କ ରଙ୍ଗ ବର୍ଣ୍ଣରେ କାଞ୍ଚନ କନକ ସୁବର୍ଣ୍ଣକୁ ଦଳି ଦେଇଛି ବୋଲି ଭାବୁଛି। ସୁବର୍ଣ୍ଣ ଅର୍ଥାତ୍ ତାର ଉତ୍ତମ ବର୍ଣ୍ଣ, କନକ କାଞ୍ଚନ ଅର୍ଥାତ୍ ସ୍ୱର୍ଣ୍ଣ ଚମ୍ପାକୁ ପରାଜିତ କରିଛି। ଏଭଳି ସ୍ତ୍ରୀ ଭୋଗ ଯେଉଁ ପୁରୁଷର ଅଛି, ସେ କ'ଣ ମୋ ଭଳି ସ୍ତ୍ରୀ ଦେଖି ମନ ବଳାଇବ ଭାବି ବିଷାଦିତା ହେଲା ସୁପର୍ଣ୍ଣଖା। ପୁଣି ବିଚାର କରୁଛି, ମାଳତୀ ଫୁଲରେ ସ୍ନେହୀ ଭ୍ରମର କ'ଣ ବାସଙ୍ଗ ଫୁଲ ସଙ୍ଗରେ ସରାଗ କରେ ନାହିଁ କି। ବିଧାତାକୁ ସ୍ତୁତି କଲା, ଚନ୍ଦ୍ରଙ୍କ କୂଳରେ ଶସା ଅର୍ଥାତ୍ ଠେକୁଆ ମଲାପରେ ରହିଲା ଭଳି ମୋତେ ଜୀବନ୍ତ ଓ ମୃତାବସ୍ଥାରେ ଏହା ସହିତ ସଂଯୋଗ ହେଉ। ଚନ୍ଦ୍ର ଓ ଶସା ଉପମା ଦେଇ ଭଞ୍ଜ ଜନ୍ମାନ୍ତରରେ କୃଷ୍ଣ ରୂପେ ରାମଙ୍କ ସହ ଭବିଷ୍ୟତ ସଂଯୋଗର କାମନା ଦେଇଛନ୍ତି ସୁପର୍ଣ୍ଣଖା ମୁଖରେ। ସୂକ୍ଷ୍ମ ଭାବର ତରଙ୍ଗ ଅପସରିଛି, ସ୍ଥୂଳ ଭାବନା ନେଇ ସେ କହୁଛି, ସୁବିଧା ମିଳିଲେ କାମଶାସ୍ତ୍ର ବର୍ଣ୍ଣିତ ରୀତିରେ ଏହାକୁ ବସ କରିଦେବି। ନିଜକୁ ବେଶ୍ୟା ଓ କାମଶାସ୍ତ୍ର ପଣ୍ଡିତା ବୋଲି ଜାଣିଛି ସୁପର୍ଣ୍ଣଖା। ଭାବୁଛି, ରସିକ ପୁରୁଷ ଏଭଳି ସଙ୍ଗ ପାଇଲେ ଆଉ ସ୍ତ୍ରୀଠାରେ ମନ ବଳାଇବ ନାହିଁ। ତରୁ ଅନ୍ତରାଳରୁ ବାହାରି ଗିହ୍ଲାଇ ହୋଇ ନାସା ଫୁଲାଇ ଯୁବଜନକୁ ମୋହ କରିବା ବେଶ ଧରି ଆସିଲା ସେ। ରାମଙ୍କୁ କହିଲା, ହେ ସୁନ୍ଦର ପୁରୁଷ, ଅରଣ୍ୟବାସୀ ହେଲ କାହିଁକି, ତୁମ ଶୋଭାରେ ମୁଁ ବସିଭୂତା, ତୁମ କୋଳରେ ବସିବା ପାଇଁ ମୁଁ ଆସିଛି।

0: ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ବୈଦେହୀଶ ବିଳାସ। ଆଜି ଶୁଣୁଥିଲେ ଏହାର 56ତମ ଭାଗ। କଣ୍ଠଦାନ କରିଥିଲେ ସଙ୍ଗୀତା ଗୋସାଇଁ, ମମତା ରାଣୀ ସାହୁ, ରାମହରି ଦାସ ଏବଂ ଭିକାରୀ ଚରଣ ବଳ। ବର୍ଣ୍ଣନା ବୀରେନ୍ଦ୍ର କୁମାର ମିଶ୍ର, ସଙ୍ଗୀତ ଅଖିଳ କୁମାର ଲେଙ୍କା, ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ, ସାଙ୍ଗୀତିକ ପରାମର୍ଶ ପଶ୍ଚିମେଶ୍ୱର ଜେନା, ପୃଷ୍ଠଭାଷ୍ୟ ଆଲେଖ୍ୟ ରଜତ କୁମାର କର। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ପ୍ରଚାରିତ ହେଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଗୀତଗୀତିକା।
1: ସୁଭଦ୍ରା ଶକ୍ତି ବଜାରରେ ଏସ୍ଏଚ୍ଜି ମା'ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ସମ୍ଭାର। ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ବେଶ ଆକର୍ଷଣୀୟ ଏବଂ ପ୍ରତିଟି ମିଲେଟ୍ ସାମଗ୍ରୀ ଶୁଦ୍ଧ ଓ ସ୍ୱାସ୍ଥ୍ୟପ୍ରଦ। ଜୁନ୍ 12ରୁ 16 ତାରିଖ ପର୍ଯ୍ୟନ୍ତ ଏଥରର ରଜ ମଉଜକୁ ଆହୁରି ଉଲ୍ଲାସରେ ଭରିବାକୁ ଯାଉଛି ସୁଭଦ୍ରା ଶକ୍ତି ବଜାରର ସ୍ୱତନ୍ତ୍ର ରିହାତି। ଏଥର ରଜରେ ସ୍ୱତନ୍ତ୍ର ମଜା। ସୁଭଦ୍ରା ଶକ୍ତି ବଜାର, ଷ୍ଟୋର ସ୍କୁଲ ପାଖ, ୟୁନିଟ୍ 8, ଏସ୍ଆଇଆର୍ଡି ପରିସର, ଭୁବନେଶ୍ୱର।
2: ଲୋକଙ୍କ ସରକାରଙ୍କର 2 ବର୍ଷର ଗୌରବମୟ ସଫଳତାର ଯାତ୍ରା ଏବେ ଦେଇଛି ଓଡ଼ିଶାକୁ ସଫଳତା।
3: ବିହନରୁ ବଜାର, ସଂଗ୍ରହରୁ ବଣ୍ଟନ, ସମସ୍ତଙ୍କ ହିତରେ ଲୋକଙ୍କ ସରକାର, ସମୃଦ୍ଧ କୃଷକ ଯୋଜନାରେ।

ପୋଡ଼ ପିଠା ରଜ ପାନଖିଆ ସହିତ ଆଜି ସରୁଛି ରଜ ପର୍ବ, ଅର୍ଥାତ୍ ଆଜି ଶେଷ ରଜ, ରଜ ପର୍ବର ଶେଷ ଦିନ।

ଆଜି ଦିନକୁ ଭୂଇଁନିଅଣ ବା ଭୂମି ଦହନ ବୋଲି କୁହାଯାଇଥାଏ। ପହିଲି ରଜ, ରଜ ସଂକ୍ରାନ୍ତି ଏବଂ ଶେଷ ରଜକୁ ନେଇ ରଜ ତିନି ଦିନ ପାଳିତ ହୁଏ। ଶେଷରେ ବସୁମତୀ ସ୍ନାନରେ ସମ୍ପୂର୍ଣ୍ଣ ହୁଏ ରଜ ପର୍ବ। ଧରିତ୍ରୀ ମାତାଙ୍କର ପୂଜନରେ ସରିଥାଏ ରଜ ପର୍ବ। ରଜ ପର୍ବ ସୂଚାଇ ଦିଏ ସୃଜନର ମହାଶକ୍ତିକୁ।

ଗ୍ରୀଷ୍ମର ପ୍ରଚଣ୍ଡ ରୌଦ୍ର ତାପରେ ଯେତେବେଳେ ମାଟି ମା ଅତିଶୟ ଶୁଷ୍କ ହୋଇଯାଇଥାଏ, ସେତେବେଳେ ତା ଉପରେ ବର୍ଷାର ଛିଟାରେ ତା ମଧ୍ୟରୁ ଏକ ତରଳ ମିଶ୍ରଣ ଜାତ ହୁଏ। ଧରିତ୍ରୀ ମାତା ଅଙ୍କୁରୋଦ୍ଗମନ ପାଇଁ ସକ୍ଷମ ହୁଅନ୍ତି ଏହି ଅବସରରେ। ତେବେ ଏହି ରଜ ତିନିଦିନ ଧରିତ୍ରୀ ମାତା ରଜସ୍ୱଳା ଥିବାରୁ ମାଟି ଉପରେ କର୍ଷଣ, ଛେଚା, କୁଟା ଆଦି କରାଯାଇନଥାଏ। ମାଟିମାଙ୍କୁ ଦିଆଯାଏ ସମ୍ପୂର୍ଣ୍ଣ ବିଶ୍ରାମ, କାରଣ ଏହି ବିଶ୍ରାମ ହିଁ ମାଟିମାଙ୍କୁ ପ୍ରସ୍ତୁତ କରେ ଆଗାମୀ ଦିନରେ ସମଗ୍ର ଜଗତକୁ ଶସ୍ୟ ଉତ୍ପାଦନ କରି ଯୋଗାଇ ଦେବାକୁ। ସାମଗ୍ରିକ ଭାବେ କହିବାକୁ ଗଲେ ପ୍ରଜନନକ୍ଷମର ସୁନ୍ଦର ଉଦାହରଣ ସହ ଏଠି ଧରିତ୍ରୀ ମାତାଙ୍କୁ ନାରୀ ସୃଜନୀ ଶକ୍ତିକୁ ସମକକ୍ଷ କରାଯାଇଛି।

ଆତ୍ମୀୟ ସ୍ୱଜନଙ୍କୁ ଘରକୁ ଫେରାଇ ଆଣିବାକୁ ଗ୍ରୀଷ୍ମ ଅବକାଶ ଥିବାରୁ ଏହି ସମୟରେ ପରିବାର ମଧ୍ୟରେ ଉତ୍କଣ୍ଠା ଜାଗ୍ରତ ହୁଏ। ଏକାଠି ହେବାକୁ ଏକାଠି ହୁଅନ୍ତି ପରିବାରର ସଦସ୍ୟଗଣ। ସୁନ୍ଦର ଏକ ପାରିବାରିକ ସମ୍ପର୍କର ସମନ୍ୱୟ ଘଟେ ଏହି ରଜ ପର୍ବରେ। ଘରେ ଘରେ ଏକାଠି ମିଶି ଆନନ୍ଦ ଅନୁଭବ କରନ୍ତି ସମସ୍ତେ। ତାସ୍, ଲୁଡୁ, ପୁଚି, ଡୁଡୁ ଏସବୁ ଖେଳି ମନୋରଞ୍ଜନ କରନ୍ତି ସମସ୍ତେ ନିଜ ନିଜ ଭାବରେ।

ଏହି ପାରମ୍ପରିକ ପର୍ବ, ସଂସ୍କୃତି ଭିତ୍ତିକ ପର୍ବ, ସାମାଜିକ ପର୍ବ ରଜ ପର୍ବ ଆକର୍ଷିତ କରେ ବିଦେଶରେ ଥିବା ବନ୍ଧୁ ବାନ୍ଧବ।

0: କିଓ ଶ୍ୟାମ ଭାଇ, ଆଜି ଏତେ ଖୁସି କିଆଁ? ବ୍ୟାଗ ପୁରା ଭର୍ତ୍ତି ଚାଉଳ ଆଣିଲ କୋଉଠୁ?
1: ହଁ ଭାଇ, ନୂଆ ସରକାରଙ୍କ ଅନ୍ନପୂର୍ଣ୍ଣା ଯୋଜନା କଥା ଶୁଣିନ କି? ଆମ ପରିବାରର ପ୍ରତି ସଦସ୍ୟଙ୍କ ପାଇଁ ଏବେ ପରା ଆଉ 5 କିଲୋ ନୁହଁ, ମୁଣ୍ଡ ପିଛା 10 କିଲୋ ଚାଉଳ ମାଗଣାରେ ମିଳିଲାଣି। ଘରେ ଘରେ ଏବେ ଖୁସିର ଲହରି ଭାଇ।
2: ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, 3 କୋଟିରୁ ଅଧିକ ଓଡ଼ିଶାବାସୀଙ୍କୁ ମିଳୁଛି ଖାଦ୍ୟ ସୁରକ୍ଷା। ଓଡ଼ିଶା ସରକାର ଆପଣଙ୍କ ସୁଖ ଦୁଃଖର ସାଥୀ।
3: ବଦଳାଓ ବଦଳାଓ, ଅଭ୍ୟାସ ବଦଳାଓ।
4: ମେସିନରେ ଲୁଗା ପକେଇବା ପୂର୍ବରୁ ଚେକ୍ କରିନଥିଲ କି?
3: ବଦଳାଓ ବଦଳାଓ, ଅଭ୍ୟାସ ବଦଳାଓ। ଏବେ ନିକଟସ୍ଥ ବ୍ୟାଙ୍କ

ମାଟି ମା'କୁ ପୂଜା କରିବା ସମ୍ମାନ ଦେବା ପାଇଁ ଏହି ରଜ ପର୍ବର ପାଳନ, ବିଶେଷ କରି ଶେଷ ଦିନ ଏହି ଦିନଟିରେ ମାଟି ମା'କୁ ସ୍ୱତନ୍ତ୍ର ଭାବେ ପୂଜା କରାଯାଇଥାଏ, ଯାହା କୋଳରେ ଆମେ ବଡ଼ ହେଉଛେ, ପାଦ ଥାପି ଚାଲୁଛେ, ସବୁକିଛି କର୍ମ କରୁଛେ। ସେହି ଜନ୍ମଦାତ୍ରୀ ମା' ପରି ସମତୁଲ ମାଟି ମା' ସବୁ ସହେ ବିନା ପ୍ରତିବାଦରେ ହସି ହସି ସବୁକିଛି ସମର୍ପି ଦିଏ ତାର ସନ୍ତାନକୁ।

ମିଳନରେ ଅଧୀର ବିଭୋର ଆଜି ଧରିତ୍ରୀ ମାତା ଟିପ୍ ଟିପ୍ ମେଘର ଛୁଆଁରେ ବରସିଛି ମେଘ ହାର ମାନିଛି ପ୍ରଚଣ୍ଡ ରୌଦ୍ର ଫେରିଯାଇଛି ଋତୁସମ୍ଭାର କୂଳକୁ ଏଇ ରଜ ଅବସରରେ ବରସିଛି ମେଘ ଧରିତ୍ରୀ ମାତା ଉପରେ ଉତ୍ତପ୍ତତା ମଧ୍ୟରେ ଶୀତଳତା ଏଇ ରଜ ଆଣିଦେଇଛି ମହାର୍ଘ ଚନ୍ଦନ ପରି ଅନୁଭବ ହେଉଛି ଆଷାଢ଼।

କହିଲି ବର୍ଷାର ଛିଟା। ଆଶ୍ୱସ୍ତ ହୋଇଛି ଜନମାନସ, ଆଶ୍ୱସ୍ତ ହୋଇଛି ଜନଜୀବନ। ମନ ତଳର ସୁଦୀର୍ଘ ଦିନର ଉତ୍ତପ୍ତ ଶୀତଳ ହୋଇ ଚିତ୍ରିତ ହୋଇଯାଇଛି କେତେ ସ୍ୱପ୍ନ ଆଉ ସମ୍ଭାବନାକୁ ସାକାର କରିବାକୁ ଆଗାମୀ ଦିନରେ।

କୁଆଁରୀ ଆଖିର ସବୁ ସ୍ୱପ୍ନ ପୂରଣ ହେଉ, ମହକି ଉଠୁ ତା ଜୀବନ, ହସି ଉଠୁ ଅଧର। କୃଷି ଭାଇ ଭଉଣୀ ପୁଣି ସଜ ହୁଅନ୍ତୁ କୃଷି କର୍ମ ଆରମ୍ଭ କରିବାକୁ, ମନ ମିଶି ଚଳନ୍ତୁ ସଭିଏଁ, ଏମିତି ଏହି ପର୍ବ ସବୁକୁ ପାଳନ କରୁଥାନ୍ତୁ ସଭିଏଁ।

ମିଠା ପିଠା ବିନିମୟ କରନ୍ତୁ। ଏହି ଅବସରରେ ଆଜିର ଏହି ଅଭିଯାନ୍ତ୍ରିକ ଯୁଗରେ ହଜିଯାଉଥିବା ସମ୍ପର୍କକୁ ଜାରି ରଖିବାକୁ ଚେଷ୍ଟା କରନ୍ତୁ। ନିଜେ ଉପସ୍ଥିତ ରହି ପର୍ବ ଅବସରରେ ପିଲାଙ୍କୁ ସଂସ୍କୃତି, ପରମ୍ପରା, ସାମାଜିକ ଉତ୍ସବ ବିଷୟରେ ଅବଗତ କରାନ୍ତୁ। ପର୍ବ ପାଳନର ମହତ୍ତ୍ୱ ବୁଝାନ୍ତୁ। ହସଖୁସିରେ କଟିଯାଉ ଶେଷ ରଜ। ଗୀତ ଗୀତିକାରେ ଆଜି ଏତିକି କାମ।

0: ନା ତା ହେଇପାରିବନି, ଆପଣ ଏଇ ଗାଁ ବାଲାଙ୍କ କଥା ଜାଣିନାହାନ୍ତି।
1: ଅପବାଦ ଭୟରେ କଣ ନିଜର ମାନବିକତାକୁ ବଳି ଦେଇଦେବେ?
0: ଗୋଟିଏ ଅବିବାହିତ ଝିଅ ପାଇଁ ଅପବାଦଟା ସାମାନ୍ୟ ନୁହେଁ। ସେମାନେ ଯେତେବେଳେ ପଚାରିବେ ସେତେବେଳେ ମୁଁ କିଏ ଉତ୍ତର ଦେବି?
1: ସତରେ? ତାହେଲେ ଆଚ୍ଛା ମୁଁ ଆସୁଛି ଆଜ୍ଞା।
0: ଶୁଣନ୍ତୁ,
1: କିଛି କହିବେ?
0: ଆପଣ ବରଂ ଆଜି ରାତିଟା ଗାଁ ମୁଣ୍ଡ ମନ୍ଦିରରେ ବାବାଙ୍କ ପାଖରେ କଟେଇ ଦିଅନ୍ତୁ, କାରଣ ରାତି ଅଧରେ ଏମିତି ଆପଣଙ୍କୁ ଫେରେଇ ଦେବାଟା ଅନ୍ୟାୟ ହେବ।
1: ଧନ୍ୟବାଦ, ମୁଁ ଆସୁଛି ତାହେଲେ।
0: କଣ ହେଲା ବାବା?
2: ଆରେ ସେ ସାହିର ଗୋପାଳିଆ କହିଲା।
0: କଣ କହିଲା?
2: ଏ ଟ୍ରକଟା ଓଲଟି ପଡି ଚୁର୍ମାରେ ହେଇଯାଇଛି।
0: କାହା ଟ୍ରକ?
2: ଏ ଅଜୁ ଚଳଉଥିଲା।
0: ଆଉ ଅଜୁ?
2: ଏ ବଡ ଡାକ୍ତରଖାନାରେ।
0: ତାର କଣ ହେଲା?
2: ଏ ତାର ଚେତା ନାହିଁ, ରକ୍ତ ବୋହୁଛି।
0: ହେ ଭଗବାନ, ଏ ରାତିରେ ମୁଁ କଣ କରିବି? ହସ୍ପିଟାଲ କେମିତି ଯିବି? କଣ ତ ସେ ବାବୁଙ୍କ ନାଁ ଭୁଲିଗଲି।
2: କୋଉ ବାବୁ?
0: ତମେ ଗଲା ପରେ ଜଣେ ବାବୁ ଆସିଥିଲେ ରାତିକ ରହିବା ପାଇଁ, ତାଙ୍କୁ ମୁଁ ଫେରେଇ ଦେଲି। କଣ ତ ତାଙ୍କ ନାଁ? ବସନ୍ତ, ବସନ୍ତ ବାବୁ, ବସନ୍ତ ବାବୁ। ନାଇଁ ନାଇଁ, ବସନ୍ତ ନୁହେଁ, ବୋଧେ ଶରତ। ଶରତ ବାବୁ, ଶରତ ବାବୁ।
3: ମୋ ନାଁ ହେମନ୍ତ।
1: ମତେ ବୋଧେ ଡାକୁଛନ୍ତି।
0: ହଁ ହଁ, ଆପଣଙ୍କୁ ମୋ ସାଙ୍ଗରେ ଟିକେ ଡାକ୍ତରଖାନା ଚାଲନ୍ତୁ, ମୋ ଭାଇର ଆକ୍ସିଡେଣ୍ଟ ହେଇଯାଇଛି।
1: ଏତେ ବର୍ଷାରେ ଆପଣ ଚିନ୍ତିଯିବେ ଯେ?
0: ଚାଲନ୍ତୁ, ଏବେ ପଛରେ ଥୁଣ୍ଟା ଦେବେ।

0: ଆଉ ଅଜୁ ଡ୍ରାଇଭର ଭଳି ଗରିବ ଯୁବକମାନଙ୍କର ଚିକିତ୍ସା ହେବ କେମିତି? ତେଣୁ ଆପଣମାନଙ୍କୁ ଦେବାକୁ ପଡିବ ମ୍ୟାଡାମ, ଦେବାକୁ ପଡିବ।
1: ଏଇ ନିଅନ୍ତୁ ଆପଣଙ୍କ ଟଙ୍କା।
0: ଥ୍ୟାଙ୍କ ୟୁ ମ୍ୟାଡାମ, ଥ୍ୟାଙ୍କ ୟୁ। ଆଚ୍ଛା ଏଥର ଆମେ ଆସୁଛୁ, ପୁଣି ଦେଖା ହବ। ଆଜ୍ଞା ନମସ୍କାର, ଆସନ୍ତୁ। ଆଉ ଠିଆ ହେଲେ କାହିଁକି, ସବୁ ସମସ୍ୟାର ତ ସମାଧାନ ହେଇଗଲା। ଆସନ୍ତୁ ଆସନ୍ତୁ।
1: ଆପଣଙ୍କ ମତଲବ ମୁଁ ବୁଝିପାରୁନି, ମତେ ସାହାଯ୍ୟ କରିବା ପାଇଁ ଆପଣ ବହୁତ କରୁଛନ୍ତି କିନ୍ତୁ ମୁଁ ବୁଝିପାରୁନି।
0: ଯଦି ନ ବୁଝିଛନ୍ତି ଭଲ କରିଛନ୍ତି, ମତେ ଯେ ଆପଣ ଏଠି ଅପେକ୍ଷା କରିଛନ୍ତି ମୋ ପାଇଁ ସେତିକି ଯଥେଷ୍ଟ।
1: ହଉ ହେଲା, ଆପଣ ଏଥର ଆସନ୍ତୁ। ବହୁତ ବହୁତ ଧନ୍ୟବାଦ। ଆପଣଙ୍କ ବାଟ ଆଉ ମୋ ବାଟ ଅଲଗା।
0: କଣ କରିବି, ମୋ ଫେରିବା ବାଟ ଯଦି ଆପଣଙ୍କ ଆଗେଇବା ବାଟ ସାଙ୍ଗେ ସମାନ ହୁଏ ତେବେ
1: ମାନେ
0: ଛାଡ଼ନ୍ତୁ। ଆଚ୍ଛା ଆପଣଙ୍କ ଭାଇର ପୁରା ରକ୍ତ ଦରକାର, ବି ପଜିଟିଭ, ତାର କିଛି ବ୍ୟବସ୍ଥା କଲେ?
1: ଗୋଟେ ପଟେ ତ ଚେଷ୍ଟା କରି ବିଫଳ ହେଲି, ଦେଖେ ଯଦି ଆଉ କୋଉଠି ସୁବିଧା ହେଇପାରେ।
0: ଦେଖନ୍ତୁ ମିନାକ୍ଷୀ ଦେବୀ, ଏ ରାତିରୁ ଆସନ୍ତା ରାତି ଯାଏ ଚେଷ୍ଟା କଲେ ବି ଏ ସହର ଆପଣଙ୍କୁ ଟୋପାଏ ରକ୍ତ ଦେଇପାରିବନି। ରାତିଠାରେ କୁଆଡ଼େ ଦୌଡ଼ାଦୌଡ଼ି କରିବେ? ହଁ, ମୋ ରକ୍ତ ବି ପଜିଟିଭ ବୋଲି ଡାକ୍ତରମାନେ କହୁଥିଲେ।
1: ହେମନ୍ତ ବାବୁ ପ୍ଲିଜ।
0: ନାଇଁ ନାଇଁ ନାଇଁ, ଅଧିକା ଇମୋସନାଲ ହବା ଆପଣଙ୍କୁ ସଭା ପାଇଁ ନେବି ଦେଖିଦେବି। ଏ ସମାଜରେ ତିଷ୍ଠି ରହିବାକୁ ହେଲେ ଇମୋସନକୁ ବାଦ ଦେଇ ସହଜ ଆଲୁଅରେ ନିଜକୁ ଦେଖିବାକୁ ଚେଷ୍ଟା କରନ୍ତୁ।
1: ଆଲୁଅକୁ ମୋର ଭାରି ଭୟ ହେମନ୍ତ ବାବୁ, ବୟସ ହେବାଠୁ ନିଷ୍ଠୁର ବାସ୍ତବତା ସାଙ୍ଗରେ ପ୍ରତି ମୁହୂର୍ତ୍ତରେ ଯୁଦ୍ଧ କରିଚାଲିଛି, ହେଲେ କାହାରିଠୁ ସମବେଦନା ଟିକେ ବି ପାଇନି।
0: କିପ୍ ଦ ୱାଚ୍ ରନିଂ ମିନାକ୍ଷୀ ଦେବୀ, କିପ୍ ଦ ୱାଚ୍ ରନିଂ, ସଂଗ୍ରାମ ଚଳେଇ ରଖନ୍ତୁ। ଯେଉଁ ମୁହୂର୍ତ୍ତରେ ଆପଣ ଅସ୍ତ୍ରତ୍ୟାଗ କରିବେ ଆପଣଙ୍କ ସମାଜ ସେହି ମୁହୂର୍ତ୍ତରେ ଆପଣଙ୍କ ପାଇଁ ସରସଜ୍ଜା ତିଆରି କରିଦେବ।
1: ହେମନ୍ତ ବାବୁ
0: ଆପଣ ହସ୍ପିଟାଲକୁ ଯିବେ ପରା, ଯାଆନ୍ତୁ।
1: ହଁ ହସ୍ପିଟାଲ
0: ଚାଲନ୍ତୁ, ମୁଁ ଯାଇ ପହଞ୍ଚୁଛି।
2: ସେ ଭଦ୍ର ମହିଳା ଜଣକ କିଏ କି?
0: ଏ ରାଜୁ, ଆରେ ଏଥିରେ ଏଥିରେ ତୁ ଏଠି?
2: ବଜାରରୁ ଫେରୁଥିଲି ଏଇ ମେସ୍ ପାଇଁ ପରିବା।
0: ଓହୋ, ପରିବା ନାଇଁ। ଆଚ୍ଛା ସେ ମହିଳାଙ୍କ ବିଷୟରେ ତୋର ଏତେ ଉତ୍କଣ୍ଠା କାହିଁକି?
2: ବୁଝିଲ ହେମ ଭାଇ, ମଣିଷର କ୍ରମ ବିକାଶ ବା କ୍ରମ ପରିଣତି, ଏହା ବିଷୟରେ ମୁଁ ଯଦି ଗୋଟେ ଇତିହାସ ଲେଖୁଥାନ୍ତି ତେବେ ତୁମର ଏ ପ୍ରଶ୍ନର ଯୁକ୍ତିଯୁକ୍ତ ଉତ୍ତର ଦେଇପାରନ୍ତି।
0: ତୁ ତ ଇତିହାସରେ PhD କଲା ଭଳିଆ କଥା କହୁଛୁ, ଛାଡ଼ ସେ ସବୁ କଥା।
2: ହଁ ମୁଁ ତ ସେ କଥା ଛାଡ଼ିଲି, କିନ୍ତୁ ତମେ ମନେ ରଖ ହେମ ଭାଇ, ଯେଉଁ ଭୟରେ ତମେ ନିଜକୁ ଅନ୍ୟଠାରୁ ଲୁଚେଇ ଲୁଚେଇ ଘୁରି ବୁଲୁଛ, ସେଇ ଭୟ ହିଁ ତମକୁ ଦିନେ ଏ ଭଦ୍ର ମହିଳାଙ୍କ ଠାରୁ ଦୂରେଇ ନେବାର କାରଣ ହବ।
0: କଣ ଭୟ? ପୁଣି ମୋର ଏ ସମାଜକୁ?
2: ହଁ ଭୟ, ନିଜ ପରିଚୟର ଭୟ। ଭଗବାନଙ୍କୁ ଡାକୁଛି ହେମ ଭାଇ, ସେ ଦୁର୍ଯୋଗ ତମ ଜୀବନରେ ନ ଆସୁ। ହଉ ଆସୁଛି।

0: ବିଜ କଥା, ବରଂ ଆପଣ ଦଳେ ବର୍ଣ୍ଣ ସଂକର ସୃଷ୍ଟି କରି ବାହାରକୁ ଛାଡୁଛନ୍ତି। ସଂସାର ଗହଳି ଭିତରେ ପଶି ସେମାନେ କଣ ଦେଖିବେ ଜାଣନ୍ତି? ସେମାନଙ୍କ ପାଇଁ ସେଠି କୌଣସି ସିଟ୍ ଖାଲି ନାହିଁ। ସମାଜ ତାର ଲାଳସ ଆଉ କ୍ଷୁଧାର ଗ୍ଲାନିକୁ ବାହାରକୁ ଫୋପାଡ଼ି ଦେଇଥିଲା, ଆଜି ବି ସେମାନେ ସେ ବାହାରେ ରହିଯାଇଛନ୍ତି।
1: ତମେ ଶିକ୍ଷିତ, ହାଇଲି ଏଜୁକେଟେଡ, ମନରୁ ଏ ଘୃଣାକୁ ଦୂରେଇ ଦେଇ ଜଣେ ଭଲ ମଣିଷ ହବାକୁ ତୁମେ ଚେଷ୍ଟା କର ମାଇ ବୟ।
0: ଅଙ୍କଲ, ହାତରେ ଅମୃତ, ମନରେ ବିଶ୍ୱାସ ଆଉ ଛାତିରେ ଦମ୍ଭ ନେଇ ଏ ଅନାଥ ଆଶ୍ରମର ପଦାକୁ ମୁଁ ଗୋଡ଼ କାଢ଼ିଥିଲି। ହାତରେ ଥିଲା ୟୁନିଭର୍ସିଟିର ସର୍ବୋଚ୍ଚ ଡିଗ୍ରୀ, ହେଲେ ମୁଁ ପାଇଲି କଣ? କ୍ଷତ ବିକ୍ଷତ ରକ୍ତାକ୍ତ ହେଇଗଲି ପଛେ, ଚାକିରି ମିଳିଲାନି, ନିଜର ସାମାନ୍ୟ ଅନ୍ନ ସଂସ୍ଥାନ ନ କରିପାରି ଜଣେ ବ୍ୟବସାୟୀ ଦୋକାନରେ ହିସାବ କିତାବ ବୁଝିଲି।
1: ଲୋକିଆ, ତୁମ ମନର ଗ୍ଲାନି ହିଁ ତୁମକୁ ଧ୍ୱଂସ କରୁଛି ହେମନ୍ତ, ମୁଁ ବୁଝୁଛି। ତୁମେ ଏ ପର୍ଯ୍ୟନ୍ତ କିନ୍ତୁ ପ୍ରକୃତ ମଣିଷର ସନ୍ଧାନ ପାଇନାଓ। ତୁମେ ଚେଷ୍ଟା କରିଥିଲେ ଖୁବ୍ ବଡ଼ ହେଇପାରିଥାନ୍ତ।
0: ୟୁନିଭର୍ସିଟିର ବେଷ୍ଟ ଗ୍ରାଜୁଏଟ, ରାଜ୍ୟର ବେଷ୍ଟ ସ୍ପୋର୍ଟସମ୍ୟାନ, କୋଉଠି ଲୁଚେଇ ରଖିଥାନ୍ତ ତାର ସେ ଗ୍ଲାନିକୁ? କେତେଦିନ ନିଜର ଘୃଣିତ ପରିଚୟକୁ ଲୁଚେଇ ରଖି ଏଠୁ ସେଠିକି ଘୁରି ବୁଲିଥାନ୍ତା। ଉପାୟ ନାହିଁ, ଉଚ୍ଚ ପାହାଚର ବଡ଼ ପଣ୍ଡାମାନେ ଯେତେବେଳେ ମୋତେ ଘୃଣାରେ ଦୂରେଇ ଦେଲେ, ତଳ ପାହାଚର ଜାନୁଆରମାନେ ମୋତେ ଆଦରରେ ଗ୍ରହଣ କରିନେଲେ।
1: କିନ୍ତୁ ଅନେକ କିଛି କରିବାର ଥିଲା ତୁମର ମାଇ ଚାଇଲ୍ଡ, କିନ୍ତୁ ତୁମେ ସେ ଚେଷ୍ଟା କରିନାଓ। ଈଶ୍ୱରଙ୍କ ନିକଟରେ ତୁମେ ଦ୍ରୋହ କରିଛ, ତାଙ୍କୁ ପ୍ରାର୍ଥନା କର ମାଇ ସନ୍, ହି ମେ ସୋ ୟୁ ଲାଇ।
2: ଆପଣଙ୍କର ସେ ତଥାକଥିତ ଭଗବାନଙ୍କୁ ମୁଁ ଡାକିପାରିବିନି ଅଙ୍କଲ, ବରଂ ମୁଁ ସେ ପ୍ରେତର ପୂଜା କରିବି ଯେ ଖାଲି ପ୍ରତିଶୋଧ ନେଇପାରେ, ପ୍ରତିଶୋଧ କ୍ଷମା ଦେଇପାରେ ନା।

0: ଆରେ ହେମନ୍ତ ବାବୁ, ଆପଣ ଏଠି? ଆପଣ କଣ ମୋ ପିଛା ଛାଡ଼ିବେନି?
1: ମୁଁ ବୁଝୁଛି, ମୁଁ ବୁଝୁଛି ମନ୍ଦାକିନୀ ମ୍ୟାଡାମ, ମୋର ଉପସ୍ଥିତି ଏଠି ଆପଣଙ୍କୁ ବିବ୍ରତ କରିଦେଇଛି।
0: ଅଙ୍କଲ କାହାନ୍ତି?
1: ଦେଖାହବା କଣ ନିହାତି ଜରୁରୀ।
0: ବେଶ, ମୁଁ ତେବେ ଫେରି ଯାଉଛି।
1: ନାଇଁ ନାଇଁ, ଶୁଣନ୍ତୁ, ଆପଣ ଆଜି ଚାଲିଗଲେ ଆଶ୍ରମର ବହୁତ କ୍ଷତି ହେବ ମନ୍ଦାକିନୀ ଦେବୀ। ମୁଁ ଅଛି ବୋଲି ଆପଣ ଡୋନେସନ ନ ଦେଇ ଚାଲିଯିବେ ସେ କଥା ହେଇପାରିବନି। ବରଂ ଆପଣ ଏଠି ରୁହନ୍ତୁ, ମୁଁ ଅଙ୍କଲଙ୍କୁ ଡାକି ଦେଉଛି।
0: ଠିକ୍ ଅଛି।
1: ଅଙ୍କଲ, ଅଙ୍କଲ।
2: Yes, my son, coming.
1: ମନ୍ଦାକିନୀ ଦେବୀ।
2: Oh, good evening, madam.
0: Good evening, uncle. Donation ta?
2: Oh, thank you, madam. ଆପଣ ମାନଙ୍କ ପରୀକ୍ଷା ଜଣଙ୍କ ଦାନରେ ତ ଏଇ ଆଶ୍ରମ ଚାଲୁଛି।
0: No, uncle. No. Yes.
2: What's the matter? What happened? ଯେମିତି ମନେ ହେଉଛି ଆପଣ ଖୁବ ବିବ୍ରତ। ଏନିଥିଙ୍ଗ ରଙ୍ଗ ୱିଥ୍ ୟୁ?
0: ଆପଣଙ୍କୁ ମୁଁ କେମିତି ବୁଝେଇବି ଅଙ୍କଲ, ଜୀବନଟା ମୋର ପାରିବାରିକ ଛଡ଼ର ଆଘାତରେ ଧ୍ୱଂସ ହୋଇଯିବାକୁ ବସିଛି।
2: ବୁଝିପାରିଲି ନାହିଁ ମ୍ୟାଡାମ,
0: କେମିତି କେମିତି କହିବି ଅଙ୍କଲ। ଏ ଅନାଥାଶ୍ରମକୁ ଆସିବା ପାଇଁ ମୋତେ ଅନେକ ଛଳନା କରିବାକୁ ପଡ଼ୁଛି। ସ୍ୱାମୀଙ୍କୁ ଠକୁଛି, ଶେଷରେ ନିଜେ ନିଜକୁ ଠକୁଛି। ଗୋଟାଏ ପଟେ ସ୍ୱାମୀ, ପରିବାର ପାଇଁ ସ୍ତ୍ରୀର କର୍ତ୍ତବ୍ୟ, ଅନ୍ୟ ପଟରେ ମମତାର ଆକର୍ଷଣ। ଆପଣ କୁହନ୍ତୁ ଅଙ୍କଲ, ଆପଣ କୁହନ୍ତୁ, କିଏ ମୋ ପାଇଁ ବଡ଼, କାହାକୁ ନେଇ ମୋର ଭବିଷ୍ୟତ? ପ୍ଲିଜ୍ ପ୍ଲିଜ୍ କୁହନ୍ତୁ ଅଙ୍କଲ।
2: ବ୍ୟସ୍ତ ହେବାର କିଛି ନାହିଁ, ଆପଣ କିଛି ପାପ କରିନାହାନ୍ତି। ୟୁ ଆର୍ ଡୁଇଂ ହିଜ୍ ଡ୍ୟୁଟି, ଗଡ୍ସ ଡ୍ୟୁଟି। ତମେ ତାଙ୍କରି କାମ କରୁଛ, ଅନ୍ୟର

0: ଜଣଙ୍କୁ ନିଜ ମୁଣ୍ଡରେ ବୋହି ଚାଲିବାର ଗୌରବ କେତେ ଜଣଙ୍କ ଭାଗ୍ୟରେ ଆସେ। ଆପଣଙ୍କୁ ମୋର ରିକ୍ୱେଷ୍ଟ, ସ୍ୱାମୀଙ୍କ ଆଗରେ ସବୁ କଥା ପରିଷ୍କାର କରି କହିଦିଅ। ଲେଟ୍ ହିମ୍ ନୋ ହ୍ୱାଟ୍ ୟୁ ଆର୍।
1: ମୁଁ ପାରିବିନି ଅଙ୍କଲ, ପାରିବିନି। ଏତେ ବଡ ସତ୍ୟର ସାମ୍ନା କରିପାରିବିନି। ମୁଁ ଆସୁଛି ଅଙ୍କଲ।
2: ଆରେ ଅଜୁ, ମୀନା ଆସିଲାଣି କି?
3: ନା ବାବା, ମୁଁ ପଚାରୁଛି। ସ୍କୁଲ ତ ଛୁଟି ହଉଛି 4:00, କିନ୍ତୁ ସେ ଘରକୁ ଫେରୁଛି ରାତି 8 କି 9, ଏମିତିକି ଦିନେ ଦିନେ ରାତି 10 କି 11 ବି ହେଇଯାଉଛି। ତମେ ଦେଖୁଛ, ଅଥଚ କିଛି କହୁନା କାହିଁ କହିଲ?
2: ଏ ମୁଁ କଣ କହିବି, ତମମାନେ ଏବେ ବଡ଼ ହେଇଛ, ଭଲ ମନ୍ଦ ବୁଝିବାର ବୟସ ତମର ହେଇଛି। ତମ ବାପାକୁ ତା ମରିଗଲା ବେଳେ ଦେଇଥିବା କଥା ମୁଁ ରଖିଛି। ତମେ ଯଦି ତମମାନଙ୍କର ଭବିଷ୍ୟତ ନ ବୁଝ, ତେବେ ମୁଁ କଣ କରିବି? ଏଣିକି ମୋ ଛୁଟି, ନିଜ କଥା ନିଜେ ବୁଝ।
3: ଟଙ୍କା କେଇଟା ଘରକୁ ଆଣୁଛୁ ବୋଲି ଇନ୍ଦ୍ରଚନ୍ଦ୍ର ମାନୁନି? ଆଜି ସେ ଆସୁ, ଦଉଛି ସବୁ ମୁଁ ଠିକ କରି।
2: ତୋ ଭଉଣୀ, ତାକୁ ଯେମିତି ଶାସନ କରିବୁ ସେ ସେମିତି ଚଳିବ।
3: ବୁଝିଲ ବାବା, ସେ ହେମନ୍ତଟା ପାଇଁ ସେ ତ ଭାସିବ, ଶେଷରେ ଆମକୁ ଡୁବେଇ ମାରିବ। ଏଇ ତ ଆସିଲାଣି। ଓ ରାଣୀ ସାହେବ ନଗର ଭ୍ରମଣ କରି ଫେରିଲ ପରା, କେତେଟା ବାଜିଲାଣି? କିଛି ହୋସ ଅଛି?
4: 9, ଆଉ କିଛି କହିବାର ଅଛି?
3: ହଁ ଅଛି। ସ୍କୁଲ ଛୁଟି ସମୟ ପରଠୁ ରାତି 9 ଯାଏ ତୁ କୋଉଠି ଥିଲୁ, କଣ କରୁଥିଲୁ, ତାର ହିସାବ ଦେ।
4: କାହିଁକି ଏମିତି ଚିତ୍କାର କରୁଛୁ? ଏଇଟା ଭଦ୍ରଲୋକଙ୍କ ଘର।
2: ଛି ମୀନା, ସେ ତୋର ବଡ ଭାଇ, ସେ ହୁଏ ତୋରି ଭଲ ପାଇଁ କହୁଛି, ତା କଥା ଟିକେ ଶୁଣ।
4: ଭଲ ମନ୍ଦ ବୁଝିବା ବୟସ ମୋର ହେଇଛି ବାବା, ତା ଛଡା ଗୋଟେ ମଦୁଆ।
3: ମୀନା,
2: ଏଡ଼େ ଟିକେ ଟିକେ ହେଇଥିଲ, ତମ ବାପା ମରିଗଲା, ତମ ଦିହିଙ୍କର ଭାର ଦେଇଯାଇଥିଲା ମତେ। ଆଜି ଯଦି ତମମାନେ କିଛି କରିବସ, ତାହେଲେ ମୁଁ ତା ପାଖରେ ଦୋଷୀ ହେଇଯିବି। ମା,
3: ସେ କଥା ଗୁଡାକ କାହିଁକି ଶୁଣୁଛ ବାବା? ତାକୁ ଏବେ ଯୋଉ ନିଶା ଘାରିଛି, ସେଥିରେ କେହି କଣ ନିଜକୁ ଠିକ କରିପାରେ?
4: ଭାଇ,
3: ସ୍କୁଲ ଛୁଟି ପରେ ତୁ ହେମନ୍ତ ସାଙ୍ଗରେ ମିଳାମିଶା କରୁନୁ? ଦେ ଜବାବ ଦେ, ଚୁପ୍ ରହିଲୁ କାହିଁକି?
2: ମୀନା, ଏସବୁ କଣ ସତ?
4: ହଁ ସତ, କିନ୍ତୁ ତମମାନଙ୍କ ଆଖିରେ ହେମନ୍ତ ଏତେ ଛୋଟ ହେଇଯିବାର କାରଣ କଣ ବାବା? ତମମାନଙ୍କର କୃତଜ୍ଞତା ବୋଲି କିଛି ନାହିଁ। ଜାଣିଛୁ ଭାଇ, ସେ ମତେ କେତେ ସାହାଯ୍ୟ କରିଛି? ତୁ ଡାକ୍ତରଖାନାରେ ପଡିଥିଲା ବେଳେ ସେଠାକାର ସବୁ ଖର୍ଚ୍ଚ ସେ କରିଛି, ରକ୍ତ ଦେଇଛି। ହେମନ୍ତ ନଥିଲେ ତୁ ଡାକ୍ତରଖାନାରୁ ଫେରି ନଥାନ୍ତୁ ବୋଧେ।
3: ତା ବୋଲି ବାପା ମାର ପରିଚୟ ନଥିବା ଅନାଥ ଆଶ୍ରମରେ ବଢିଥିବା ଗୋଟେ ଜାରଜ ସାଙ୍ଗରେ ତୁ ମିଳାମିଶା କରିବୁ?
4: ନା
2: ମୀନା,
3: କୋଉଟା ନା? ତୋର ଯଦି ଅବିଶ୍ୱାସ ହଉଛି, ଯା ଆଶ୍ରମର ସେଇ ପାଦ୍ରୀ ବୁଢ଼ାକୁ ପଚାରି ବୁଝିନବୁ, ସବୁ ଉତ୍ତର ସେଇଠି ତାଙ୍କରି ପାଖରେ ଅଛି, ବୁଝିଲୁ?
2: ଏ କଥା ଯଦି ସତ ହେଇଥାଏ, ତେବେ ତମମାନଙ୍କ ପାଖରେ ମୋର କାମ ଶେଷ ହେଇଯାଇଛି। ତମମାନେ ମଣିଷ ହେଇଛ, ଏଣିକି ତମ କଥା ତମେ ବୁଝ। ମୁଁ ଏବେ ଆସୁଛି, ଆଉ ଏଠିକି ଫେରିବିନି।
4: ବାବା ବାବା, ଆମକୁ ଏକା ଛାଡି ଚାଲି ଯାଉନି ବାବା, ଫେରି ଆସ।
3: କାହିଁକି ଆଉ ଡାକୁଛୁ? ଆଜି ବାବା ଗଲେ କାଲି ମୁଁ ଯିବି, ଜଣ ଜଣ କରି ତତେ ଛାଡି ସମସ୍ତେ ଏଠୁ ଚାଲିଯିବେ, ଆଉ ତାପରେ ତାକୁ ବିବାହ କଲେ ଏ ସମାଜରେ ଯୋଉ ଝଡ଼ ଉଠିବ ତାର ସାମ୍ନା କରିପାରିବୁ ତ?
4: ଭାଇ
3: ଶୁଣୁ ମୀନା, ଗୋଟାଏ ଜିଦ୍ରେ ତୁ ହୁଏତ କିଛି କରିବସିବୁ, ହେଲେ ଦିନେ ନା ଦିନେ ତୁ ଅନୁତାପ କରିବୁ, ସେତେବେଳେ ସବୁ ଶେଷ ହେଇଯାଇଥିବ, କେହି ତତେ କ୍ଷମା କରିବାକୁ ନଥିବେ, ତେଣୁ
4: ମୁଁ କିଛି ବୁଝିପାରୁନି ଭାଇ, କୋଉଟା ଠିକ ଆଉ କୋଉଟା ଭୁଲ, କଣ କରିବି ଆଉ କଣ ନ କରିବି।
3: କିଏ?
5: ମୁଁ ଆରେ ମତେ ଜାଣିବାର କୌଣସି କାରଣ ନାହିଁ। ଅଜୁ କବାଟ ଖୋଲ।
6: ମୀନା କାହିଁ?
3: ଓ ତମେ ଯାଅ, ବାହାରି ଯାଉଛୁ, ମୀନା ସାଙ୍ଗରେ ତମର ଦେଖାଇ ପାରିବନି।
6: ଭଉଣୀ ରୋଜଗାରରେ ଚଳୁଥିବା ଭାଇର ଭାଇ ପୁଣିଆଟା ଶୋଭା ପାଉନି। ଅଜୁ ଯାଅ, ମୀନାକୁ ଡାକି ଦିଅ,
3: ବାହାରି ଯାଅ କହୁଛି, ନଚେତ
6: ନଚେତ।
4: କାହାକୁ ପାଟି କରୁଛୁ ଭାଇ? ହେମନ୍ତ, ତମେ କୁଆଡେ ଆସିଛ?
6: ଆରେ ଏ ପ୍ରଶ୍ନ ତମେ ପଚାରୁଛ? ମୋର ଏଠିକି ଆସିବା କଣ ଅନୁଚିତ ହେଇଛି?
4: କୋଉ ସ୍ୱାର୍ଥ ନେଇ ତମେ ଏଠିକି ଆସିଛ?
6: ଆରେ ମୋ ଆସିବା ପଛରେ ଯେ କୌଣସି ସ୍ୱାର୍ଥ ନାହିଁ, ଏକଥା କଣ ମତେ ବାରମ୍ବାର ବୁଝିବାକୁ ପଡିବ?
4: ହଁ ସ୍ୱାର୍ଥ ନିଶ୍ଚୟ ଅଛି।

0: ମତେ ବିବାହ କରିପାରିବ?
1: ମୀନା, ଏ ତୁ କଣ କହୁଛୁ?
2: ବିବାହ?
0: ହଁ, ବିବାହ। ଗୋଟିଏ ପୁରୁଷ ଆଉ ସ୍ତ୍ରୀର ତଥାକଥିତ ସ୍ୱାର୍ଥହୀନ ବନ୍ଧୁତାର ମାନେ କିଛି ହୁଏ ନା। ପ୍ରତ୍ୟେକ ସମ୍ପର୍କହୀନ ଯୁବକ ଆଉ ଯୁବତୀ ମଧ୍ୟରେ ଥିବା ବନ୍ଧୁତାର ଶେଷ ପରିଣତି ବିବାହ।
2: ବିଶ୍ୱାସ କର ମୀନା, ମୁଁ
0: ଦ୍ୱିଧାର ପ୍ରଶ୍ନ ଉଠୁନି ହେମନ୍ତ। ସମସ୍ତେ ଚାହାନ୍ତି ତମେ ତମ ବାପା ମା ଭାଇ ବନ୍ଧୁ ଯିଏ ବି ଅଛନ୍ତି ତାଙ୍କୁ ସାଙ୍ଗରେ ଆଣି ଏ ପ୍ରସ୍ତାବ ଦେଇଯାଅ।
2: ବାପା ମା ଭାଇ ବନ୍ଧୁ, ବନ୍ଦ କର ମୀନା, ବନ୍ଦ କର। ଏ ବିବାହ ଅସମ୍ଭବ, ଏ ବିବାହ ସମ୍ଭବ ନୁହେଁ।
1: ଦେଖିଲୁ ତ ମୀନା, ମୁଁ କଣ କହୁଥିଲି? ମୋ କଥା ସତ ନା ମିଛ?
0: ତମେ ତମେ ହାରିଗଲ ହେମନ୍ତ। ମୋ ପାଖରେ, ସମାଜ ପାଖରେ ଆଜି ତମେ ହାରିଗଲ।
2: ମୁଁ ଜାଣିନଥିଲି ମୀନା, ସମସ୍ତଙ୍କ ପରେ ତମ ମନଟା ବି ସେ କୁଶ୍ଚିତ ବିଷୟରେ ବିଷାକ୍ତ। ବାପା ମା ଭାଇ ବନ୍ଧୁ,
0: ଦେଖିଲେ ତ ଭାଇ ସେ ପଦୁଟି କଥା ବି କହୁନାହାନ୍ତି। ଏଥର ତୁ ଖୁସି, ତୋର ଏଇ ସମାଜ ଖୁସି, ଆଉ ସମସ୍ତଙ୍କ ସାଙ୍ଗରେ ମନ ମିଳି ମୁଁ ବି ଖୁସି।
2: ମୁଁ ତଥାପି ଏଠୁ ଚାଲିଯାଇପାରୁନି ନା, କି ଗଲେ ଫେରିବାକୁ ପଡ଼ିବ, ଆଉ ଫେରିଲେ ଯିବାକୁ ପଡ଼ିବ। ଏମିତି ଏକ ଅର୍ଥହୀନ ଅନୁଗମନ, ଆଉ ଏମିତି ଏକ ଅର୍ଥହୀନ ପ୍ରତ୍ୟାବର୍ତ୍ତନ।
0: ନିର୍ଦ୍ଦିଷ୍ଟ କିଛି କହୁନ କାହିଁକି?
2: କହିବା ପାଇଁ ଆଉ କ'ଣ ଅଛି ବାକି? ତମ ଆଉ ମୋ ଭିତରେ ଆଜି ଯେଉଁ ପାଚେରୀ ଠିଆ ହେଇଛି, ତାକୁ ଟପିଯିବାର ଶକ୍ତି ମୋର ନାହିଁ ମୀନା। ଉପନ୍ୟାସର ଶେଷ ପରିଚ୍ଛେଦ ଭଳି ମୁଁ ଆଜି ତମ ପାଖରେ ଶେଷ ହେଇଯାଇଛି
0: ହେମନ୍ତ।
2: ବିଲିଭ୍ ମି ମୀନାକ୍ଷୀ, ଆଜି ବି ମୁଁ ମୋର ବାପା ମାର ସନ୍ଧାନ କରୁଛି, ଯଦି ପାଏ ତେବେ ସେଇଦିନ ଯାଇ ତମ ଆଗରେ ଠିଆ ହେବି, ନହେଲେ।
0: ତାମାନେ ସତରେ ତମର ବାପା ମା?
2: ସେ ଦିଟା ମୋ ପାଇଁ ଇତିହାସର ଶବ୍ଦ ମୀନା, ଅର୍ଥ ଅଛି, ଆକର୍ଷଣ ନାହିଁ।
0: କିନ୍ତୁ କିନ୍ତୁ ଏ କଥା ତମେ ମୋତେ ଅନେକ ଆଗରୁ କହିପାରିଥାନ୍ତ।
2: କେବେ କ'ଣ ତମେ ମୋ ପରିଚୟ ପଚାରିଛ? ମୁଁ କିଏ ମୁଁ ନିଜେ ବି ଜାଣେ ନା। ଯେଉଁଠି ମୋର ସୃଷ୍ଟି ସେଇଠି ମୋର ବିଲୁପ୍ତି।
0: ଆଉ ସେଇଥିପାଇଁ ନିଜକୁ ଲୁଚେଇ ରଖି ମୋର ସର୍ବନାଶ କରିବାକୁ ଚାହିଁଥିଲ ନା?
2: ସର୍ବନାଶ ନା ମୀନା, ନା, ମୁଁ ତମର ସର୍ବନାଶ କରିପାରେ ନା। ନେଭର ନେଭର ନେଭର ନେଭର ନେଭର।
0: ଗୋଟେ ଅତୀତର ପରମ୍ପରା କି ଭବିଷ୍ୟତର ସାନ୍ତ୍ୱନା ବିହୀନ ଥୁଣ୍ଟା ବର୍ତ୍ତମାନକୁ ନେଇ ମୋର ଗର୍ବ କରିବାର କିଛି ନାହିଁ ହେମନ୍ତ।
2: ତମେ ଠିକ କହିଛ, ମୁଁ ଏକ ଥୁଣ୍ଟା ଗଛ, ଶାଖା ପ୍ରଶାଖା ବିହୀନ ଥୁଣ୍ଟା ଗଛ। ଆସିବାରେ ମୋର ଆଡମ୍ବର ନଥିଲା କି ଯିବାରେ ବି ଧ୍ୱନି ନଥିବ। ଆଉ ଠିଆ ହେଲ କାହିଁକି? ଯା, ସତ କହି ମୁଁ ଦାନବ ହେଇପାରେ, କିନ୍ତୁ ମିଛ କହି ମୁଁ ଦେବତାର ଅଭିନୟ କରିପାରିବିନି ମୀନା। ଯା, ଚାଲି ଯାଅ, ତମେ ଯାଅ।
3: ମୁଁ ତମକୁ କହିଥିଲି ନା ହେମ ଭାଇ, ସବୁରି ପରିଚୟ ଉର୍ଦ୍ଧ୍ୱରେ ଆମର ଆଉ ଗୋଟେ ପରିଚୟ ଅଛି ବୋଲି।
2: କ'ଣ ସେ ପରିଚୟ ରାଜୁ?
3: ଆମେ ମଣିଷ।
2: ମଣିଷ? ଏଇ ପରିଚୟ ନେଇ ତୁ କେବେ ଦୁନିଆ ଆଗରେ ଠିଆ ହେଇଛୁ? ସେମାନଙ୍କ ସାଙ୍ଗେ ନିଜକୁ କେବେ ତୁଳନା କରିଛୁ? କିନ୍ତୁ ମୁଁ କରିଛି, ବାରମ୍ବାର କରିଛି, ତାପରେ ଜାଣିଛି ମୋର ମୂଲ୍ୟ କେତେ। ନେ ଏ ଫଟୋଟା ଦେଖ, ମୋ ଅପରିଣାମଦର୍ଶୀ ବାପା, ବାପା ଯାହାକୁ ବାପା କହିବାକୁ ଘୃଣା ଲାଗୁଛି, ମୋରି କୁଆଁରୀ ମାକୁ ଲୁଣ୍ଠନ କରି ଦେଶାନ୍ତର ହେଇଗଲା। ଆଉ ମୋ ମା ମୋତେ ଅଙ୍କଲ ଜନ୍ଙ୍କ ପାଖରେ ଛାଡ଼ିଦେଇ ବାପାର ଏକମାତ୍ର ଚିହ୍ନ ଏହି ଫଟୋ ଖଣ୍ଡକୁ ତାଙ୍କୁ ବଢ଼େଇ ଦେଇ ଲଜ୍ଜା ଓ ଦୁଃଖରେ ଆତ୍ମହତ୍ୟା କଲା।
3: ହେମ ଭାଇ,
2: ଅଙ୍କଲଙ୍କ ପାଖରୁ ଏ ଫଟୋ ଖଣ୍ଡକୁ ଉଦ୍ଧାର କଲାବେଳକୁ ମୋର କ'ଣ ଇଚ୍ଛା ହଉଥିଲା ଜାଣୁ? ପିତୃହନ୍ତାର ଅପବାଦ ପାଆନ୍ତି ପଛେ ସେ ଲୋକଟାର ରକ୍ତରେ ସ୍ନାନ ତର୍ପଣ କରନ୍ତି।
3: ଆଉ ସେଇଥିପାଇଁ ତମେ ଗୋଟେ ଧୂମକେତୁ ଭଳି ଆତଙ୍କ ସୃଷ୍ଟି କରିବ ନୁହେଁ? ଦେଖ ହେମ ଭାଇ, ତମେ ଯୋଉ ଭୁଲ

0: କରିବାକୁ ଯାଉଛ ତାର ଶାସ୍ତି ବଡ଼ କଠୋର।
1: ମୁଁ ଜାଣେ ରାଜୁ, ମୁଁ ଜାଣେ ମୋ ଜନ୍ମର କଳଙ୍କକୁ ବହି ବାକି ଜୀବନକୁ କଳଙ୍କିତ କରିବା ଅପେକ୍ଷା ଏ ଦାୟିତ୍ୱ ଜ୍ଞାନହୀନ ବାପା ମାଙ୍କୁ ଉଚିତ ଶାସ୍ତି ଦେବା ମୋ ପାଇଁ ଅଧିକ ଶ୍ରେୟ। ତା ନହେଲେ ଆତ୍ମଗ୍ଲାନିରେ ଚର୍ଚ୍ଚିତ ହେଉଥିବା ମନଟା ମୋର
2: ଶାନ୍ତି ପାଇବ ନାହିଁ। ଏଇଆ କହିବାକୁ ଚାହୁଁଛ ନା ମାଇସାନ? ୱେଲ, ତୁମେ ଯଦି ଆତ୍ମଦାହରୁ ମୁକ୍ତି ଚାହଁ, ତେବେ ଈଶ୍ୱରଙ୍କ ପାଦରେ

0: ଖୋଜିବି।
1: ଟିକେ ରୁହନ୍ତୁ ଅଙ୍କଲ। ଅଙ୍କଲ ଅଙ୍କଲ, ଆପଣ ଯୋଉ ବିଷୟରେ ଫୋନ କରିଥିଲେ ତା କଣ ସତ?
0: ଆଶ୍ରମ ଛାତରୁ ପଡି ଚନ୍ଦ୍ରକାନ୍ତ
1: କଣ ହେଇଛି? ତାର କୋଉଠି ଅଛି ସେ?
0: ସରି ମ୍ୟାଡାମ, ଚନ୍ଦ୍ରକାନ୍ତ ଆଉ ନାହିଁ।
1: କାହିଁ କାହିଁ ସେ ଅଙ୍କଲ କାହିଁ?
0: ପେସେନ୍ସ ମ୍ୟାଡାମ, ହ୍ୟାଭ୍ ପେସେନ୍ସ। ଈଶ୍ୱର ତାକୁ ଗ୍ରହଣ କରି ନେଇଛନ୍ତି। ଚନ୍ଦ୍ରକାନ୍ତର କଫିନ ତାକୁ ବି ସେମାନେ ନେଇ ଚାଲିଗଲାଣି। ମ୍ୟାଡାମ ମ୍ୟାଡାମ, ଓ ଗଡ୍।

0: କଣ ହେଇଛି ଅଜୁ?
1: କିଏ ଆସିଥିଲା?
2: କଣ ହେଇଛି? ଏଇନେ ତ ସବୁ ସରିଥିଲା ବାବା, ଠିକ ସମୟରେ ପହଞ୍ଚି ନଥିଲେ କଣ ଯେ ଆଜି ହେଇଥାନ୍ତା।
0: ହଁ ଅଜୁ, ସେ ମୋତେ ଶେଷ ନକରି ଛାଡ଼ିବନି।

0: କଥା ରଖିପାରିନି।
1: ତମେ କା କଥା କହୁଛ? ମୀନା ସାଙ୍ଗରେ ଆମେ ମିଳାମିଶା କରିବାକୁ ନଦେଲୁ ବୋଲି ଘାଇଲା ବାଘ ପରି ସେ ଲପଙ୍ଗା ହେମନ୍ତଟା ଘୋରି ବୁଲୁଛି।
0: ଆରେ ତୁ କାହା କଥା କହୁଛୁ? ମୁଁ କହୁଛି କଣ ଆଉ ତୁ କହୁଛୁ କଣ?
1: ମୁଁ ଠିକ ବୁଝିଛି। ହାତରେ ଛୁରୀ ଧରି ହେମନ୍ତ ଆସିଥିଲା ତମକୁ ମାରିବାକୁ, ବୁଝିଲ?
0: ଆରେ ତାକୁ ଟିକେ ଅଟକେଇ ରଖିଲୁନି, ମତେ ଟିକେ ଡାକି ଦେଲୁନି, ପିଲାଟାକୁ ଅନେକ ଦିନ ଧରି ଦେଖି ନାହିଁ, ଆମେ ସମସ୍ତେ ମିଶି ପିଲାଟାର ମନ ଭାଙ୍ଗି ଦେଇଛେ।
1: ଆଉ ସେଇଥିପାଇଁ ରାତି ଅଧାରେ ଛୁରୀ ଧରି ଭଙ୍ଗା ମନକୁ ଯୋଡ଼ିବା ପାଇଁ ଆସିଥିଲା।
0: ହେମନ୍ତ ପୁଣି ଛୁରୀ ନା? ଏ କଥା ମୋତେ ମୁଁ ବିଶ୍ୱାସ କରିପାରୁନି।
1: ଗୋଟି ଗୋଟି କରି ସେ ଆମକୁ

0: ପୁଣି ଜ୍ୱର ଦେହରେ ତମେ କୁଆଡେ ଯିବ ବାବା?
1: ନା ନା, ମୋତେ ଯିବାକୁ ପଡ଼ିବ, ହଜୁ ମୋତେ ଯିବାକୁ ପଡ଼ିବ। ମୋର ସମସ୍ତ ପରିଚୟ ନେଇ ମୋତେ ତା ଆଗରେ ଠିଆ ହେବାକୁ ପଡ଼ିବ। ନହେଲେ ନହେଲେ ମୋ ଛାତି ଭିତରେ ଜଳୁଥିବା ନିଆଁଟା। ଚାଲ ବାବା, ତୁ ଚାଲ ସେଇ ପାଦ୍ରୀଙ୍କ ପାଖକୁ ମୋତେ ନେଇ ଚାଲେ।
0: ବାବା, ତମେ କଣ କହୁଛ?
1: ଚାଲ ଚାଲ ମିନା, ଚାଲ।

0: ବିଶ୍ୱାସ ଅବିଶ୍ୱାସର ଦ୍ୱନ୍ଦ୍ୱ ଭିତରେ ଛଟପଟ ହେଇ ଶେଷରେ ଆପଣଙ୍କ ପାଖକୁ ଧାଇଁ ଆସିଛି ଅଙ୍କଲ।
1: Well, everything is finished, my child. ତୁମର ଆସିବାଟା ବହୁତ ଡେରି ହେଇଗଲା, ଯାହା ପାଇଁ ତୁମର ଏଇ ବ୍ୟାକୁଳତା ଆଜି ସେ ସମସ୍ତଙ୍କର ଆଦେଶ ଉପଦେଶ ଅନୁରୋଧ ଆଉ ଭଲ ପାଇବା ସୀମା ଅତିକ୍ରମ କରି ଚାଲି ଯାଇଛି। ତୁମ ଉଭୟଙ୍କ ବନ୍ଧୁତାର ଇତିହାସ ମୁଁ ଶୁଣିଛି, ଶିଶୁର ସରଳତା, ଯୁବକର ଉତ୍ସାହ ଆଉ ଭଲ ପାଇବାର ଉତ୍ସାହ ନେଇ ସେ ତୁମ ପାଖରେ ନିଜକୁ ସମର୍ପଣ କରିଥିଲା। ତାହା ଜନ୍ମର ପ୍ରଶ୍ନବାଚୀଟା କଣ ସବୁକିଛି ସେ ତଥା ଜନ୍ମ ପାଇଁ ଦାୟୀ ନୁହେଁ, ଅଥଚ ତୁମେ ସେଇ ଦୋଷରେ ତାକୁ ପର କରିଦେଲା।
0: ସେ ଏବେ କୋଉଠି ଅଙ୍କଲ, ମତେ ଦୟା କରନ୍ତୁ।
1: କୋଉଠି ଆଉ ଥିବ, ହୁଏ ତ ମେ ବି ପୁଲିସ ଲକ୍ଅପ୍ରେ କଷ୍ଟ ପାଉଥିବ, ନହେଲେ ନିଜକୁ ଲୁଚେଇ ଲୁଚେଇ ଭୁଲୁଥିବ।
0: କିନ୍ତୁ କିନ୍ତୁ ମୁଁ ଯଦି ସହାନୁଭୂତି ଦେଖି ତାକୁ ନିଜ ପାଖକୁ ଟାଣି ଆଣେ, ତାର ସମସ୍ତ ବିଚ୍ୟୁତିକୁ ଆଖି ପୁଛି ତାକୁ ଯଦି ସୁଖ ଶାନ୍ତି ଆଉ ଆନନ୍ଦର ସନ୍ଧାନ ଦିଏ।
1: ଇଟ୍ ଇଜ୍ ଟୁ ଲେଟ୍ ମାଇ ଚାଇଲ୍ଡ, ସେ ନିଆଁ ହୁଏତ ଲିଭି ସାରିଛି। ନିଆଁ ଲିଭିଗଲା ପରେ ଅଙ୍ଗାରକୁ ନେଇ କିଛି ଲାଭ ନାହିଁ।
0: ଅଙ୍କଲ
1: ୟେସ୍, ଇଟ୍ସ ବେଟର ୟୁ ଲିଭ୍ ହିମ୍ ଲାଇକ୍ ଦ୍ୟାଟ୍। ନିଜର ଧ୍ୱଂସ ଭିତରେ ସେ ଯଦି ତାର ସ୍ଥାନ୍ତନାର ରାସ୍ତା ଖୋଜି ପାଇଲା, ତେବେ ତାକୁ ସେ ରାସ୍ତାରୁ ଦୂରେଇ ଦେବାର ଆବଶ୍ୟକତା ନାହିଁ।
0: ମତେ କ୍ଷମା କରିବେ ଅଙ୍କଲ, ମତେ ଖୋଜିବାକୁ ପଡିବ, ମୋର ଶେଷ କେଇ ପଦ କଥା ଶୁଣିବା ପାଇଁ ମତେ ଖୋଜିବାକୁ ପଡିବ, ମୁଁ ଆସୁଛି ଅଙ୍କଲ।
1: ଓ ଗଡ୍, ଏମାନଙ୍କୁ ଶାନ୍ତି ଦିଅ, ମୁକ୍ତି ଦିଅ, ଆଉ ଆଉ ପଥ ପ୍ରଦର୍ଶନ କର ମାଇ ଗଡ୍।
2: Yes, Mr. Jain.
1: Yes, Inspector. Anything wrong?
2: ଆପଣଙ୍କ ଆଶ୍ରମ ସର୍ଚ୍ଚ ପାଇଁ ମୁଁ ୱାରେଣ୍ଟ ନେଇ ଆସିଛି।
1: ୱାରେଣ୍ଟ? ବଟ୍ ୱାଇ?
2: ଆମର ଧାରଣା ହେମନ୍ତ ଏଠି ଆତ୍ମଗୋପନ କରିଛି।
1: କିନ୍ତୁ ସେଭଳି ଫାୟାରକୁ କେହି କଣ କେବେ ଲୁଚେଇ ରଖିପାରେ ଜେଣ୍ଟଲମ୍ୟାନ?
2: ବାଇ ଦ ବାଏ ମିଷ୍ଟର ଜୈନ, ହେମନ୍ତ ଜୀବନର ଫୁଲ୍ ଡିଟେଲ୍ସ ମତେ ଦେଇପାରିବି?
1: ତା ଲାଇଫ୍ ର ଡିଟେଲ୍ସ।

0: ଚିରଦିନ ଲଜ୍ଜା ଅପମାନର ତାଡ଼ନା ସହି ନ ପାରି ନିଜ ଜୀବନକୁ ତିଳତିଳ କରି ଧ୍ୱଂସ କରିଥାନ୍ତେ, ଆଉ ସେମାନଙ୍କୁ ଉପଭୋଗ କରି ଛଡ଼ା ପୋଲ ଭଳି ରାସ୍ତା କଡ଼ରେ ଫିଙ୍ଗି ଦେଉଥିବା ଜାନୁଆର ଗୁଡ଼ାକ ଭଦ୍ର ଖୋଳ ଧରି ଗର୍ବ ଅହଙ୍କାର ଜୀବନ ଜୀଉଁଥାନ୍ତେ।
1: କର୍ଣ୍ଣ ବଡ଼ ବୋକା ଥିଲେ ମୀନାକ୍ଷୀ, କର୍ଣ୍ଣ ବଡ଼ ବୋକା ଥିଲେ। ମୁଁ ଯଦି କର୍ଣ୍ଣ ହୋଇଥାନ୍ତି କ'ଣ କରିଥାନ୍ତି ଜାଣ? ଭାଇମାନଙ୍କୁ ଈର୍ଷା ନ କରି ସାରା ସୃଷ୍ଟିରେ ଚିରଦିନ ପାଇଁ ଅନ୍ଧାର ଘଟିଯାଉ ପଛେ ସୂର୍ଯ୍ୟକୁ ସୃଷ୍ଟିରୁ ବାଦ ଦେଇଦେଇଥାନ୍ତେ।
2: ହେମନ୍ତ, ତମ ଜୀବନର ଶେଷ ପରିଣତି କ'ଣ ଏଇୟା?
1: ଉପାୟ ନାହିଁ ମୀନା, ତମ ସ୍ନେହ ଆଉ ଭଲ ପାଇବାର ପଢ଼େଇଥିବା ହାତକୁ ତମେ ଫେରେଇ ନିଅ। ସେ ହାତ ଧରିବାକୁ ମୁଁ ଅଯୋଗ୍ୟ, ଅପାରକ। ପାରିବ ଯଦି ମୋତେ ମୋତେ କ୍ଷମା କର। ଚାଲ, ତମକୁ ମୁଁ ଘରେ ଛାଡ଼ି ଦେଇଆସିବି।
2: ହଁ ଚାଲ।
3: ହେମନ୍ତ ବାବୁ, ହେମନ୍ତ ବାବୁ,
1: ସମୟ ହେଇଗଲା ମୀନା। ଦରଜା ସେ ପାଖେ ଆଇନ ଶୃଙ୍ଖଳା ଓ ସାମାଜିକତା ବିଷୟରେ ଏ ସଭ୍ୟ ସମାଜ ମୋତେ ଅପେକ୍ଷା କରିଛି।
3: ହେମନ୍ତ ବାବୁ କବାଟ ଖୋଲନ୍ତୁ। ହେମନ୍ତ ବାବୁ,
1: ଜଷ୍ଟ ଏ ମିନିଟ୍। ହୋ ଇନ୍ସପେକ୍ଟର, ଥ୍ୟାଙ୍କ ୟୁ ଇନ୍ସପେକ୍ଟର, ଥ୍ୟାଙ୍କ ୟୁ। 30 ବର୍ଷ କାଳ ଜଳି ପୋଡ଼ି ଛଟପଟ ହେଇସାରିବା ପରେ ଆଜି ମୋର ମୁକ୍ତି ହେଇଗଲା। ବାଇ ଦ ବାଏ, କହିପାରିବେ ଇନ୍ସପେକ୍ଟର, ଏଭଳି ଭଣ୍ଡ ପ୍ରତାରକମାନଙ୍କ ପାଇଁ ଆପଣଙ୍କ ଆଇନ କାହିଁକି ନିରବ? କିନ୍ତୁ ମୁଁ ବିଚାର କରିଛି, ମନ୍ଦାକିନୀ ଦେବୀଙ୍କର ସର୍ବସ୍ୱ ଲୁଣ୍ଠନକାରୀ ଅବିନାଶ ଦାସକୁ ମୁଁ ହତ୍ୟା କରିଛି। ରାସ୍ତାରେ ଭିକମାଗି ବୁଲୁଥିବା ଭିକାରୀ ପିଲାର ପଳାୟନବାଦୀ ବାପାକୁ ମୁଁ ହତ୍ୟା କରିଛି। ହେଲେ ମୋର ଗୋଟେ ବଡ଼ ଅଫସୋସ ରହିଗଲା, ମୁଁ ମୋର ସେ ପଳାୟନବାଦୀ ବାପାକୁ ପାଇ ମଧ୍ୟ ମାରିପାରିଲିନି। କାହିଁକି ଜାଣ ମୀନା? ସେଇ ହେଉଛନ୍ତି ତମର ପାଳିତ ବାପା, ଅନାମ ରଥ। ଇନ୍ସପେକ୍ଟର, ଏଇମାନେ ହେଉଛନ୍ତି ସେ ଦାୟିତ୍ୱହୀନ ହାତଥାଇ ଯେଉଁମାନଙ୍କ ପାଇଁ ମୋ ଭଳି ପୁଅମାନେ ଖୁନି ହାତଥାଇରେ ପରିଣତ ହୁଅନ୍ତି। ବାରମ୍ବାର ନିଜକୁ ନିଜ ଜନ୍ମକୁ ଧିକ୍କାର କରି ଏମାନେ ଅସାମାଜିକ ଈର୍ଷା କାତରା ଓ ହିଂସ୍ର ହେଇ ଉଠନ୍ତି। ଏମାନଙ୍କୁ ଆପଣଙ୍କ ଆଇନ କ'ଣ ନରହନ୍ତା ବୋଲି କେବେ ଘୋଷଣା କରିବନି? କୁହନ୍ତୁ କୁହନ୍ତୁ ଇନ୍ସପେକ୍ଟର।
3: ହେମନ୍ତ ବାବୁ, ଲେଟ୍ସ ଗୋ।
2: ହେମନ୍ତ,
1: ଏଥର ମୋ କାମ ସରିଯାଇଛି, ସରିଯାଇଛି।

ପ୍ରଚାର କଲୁ ନାଟକ ଅଶାନ୍ତ ଗ୍ରହ। ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ଅଙ୍କଲ ଜନ୍, ନିରଞ୍ଜନ ଶତପଥୀ, ହେମନ୍ତ ଅଶ୍ରୁମୋଚନ ମହାନ୍ତି, ବୃଦ୍ଧ ପାପା କୁଞ୍ଜବିହାରୀ ଦାସ, ଅଜୁ ବିଜୟ କୁମାର ମହାନ୍ତି, ରାଜୁ ଶ୍ୟାମପଦ ଚାଟାର୍ଜୀ, ସୀତାକାନ୍ତ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା, ପୋଲିସ ଇନ୍ସପେକ୍ଟର ବାଇଧର ମାଝୀ, ମନ୍ଦାକିନୀ ପ୍ଲାବିନୀ ପାଢ଼ୀ, ମୀନାକ୍ଷୀ ପ୍ରିୟଙ୍କା ମହାପାତ୍ର। ମୂଳମଞ୍ଚ ନାଟକ ରଚନା ବିଜୟ ମିଶ୍ର, ବେତାର ନାଟ୍ୟରୂପ ବିଜୟ କୁମାର ଚୌଧୁରୀ, ପ୍ରଯୋଜନା ଦାଶରଥୀ ପ୍ରସାଦ ଦାସ, ସହଯୋଗିତା ନିହାର ବାଳା ପଟ୍ଟନାୟକ, ସୁଷମା ରାଣୀ ସାହୁ ଏବଂ ନିବେଦିତା ମିଶ୍ର। ଆକାଶବାଣୀ କଟକ। ଅଧିରଥ କୁମାର ଚକ୍ରବର୍ତ୍ତୀଙ୍କ କଣ୍ଠରେ ଶୁଣନ୍ତୁ ଆଧୁନିକ ଗୀତ। ଗୀତ ରଚନା ସୁଜାତା ମହାନ୍ତି।

କଟକ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟଜ୍ ଯୋଗେ। ଶୁଣନ୍ତୁ ଆମର ଆଜିର କେତୋଟି କାର୍ଯ୍ୟକ୍ରମର ସୂଚନା। ଆଧୁନିକ ଗୀତ ପ୍ରଚାର କରିବୁ ଦିନ 11:10। କଣ୍ଠଶିଳ୍ପୀ ମୀନାକ୍ଷୀ ରଥ ଏବଂ ରଘୁନାଥ ପାଣିଗ୍ରାହୀ ପାଲା ଦିନ 11:30। ପରିବେଷଣ କରିଛନ୍ତି ବେଣୁଧର ସାହୁ ଏବଂ ସାଥୀ। ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ମଞ୍ଜୁଳ ମଧ୍ୟାହ୍ନ ଦିନ 12:00। ଖଞ୍ଜଣି ଭଜନ ଦିନ 1:10। ପରିବେଷଣ କରିବେ ସନାତନ ମହାନ୍ତି ଏବଂ ସାଥୀ। ନାରୀ ମହଲ ପ୍ରଚାର କରିବୁ ଦିନ 1:20। ଏଥିରେ ଶୁଣିବେ ସଙ୍ଗୀତ ରୂପକ ରଜ ଆସି ମାଟି ବାସେ, ରଚନା ପ୍ରଦୀପ୍ତ ନନ୍ଦ, ପ୍ରଯୋଜନା ସୁମିତ୍ରା ମହାପାତ୍ର, ସଙ୍ଗୀତ ଓମ୍ ପ୍ରକାଶ ମହାନ୍ତି। ଓଡ଼ିଆ କଥାଚିତ୍ରର ଗୀତ ଦିନ 2:45 ଏବଂ ରାତି 7:02। ଅସରନ୍ତି ଅପରାହ୍ନରେ ହିନ୍ଦୀ କଥାଚିତ୍ରର ଗୀତ ଅପରାହ୍ନ 3:00। ଶ୍ରୋତାଙ୍କ ଏସ୍ଏମ୍ଏସ୍ ଜରିଆରେ ଓଡ଼ିଆ ଆଲବମ୍ ଏବଂ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ଚିରହରିତ ଅପରାହ୍ନ 4:00। ସମବେତ କଣ୍ଠରେ ଦେଶଭକ୍ତି ଗୀତ ଅପରାହ୍ନ 4:55। ଅପରାହ୍ନ 5:00 ଓଡ଼ିଆ କଥାଚିତ୍ର ଗୀତ ଯୁବବାଣୀ ଅପରାହ୍ନ 5:30। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 50ତମ ଭାଗ ସନ୍ଧ୍ୟା 6:10। ସନ୍ଧ୍ୟା 6:30 ଉଦୟ ଭାରତ, ଏଥିରେ ବିଷୟ ରହିଛି କେନ୍ଦ୍ର ସରକାରଙ୍କ 12 ବର୍ଷ, ଆଲୋଚିକା ଅନସୁୟା ମିଶ୍ର। ସମ୍ବଲପୁର ଜିଲ୍ଲାର ହାଲଚାଲ ରାତି 7:25। କୃଷି ସଂସାର ରାତି 7:30, ଏଥିରେ ବିଷୟ ରହିଛି ଖରିଫ ଫସଲ ପାଇଁ ବିହନ କିସମ ବାଛିବା କିପରି, ଆଲୋଚକ ଡକ୍ଟର ସୁଜିତ କୁମାର ନାଥ। ହିନ୍ଦୀ କଥାଚିତ୍ର ଗୀତ ରାତି 8:02। ହିନ୍ଦୀ ଶିକ୍ଷା ରାତି 8:30, ଏଥିରେ ବିଷୟ ରହିଛି ସମାଜ ସେ ଜୁଡ଼େ ପହେଲିଓଁ ପର ଚର୍ଚ୍ଚା, ଶିକ୍ଷାଦାନ କରିବେ କୀର୍ତ୍ତି ମଞ୍ଜରୀ ସାହୁ, ଅଂଶଗ୍ରହଣ କରିଛନ୍ତି ଆଦିତ୍ୟ ହରିଚନ୍ଦନ। ସାହିତ୍ୟ ସଂସଦ ରାତି 9:30, ଏଥିରେ ଶୁଣିବେ ଓଡ଼ିଆ କାବ୍ୟ କବିତାରେ ବର୍ଷା ବର୍ଣ୍ଣନା ସମ୍ପର୍କରେ ଆଲୋଚନା କରିଛନ୍ତି ଡକ୍ଟର ବାବାଜୀ ଚରଣ ପଟ୍ଟନାୟକ। କବିତା ପୃଷ୍ଠାରେ କବି ନୃସିଂହ ତରାଇ, ସ୍ୱତନ୍ତ୍ର ଉପସ୍ଥାପନା ଫକୀର ମୋହନଙ୍କ ସୃଷ୍ଟିରେ ସମାଜ ସଂସ୍କାର, ଆଲୋଚକ ଅପୂର୍ବ ରଞ୍ଜନ ରାୟ, ଗଳ୍ପ ପୃଷ୍ଠାରେ ଗାଳ୍ପିକା ସଂଯୁକ୍ତା ମହାନ୍ତି, ସମ୍ପାଦନା ପ୍ରଜ୍ଞା ପାରମିତା ସାହୁ। କେନ୍ଦ୍ର ସରକାରଙ୍କର 12 ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ବିଶେଷ ଦ୍ୱିଭାଷୀ କାର୍ଯ୍ୟକ୍ରମର ଶୃଙ୍ଖଳାର ରେକର୍ଡିଂ ପ୍ରଚାର କରିବୁ ରାତି 10:00। ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତ ପ୍ରଚାର କରିବୁ ରାତି 10:30। ଏଠି ପୁଣି ଥରେ କହି ରଖୁଛୁ, ନାରୀମହଲ ପ୍ରଚାର କରିବୁ ଦିନ 1:20। ଏଥିରେ ଶୁଣିବେ ସଙ୍ଗୀତ ରୂପକ ରଜ ଆସି ମାଟି ବାସି, ରଚନା ପ୍ରଦୀପ୍ତ ନନ୍ଦ, ପ୍ରଯୋଜନା ସୁମିତ୍ରା ମହାପାତ୍ର, ସଙ୍ଗୀତ ଓମ୍ ପ୍ରକାଶ ମହାନ୍ତି। ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଓଡ଼ିଆ ଆଲବମ୍ ଏବଂ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ଚିରହରିତ ପ୍ରଚାର କରିବୁ ଅପରାହ୍ନ 4:00। ସନ୍ଧ୍ୟା 6:30 ଉଦୟ ଭାରତ, ଏଥିରେ ଶୁଣିବେ କେନ୍ଦ୍ର ସରକାରଙ୍କ 12 ବର୍ଷ, ଆଲୋଚିକା ଅନସୁୟା ମିଶ୍ର। ସାହିତ୍ୟ ସଂସଦ ରାତି 9:30, ଏଥିରେ ଶୁଣିବେ ଓଡ଼ିଆ କାବ୍ୟ କବିତାରେ ବର୍ଷା ବର୍ଣ୍ଣନା ସମ୍ପର୍କରେ ଆଲୋଚନା କରିଛନ୍ତି ଡକ୍ଟର ବାବାଜୀ ଚରଣ ପଟ୍ଟନାୟକ। କବିତା ପୃଷ୍ଠାରେ କବି ନୃସିଂହ ତରାଇ, ସ୍ୱତନ୍ତ୍ର ଉପସ୍ଥାପନା ଫକୀରମୋହନଙ୍କ ସୃଷ୍ଟିରେ ସମାଜ ସଂସ୍କାର, ଆଲୋଚକ ଅପୂର୍ବ ରଞ୍ଜନ ରାୟ, ଗଳ୍ପ ପୃଷ୍ଠାରେ ଗାଳ୍ପିକା ସଂଯୁକ୍ତା ମହାନ୍ତି, ସମ୍ପାଦନା ପ୍ରଜ୍ଞା ପାରମିତା ସାହୁ। କେନ୍ଦ୍ର ସରକାରଙ୍କର 12 ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ବିଶେଷ ଦ୍ୱିଭାଷୀ କାର୍ଯ୍ୟକ୍ରମର ରେକର୍ଡିଂ ପ୍ରଚାର କରିବୁ ରାତି 10:00। ଶୁଣିଲେ ଆମର ଆଜିର କେତୋଟି କାର୍ଯ୍ୟକ୍ରମର ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ପାଣିପାଗର ସ୍ଥାନୀୟ ସୂଚନାରୁ ଜଣାଯାଏ ଭୁବନେଶ୍ୱର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଆକାଶ ଆଂଶିକ ମେଘୁଆ ରହିବା ସହିତ ବର୍ଷା ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଅଛି। ଏହି ସମୟ ମଧ୍ୟରେ ଏହିସବୁ ଅଞ୍ଚଳରେ ସର୍ବୋଚ୍ଚ ଏବଂ ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ 37 ଡିଗ୍ରୀ ଏବଂ 37 ଡିଗ୍ରୀ ସେଲ୍ସିୟସ୍ ମଧ୍ୟରେ ରହିବାର ସମ୍ଭାବନା ଅଛି।
আমরা পরবর্তী কাজ

0: କାର୍ଯ୍ୟକ୍ରମ ଆମ ଗୀତ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: ବଦଳାଅ ବଦଳାଅ, ଅଭ୍ୟାସ ବଦଳାଅ।
5: ମେସିନରେ ଲୁଗା ପକେଇବା ପୂର୍ବରୁ ଚେକ୍ କରିନଥିଲ କି?
4: ବଦଳାଅ ବଦଳାଅ, ଅଭ୍ୟାସ ବଦଳାଅ। ଏବେ ନିକଟସ୍ଥ ବ୍ୟାଙ୍କ ଯାଇ ଫଟା ପୁରୁଣା ନୋଟ ବଦଳାନ୍ତୁ। ଯଦି ବ୍ୟାଙ୍କ ମନା କରେ ତ RBI ର ଅମ୍ବଡ୍ସମ୍ୟାନ ପାଖରେ ଅଭିଯୋଗ କରନ୍ତୁ। RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
6: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ। ଏଇ ଲିଙ୍କ ପରଠି APK ଡାଉନଲୋଡ କରିନିଅନ୍ତୁ।
7: ଠିକ ଲାଗୁନି, ସ୍କାମ ବି ହେଇପାରେ। APK

0: ନାହିଁ। ସାଇବର କ୍ରାଇମ ହେଲ୍ପଲାଇନ 1930 ମନେ ରଖନ୍ତୁ। ଏସ୍ବିଆଇ ସଚେତନ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ମୀନାକ୍ଷୀ ରଥ ଏଥର ଗାଇଛନ୍ତି ଭଜନ ଗୌର ପଟ୍ଟନାୟକଙ୍କ ରଚନାରେ।

ଆମ ଗୀତରେ ଶୁଣୁଥିଲି ମୀନାକ୍ଷୀ ରଥଙ୍କ କଣ୍ଠରେ ଆଧୁନିକ ଗୀତ ଏବଂ ଭଜନ। ଏଥର ଶୁଣନ୍ତୁ ରଘୁନାଥ ପାଣିଗ୍ରାହୀ ଗାଇଥିବା ଆଧୁନିକ ଗୀତ, ଗୀତ ରଚନା କ୍ଷୀରଚନ୍ଦ୍ର ପୋଥାଳ।

0: ଶୁଣୁଥିଲେ ରଘୁନାଥ ପାଣିଗ୍ରାହୀ ଗାଇଥିବା ଆଧୁନିକ ଗୀତ। ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଲୋକଗୀତ କାର୍ଯ୍ୟକ୍ରମରେ ଶୁଣନ୍ତୁ ବେଣୁଧର ସାହୁ ଏବଂ ସାଥୀଙ୍କ ପରିବେଷିତ ପାଲା।

ଜଗତର ମଙ୍ଗଳମୟ ଭଗବାନ ରାମ ବିଶ୍ୱବାସୀଙ୍କର ସର୍ବକଲ୍ୟାଣ କରନ୍ତୁ ବଳନ୍ତୁ ସର୍ବେ ପ୍ରେମାନନ୍ଦ ଏକବାର ପ୍ରଧାନ କାର୍ଯ୍ୟକ୍ରମର ପ୍ରାରମ୍ଭରେ ଏକ ଡୁହା ଆଜି ଭାଇ।

0: ଦଶଗ୍ରୀବ ରାବଣରେ ଅତ୍ୟାଚାରରେ ପ୍ରପୀଡିତ ସ୍ୱର୍ଗ ମର୍ତ୍ତ୍ୟ ପାତାଳ
1: ପାତାଳ
0: ଏହି ରାବଣର ଅନୁଚର ମାନେ ମୁନି ଋଷି ମାନଙ୍କର ଯାଜ୍ଞ ଯଜ୍ଞକୁ ଭଗ୍ନ କରିବା ସହିତ ଆଜି ପୃଥିବୀ ପୃଷ୍ଠରେ ନାନା ନିର୍ଯାତନା ଲୋକମାନଙ୍କୁ ଦେଲେ। ଏହି ନିର୍ଯାତନାରୁ ରକ୍ଷା ପାଇବା ପାଇଁ ଏହି ମୁନି ଋଷି ମାନଙ୍କର ଜାଗକୁ ରକ୍ଷା କରିବା ପାଇଁ ଆଜି ଋଷି ବିଶ୍ୱାମିତ୍ର ଅଯୋଧ୍ୟା କଟକରେ ପ୍ରବେଶ କରିଛନ୍ତି। ରାଜା ଦଶରଥଙ୍କୁ କହି ରାମ ଲକ୍ଷ୍ମଣଙ୍କୁ ସଙ୍ଗରେ ଧରି ପଣ୍ଡିତେ ଯାଉଛନ୍ତି ବିଶ୍ୱାମିତ୍ର। ଗଲାବେଳେ ନ୍ୟାୟ ହେଲା କ'ଣ ନା ବାଟ।

0: ବନ୍ଦନା କାର୍ଯ୍ୟକ୍ରମ ଏଇଠାରେ ଥାଉ।
1: ଆଜିର
0: ଆଲୋଚ୍ୟ ପ୍ରସଙ୍ଗ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କର ବୈଦେଶ ବିଳାସରୁ ଅହଲ୍ୟା ଉଦ୍ଧାର। ଆଜି ବିପୁଳ

ଅପରେଣ୍ୟ ସ୍ତୋତ୍ରବର୍ଗ ରାମଚନ୍ଦ୍ର ଲକ୍ଷ୍ମଣ ବିଶ୍ୱାମିତ୍ର ଯେତେବେଳେ ଯାଉଛନ୍ତି କାମ୍ୟକ ବନରେ, କବି ସମ୍ରାଟ ଭଞ୍ଜଙ୍କର ଭାଷାରେ, ବାଟେ ସେ ବନରେ ପଡିଥିଲା ଦିବ୍ୟ ଶିଳା, କାମ୍ୟକ ବନରେ ଏକ ଦିବ୍ୟ ଶିଳା ପଣ୍ଡିତ ଅନେକ ଦିନରୁ ପଡି ରହିଥିଲା ପ୍ରଭୁ ରାମଚନ୍ଦ୍ରଙ୍କର ପଦରଜକୁ ଆଶା କରି। ଏଥିପାଇଁ ଗଙ୍ଗାଧର ମେହେର ମଧ୍ୟ କୁହନ୍ତି।

ପ୍ରକୃତି କବି ଗଙ୍ଗାଧର ମେହେରଙ୍କର ଭାଷାରେ ବହୁ ଦିନରୁ ଅହଲ୍ୟା ନାମୀ ସୁନ୍ଦରୀ ଆଜି ଅଭିଶପ୍ତ ପ୍ରାପ୍ତ ହୋଇ ପାଷାଣ ପାଲଟେ ଯାଇ ସେ କାମ୍ୟ କବଣରେ ପଡି ରହିଥିଲେ। ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ରଙ୍କର ପଦରଜ ଆଶାକୁ ନେଇ ବାବୁରି ଯେତେବେଳେ ବିଶ୍ୱାମିତ୍ରଙ୍କର ସହିତ ରାମ ଲକ୍ଷ୍ମଣ ଯାଉଛନ୍ତି ଆଜି ଋଷିଙ୍କର ଜାଗକୁ ରକ୍ଷା କରିବା ପାଇଁ, ଏହି କାମ୍ୟ କବଣରେ ପଡିଥିବା ଦିବ୍ୟଶିଳା ଉପରେ ରାମଚନ୍ଦ୍ରଙ୍କ

ପଣ୍ଡିତେ ପ୍ରକଟିତ ହେଲେ ଏକ ସୁନ୍ଦର ନାରୀ। ଏହି ସୁନ୍ଦର ନାରୀଙ୍କୁ ଅବଲୋକନ କରି ରାମଚନ୍ଦ୍ର ବିଶ୍ୱାମିତ୍ରଙ୍କୁ କହିଲେ, ହେ ଗୁରୁଦେବ, ଇଏ କି ଆଶ୍ଚର୍ଯ୍ୟ କଥା ମୁଁ ଆଜି ଦେଖିବାକୁ ପାଉଛି।

ଏଇ ପାଷାଣରୁ ଯେତେବେଳେ ଏକ ନାରୀ ପଣ୍ଡିତେ ଉତ୍ପତ୍ତି ହେଲେ ଏଇ ନାରୀଙ୍କୁ ବାରମ୍ବାର ଅବଲୋକନ କରୁଛନ୍ତି ପ୍ରଭୁ ଦାଶରଥି ରାମ। ପଚାରିଲେ ଗୁରୁଦେବ, ଏ ପଥର ଦେହରୁ ହଠାତ୍ ଏକ ନାରୀ ବାହାରିଲେ, ଦିବ୍ୟ ସୁନ୍ଦର ନାରୀ, ଏ ନାରୀ କିଏ ସେମାନଙ୍କୁ ଜାଣିପାରୁନାହିଁ, ଏହା ମଧ୍ୟରୁ ବାହାରିଲେ କେମିତି? ଏହି କଥାକୁ ଶ୍ରବଣ କରି ବିଶ୍ୱାମିତ୍ର ଟିକେ ହସିଦେଲେ, କହିଲେ ରାମ ଶୁଣିବ ତାହେଲେ ଏ ନାରୀ କିଏ, ଏ ପଥର ହେଇ କାହିଁ ପଡିଥିଲେ, ସେ କଥା

ପରେ ନ୍ୟସ୍ରବର୍ଗ ରାମଙ୍କର କଥାକୁ ଶ୍ରବଣ କରି ବିଶ୍ୱାମିତ୍ର କହିଲେ, ହେ ସୂର୍ଯ୍ୟବଂଶୀ ରାମ, ଏ ନାରୀଟା କିଏ? ମୁଁ ତମକୁ ସେ କଥା କହୁଛି, ସ୍ୱର୍ଗପୁରରେ ସମସ୍ତ ଅପ୍ସରୀମାନଙ୍କ ମଧ୍ୟରେ ଶ୍ରେଷ୍ଠ ସୁନ୍ଦରୀ ଥିଲେ ଉର୍ବଶୀ। ଉର୍ବଶୀ ଶ୍ରେଷ୍ଠ ସୁନ୍ଦରୀ ହୋଇଥିବାରୁ ତାଙ୍କର ଆତ୍ମଗର୍ବ ବଢ଼ିଗଲା। ତାଙ୍କର ଗର୍ବକୁ ଖର୍ବ କରିବା ପାଇଁ ବିଧାତା ପୁରୁଷ ବ୍ରହ୍ମା ଏ ପୃଥିବୀର ସମସ୍ତ ସୌନ୍ଦର୍ଯ୍ୟ

ଗର୍ଭସିଂହର ଗର୍ଭକୁ ଖର୍ବ କରିବା ପାଇଁ ବେଦପତି ବ୍ରହ୍ମା ଯେତେବେଳେ ପୃଥିବୀର ସମସ୍ତ ସୌନ୍ଦର୍ଯ୍ୟକୁ ଏକତ୍ରିତ କରି ନିଜ ମାନସ ମଧ୍ୟରେ ଏକ କନ୍ୟା ସୃଷ୍ଟି କଲେ, ଯାହାର ନାମକୁ ସେ ରଖିଲେ ଅହଲ୍ୟା। ଏହି ଅହଲ୍ୟା ପଣ୍ଡିତ ଏତେ ସୁନ୍ଦର ହୋଇଥିଲେ, ସ୍ୱର୍ଗ ମର୍ତ୍ୟ ପାତାଳ ତିନିପୁରରେ ତାଙ୍କ ଭଳି ଜଣେ ସୁନ୍ଦରୀ କନ୍ୟା ଦେଖିବାକୁ ମିଳନ୍ତି ନାହିଁ। ତାପରେ ଏଇ ବେଦପତି ବ୍ରହ୍ମାଙ୍କର ନିକଟରେ ଆଜି ଯାଇ ଇନ୍ଦ୍ର ସୂର୍ଯ୍ୟ ପଣ୍ଡିତ ଆପତ୍ତି କଲେ, ଇଏ ଅହଲ୍ୟାଙ୍କର ରୂପଲାବଣ୍ୟକୁ ଦେଖି ଅହଲ୍ୟାଙ୍କୁ ପ୍ରାପ୍ତି ହେବା ପାଇଁ କଣ ମଧ୍ୟରେ ସ୍ଥିର କଲେ ଇନ୍ଦ୍ର ଆଉ ସୂର୍ଯ୍ୟ। ଅହଲ୍ୟାଙ୍କର ରୂପଲାବଣ୍ୟକୁ ପଣ୍ଡିତ ଦେଖୁଛନ୍ତି ସୂର୍ଯ୍ୟ ଆଉ ଇନ୍ଦ୍ର। କବି ବାଙ୍କା ଦାସଙ୍କର ଭାଷାରେ ଗୋଟାଏ ପାଦ ଚୌପଦୀ, ଆରେ ଯୋଶା ସାରା।

ପାଣିନ୍ୟରୂପ ଲାବଣ୍ୟ ଅହଲ୍ୟାଙ୍କର ସୌନ୍ଦର୍ଯ୍ୟପୂର୍ଣ୍ଣ ରୂପକୁ ଦେଖି ଇନ୍ଦ୍ର ସୂର୍ଯ୍ୟ ପଣ୍ଡିତ ମନେ ମନେ ବିଚାର କରୁଛନ୍ତି ଦ୍ରୌପଦୀଙ୍କ ମୁଖମଣ୍ଡଳକୁ ଚାହିଁ ଅହଲ୍ୟାଙ୍କର ମୁଖମଣ୍ଡଳକୁ ଚାହିଁ ଦେଉଛନ୍ତି। ଅହଲ୍ୟା ମଧ୍ୟ ଚାହିଁ ଦେଉଛନ୍ତି ପଣ୍ଡିତ ସୂର୍ଯ୍ୟ ଆଉ ଇନ୍ଦ୍ରଙ୍କର ମୁଖକୁ ଟିକେ ହସି ଦେଉଛନ୍ତି ସ୍ମିତ ହାସ୍ୟ ତାଙ୍କର ହାସକୁ ଦେଖି ଏଠାରେ ପଣ୍ଡିତ ଉତ୍କଳ ଘଣ୍ଟ ଯଦୁମଣି ମହାପାତ୍ର ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ରରେ ଗୋଟାଏ ପଦ ଛାନ୍ଦ କହିଲେ। କଣ ପୁଅ ସେ କହିଲେ ରାଗଟା ହେଲା ଆହାରି।

ବରେଣ୍ୟ ସ୍ରୋତବର୍ଗ ଉତ୍କଳଘଣ୍ଟ ଯଦୁମଣି ମହାପାତ୍ରଙ୍କର ଭାଷାରେ କ୍ଷୀର ସାଗର ଉଦର ଆଦରିଛି ନବ ମୁଦିର ଜ୍ୟୋତି ସଂଗ ଏ ଝିଅ ରହସ ସହିତ କ୍ଷୀର ସାଗର ସମାନ ହୋଇଥାନ୍ତେ, କିନ୍ତୁ ସମାନ ହୋଇପାରିଲେ ନାହିଁ। କାହିଁକି ନା ନବ ମୁଦିର ଜ୍ୟୋତି ସଂଗ, ନବ କହିଲେ ନୂଆ, ମୁଦିର କହିଲେ ମେଘ, ନୂଆ ମେଘକୁ ଜଣିଲା ଭଳି ଯେଉଁ ପ୍ରଭୁଙ୍କର ରୂପ କାନ୍ତି ସେ ପ୍ରଭୁ ଅନନ୍ତ ନାଗ ଉପରେ କ୍ଷୀରସାଗରରେ ଶୟନ କରିଛନ୍ତି, ତେଣୁ କ୍ଷୀରସାଗରରେ କଳଙ୍କିତ ହୋଇଗଲା ପରି ଦେଖାଯାଉଛି। ତେଣୁ ଏ ଝିଅର ହସ ସହିତ କ୍ଷୀରସାଗର ସମାନ ହୋଇପାରିଲା ନାହିଁ। ଚଣ୍ଡୀ ଇକୁର ଧବ, ଚଣ୍ଡୀ କହିଲେ ପାର୍ବତୀ, ପାର୍ବତୀଙ୍କର ସ୍ୱାମୀ ହେଲେ ମହାପ୍ରଭୁ ଶଙ୍କର ଭଗବାନ ଶିବ। ଶିବଙ୍କର ରୂପ ଦେଖିବା ପାଇଁ ଶୁଭ୍ର, କିନ୍ତୁ ଶିବ ସମାନ ହେଇପାରିଲା ନାହିଁ ଏ ଝିଅର ହସ ସହିତ। କାହିଁକି ନା ଶିବ ପଣ୍ଡିତେ ସାଗର ମନ୍ଥନ ସମୟରେ ବିଷପାନ କରିଥିବାରୁ ତାଙ୍କ କଣ୍ଠ ନୀଳମାବରଣ ଧାରଣ କରିଛି, ଶିବଙ୍କର ଶରୀରରେ କଳଙ୍କ ରହିଗଲା ଭଳି ଜଣା ପଡିଲା। ଶିବ ମଧ୍ୟ ସମାନ ହୋଇପାରିଲା ନାହିଁ। ନିଶି ଧବ, ନିଶି କହିଲେ ରାତ୍ର, ଧବ କହିଲେ ସ୍ୱାମୀ, ରାତ୍ରଙ୍କର ସ୍ୱାମୀ ହେଲେ ଚନ୍ଦ୍ର, ଚନ୍ଦ୍ର ସମାନ ହୋଇଥାନ୍ତେ ଝିଅର ହସ ସହିତ, କିନ୍ତୁ ଚନ୍ଦ୍ରଙ୍କ ଦେହରେ କଳଙ୍କ ରହିଛି, ତେଣୁ ଚନ୍ଦ୍ର

ଅଙ୍ଗକ ପଣ୍ଡିତେ କାମ ଆଜି ଦ୍ରବୀଭୂତ କରିଛି ଇନ୍ଦ୍ର ଆଉ ସୂର୍ଯ୍ୟଙ୍କର। ବାବୁରେ, ଇଏ କନ୍ୟାକୁ ପାଇବା ପାଇଁ ମନ ମଧ୍ୟରେ ଆଶା ରଖି ବ୍ରହ୍ମାଙ୍କ ନିକଟରେ ପ୍ରବେଶ କରିଛନ୍ତି ଦେବରାଜ ଇନ୍ଦ୍ର ଆଉ ସୂର୍ଯ୍ୟ। ବ୍ରହ୍ମା କହିଲେ, ହେ ଇନ୍ଦ୍ର, ହେ ସୂର୍ଯ୍ୟ, ଏକମାତ୍ର କନ୍ୟା ମୋର ଅହଲ୍ୟା, ଯେ ତାକୁ ବିବାହ କରିବ ଜଣେ ହିଁ ବିବାହ କରିବ। ତମେ ଦୁଇ ଜଣ ଦେବତା, ଜଣେ କନ୍ୟା ପାଇଁ ଆଶାୟୀ, ତେଣୁ କରି ତମ ମଧ୍ୟରେ ମୁଁ ଏକ ପରୀକ୍ଷା କରିବି। ଏ ପରୀକ୍ଷାରେ ଯେ ଉତ୍ତୀର୍ଣ୍ଣ ହେବ ସେ ମୋର କନ୍ୟା ଅହଲ୍ୟାକୁ ହିଁ ବିବାହ କରିବ। ସୂର୍ଯ୍ୟ ଆଉ ଇନ୍ଦ୍ର କହିଲେ, ହେ ବ୍ରହ୍ମଦେବ, ତାହେଲେ ଆପଣଙ୍କର ପରୀକ୍ଷାଟା କଣ? ଏହି ସମୟରେ ବ୍ରହ୍ମଦେବ କହୁଛନ୍ତି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କର ଭାଷାରେ, ବୈଦେହିଶ ବିଳାସ ବନୁପ୍ରାସରେ ପ୍ରମାଣ କରନ୍ତି।

ବେଦପତି ବ୍ରହ୍ମା କହିଲେ ହେ ସୂର୍ଯ୍ୟ ହେ ଇନ୍ଦ୍ର, ଏ ପୃଥିବୀକୁ ଯିଏ ପ୍ରଥମେ ପର୍ଯ୍ୟଟନ କରି ମୋ ନିକଟରେ ପହଞ୍ଚିବ ସେହି ମୋର କନ୍ୟା ଅହଲ୍ୟାଙ୍କୁ ବିବାହ କରିବ। ଏଇ ମୋର ପରୀକ୍ଷା, ତମେ ଏବେ ବୁଲିବା ପାଇଁ ଦୁଇ ଦେବତା ଯାଅ। ବ୍ରହ୍ମାଙ୍କର ଏଇ କଥାରେ ସୂର୍ଯ୍ୟ ଆଉ ଇନ୍ଦ୍ର ଚାଲି ଯାଇଛନ୍ତି ପୃଥିବୀକୁ ପର୍ଯ୍ୟଟନ କରିବା ପାଇଁ। ତାହେଲେ ହେ ସଜନ, ଏଇ ସମୟରେ ପଣ୍ଡିତ ନ୍ୟାୟ ହେଲା କ'ଣ?

0: ଯେତେବେଳେ ଏଇ କଥା କହିଲେ ଇନ୍ଦ୍ର ସୂର୍ଯ୍ୟ ପଣ୍ଡିତ ପୃଥିବୀକୁ ପର୍ଯ୍ୟଟନ କରିବା ପାଇଁ ଚାଲିଗଲେ। ବ୍ରହ୍ମାଙ୍କର ନିକଟରେ ଏକ ବିଞ୍ଚଣା ଧରି ପଣ୍ଡିତ ବ୍ୟଞ୍ଜନ ଚାଳନ କରୁଛନ୍ତି। ମର୍ତ୍ତ୍ୟପୁରର ଜଣେ ବ୍ରାହ୍ମଣ ପୁଅ ଗୌତମ ବ୍ରହ୍ମା ଗୌତମଙ୍କୁ ଚାହିଁଲେ କହିଲେ, ଗୌତମ
1: ଗୁରୁଦେବ,
0: ତମେ ତ ମୋ ନିକଟରେ ରହି ବିଦ୍ୟା ଶିକ୍ଷା କରୁଛ, ତମକୁ ଏ ପରୀକ୍ଷାରୁ ମୁଁ ବା କାହିଁ ବଞ୍ଚିତ କରିବି।

ଇନ୍ଦ୍ର ସୂର୍ଯ୍ୟଙ୍କ ଭଳି ତମେ ମଧ୍ୟ ପୃଥିବୀ ପର୍ଯ୍ୟଟନ କରିବାକୁ ଯାଅ। ତମେ ଯଦି ବି ପ୍ରଥମେ ଆସି ପହଞ୍ଚିବ ମୋ କନ୍ୟା ଅହଲ୍ୟାକୁ ମୁଁ ତୁମକୁ ବିବାହ ଦେବି। ହେ ସଜ୍ଜନ, ଗୌତମ ଥିଲେ ମହାପଣ୍ଡିତ ମହାଜ୍ଞାନୀ ବିଚକ୍ଷଣ ବୁଦ୍ଧି ସମ୍ପନ୍ନ। ବିଚାର କଲେ ସଙ୍ଗେ ସଙ୍ଗେ ହାତକୁ ଯୋଡ଼ି ବ୍ରହ୍ମାଙ୍କର ଚତୁଃପାର୍ଶ୍ୱକୁ ପରିକ୍ରମା କରି ବ୍ରହ୍ମାଙ୍କର ପଦକଞ୍ଜରେ ପଣ୍ଡିତେ ପ୍ରଣାମ କଲେ। କଲେ ହେ ଗୁରୁଦେବ, ଏ ବିଶ୍ୱକୁ ମୁଁ ପ୍ରଥମେ ପର୍ଯ୍ୟଟନ କରି ଆସିଲି। ଆଶ୍ଚର୍ଯ୍ୟ କଲେ ବ୍ରହ୍ମା, କଲେ ଗୌତମ ତମେ ତ ମୋ ପାଖରେ ଅଛ, ପୃଥିବୀ ପର୍ଯ୍ୟଟନ କରିବା ପାଇଁ କେତେବେଳେ ଗଲ? ହାତକୁ ଯୋଡ଼ି ଦେଲେ ପଣ୍ଡିତେ ବିଚକ୍ଷଣ ବୁଦ୍ଧି ସମ୍ପନ୍ନ ଗୌତମ। କଲେ ହେ ଗୁରୁଦେବ, ଏତେ ବଡ ସୃଷ୍ଟିକୁ ଯିଏ ତିଆରି କରିଛନ୍ତି, ଗଠନ କରିଛନ୍ତି, ଯିଏ ସୃଷ୍ଟିର ସ୍ରଷ୍ଟା, ଏ ସୃଷ୍ଟିକୁ ପରିକ୍ରମା କରିବା ଯାହା ସେ ସ୍ରଷ୍ଟାଙ୍କର ଚତୁଃପାର୍ଶ୍ୱକୁ ହିଁ ପରିକ୍ରମା କରିବା ତାହା। ଗୌତମଙ୍କର ବିଚକ୍ଷଣ ବୁଦ୍ଧିରେ ଆନନ୍ଦିତ ହେଇଗଲେ ବେଦପତି ବ୍ରହ୍ମା। ଗୌତମଙ୍କ ସହିତ ଅହଲ୍ୟାଙ୍କ ବିବାହ ଦେଲେ ଆଜି ବ୍ରହ୍ମା। ଠିକ ଏହି ସମୟରେ ଇନ୍ଦ୍ର ସୂର୍ଯ୍ୟ ଆସି ପ୍ରବେଶ କରି ଦେଖନ୍ତି ଗୌତମ ବିବାହ କରୁଛନ୍ତି ଅହଲ୍ୟାଙ୍କୁ। ପଣ୍ଡିତ ହୃଦୟରେ ବିଚାର କଲେ ସୂର୍ଯ୍ୟ।

ସୂର୍ଯ୍ୟ ଯେତେବେଳେ ଦେଖିଲେ ଗୌତମଙ୍କୁ ବିବାହ କଲେ ଅହଲ୍ୟା, ବ୍ରାହ୍ମଣ ପତ୍ନୀ ହେଇଗଲେ ଅହଲ୍ୟା, ତେଣୁକରି ଅହଲ୍ୟାଙ୍କୁ ଯୋଉ ପାଇବାର ଆଶା ରଖିଥିଲେ ସୂର୍ଯ୍ୟ, ସେ ସେଥିରୁ ବିରତ ହିଁ ରହିଗଲେ ହେ ସଜନ। କିନ୍ତୁ ଇନ୍ଦ୍ରଙ୍କର ମନରେ ପ୍ରତିହିଂସାର ବହ୍ନି ଜଳିଲା, ସେ ବିଚାର କଲେ ମୁଁ ଏ ଅହଲ୍ୟାଙ୍କର ସତୀତ୍ୱକୁ ଲଣ୍ଠନ କରି ତାଙ୍କୁ ଅପବିତ୍ରା କରିବି, ତାଙ୍କୁ ଅସତ୍ୟ କରିବି। ଏଇ କଥାକୁ ବିଚାର କରି ସେ ତାର ସୁଯୋଗ ଉଣ୍ଡିଲେ। ବାବୁରେ ସମୟ ବଡ ବଳବାନ, ସମୟର କାଳର ଚକ୍ରରେ ପଣ୍ଡିତ ସମସ୍ତେ ଆଜି କବଳିତ ହୁଅନ୍ତି। ହେ ସନ୍ଥ ସମାଜ, ସମୟ ଆସି ପ୍ରବେଶ କରିଛି। ଗୌତମ ଯାଇଛନ୍ତି ତପସ୍ୟା କରିବା ପାଇଁ ନିଜର ପ୍ରାଣପ୍ରିୟ ଅହଲ୍ୟାଙ୍କୁ ଆଶ୍ରମରେ ଛାଡି ଦେଇ ଠିକ ଏହି ସମୟରେ ପଣ୍ଡିତ ନ୍ୟାୟ ହୋଇଛି କ'ଣ ନା, କବି ସମ୍ରାଟ ଭଞ୍ଜଙ୍କର ଭାଷାରେ ବୈଦେହିଶ ବିଳାସ ବନ ଉପ୍ରାସ ପ୍ରମାଣ କରନ୍ତି।

ଇନ୍ଦ୍ରଙ୍କର ପଣ୍ଡିତେ ଦୟନୀୟ ଅବସ୍ଥାକୁ ଦେଖି ବିନମ୍ର ସ୍ୱଭାବକୁ ଦେଖି ଗୌତମ କହିଲେ ହେ ଇନ୍ଦ୍ର ଏତିକି ମାତ୍ର ମୁଁ କରିଦେଇପାରିବି ତମର ଦେହରେ ଯୋଉ ସହସ୍ର ଜୋନି ହେଇଯାଇଛି ଆଜିଠାରୁ ତମ ଦେହରେ ସହସ୍ର ଜୋନି ପରିବର୍ତ୍ତେ ସହସ୍ର ଆଖି ହେଇଯିବ କିନ୍ତୁ ଇନ୍ଦ୍ର ଆସନରେ ବସିବା ପାଇଁ ତମେ ଯୋଗ୍ୟ ହବ ନା ଦ୍ୱାପର ଯୁଗରେ ଭଗବାନଙ୍କର ତିନୋଟି ରୂପ ପ୍ରଭାସ ତୀର୍ଥର ଦେଖିଲେ ତମେ ସେତିକି ବେଳେ ତମର ଅଭିଶାପର ମୁକ୍ତି ପାଇବ କ୍ରୋଧାନ୍ୱିତ ହୋଇ ଅହଲ୍ୟାଙ୍କୁ ଚାହିଁଲେ କହିଲେ ଲୋ ପାଷାଣୀ ତୁ ଜଣେ ଋଷିର ପତ୍ନୀ ହୋଇ ପରପୁରୁଷକୁ ଆଜି ତୋର ନିଜର ଦେହକୁ ଦାନ କଲୁ ମୁଁ ତମ

0: କହିଲା ହଲ୍ଲା କଲେ ହେ ସ୍ୱାମୀ ଆପଣ ତ ମହାଜ୍ଞାନୀ ମହାପଣ୍ଡିତ, ଏଥିରେ ମୋର କିଛି ଦୋଷ ନାହିଁ। ସେ ଆପଣଙ୍କ ରୂପକୁ ଧାରଣ କରି ଇନ୍ଦ୍ର ମୋର ସତୀତ୍ୱକୁ ଲଣ୍ଠନ କଲେ, ମୁଁ ବା ଦୋଷୀ ହେଲି କେମିତି। ଗୌତମ କହିଲେ ହଲ୍ୟା
1: ସ୍ୱାମୀ
0: ଅଭିଶାପ ମୋର ବ୍ୟର୍ଥ ନୁହେଁ, ମୁଁ ଯେଉଁ ଅଭିଶାପ ଦେଇଛି ତା ନିଶ୍ଚିତ ଫଳବର୍ତ୍ତୀ ହବ, କିନ୍ତୁ ମୁଁ ଏତିକି ମାତ୍ର ବାଟ ରଖିବି, କାମ୍ୟକବଣରେ ଆଜି ଠାରୁ ତମେ ପାଷାଣ ହୋଇ ପଡି ରହିବ। ଯେଉଁଦିନ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ରାମଙ୍କର ପଦରଜ ତମର ଏଇ ଦିବ୍ୟ ପାଷାଣଶାଳରେ ଲାଗିବ, ସେଇଦିନ ତମେ ତମର ଉଦ୍ଧାର ପାଇବ। ଶତ୍ରବର୍ଗ ମହାନାଟକରେ ହନୁମାନ ଯେ କହନ୍ତି ପାଷାଣତ୍ଵ।

ପ୍ରଭୁ ରାମଚନ୍ଦ୍ରଙ୍କର ପଦର ଯୋଉ ଯେତେବେଳେ ସେ ପାଷାଣ ଉପରେ ଲାଗିଛି, ଏ ପାଷାଣରୁ ପଣ୍ଡିତ ଅଭିଶାପର ଉଦ୍ଧାର ପାଇ ଅହଲ୍ୟା ନିଜ ରୂପକୁ ଧାରଣ କରିଛନ୍ତି। ପ୍ରଭୁ ରାମଙ୍କର ବନ୍ଦନା କରି ଆଜି ନିଜ ସ୍ୱାମୀଙ୍କର ନିକଟକୁ ଫେରି ଯାଇଛନ୍ତି। ଗୌତମ କହିଲେ, ଗୌତମଙ୍କର ନିକଟରେ ପ୍ରବେଶ କରିଛନ୍ତି। ଏହି ସମୟରେ ବିଶ୍ୱାମିତ୍ର କହିଲେ, ହେ ରାମ, ଏଇ ଯୋଉ ପାଷାଣରୁ ଏଇ ନାରୀ ଜଣକ ବାହାରିଲେ, ଇଏ ଅନ୍ୟ କେହି ନୁହନ୍ତି, ଇଏ ହେଲେ ଗୌତମଙ୍କର ପତ୍ନୀ। ନାମ ତାଙ୍କର ହେଲା ଅହଲ୍ୟା।

0: જય શ્રી રામ.
1: શુણિલે પાલા પરિવેષણ કલે બેણુધર સાહુ એવં સાથી.

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ଏହି କାର୍ଯ୍ୟକ୍ରମ ଡିଡି ଚୋଡ଼ିଆ ତଥା ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ପ୍ରଚାରିତ ହେଉଛି। ତାହେଲେ ଆସନ୍ତୁ ଆରମ୍ଭ କରିବା ଆପଣମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତ ଆପଣମାନଙ୍କର ଅନୁରୋଧରେ ଏସ୍ଏମ୍ଏସ୍ ଜରିଆରେ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ଜିଗରଣ ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡ଼ାରୁ। ପଠାଇଛନ୍ତି ସୋମନାଥ ସାହୁ। ଶୁଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଖତ୍ରୋ କି ଖିଲାଡ଼ି କଥାଚିତ୍ରର ଗୀତ ତୁମ୍ସି ବନା ମେରା ଜୀବନ ଗୀତଟି, ଯେଉଁ ଗୀତଟିକୁ ଗାଇଛନ୍ତି ଅନୁରାଧା ପୋଡ଼ୱାଲ ଏବଂ ମହମ୍ମଦ ଅଜିଜ। ତେବେ ସୋମନାଥ ବାବୁ, ଆପଣଙ୍କର ଅନୁରୋଧର ଗୀତଟି ପ୍ରଚାର କରୁଛୁ ଆପଣଙ୍କ ପାଇଁ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ସେକ୍ଟର ଇଲେଭେନ୍ ସିଡିଏ କଟକରୁ। ପଠାଇଛନ୍ତି ଉର୍ମିଳା ନିର୍ମଳା ପ୍ରତ୍ୟୁଷ ପ୍ରଭାକର। ଆପଣ ଲେଖିଛନ୍ତି, ଆପଣ ଜଣାଇଛନ୍ତି ଆମର ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ଏବଂ ଆକାଶବାଣୀର ସମସ୍ତ ସଦସ୍ୟଙ୍କୁ ଶୁଭ ମଧ୍ୟାହ୍ନ ଏବଂ ଶେଷ ରଜର ଶୁଭେଚ୍ଛା। ତେଣୁ ଆପଣଙ୍କୁ ମଧ୍ୟ ଶେଷ ରଜର ଅନେକ ଅନେକ ଶୁଭେଚ୍ଛା ଏବଂ ଶୁଭକାମନା। ତେବେ ଆପଣ ଶୁଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି କଥାଚିତ୍ର ଫୁଲଚନ୍ଦନର ଗୀତ ଏଇ ଯେ ବନଲତା ପାହାଡ଼ ଆହାରି ତେସେ କେଡ଼େ ସୁନ୍ଦର। ଗୀତଟିକୁ ଗାଇଛନ୍ତି ଅକ୍ଷୟ କୁମାର ମହାନ୍ତି।

ପରବର୍ତ୍ତୀ କଥାଚିତ୍ର ମାନିନୀ ଅନୁରୋଧର ଗୀତଟି ହେଉଛି ଜହ୍ନ ଆମକୁ ଲୁଚି ଦେଖୁଛି ଲୁଚି ଲୁଚି ଆମ କଥା ଶୁଣୁଛି। ଏହି ସୁନ୍ଦର ଗୀତଟିକୁ ଗାଇଛନ୍ତି ଅନୁରାଧା ପଡ଼ୱାଲ ଏବଂ ମହମ୍ମଦ ଅଜିଜ। ତେବେ ଅନୁରୋଧକାରୀ ଶ୍ରୋତା ହେଲେ ବ୍ଲକ ଛକ ନିଶ୍ଚିନ୍ତ କୋଇଲି କଟକରୁ ଭବାନୀ ଦେବୀ ବାଣୀପ୍ରସାଦ, ଝିଅ ସୃଷ୍ଟି ଶୁଭଲକ୍ଷ୍ମୀ ଏବଂ ପୁଅ ଆର୍ଯ୍ୟନ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି କନିକା ଛକ କଟକରୁ ପଠାଇଛନ୍ତି ଶୀର୍ଷା ଶୁଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି କଥାଚିତ୍ର ସୁପର ଥାର୍ଟିର ଗୀତ କର୍କେ ଗୁସ୍ତାଖିଆ ଯେଉଁ ଗୀତଟିକୁ ଗାଇଛନ୍ତି ଉଦିତ ନାରାୟଣ ଏବଂ ଶ୍ରେୟା ଘୋଷାଲ୍।

ପରବର୍ତ୍ତୀ ଏସଏମଏସଟି ଆସିଛି ଡିହସାହି କାଦୁଅପଡ଼ା ଜଗତସିଂହପୁରରୁ ପଠାଇଛନ୍ତି ପ୍ରମୋଦ କୁମାର ସାହୁ। ଶୁଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ରାମ ତେରି ଗଙ୍ଗା ମେଲି କଥାଚିତ୍ରର ଗୀତ ତୁଝି ବୁଲାଏ ଏ ମେରି ବାହେ ନା ଏସି ଗଙ୍ଗା କହିଁ ମିଲେଗି।

ପରବର୍ତ୍ତୀ ଏସଏମଏସଟି ଆସିଛି ଡିହସାହି କାଦୁଅପଡ଼ା ଜଗତସିଂହପୁରରୁ ପଠାଇଛନ୍ତି ପ୍ରମୋଦ କୁମାର ସାହୁ। ଶୁଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ରାମ ତେରି ଗଙ୍ଗା ମେଲି କଥାଚିତ୍ରର ଗୀତ ତୁଝି ବୁଲାଏ ଏ ମେରି ବାହି ନାଏସି ଗଙ୍ଗା କହିଁ ମିଲେଗି। ତେବେ ଏହି ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ପ୍ରମୋଦ ବାବୁ ଆପଣଙ୍କର ଅନୁରୋଧର ଗୀତଟି ଆମେ ପ୍ରଚାର କରୁଛୁ, ଶୁଣି ନିଅନ୍ତୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି କଣ୍ଟ୍ରୋଲ ଆଠଗଡ଼ରୁ ପଠାଇଛନ୍ତି ମୁନି ରାଣୀ ସୋନା ଚନ୍ଦନ ସଞ୍ଜୁ ସନ୍ତୋଷ ନିର୍ମଳା ଏବଂ ମାମାଲି ଆପଣ ଲେଖିଛନ୍ତି ଜୟଶ୍ରୀ ରାଧେ ରାଧେ ଆଜିର ଏହି ଉପସ୍ଥାପନା ଆପଣଙ୍କୁ ଭଲ ଲାଗିଛି ସେଥିପାଇଁ ଆପଣଙ୍କୁ ଅନ୍ତରରୁ ଅନେକ ଅନେକ ଧନ୍ୟବାଦ ଏମିତି ଆମର କାର୍ଯ୍ୟକ୍ରମ ନିୟମିତ ଶୁଣୁଥାନ୍ତୁ ନିୟମିତ ଏସ୍ଏମ୍ଏସ୍ କରୁଥାନ୍ତୁ ଏବଂ ଢେର ସାରା ଭଲ ପାଇବା ଦେଉଥାନ୍ତୁ ତେବେ ଆପଣ ଅନୁରୋଧ କରିଛନ୍ତି ଗୌରୀ କଥାଚିତ୍ରର ଗୀତ ରଜନୀ ଗୋ ମୋ ପ୍ରିୟ ନୟନୀ ଗୀତଟିକୁ ଗାଇଛନ୍ତି ଏସ୍ ଜାନକୀ ତେବେ ଆପଣଙ୍କର ଅନୁରୋଧର ଗୀତଟି ପ୍ରଚାର କରୁଛୁ ଆପଣମାନଙ୍କ ପାଇଁ

ସୂତା କଥାଚିତ୍ରର ଏହି ଗୀତଟିକୁ ଗାଇଛନ୍ତି ଅକ୍ଷୟ କୁମାର ମହାନ୍ତି ଏବଂ ଅନୁରାଧା ପଡ଼ୱାଲ। ତେବେ ଅନୁରୋଧକାରୀ ଶ୍ରୋତା ହେଲେ ବହୁଗ୍ରାମ କଟକରୁ ବିଜୟ କୁମାର ଦାସ, ସସ୍ମିତା ଦାସ, ମାମୁନି ଏବଂ ପୂଜା।

କଥାଚିତ୍ର ସୌତନର ଏହି ଗୀତଟିକୁ ଗାଇଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନି। ତେବେ ଅନୁରୋଧ କରି ଶ୍ରୋତା ହେଲେ ଉଷାକାନା ବାଲିକୁଦ ଜଗତସିଂହପୁରରୁ ନାରାୟଣ ପ୍ରେମାନନ୍ଦ ପାର୍ବତୀ କାଦମ୍ବିନୀ ସଂଗ୍ରାମ ଏବଂ ଚିନ୍ମୟ।

ପରବର୍ତ୍ତୀ ଏସ୍ଏମ୍ଏସ୍ ଟି ଆସିଛି ଦକ୍ଷିଣକୂଳ ଯାଜପୁରରୁ ପଠାଇଛନ୍ତି ବାମଦେବ ପୃଷ୍ଟି ଏବଂ ବଳରାମ ସାହୁ। ଆପଣ ଶୁଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଜଗା ହାତରେ ପଘା କଥାଚିତ୍ରର ଗୀତ ଏ ପାହାଡ଼ ସିପାରୀ ପାହାଡ଼ ଧାରରେ। ତେବେ ଏହି ଗୀତଟିକୁ ଗାଇଛନ୍ତି ଅନୁରାଧା ପୋଡ଼ୱାଲ ଏବଂ ସାଥୀ। ଆପଣଙ୍କର ଅନୁରୋଧର ଗୀତଟି ପ୍ରଚାର କରୁଛୁ, ଶୁଣି ନିଅନ୍ତୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ପଠାଇଛନ୍ତି ରୂପାଲି ଜଗତପୁରରୁ ଶୁଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଗୌରୀ କଥାଚିତ୍ରର ଶୀର୍ଷକ ଗୀତଟି ବାଣୀ ଜୟରାମ ଏବଂ ସାଥୀଙ୍କ କଣ୍ଠରେ।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ, ଦିଲ୍ ତୋ ପାଗଲ ହେ କଥାଚିତ୍ରରୁ। ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ଉଦିତ ନାରାୟଣ। ଅନୁରୋଧକାରୀ ଶ୍ରୋତା ହେଲେ ପଦ୍ମିନୀ ରାୟ, ରାଜେନ୍ଦ୍ର ରାୟ, ସୌମ୍ୟରଞ୍ଜନ ରାୟ, ଭୂଇଁବାସ, ଗୁଆମାଳ, ଭଦ୍ରକରୁ।

ଆଉ ହଁ ଶ୍ରୋତାବନ୍ଧୁ, ନିଜ ମନପସନ୍ଦର ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତ ଶୁଣିବାକୁ ଚାହୁଁଛନ୍ତି ଯଦି ତାହେଲେ ଅପରାହ୍ନ 4ଟାରୁ ଅପରାହ୍ନ 4:55 ମଧ୍ୟରେ ପ୍ରଚାରିତ ହେଉଥିବା ଚିରହରିତ କାର୍ଯ୍ୟକ୍ରମକୁ ଏସ୍ଏମ୍ଏସ୍ କରିବେ ସେହି 0949596320 ନମ୍ଘରରେ। ପୁଣି ଭେଟ ହେବ ଚିରହରିତ କାର୍ଯ୍ୟକ୍ରମରେ।

ମଞ୍ଜୁଳା ମଧ୍ୟାହ୍ନରେ ଶୁଣିଲେ ହିନ୍ଦୀ ଏବଂ ଓଡ଼ିଆ କଥା ଚିତ୍ରର ଗୀତ ଏସ୍ଏମ୍ଏସ୍ ଜରିଆରେ ଆକାଶବାଣୀ କଟକ ସମୟ ବର୍ତ୍ତମାନ ଦିନ ଗୋଟେ ବାଜିବାକୁ ଯାଉଛି। ପ୍ରଥମେ ହିନ୍ଦୀରେ ଏବଂ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ।
5: ଠିକ ଲାଗୁନି, ସ୍କାମ ବି ହେଇପାରେ।

0: ଶୁଣିଲେ ଖଞ୍ଜଣୀ ଭଜନ ପରିବେଷଣ କଲେ ସନାତନ ମହାନ୍ତି ଏବଂ ସାଥୀ ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ନାରୀ ମହଲ କିନ୍ତୁ ତା ପୂର୍ବରୁ ବିଜ୍ଞାପନ
1: ସତ୍ୟ ବଜାରରେ SHG ମାମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ସମ୍ଭାର ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ବେଶ ଆକର୍ଷଣୀୟ ଏବଂ ପ୍ରତିଟି ମିଲେଟ୍ ସାମଗ୍ରୀ ଶୁଦ୍ଧ ଓ ସ୍ୱାସ୍ଥ୍ୟପ୍ରଦ ଜୁନ୍ 12 ରୁ 16 ତାରିଖ ପର୍ଯ୍ୟନ୍ତ ଏଥରର ରଜ ମଉଜକୁ ଆହୁରି ଉଲ୍ଲାସରେ ଭରିବାକୁ ଯାଉଛି ସୁଭଦ୍ରା ଶକ୍ତି ବଜାରର ସ୍ୱତନ୍ତ୍ର ରିହାତି ଏଥର ରଜରେ ସ୍ୱତନ୍ତ୍ର ମଜା ସୁଭଦ୍ରା ଶକୀ ବଜାର ଷ୍ଟୋର ସ୍କୁଲ ପାଖ ୟୁନିଟ୍ 8 SIRD ପରିସର ଭୁବନେଶ୍ୱର
2: ଲୋକଙ୍କ ସରକାରଙ୍କର 2 ବର୍ଷର ଗୌରବମୟ ସଫଳତାର ଯାତ୍ରା ଏବେ ଦେଇଛି ଓଡ଼ିଶାକୁ ସଫଳତା
3: ବିହନରୁ ବଜାର ସଂଗ୍ରହରୁ ବଣ୍ଟନ ସମସ୍ତଙ୍କ ହିତରେ ଲୋକଙ୍କ ସରକାର ସମୃଦ୍ଧ କୃଷକ ଯୋଜନାରେ ଚାଷୀ ଭାଇ ଭଉଣୀମାନଙ୍କୁ ବର୍ଦ୍ଧିତ ହାରରେ MSP ମିଳୁଛି ତ୍ୱରିତ MSP ପ୍ରଦାନରେ ଓଡ଼ିଶା ଦେଶରେ ପ୍ରଥମ CM କିଷାନ ଯୋଜନାରେ ଚାଷୀ ପରିବାରକୁ ଆର୍ଥିକ ସହଯୋଗ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଆକର୍ଷଣୀୟ ସବ୍ସିଡି ମତ୍ସ୍ୟ ଉତ୍ପାଦନ ଓ ରପ୍ତାନୀରେ ରାଜ୍ୟର ଉଲ୍ଲେଖନୀୟ ଅଭିବୃଦ୍ଧି
2: ସମୃଦ୍ଧ ଓ ସଶକ୍ତ ଓଡ଼ିଶା ପାଇଁ ବିକାଶର ପ୍ରତିଶ୍ରୁତି ଓ ଜନସେବାର ପ୍ରତିବଦ୍ଧତା ଯୁବଶକ୍ତିଙ୍କ ଦକ୍ଷତା ନେତୃତ୍ୱ ଓ କ୍ରୀଡ଼ା ପ୍ରତିଭା ବିକାଶ ପାଇଁ ବ୍ୟାପକ କାର୍ଯ୍ୟକ୍ରମ
3: ବିକାଶର ମୂଳ ମନ୍ତ୍ର ସୁଦକ୍ଷ ମାନବ ସମ୍ବଳ ଦୁର୍ନୀତି ମୁକ୍ତ ଶାସନ
2: ବିକାଶର ଧାରା ଓଡ଼ିଶା ସାରା
0: ନାରୀ ମହଲ

ଭଉଣୀ, ଆଜି ରଜ। ପିଠାପଣା, ନୂଆ ଲୁଗା, ଖିଆପିଆ, ଦୋଳିଝୁଲା ଏବଂ ହସଖୁସିରେ କୋଳାହଳମୟ ଆମର ଘର ଅଗଣା। ତିନିଦିନ ଧରି ପାଳନ କରାଯାଉଥିବା ଏହି ରଜ ପର୍ବଟିକୁ ଆମେ ସମସ୍ତେ ବଡ଼ ଆଗ୍ରହରେ ଚାହିଁ ରହିଥାଉ। ଯଦିଓ ଆଜିକାଲି ଆଲୋଚନା ହୁଏ ଯେ ସମୟ ବଦଳି ଯାଇଛି, ପରିବାରର ସମସ୍ତ ସଦସ୍ୟ ଆଜି ଆଉ ଏକାଠି ଗୋଟିଏ ଜାଗାରେ ରହୁନାହାନ୍ତି, ତେଣୁ ଆମର ପାରମ୍ପରିକ ଏବଂ ପାରିବାରିକ ଚଳଣୀରେ ଗୁଡ଼ାଏ ପରିବର୍ତ୍ତନ ଆସିଯାଇଛି। ତଥାପି ଭଉଣୀ, ରଜ ଆସିଗଲେ ସତେ ଯେମିତି ସେହିସବୁ ଆଲୋଚନା ଆଶଙ୍କା କୁଆଡ଼େ ଶୂନ୍ୟରେ ମିଳେଇଯାଏ। ଆଜି ଆମ ସମସ୍ତଙ୍କର ପୁଲକିତ ମନପ୍ରାଣ ଯାହାର ସ୍ୱଷ୍ଟ ଉଦାହରଣ। ହଁ ଭଉଣୀ, ରଜ ଆମ ପରମ୍ପରାର ପର୍ବ, ଆମ ମାଟିର ପର୍ବ। ଏହାକୁ ଛାଡ଼ି ଆମେ କେମିତି ବା ରହିପାରିବା କୁହନ୍ତୁ। ଆଜିର ଏହି ବିଶେଷ ଅବସରରେ ଆପଣମାନଙ୍କ ପାଇଁ ପ୍ରଚାର କରୁଛୁ ସଙ୍ଗୀତ ରୂପକ ରଜ ଆସେ ମାଟି ବାସେ। ରଚନା ପ୍ରଦୀପ୍ତ କୁମାର ନନ୍ଦ, ପ୍ରଯୋଜନା ସୁମିତ୍ରା ମହାପାତ୍ର, ସଙ୍ଗୀତ ଓମ୍ ପ୍ରକାଶ ମହାନ୍ତି।

0: ଶୁଣିଲେ ସଙ୍ଗୀତ ରୂପକ ରଜ ଆସେ ମାଟି ବାସେ, ରଚନା ପ୍ରଦୀପ୍ତ କୁମାର ନନ୍ଦ, ପ୍ରଯୋଜନା ସୁମିତ୍ରା ମହାପାତ୍ର, ସଙ୍ଗୀତ ଓମ୍ପ୍ରକାଶ ମହାନ୍ତି, ପରିବେଷଣ କରିଥିଲେ ଗୀତାରାଣୀ ଦାସ, ପଦ୍ମବତୀ ଦ୍ୱିବେଦୀ, ଅସୀମା ପଣ୍ଡା, ଦୀପ୍ତିରେଖା ପାଢ଼ୀ ଏବଂ ଏଞ୍ଜୋଲା ମିଶ୍ର। ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ ରାଧାକାନ୍ତ ନନ୍ଦ, ବିଭୁପ୍ରସାଦ ନନ୍ଦ, ଦେବକାନ୍ତ ନନ୍ଦ, ପରମାନନ୍ଦ ସାହୁ, ଏମ୍ ସୀମାଦ୍ରୀ, ଭବତୋଷ ମହାନ୍ତି, ରବିଶଙ୍କର ପ୍ରଧାନ ଏବଂ ନିତ୍ୟଶ୍ରୀ ରଞ୍ଜନ। ଭଉଣି, ରଜରେ ପୋଡ଼ପିଠାର ଆକର୍ଷଣ ଅଲଗା। ତେବେ ଆଜିକାଲି ପ୍ରାୟତଃ କାଠଚୁଲିର ବ୍ୟବହାର ହେଉନଥିବା ଯୋଗୁଁ ଏହି ପୋଡ଼ପିଠା ତିଆରିରେ ଟିକିଏ ଅସୁବିଧା ହେଉଛି, କିନ୍ତୁ ଆଜି ଆମେ ଆପଣଙ୍କୁ ଗ୍ୟାସ୍ ଚୁଲିରେ ବି କେମିତି ସହଜରେ କରିପାରିବେ ପୋଡ଼ପିଠା ସେ ସମ୍ପର୍କରେ କହୁଛୁ। ଏଥିପାଇଁ ଆବଶ୍ୟକ ଉପକରଣ ହେଲା 750 ଗ୍ରାମ ଚାଉଳ ଗୁଣ୍ଡ, 250 ଗ୍ରାମ ଗୁଡ଼, ଗୋଟିଏ ବଡ଼ ନଡ଼ିଆ, ଯେଉଁ ନଡ଼ିଆରୁ ଫାଳେ ଆପଣ ଛୋଟ ଛୋଟ କରି କାଟି ରଖିବେ ଏବଂ ଆଉ ଗୋଟିଏ ଫାଳକୁ କରିଦେବେ, ଅଳେଇଚ 4-5ଟି, ଖଣ୍ଡେ ଅଦା, ଖଲିପତ୍ର 2ଟି ଆଉ 2-3 ଚାମଚ ଘିଅ। ପ୍ରଥମେ ଆପଣ କଡ଼େଇରେ ପାଣି ଗରମ କରି ସେଥିରେ ଗୁଡ଼କୁ ପକାଇବେ। ଗୁଡ଼ ଭଲ ଭାବରେ ପାଣିରେ ମିଶିଗଲେ ସେଥିରେ ନଡ଼ିଆ କୋରା ଏବଂ ଛୋଟ ଛୋଟ କଟା ହୋଇଥିବା ନଡ଼ିଆକୁ ମିଶାଇବେ ଏବଂ ମିଶାଇବେ ଅଳେଇଚ ଗୁଣ୍ଡ ଆଉ ଛେଚା ଅଦା। ଏବେ ପାଣି ଭଲ ଭାବରେ ଫୁଟିବାକୁ ଆରମ୍ଭ କରିବ ତ ଆପଣ ଚାଉଳ ଗୁଣ୍ଡରୁ 2 ଚାମଚ ନେଇ ଅଧକପ୍ ପାଣିରେ ଗୋଳେଇଦେବେ ଆଉ ତାକୁ ସେହି ଫୁଟନ୍ତା ଗୁଡ଼ ପାଣିରେ ପକାଇବେ, ତାପରେ ଭଲ ଭାବରେ ମିଶାଇଦେବେ। ଏବେ ସେହି ଫୁଟନ୍ତା ପାଣିରେ ଅଳ୍ପ ଅଳ୍ପ କରି ଚାଉଳ ଗୁଣ୍ଡକୁ ମିଶାଇବେ ଆଉ ଜନ୍ତଣୀ ତିଆରି କରିବେ। ଏହି ଜନ୍ତଣୀ ପୂରାପୂରି ଥଣ୍ଡା ହେବାକୁ ଛାଡ଼ିଦେବେ। ଏବେ ଆପଣ ଆଉ ଗୋଟିଏ କଡ଼େଇରେ ଖଲିପତ୍ରରୁ ଗୋଟିଏ ନେଇ ତା ଉପରେ ଭଲ ଭାବରେ ଘିଅ ଲଗାଇଦେବେ, ସେହି ଖଲିପତ୍ରକୁ କଡ଼େଇରେ ଦେବେ। ଏବେ ଥଣ୍ଡା ହୋଇଯାଇଥିବା ଜନ୍ତୁଣୀକୁ ଭଲ ଭାବରେ ଚକଟିକରି ସେହି ପତ୍ର ଉପରେ ରଖିବେ ଏବଂ ତା ଉପରେ ପାଣି ହାତରେ ଭଲ ଭାବରେ ସମାନ କରିଦେବେ ଆଉ ତା ଉପରେ ଘିଅରୁ 2 ଚାମଚ ବୁଲେଇ ଆଣିବେ। ଏବେ ଆଉ ଗୋଟିଏ ଖଲିପତ୍ରରେ ପୂର୍ବପରି 2 ଚାମଚ ଘିଅ ବୋଳିଦେବେ ଏବଂ ସେଇଟିକୁ ପୋଡ଼ପିଠା ଉପରେ ଦେଇଦେବେ ଏବଂ ତା ଉପରେ ଘୋଡ଼ଣୀ ଘୋଡ଼େଇଦେବେ। 15-20 ମିନିଟ୍ ଧୀମା ଆଞ୍ଚରେ ଏମିତି ରହିବାକୁ ଦେବେ। 15-20 ମିନିଟ୍ ହୋଇଗଲା ପରେ ପିଠାଟିକୁ ଓଲଟେଇଦେବେ ଆଉ ପୁଣି ସେହି ଧୀମା ଆଞ୍ଚରେ ଆଉ 10-15 ମିନିଟ୍ ରହିବାକୁ ଦେବେ। ଗ୍ୟାସ୍ ବନ୍ଦ କରିଦେବେ, ପିଠାକୁ ପୂରାପୂରି ଥଣ୍ଡା ହେବା ପର୍ଯ୍ୟନ୍ତ ଅପେକ୍ଷା କରିବେ, ତାପରେ ତାକୁ କାଟି ସମସ୍ତଙ୍କୁ ଖାଇବାକୁ ଦେବେ। ଭାବୁଛୁ ଭଉଣୀ, ଆମେ ଯେଉଁ ଉପାୟଟି କହିଲୁ ଆପଣ ସେହି ଉପାୟରେ ଯଦି ପୋଡ଼ପିଠା ତିଆରି କରିପାରିବେ ତାହେଲେ ତା ସହଜ ହେବା ସହିତ ସୁସ୍ୱାଦୁ ମଧ୍ୟ ହୋଇପାରିବ। ରଜ ଆମ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ହସଖୁସିର ଗୋଟିଏ ସ୍କରଣୀୟ ଅବସର। ରଜ ଆସିଲେ ଯିଏ ଯେଉଁଠି ଥାଆନ୍ତୁ ନା କାହିଁକି ଏହି ଦିନ କେତେଟିକୁ ଉଲ୍ଲାସ ସହ ପାଳନ କରିବାରେ ଲାଗିଯାଆନ୍ତି। ଆସନ୍ତୁ ଶୁଣିବା ଏ ସମ୍ପର୍କରେ କ'ଣ କୁହନ୍ତି ଆମର କିଛି ଶ୍ରୋତା ଭଉଣୀ।
1: ମୋ ନାଁ ଜୟଶ୍ରୀ ହୋତା, ମୁଁ ଜଣେ ସଫ୍ଟୱେୟାର ଇଞ୍ଜିନିୟର ଭାବରେ କାମ

କରୁଛି ବାଙ୍ଗାଲୋରରେ। ମୋର ଗୋଟେ ଛୋଟ ଝିଅ ଅଛି ଆଉ ରଜ ତ ଆମ ଓଡିଆ ମାନଙ୍କ ପାଇଁ ଗୋଟେ ବହୁତ ସେଲିବ୍ରେସନର ଦିନ, ତିନି ଦିନ ଧରିକି ଆମେମାନେ ସେଲିବ୍ରେଟ କରୁ ରଜକୁ। ଆମ ଟାଇମ କଥା କହୁଛି, ସେତେବେଳେ ଆମେମାନେ ଗାଁକୁ ଯାଉଥିଲୁ, ବଡ଼ ବଡ଼ ଦୋଳି ହଉଥିଲା, ସବୁ ରିଲେଟିଭ୍ସ ଆସୁଥିଲେ, ସେ ମାହୋଲଟା ହିଁ ଗୋଟେ ଅଲଗା ପ୍ରକାରର ଥିଲା। ଆଉ ଏବେ ପୁରା ମାନେ ଚେଞ୍ଜ ହେଇଯାଇଛି, ଗୋଟେ ଜେନେରେସନ ଚେଞ୍ଜ। ତ ଏବେ ଛୋଟ ଛୁଆମାନେ ଆଉ ସେ ମାହୋଲ ତ ପାଉନାହାନ୍ତି, କାରଣ ଏବେ ତ ଏନିୱେର ଆପଣ ଯିବେ ସେଇଠି ଦୋଳି ଲାଗିଛି। ମାନେ ସେ ଦୋଳିର ମହତ୍ତ୍ୱ କେବଳ ରଜରେ ଆମେ ଫିଲ୍ କରୁଥିଲୁ, ଯୋଉଟାକି ଏବେ ପିଲାମାନେ ଏନି ଟାଇମ୍ ସେଟା ଦେଖୁଛନ୍ତି। କିନ୍ତୁ ସ୍ପେଶାଲିଟି କ'ଣ ନା, ରଜରେ ଆମେ ସେମାନଙ୍କୁ ଗୋଟେ ନୂଆ ଡ୍ରେସ୍ ପିନ୍ଧେଇକି, ଝିଅ ଯେହେତୁ ତାଙ୍କୁ ବିଭିନ୍ନ ପ୍ରକାର ଜୁଏଲାରୀ ସେମାନେ ପିନ୍ଧିକି ତିନି ଦିନ ତାଙ୍କୁ କହୁ କି ହଁ ଏଇ ଟାଇମ୍ରେ ଆମେ ମାନେ ରଜ କେମିତି ପାଳୁ, ଆମ ପିଲାବେଳେ କେମିତି ହଉଥିଲା। ଏବେ ମାନେ ଟିକେ ଟେକ୍ନୋଲୋଜି ଆଡଭାନ୍ସ ହେଲାଣି, ତେଣୁ ସେମାନେ ଆଜିକାଲି ତ ମୋବାଇଲର ଯୁଗ, ତେଣୁ ପିଲାମାନେ ବେଶୀ ମୋବାଇଲରେ ଇନଭଲ୍ଭ, ତେଣୁ ସେଇଥିରୁ ଟିକେ ହଟେଇକି ଛୁଆମାନଙ୍କୁ ଜଣାଉ କି ହଁ ରଜରେ ଏମିତି ନୂଆ ଡ୍ରେସ୍ ପିନ୍ଧନ୍ତି, ଅଳତା ଲଗାନ୍ତି, ଛୋଟ ଛୋଟ ଜୁଏଲାରୀ ଯୋଉ ବି ଛୁଆମାନଙ୍କୁ ଭଲ ଲାଗେ ତାକୁ ପିନ୍ଧନ୍ତି, ନୂଆ ଡ୍ରେସ୍ ପିନ୍ଧନ୍ତି, ତାପରେ ଆମେ ବିଭିନ୍ନ ପ୍ରକାର ପିଠାପଣା କରୁ। ତ ସେଇ ପ୍ରକାର ପିଲାଙ୍କୁ ଜଣେଇବା କଥା କି ରଜ ଏମିତି କରାଯାଏ ଆଉ କଣ। ସୋସାଇଟି ବି ଅଛି ଆମର, କିନ୍ତୁ ସେଠି କଣ ହୁଏ କି ଆଜିକାଲି ସୋସାଇଟିରେ ଏମିତି ନାହିଁ କି ଯେ ରଜଟା, ଯେହେତୁ ଆମ ଓଡିଶାର ପର୍ବ ନା, ତେଣୁ ବାଙ୍ଗାଲୋରରେ ଏମିତି ନାହିଁ କି ଯେ ସେଇଦିନ ସମସ୍ତଙ୍କର ସମସ୍ତେ ୱାର୍କିଂ ଆଜିକାଲି, ତେଣୁ ସେମିତି ଗ୍ୟାଦରିଂରେ ହେଇପାରେନି। ଆଉ ଯୋଉ ଆମେ କିଛି ଜଣ ଓଡିଆ ଫ୍ୟାମିଲି ମିଶିକି ଅଛୁ, ତାଙ୍କ ଛୁଆମାନେ ସବୁ ଆସିକି ଆମେ ଗୋଟେ ପାର୍କରେ ବିଭିନ୍ନ ପ୍ରକାର ପିଠାପଣା, ଯିଏ ଯାହାର କିଏ ପୋଡ ପିଠା ଆଣିଲା, କିଏ କାକରା ପିଠା ଆଣିଲା, ଯାହାର ଯୋଉଟା ଫେଭରେଟ, କିଏ ଛେନାପୋଡ କରିକି ବି ଆଣନ୍ତି, ତ ସେମିତି କରିକି ଆମେ ଏକାଠି ଖାଇବା ପିଇବା କରି ଏନ୍ଜୟ କରୁ।

ବିଶ୍ୱାମିତ୍ରା ମିଶ୍ର କହୁଛି କଟକ ପାଇକସାହି ଗୋପାଳପୁରର। ରଜ ଗୋଟିଏ ହଉଛି ଆମର ଗୋଟେ ଗଣପର୍ବ କହିଲେ ଅତ୍ୟୁକ୍ତି ହବନି। ଆଉ ସେ ଗଣପର୍ବଟି ହଉଛି ବିଶେଷ କରି ଝିଅମାନଙ୍କର, ସେଥିରେ ପୁଅମାନଙ୍କର ମଧ୍ୟ ଅଛି ଭୂମିକା, କିନ୍ତୁ ଏତେଟା ନୁହେଁ ଯେ ରଜ ସ୍ପେଶାଲ କହିଲେ କେବଳ ଝିଅମାନଙ୍କର ବୁଝେଇଥାଏ। ମୋର ଦୁଇ ଗୋଟି ଝିଅ, ତେଣୁ ରଜଟାକୁ ବୋଧହୁଏ ମୁଁ ମୋ ଘରେ ବେଶୀ ଭଲ ଭାବରେ ମୁଁ ପାଳନ କରେ, କାହିଁକି ନା ମୋ ଘରେ ଝିଅ ଅଛନ୍ତି ବୋଲି। ସେ ଦୁଇ ଜଣ ପ୍ରାୟତଃ ଲାଗିଯାନ୍ତି 8-10 ଦିନ ଆଗରୁ ତାଙ୍କର ସଜବାଜ, ତାଙ୍କର କଣ ଡ୍ରେସ୍ କିଣା ହବ, କେମିତି ରଜଟାକୁ ସେମାନେ ଏନ୍ଜୟ କରିବେ, ସେଥିପାଇଁ ମୁଁ ଟିକେ ମୁଁ ମଧ୍ୟ ଲାଗି ପଡେ। ପିଠାପଣା ତ ବିଶେଷ କରି ଆମର ଓଡ଼ିଆ ପରମ୍ପରାର ଗୋଟିଏ ମୁଖ୍ୟ ଅଂଶ କହିଲେ ଚଳିବ। ପୋଡପିଠା ରଜରେ ତ ତିଆରି ହୁଏ। ଏବେ ଯୋଉ ପୋଡପିଠାର ସିଷ୍ଟମ ସବୁ ହେଇଯାଇଛି କି ଓଭାନରେ କିଏ ଏଥିରେ ସବୁ ପୋଡୁଛନ୍ତି, କିନ୍ତୁ ମୁଁ ଗୋଟିଏ ଛୋଟ ଚୁଲି କରିଛି, କାଠ ଚୁଲି, ତା ଦେହରେ ଘଷି ଦେଇକି ମୁଁ ପୋଡପିଠା କରେ। ଗୋଟିଏ ପୋଡପିଠା କରେ ଚାଉଳ ପୋଡପିଠା, ଗୋଟେ କରେ କ୍ଷୀର ପୋଡପିଠା। ପିଠା ମଧ୍ୟ 2-3 ଦିନ ପର୍ଯ୍ୟନ୍ତ ଆମର ଘରେ ଚାଲିଥାଏ। ଝିଅମାନଙ୍କର ସାଙ୍ଗସାଥି ସେମାନେ ମଧ୍ୟ ଆସନ୍ତି, କିନ୍ତୁ ଗୋଟିଏ ଗାଁରେ ପଡୁଥିବା ରଜ ଆଉ ଏ ସହରରେ ହଉଥିବା ରଜ ଭିତରେ ବହୁତ ତଫାତ୍। ବେଳେ ବେଳେ ଆମେ ଗାଁକୁ ମଧ୍ୟ ଯାଉ, ଗାଁରେ ରଜ ଗୋଟେ ଅଲଗା ଲାଗେ, ଗୋଟେ ନିଆରା ଅନୁଭୂତି। କାରଣ ଗାଁର ପରିବେଶ, ଯୋଉ ଆମ୍ବ ଗଛ, ଆମ୍ବ ଗଛର ଯୋଉ ଦୋଳି ଲାଗିଥାଏ, ତାର ଯୋଉ ସୁଲୁସୁଲିଆ ପବନ, ଏବେ ଏପଟେ ଯୋଉ ଗୁଳୁଗୁଳିଛି ସେପଟେ ସୁଲୁସୁଲିଆ ପବନ, ସେ ବହୁତ ଭଲ ଲାଗେ। ତାପରେ ଗାଁରେ ପାନ ଖାଇବାଟା ନିହାତି ଜରୁରୀ। ଗାଁ ଘରକୁ ତମେ ରଜ ବୁଲିବାକୁ ଯିବ, ସେମାନେ ପାନ ଖଣ୍ଡେ ଭାଙ୍ଗିକି ରଖିଥିବେ, ଏଇଟା ହଉଛି ତାଙ୍କର ୱେଲକମ୍, ସ୍ୱାଗତ କରନ୍ତି ପାନ ଦେଇ। ତାପରେ ନୂଆ ବୋହୁ, ସେ ଗୋଟେ ଚାଲିଯାଇଛି ନୂଆ ବୋହୁ ଦେଖା, ଏ ସାଇ ସେ ସାଇ ସେ କାହା ଘରେ ନୂଆ ବୋହୁ, ସେଠି ଝିଅମାନଙ୍କର ହିଁ ଭିଡ ଥାଏ, ବିଶେଷ କରି ଗାଁରେ। ଆଉ ଯେତେବେଳେ ସେ ବୋହୁଟି ତାର ଅଳତା ନେଲପଲିସ ଯାହା ସବୁ ସଜବାଜ ଜିନିଷ ଧରିକି ଗୋଟେ ଛୋଟ ଡାଲାରେ ବସିଥିବ, ଯିଏ ଯିବ ତାକୁ ଘୁଷେଇକି ତା ପାଦରେ ଅଳତା ଟିକେ ଲଗେଇଦବ, ବା ନେଲପଲିସ ଲଗେଇଦବ, ବା କୁଙ୍କୁମ ଟିକେ ଲଗେଇଦବ, ଏଇଟା ଗୋଟେ ସୁନ୍ଦର ଅନୁଭୂତି ଆଉ ଗୋଟେ ବହୁତ ଭଲ ଲାଗେ। ଆଉ ସେ ପୋଡପିଠାର ଯେମିତି ଗୋଟେ ବାସ୍ନା ଆସୁଥିବ, ସେ ଘଷି ପାଉଁଶର ବାସ୍ନା, ସେ ମାଟିର ବାସ୍ନା, ଓ ସେଇଟା ଗୋଟେ କହି ହବନି, ଏତେ ସୁନ୍ଦର ଜିନିଷ। ସେ ପ୍ରାୟତଃ ଆମେ ଗାଁକୁ ଯାଉ, କିନ୍ତୁ ଏ ବ୍ୟସ୍ତ ବହୁଳତା ଜୀବନ ଭିତରେ ଯେବେଠାରୁ ମୋ ହଜବେଣ୍ଡ ଚାଲିଗଲେ ମୁଁ ଏତେଟା ଯାଇପାରେନି। ପିଲାମାନେ ମଧ୍ୟ ଯେତେବେଳେ ଛୋଟ ଥିଲେ ସେତେବେଳେ ବେଶୀ ଯାଉଥିଲୁ, ଏବେ ବଡ ହେଇଗଲେଣି, ସାନ ଝିଅ ମଧ୍ୟ ଚାକିରି କଲାଣି, ଆଉ ବଡ ଝିଅ ଶାନ୍ତିନିକେତନରେ କରୁଛି PhD, ତେଣୁ ଦି ଜଣଙ୍କର ଅଲଗା ହୁଏ। ତେଣୁ ମୁଁ ଏକୁଟିଆ ଯଦି ଇଚ୍ଛା ହେଲା ଟିକେ ଗାଁକୁ ଯାଇ ଏମିତି ଗୋଟେ ଦିନ ପାଇଁ ବୁଲି ଆସେ, ଆଉ ସମ୍ଭବ ହଉନି ରହିବା ପାଇଁ।

ତାହେଲେ ଭଉଣୀ, ଆଜି ତ ସମୟ ହୋଇଯାଇଛି, ଆମର ଆଜିର କାର୍ଯ୍ୟକ୍ରମକୁ ଏଠି ରଖିବା। ତେବେ କାର୍ଯ୍ୟକ୍ରମ ସମ୍ପର୍କରେ ଆପଣ ଆପଣଙ୍କର ମତାମତ ଆମକୁ ଚିଠି ଲେଖି ନିଶ୍ଚୟ ଜଣାଇବେ। ଆମର ଠିକଣା ନାରୀମହଲ କାର୍ଯ୍ୟକ୍ରମ ମର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ 753001।

ଆଜିର ଏହି ରଜପର୍ବ ଆପଣ ସମସ୍ତଙ୍କ ଜୀବନରେ ସୁଖ ଏବଂ ଶାନ୍ତିର ଲହରୀ ଖେଳେଇ ଦେଉ ଏହି ଶୁଭକାମନା ସହ ମୁଁ ସ୍ୱାଗତିକା ସ୍ୱାଇଁ ଆଜିର ନାରୀମହଲ କାର୍ଯ୍ୟକ୍ରମରୁ ଏଠୁ ବିଦାୟ ନେଇ ରହୁଛି। ନମସ୍କାର।

0: ଶୁଣିଲେ ନାରୀ ମହଲ
1: ଡାକିଲା ଗଜ ଗାଁଠୁ ସହରେ ରଜ ମଉଜ ରଜ ଦୋଳି ମା ମାନଙ୍କ ହାତ ତିଆରି ପିଠା ପସରା ମିଠା ପାନର ନିଆରା ସ୍ୱାଦ ଏସବୁକୁ ଏଥରର ରଜରେ ସୁଭଦ୍ରା ଶକ୍ତି କରିଛି ଆହୁରି ସମୃଦ୍ଧ ଏସିଛି ମା ମାନଙ୍କ ହାତ ତିଆରି ଆରିସା କାକରା ମଣ୍ଡା ଚକୁଳି ଓ ଅନ୍ୟାନ୍ୟ ସୁସ୍ୱାଦୁ ପିଠାର ମହକ ରଜରେ ପହଞ୍ଚୁଛି ଆପଣଙ୍କ ନିକଟରେ ଜୁନ୍ 12-16 ପର୍ଯ୍ୟନ୍ତ ଭୁବନେଶ୍ୱରର ଶହୀଦନଗରଠୁ ନେଇ ଏସ୍ ପ୍ଲାନେଟ୍ ଇନ୍ଫୋସିଟି ନନ୍ଦନକାନନ ଓ ସହରର ପ୍ରମୁଖ ସ୍ଥାନରେ ବୁଲୁଛି ପିଠା ଅନ୍ ହ୍ୱିଲ୍ ଏହା କେବଳ ପିଠାର ସମ୍ଭାର ନୁହେଁ ଏହା ହେଉଛି ଆମ ପରମ୍ପରା ଓ ନାରୀ ସଶକ୍ତିକରଣର ପରିଚୟ ଆସନ୍ତୁ ଏହି ରଜରେ ଓଡ଼ିଶାର ଖାଣ୍ଟି ପାରମ୍ପରିକ ପିଠାର ମଜା ନିଅନ୍ତୁ ଏବଂ ସୁଭଦ୍ରା ଶକ୍ତିର ପ୍ରୟାସକୁ ସମର୍ଥନ କରନ୍ତୁ
2: ଦାସବାବୁ ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍ ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି
3: ଆରେ ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ଦୃଢ଼ ମୂଳ ଦୁଆ ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ୍ ଚଏସ୍
5: ଯାହା ଖବରେ ତୋଳି ମରୁଡ଼ି ନାହିଁ ଚାହତି
6: बहुत सारे निजी चैनल और निजी चैनलों के बोलबाला में हम समझ रहे हैं कि आकाशवाणी और दूरदर्शन इसकी रिलेवेंसी क्या है।
5: यहाँ होती है सीधी सटीक और सच्ची खबरें।
6: मैं मन से मानता हूँ कि भारत के भाव की अभिव्यक्ति केवल और केवल आकाशवाणी और दूरदर्शन ही कर रहे हैं,
5: क्योंकि ये है देश का सबसे भरोसेमंद न्यूज चैनल। डीडी न्यूज़ केवल खबर पूरी खबर।

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଦିନ ଗୋଟାଏ ବାଜି ପଚାଶ ମିନିଟ୍ ହେବାକୁ ଯାଉଛି। ପ୍ରଥମେ ଓଡ଼ିଆରେ ଏବଂ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ତେବେ ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଆମ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ଦୁଇ ଦେଶ ଗସ୍ତର ତୃତୀୟ ପର୍ଯ୍ୟାୟରେ ଆଜି ଫ୍ରାନ୍ସରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। କ୍ରମାଗତ ଭାବେ ସପ୍ତମ ଥର ପାଇଁ

ଜି7 ସମ୍ମିଳନୀରେ ଯୋଗଦେବେ। ପ୍ରଧାନମନ୍ତ୍ରୀଙ୍କ ସ୍ଲୋଭାକିଆ ଗସ୍ତ ଉଭୟ ଦେଶ ମଧ୍ୟରେ ଦୃଢ଼ ବାଣିଜ୍ୟିକ ସମ୍ପର୍କ ସ୍ଥାପନ ସହ ଯୁବପିଢ଼ି ପାଇଁ ଲାଭପ୍ରଦ ହେବା ସୂଚନା। ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ପୂର୍ବରୁ ସାମାଜିକ ଗଣମାଧ୍ୟମ ଟେଲିଗ୍ରାମ ଉପରେ ପ୍ରତିବନ୍ଧକ ଜାରି କଲେ କେନ୍ଦ୍ର ସରକାର। ଗଣତାନ୍ତ୍ରିକ ପ୍ରକ୍ରିୟାରେ ନାଗରିକମାନଙ୍କ ବୃହତ୍ତର ଯୋଗଦାନ ଉପରେ ଗୁରୁତ୍ୱାରୋପ କଲେ ବାଚସ୍କତି ଓମ୍ ବିର୍ଲା। ଏବଂ ଏଫ୍ଆଇଏଚ୍ ହକି ପ୍ରତିଯୋଗିତାରେ ସେମିଫାଇନାଲ୍ରେ ପ୍ରବେଶ କଲା ଭାରତୀୟ ମହିଳା ହକି ଦଳ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦୁଇ ଦେଶ ଗସ୍ତର ତୃତୀୟ ପର୍ଯ୍ୟାୟରେ ଆଜି ଫ୍ରାନ୍ସର ଏଭିଆନ୍ରେ ପହଞ୍ଚବା ପରେ ଜି7 ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଆଜି ସ୍ଲୋଭାକିଆ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ଫ୍ରାନ୍ସ ଯାତ୍ରା କରିଛନ୍ତି। ଗତକାଲିଠାରୁ ଆରମ୍ଭ ହୋଇଥିବା ଜି7 ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଏହା କ୍ରମାଗତ ଭାବେ ସପ୍ତମ ଥର ପାଇଁ ଯୋଗଦାନ ହେବ ଏବଂ ଭାରତର ତ୍ରୟୋଦଶ ଅଂଶଗ୍ରହଣ ହେବ। ଜି7 ସମ୍ମିଳନୀ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ମିଳନୀରେ ଗ୍ଲୋବାଲ୍ ସାଉଥ୍ର ପ୍ରମୁଖ ସ୍ୱର ଭାବେ ପ୍ରତିନିଧିତ୍ୱ କରିବେ। ଫ୍ରାନ୍ସରେ ପହଞ୍ଚବା ପରେ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଔପଚାରିକ ଭାବେ ଆଜି ସନ୍ଧ୍ୟାରେ ସ୍ୱାଗତ କରିବେ। ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଏକ ଉଚ୍ଚସ୍ତରୀୟ ଅଧିବେଶନରେ ଯୋଗଦେବେ। ଏହି ସମ୍ମିଳନୀ କାଳରେ କାନାଡ଼ା ଓ ଯୁକ୍ତରାଷ୍ଟ୍ରର ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ବିଶ୍ୱ ନେତୃବୃନ୍ଦଙ୍କ ସହ ଶ୍ରୀ ମୋଦି ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପ୍ୟାରିସ୍ରେ ପହଞ୍ଚବାର ସମ୍ଭାବନା ରହିଛି। ଫ୍ରାନ୍ସ ଗସ୍ତର ଅଂଶବିଶେଷ ଭାବରେ ଗୁରୁବାର ସକାଳେ ପ୍ରଧାନମନ୍ତ୍ରୀ ସେଠାକାର ପ୍ରମୁଖ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ପରେ ପ୍ରଧାନମନ୍ତ୍ରୀ ଭାଇବାଟେକ୍ ସମ୍ମିଳନୀରେ ଯୋଗଦେବେ। ସେହିଦିନ ସନ୍ଧ୍ୟାରେ ଶ୍ରୀ ମୋଦି ସେଠାରେ ରହୁଥିବା ଭାରତୀୟ ଅଧିବାସୀଙ୍କ ସହ ବାର୍ତ୍ତାଳାପ କରିବେ। କାର୍ଯ୍ୟକ୍ରମରେ ଭାରତର ସମୃଦ୍ଧ ଐତିହ୍ୟ ସମ୍ପର୍କିତ ସାଂସ୍କୃତିକ ପ୍ରଦର୍ଶନୀ ଅନୁଷ୍ଠିତ ହେବ। ଆଧାର ଏକକ ପରିଚୟପତ୍ରର ଅପବ୍ୟବହାର ନେଇ ଆଗତ ଆବେଦନର ଶୁଣାଣି ପାଇଁ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ଏବଂ ରାଜ୍ୟ ସରକାରଗୁଡ଼ିକୁ ଜବାବ ଦାଖଲ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ନାଗରିକତା ଆବାସିକ ଠିକଣା ଏବଂ ବାସସ୍ଥାନ କ୍ଷେତ୍ରରେ ଆଧାର ପରିଚୟପତ୍ର ବ୍ୟବହାର ଉପରେ କଟକଣା ଜାରି କରିବା ସହ ଏହାକୁ କେବଳ ଚିହ୍ନଟ ପ୍ରମାଣୀକରଣ ପାଇଁ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେବା ପାଇଁ ଆଗତ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଭି ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାରେ ଜବାବ ଦାଖଲ ଲାଗି କେନ୍ଦ୍ର ସରକାର ସମେତ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସ୍ଲୋଭାକିଆକୁ ତାଙ୍କ ଗସ୍ତ ସଫଳ ହୋଇଛି ଏବଂ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଆଗାମୀ ଦିନରେ ଆହୁରି ଦୃଢ଼ ହେବ। ସ୍ଲୋଭାକିଆ ଗସ୍ତ ଶେଷ କରିବା ପରେ ଶ୍ରୀ ମୋଦି ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି ଯେ ଉଭୟ ଦେଶ ମଧ୍ୟରେ ଦୃଢ଼ ବାଣିଜ୍ୟିକ ସମ୍ପର୍କ ଯୁବପିଢ଼ି ପାଇଁ ଲାଭପ୍ରଦ ହେବ। ସ୍ଲୋଭାକିଆ ପ୍ରତିପକ୍ଷ ରବର୍ଟ ଫିକୋ ସେଠାକାର ସରକାର ଓ ଜନସାଧାରଣଙ୍କୁ ଆତିଥ୍ୟତା ପାଇଁ ଶ୍ରୀ ମୋଦି ଧନ୍ୟବାଦ ଦେଇଛନ୍ତି। ଭାରତ ସ୍ଲୋଭାକିଆ ଭାଗିଦାରିତାରେ ସ୍ଲୋଭାକିଆର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସଚିବ ସିବି ଜଜ୍ କହିଛନ୍ତି। ସ୍ଲୋଭାକିଆ ରାଜଧାନୀ ବ୍ରାଟିସ୍ଲାଭାଠାରେ ଗଣମାଧ୍ୟମକୁ ସମ୍ବୋଧନ କରି ସେ କହିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ କାଳରେ ଉଭୟ ଦେଶ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ବୁଝାମଣାପତ୍ର ପ୍ରତିରକ୍ଷା ଉତ୍ପାଦନ ବାଣିଜ୍ୟ ଓ ପୁଞ୍ଜିନିବେଶ ତଥା ଜ୍ଞାନ ଆଦାନ ପ୍ରଦାନ ସମେତ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି କରିବ। ସେ କହିଛନ୍ତି ଉଭୟ ଦେଶ ଆତଙ୍କବାଦ ବିରୋଧରେ ଲଢ଼େଇ କରିବା ଏବଂ ଦୂତାବାସ ସ୍ତରୀୟ ଆଲୋଚନା ନିମନ୍ତେ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ ନେଇ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସ୍ଲୋଭାକିଆ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କରିବ ବୋଲି ପ୍ରତିବଦ୍ଧତା ପ୍ରକାଶ କରିଛି। ସ୍ଲୋଭାକିଆ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଫ୍ରାନ୍ସ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଆମେରିକାର ବି-52 ବୋମାବର୍ଷୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ 8 ଜଣଙ୍କ ମୃତ୍ୟୁ ଘଟିଛି। ଗତରାତିରେ ଆମେରିକା ବିମାନ ଘାଟିରୁ ଏହି ବୋମାବର୍ଷୀ ବିମାନ ଜରୁରୀକାଳୀନ କ୍ରୁ ସଦସ୍ୟମାନଙ୍କୁ ନେଇ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆକାଶମାର୍ଗରୁ ଉତ୍ତୋଳନ କରାଯାଇଥିବା ଭିଡ଼ିଓରୁ ଏକ ରନ୍ୱେ ନିକଟରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣାର କାରଣ ଜଣାପଡ଼ିନାହିଁ। ବି-52 ବୋମାବର୍ଷୀ ବିମାନର ଉଭୟ ପାରମ୍ପରିକ ଯୁଦ୍ଧାସ୍ତ ଓ ପରମାଣୁ ଯୁଦ୍ଧାସ୍ତ ବହନ କରିବା କ୍ଷମତା ରହିଛି। ରାଷ୍ଟ୍ରୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା ନିଟ୍ ୟୁଜି 2026 ପୁନଃ ପରୀକ୍ଷା ପୂର୍ବରୁ କେନ୍ଦ୍ର ସରକାର ସାମାଜିକ ଗଣମାଧ୍ୟମ ଆପ୍ ଟେଲିଗ୍ରାମ ଉପରେ ଚଳିତ ମାସ 22 ତାରିଖ ପର୍ଯ୍ୟନ୍ତ କଟକଣା ଜାରି କରିଛନ୍ତି।
ସୂଚନାଯୋଗ୍ୟ ଚଳିତ ମାସ 21 ତାରିଖରେ ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ପୁନର୍ବାର ଅନୁଷ୍ଠିତ ହେବ।

0: ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟର ଏହି ନିଷ୍ପଭିକୁ ସ୍ୱାଗତ କରିଛି। ଚଳିତ ମାସ 30 ତାରିଖ ପର୍ଯ୍ୟନ୍ତ କୌଣସି ମେସେଜ୍କୁ ଯେଭଳି ସଂଶୋଧନ କରାଯାଇ ନ ପାରିବ ସେ ନେଇ ପଦକ୍ଷେପ ନେବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ ଦିଆଯାଇଥିବା ଏନ୍ଟିଏ ପକ୍ଷରୁ କୁହାଯାଇଛି। ଏହି ବ୍ୟବସ୍ଥା ଥିବାରୁ ଗତ ନିଟ୍ ୟୁଜି ପରୀକ୍ଷା ପ୍ରଶ୍ନପତ୍ରକୁ ସାମାଜିକ ଗଣମାଧ୍ୟମ ଟେଲିଗ୍ରାମରେ ସଂଶୋଧନ କରାଯାଇ ପ୍ରଶ୍ନପତ୍ର ପ୍ରଘଟ କରାଯାଇଥିବା ପ୍ରଚାର କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ଏହି ପଦକ୍ଷେପ ସ୍ୱଚ୍ଛ ଏବଂ ସୁରକ୍ଷିତ ପରୀକ୍ଷା ପରିଚାଳନା ଦିଗରେ ସହାୟକ ହେବ ବୋଲି ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ କହିଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ଆସନ୍ତା 21 ତାରିଖରେ ହେବାକୁ ଥିବା ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ନିମନ୍ତେ ଆଡ୍ମିଟ୍ କାର୍ଡ ଉପଲବ୍ଧ ହୋଇଛି। ସୂଚନା ଅନୁଯାୟୀ ଆଡ୍ମିଟ୍ କାର୍ଡ ଉପଲବ୍ଧ ହେବାର 24 ଘଣ୍ଟା ମଧ୍ୟରେ 10 ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଏହା ଡାଉନ୍ଲୋଡ୍ କରିଛନ୍ତି। ପରୀକ୍ଷାର୍ଥୀମାନେ ଯେଭଳି ସହଜରେ ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ ସେ ନେଇ ସର୍ଭର ଉପରେ ନଜର ରଖାଯାଇଥିବା କୁହାଯାଇଛି। ବାଚସ୍ପତି ଓମ୍ ବିର୍ଲା ଗଣତାନ୍ତ୍ରିକ ପ୍ରକ୍ରିୟାରେ ନାଗରିକମାନଙ୍କ ବୃହତ୍ତର ଯୋଗଦାନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ବିକଶିତ ଭାରତ ଯୁବ ସଂସଦ 2026 କାର୍ଯ୍ୟକ୍ରମରେ ନୂଆଦିଲ୍ଲୀରେ ଅଂଶଗ୍ରହଣକାରୀମାନଙ୍କ ସହ ଆଲୋଚନା ବେଳେ ଶ୍ରୀ ବିର୍ଲା କହିଛନ୍ତି ଭାରତ ବିଶ୍ୱର ବୃହତ ଜନସଂଖ୍ୟା ବିଶିଷ୍ଟ ସାଂସ୍କୃତିକ ବିବିଧତା ଓ ଭୌଗୋଳିକ ସ୍ଥିତି ସମ୍ପନ୍ନ ଦେଶ ହୋଇଥିବାବେଳେ ଭାରତ ସ୍ୱାଧୀନତା ପରେ ବିଶ୍ୱର ସର୍ବବୃହତ ଗଣତନ୍ତ୍ର ପାଲଟିଛି। ଏଥିରେ ଲୋକମାନଙ୍କର ଯୋଗଦାନ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି। ଦେଶର ଭବିଷ୍ୟତକୁ ଆକାର ଦେବା ଏବଂ ବିକଶିତ ଭାରତର ଲକ୍ଷ୍ୟ ପୂରଣ ଦିଗରେ ଗଣତନ୍ତ୍ରରେ ସକ୍ରିୟ ଓ ସମାବେଶୀ ଯୋଗଦାନ ଜରୁରୀ ବୋଲି ଶ୍ରୀ ବିର୍ଲା କହିଛନ୍ତି।
1: କେସେ ହମ୍ ବିକଶିତ ଭାରତ କେ ସଂକଳ୍ପ କୁ ପୂରା କର ସକତେ ହୈଁ ଇସକେ ଲିଏ ୟୁବା ସଂସଦ କେ ମାଧ୍ୟମ ସେ ତର୍କ ସଂବାଦ କି ସଂସ୍କୃତି କୁ ବଢ଼ାନେ କା ଏ କାର୍ଯ୍ୟକ୍ରମ ଆୟୋଜିତ କିୟା ଓ ନିଶ୍ଚିତ ରୂପ ସେ ଆଜ 50 ଲକ୍ଷ ସେ ଜ୍ୟାଦା ୟୁବା ସଂସଦ ସେ ଜୁଡେ ଅଲଗ ଅଲଗ ରାଜ୍ୟ କେ ଅନ୍ଦର ୟୁବାଓ ନେ ଉସ ରାଜ୍ୟ କେ ବିକଶିତ ଓ ବିକଶିତ କେ ସାଥ ଭାରତ ବିକଶିତ କେ ସ୍ୱପ୍ନୋ କୁ ସାକାର କରନେ କେ ଲିଏ ଅପନେ ବିଚାର ରଖେ।
0: ଭାରତୀୟ ଗଣତନ୍ତ୍ର କେବଳ ଏକ ଶାସନ ବ୍ୟବସ୍ଥା ନୁହେଁ ବରଂ ଦେଶର ଗଣତାନ୍ତ୍ରିକ ସଂସ୍କୃତିରେ ଜନସାଧାରଣଙ୍କ ପୂର୍ଣ୍ଣ ଯୋଗଦାନ। ନେତୃତ୍ୱ କର୍ତ୍ତବ୍ୟ ଚିନ୍ତନ ଓ ଜାତୀୟ ସ୍ୱାର୍ଥ ଭଳି ପ୍ରସଙ୍ଗ କ୍ଷେତ୍ରରେ ଆଲୋଚନା ପାଇଁ ଏହି ଯୁବ ସଂସଦ ଏକ ପ୍ରମୁଖ ମଞ୍ଚ ବୋଲି ଲୋକସଭା ବାଚସ୍କତି କହିଛନ୍ତି। ନ୍ୟୁଜିଲାଣ୍ଡର ଅକ୍ଲାଣ୍ଡରେ ଚାଲିଥିବା ଏଫ୍ଆଇଏଚ୍ ହକି ପ୍ରତିଯୋଗିତାରେ ଭାରତୀୟ ମହିଳା ହକି ଦଳ ସେମିଫାଇନାଲ୍ରେ ପ୍ରବେଶ କରିଛି। ପୁଲ୍ ଏ ର ଦ୍ୱିତୀୟ ମ୍ୟାଚ୍ରେ ଭାରତ 2-1 ଗୋଲ୍ରେ ଜାପାନକୁ ପରାସ୍ତ କରିଛି। ଏହି ବିଜୟ ଫଳରେ ଭାରତ ପୁଲ୍ ଏ ରେ 6 ପଏଣ୍ଟ ସହ ସେମିଫାଇନାଲ୍ରେ ପ୍ରବେଶ କରିଛି। ଆସନ୍ତା ଗୁରୁବାର ଦିନ ପୁଲ୍ ଏ ର ଶେଷ ମ୍ୟାଚ୍ରେ ଭାରତ ଏବଂ ଉରୁଗୁଏ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ସେହିଦିନ ଜାପାନ ଓ ଆମେରିକା ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ୍ ଖେଳାଯିବ। ଚଳିତ ତ୍ରିରାଷ୍ଟ୍ରୀୟ କ୍ରିକେଟ୍ ସିରିଜ୍ରେ ଇଣ୍ଡିଆ ଏ ଦଳରେ ପେସ୍ ବୋଲର ଅଶୋକ ଶର୍ମାଙ୍କୁ ସାମିଲ କରାଯାଇଛି। ଯୁଦ୍ଧବୀର ସିଂ ଆହତ ହୋଇଥିବାରୁ ତାଙ୍କ ସ୍ଥାନରେ ଅଶୋକ ଶର୍ମାଙ୍କୁ ଦଳରେ ନିଆଯାଇଛି। ଯୁଦ୍ଧବୀର ଫିଲ୍ଡିଂ କରୁଥିବା ବେଳେ ଡାହାଣପଟ କାନ୍ଧରେ ଯନ୍ତ୍ରଣା ଅନୁଭବ କରିଥିଲେ। ଡାକ୍ତରୀ ଟିମ୍ ତାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ଏହି ତ୍ରିରାଷ୍ଟ୍ରୀୟ କ୍ରିକେଟ୍ ସିରିଜ୍ରେ ଇଣ୍ଡିଆ ଏ 2 ମ୍ୟାଚ୍ରେ ଆଫଗାନିସ୍ତାନ ଏ ଓ ଆୟୋଜକ ଶ୍ରୀଲଙ୍କା ଏ ଠାରୁ ପରାସ୍ତ ହୋଇଥିବାବେଳେ ଆସନ୍ତାକାଲି ଆଫଗାନିସ୍ତାନ ଏ ବିପକ୍ଷରେ ପରବର୍ତ୍ତୀ ମ୍ୟାଚ୍ ଖେଳିବ। ଶ୍ରୀଲଙ୍କାର ରଣଗିରି ଦାମ୍ବୁଲା ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ମ୍ୟାଚ୍ ଅନୁଷ୍ଠିତ ହେବ। ଫିଫା ବିଶ୍ୱକପ୍ 2026ରେ 4 ମ୍ୟାଚ୍ ଅମୀମାଂସିତ ରହିଛି। 68 ବର୍ଷ ପୂର୍ବେ 1958 ମସିହା ଜୁନ୍ 15 ତାରିଖରେ ଏହିଭଳି ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ସ୍ପେନ୍ ଏବଂ ଆଟଲାଣ୍ଟା ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ ଗୋଲ୍ବିହୀନ ହୋଇଥିବାବେଳେ ବେଲ୍ଜିୟମ୍ ଏବଂ ଇଜିପ୍ଟ ମଧ୍ୟରେ ମ୍ୟାଚ୍ 1-1ରେ ଶେଷ ହୋଇଥିଲା। ସେହିପରି ଉରୁଗୁଏ ଏବଂ ସାଉଦି ଆରବ ମଧ୍ୟରେ 1-1 ଓ ଇରାନ୍ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ୍ 2-2ରେ ଶେଷ ହୋଇଥିଲା। ଆଜି ରାତିରେ ଇଜିପ୍ଟ ଏବଂ ବେଲ୍ଜିୟମ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଥିବାବେଳେ ଆସନ୍ତାକାଲି ଇରାନ୍ ଓ ନ୍ୟୁଜିଲାଣ୍ଡ ଏବଂ ସାଉଦି ଆରବ ଓ ଉରୁଗୁଏ ମଧ୍ୟରେ ମ୍ୟାଚ୍ ଖେଳାଯିବ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଦୁଇ ଦେଶ ଗସ୍ତର ତୃତୀୟ ପର୍ଯ୍ୟାୟରେ ଆଜି ଫ୍ରାନ୍ସରେ ପହଞ୍ଚବେ ପ୍ରଧାନମନ୍ତ୍ରୀ। କ୍ରମାଗତ ଭାବେ ସପ୍ତମ ଥର ପାଇଁ ଜି7 ସମ୍ମିଳନୀରେ ଯୋଗଦେବେ। ପ୍ରଧାନମନ୍ତ୍ରୀଙ୍କ ସ୍ଲୋଭାକିଆ ଗସ୍ତ ଉଭୟ ଦେଶ ମଧ୍ୟରେ ଦୃଢ଼ ବାଣିଜ୍ୟିକ ସମ୍ପର୍କ ସ୍ଥାପନ ସହ ଯୁବପିଢ଼ି ପାଇଁ ଲାଭପ୍ରଦ ହେବା ସୂଚନା। ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ପୂର୍ବରୁ ସାମାଜିକ ଗଣମାଧ୍ୟମ ଟେଲିଗ୍ରାମ ଉପରେ ପ୍ରତିବନ୍ଧକ ଜାରି କଲେ କେନ୍ଦ୍ର ସରକାର। ଗଣତାନ୍ତ୍ରିକ ପ୍ରକ୍ରିୟାରେ ନାଗରିକମାନଙ୍କ ବୃହତ୍ତର ଯୋଗଦାନ ଉପରେ ଗୁରୁତ୍ୱାରୋପ କଲେ ବାଚସ୍କତି ଓମ୍ ବିର୍ଲା। ସମ୍ବାଦ ଶେଷ ହେଲା।
2: Afternoon. This is Akashvani and I am Valsa Williams with the midday news. The headlines. Prime Minister Narendra Modi to participate in G7 summit in

0: ହତ୍ୟା ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ଲୋଭାକିଆର ସର୍ବୋଚ୍ଚ ନାଗରିକ ସମ୍ମାନ ପରିପ୍ରେକ୍ଷୀରେ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ। ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ସୁରକ୍ଷିତ ପରିଚାଳନା କରିବା ନେଇ ଟେଲିଗ୍ରାମ ଆପ୍ ଉପରେ କଟକଣା ଜାରି କଲେ ସରକାର। ଆଧାର ଏକକ ପରିଚୟ ପତ୍ର ଅପବ୍ୟବହାର ନେଇ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ମାଗିଲେ ଜବାବ। ଏବଂ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାରେ ଗତକାଲି ସୁଦ୍ଧା 1,43,00,000ରୁ ଅଧିକ ଭୋଟରଙ୍କ ତଥ୍ୟ କରାଯାଇଛି କମ୍ପ୍ୟୁଟରୀକରଣ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ଲୋଭାକିଆର ପ୍ରତିଷ୍ଠିତ ନାଗରିକ ସମ୍ମାନ ଦି ଅର୍ଡର ଅଫ୍ ଦି ହ୍ୱାଇଟ୍ ଡବଲ କ୍ରସ୍ ଫାଷ୍ଟ କ୍ଲାସ୍ ପ୍ରଦାନ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ମାଝୀ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଏବଂ ବିଶ୍ୱ ମଞ୍ଚରେ ଭାରତର ପ୍ରତିଷ୍ଠା ବୃଦ୍ଧି ଯୋଗୁଁ ପ୍ରଧାନମନ୍ତ୍ରୀ ମୋଦି ଏହି ସମ୍ମାନ ପାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ ବିଶ୍ୱ ମଞ୍ଚରେ ନୂତନ ଶିଖର ଅଗ୍ରସର କରିବା ସହ ବିଶ୍ୱର ବିଭିନ୍ନ ଦେଶ ମଧ୍ୟରେ ନିଜର ସମ୍ପର୍କକୁ ଆହୁରି ସୁଦୃଢ଼ କରିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଶାବ୍ୟକ୍ତ କରିଛନ୍ତି। ଭଦ୍ରକ ଜିଲ୍ଲା ଧାମରାର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଦୂରଗାମୀ କ୍ରୁଜ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପ୍ରତିରକ୍ଷା ଗବେଷଣା ବିକାଶ ସଂଗଠନ ଡିଆର୍ଡିଓର ବୈଜ୍ଞାନିକ ଏବଂ ଏଥିସହିତ ଜଡ଼ିତ ସମସ୍ତ କର୍ମକର୍ତ୍ତାମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ସଫଳତା ଭାରତର ସ୍ୱଦେଶୀ ପ୍ରତିରକ୍ଷା ପ୍ରଯୁକ୍ତି କ୍ଷମତାର ଅଗ୍ରଗତିର ଏକ ସଶକ୍ତ ପ୍ରମାଣ। ଦୂରଗାମୀ ଆକ୍ରମଣକାରୀ କ୍ରୁଜ୍ ମିଜାଇଲ୍ର ସଫଳ ପରୀକ୍ଷଣ ଦେଶର ରଣନୈତିକ ଶକ୍ତିକୁ ଆହୁରି ସୁଦୃଢ଼ କରିବାରେ ସହାୟକ ହେବ। ଏହି ଉପଲବ୍ଧି ଭାରତର ପ୍ରତିରକ୍ଷା ଗବେଷଣା ଓ ବିକାଶ କ୍ଷମତାକୁ ନୂତନ ପରିଚୟ ଦେବା ସହିତ ଆତ୍ମନିର୍ଭର ପ୍ରତିରକ୍ଷା ଗଠନ ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଭାବେ ପ୍ରମାଣିତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି। ନିଟ୍ ୟୁଜି 2026 ପୁନଃ ପରୀକ୍ଷା ପୂର୍ବରୁ କେନ୍ଦ୍ର ସରକାର ସାମାଜିକ ଗଣମାଧ୍ୟମ ଆପ୍ ଟେଲିଗ୍ରାମ ଉପରେ ଚଳିତ ମାସ 22 ପର୍ଯ୍ୟନ୍ତ କଟକଣା ଜାରି କରିଛନ୍ତି। ଆସନ୍ତା 21 ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ପୁନର୍ବାର ଅନୁଷ୍ଠିତ ହେବ। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ଏହି ନିଷ୍ପଭିକୁ ସ୍ୱାଗତ କରିଛି। ଚଳିତ ମାସ 30 ପର୍ଯ୍ୟନ୍ତ କୌଣସି ମେସେଜ୍କୁ ଯେଭଳି ସଂଶୋଧନ କରାଯାଇ ନ ପାରିବ ସେ ନେଇ ପଦକ୍ଷେପ ନେବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ ଦିଆଯାଇଥିବା ଏନ୍ଟିଏ ପକ୍ଷରୁ କୁହାଯାଇଛି। ଗତ ନିଟ୍ ୟୁଜି ପରୀକ୍ଷା ପ୍ରଶ୍ନପତ୍ରକୁ ସାମାଜିକ ଗଣମାଧ୍ୟମ ଟେଲିଗ୍ରାମରେ ସଂଶୋଧନ କରାଯାଇ ପ୍ରଶ୍ନପତ୍ର ପ୍ରଘଟ କରାଯାଇଥିବା ଅଭିଯୋଗ ହୋଇଥିଲା। ଛାତ୍ରଛାତ୍ରୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ଏହି ପଦକ୍ଷେପ ସ୍ୱଚ୍ଛ ଏବଂ ସୁରକ୍ଷିତ ପରୀକ୍ଷା ପରିଚାଳନା ଦିଗରେ ସହାୟକ ହେବ ବୋଲି ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ କହିଛି। ନିଟ୍ ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ପରୀକ୍ଷା କେନ୍ଦ୍ରକୁ ଛାତ୍ରଛାତ୍ରୀଙ୍କ ଯିବା ଆସିବା ପାଇଁ ବସ୍ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ତ୍ରୁଟିଶୂନ୍ୟ ନିଟ୍ ପରୀକ୍ଷା ଆୟୋଜନ ନେଇ ସମସ୍ତ ବ୍ୟବସ୍ଥା କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି। ଅନ୍ୟପକ୍ଷରେ ସୁରକ୍ଷିତ ନିଟ୍ ୟୁଜି ପୁନଃ ପରୀକ୍ଷା ଏବଂ ପରିଚାଳନାଗତ ପ୍ରସ୍ତୁତି ନେଇ ସ୍ୱରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ ଅଧ୍ୟକ୍ଷତାରେ ଗତକାଲି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପରୀକ୍ଷା କେନ୍ଦ୍ରରେ ମୌଳିକ ସୁବିଧା ସୁଯୋଗ ଏବଂ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ନେଇ ବୈଠକରେ ଆଲୋଚନା ହୋଇଥିଲା। ଛାତ୍ରଛାତ୍ରୀଙ୍କ ଯାତ୍ରାକୁ ସୁବ୍ୟବସ୍ଥିତ କରିବା ଏବଂ ପରୀକ୍ଷା କେନ୍ଦ୍ରରେ ସୁରକ୍ଷା ମାର୍ଗଦର୍ଶିକାର ଦୃଢ଼ ଅନୁପାଳନ ଉପରେ ଶ୍ରୀ ମୋହନ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ଏନ୍ଟିଏ ପକ୍ଷରୁ ଆସନ୍ତା 21 ହେବାକୁ ଥିବା ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ନିମନ୍ତେ ଆଡ୍ମିଟ୍ କାର୍ଡ ଏନ୍ଟିଏ ୱେବ୍ସାଇଟ୍ରେ ଉପଲବ୍ଧ ହୋଇଛି। ସୂଚନା ଅନୁଯାୟୀ ଆଡ୍ମିଟ୍ କାର୍ଡ ଉପଲବ୍ଧ ହେବାର 24 ମଧ୍ୟରେ 1,00,000 ଅଧିକ ପରୀକ୍ଷାର୍ଥୀ ଏହା ଡାଉନ୍ଲୋଡ୍ କରିଛନ୍ତି। ପରୀକ୍ଷାର୍ଥୀମାନେ ଯେଭଳି ସହଜରେ ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ ସେ ନେଇ ଆନୁଷଙ୍ଗିକ ପଦକ୍ଷେପ ନିଆଯାଇଛି। ଆଧାର ଏକକ ପରିଚୟ ପତ୍ରର ଅପବ୍ୟବହାର ନେଇ ଆଗତ

ଆବେଦନର ଶୁଣାଣି ପାଇଁ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ଏବଂ ରାଜ୍ୟ ସରକାରଗୁଡ଼ିକୁ ଜବାବ ଦାଖଲ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ନାଗରିକତା ଆବାସିକ ଠିକଣା ଏବଂ ବାସସ୍ଥାନ କ୍ଷେତ୍ରରେ ଆଧାର ପରିଚୟପତ୍ର ବ୍ୟବହାର ଉପରେ କଟକଣା ଜାରି କରିବା ସହ ଏହାକୁ କେବଳ ଚିହ୍ନଟ ପ୍ରମାଣପତ୍ର ଭାବେ ବ୍ୟବହାର କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଭି ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ବିଚାର କରି ଜବାବ ଦାଖଲ କରିବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କହିଛନ୍ତି। ଲୋକସଭା ବାଚସ୍କତି ଓମ୍ ବିର୍ଲା ଗଣତାନ୍ତ୍ରିକ ପ୍ରକ୍ରିୟାରେ ନାଗରିକମାନଙ୍କ ବୃହତ୍ତର ଯୋଗଦାନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ବିକଶିତ ଭାରତ ଯୁବ ସଂସଦ 2026 କାର୍ଯ୍ୟକ୍ରମରେ ନୂଆଦିଲ୍ଲୀରେ ପ୍ରତିଯୋଗୀମାନଙ୍କ ସହ ଆଲୋଚନା ବେଳେ ଶ୍ରୀ ବିର୍ଲା କହିଛନ୍ତି, ଭାରତ ବିଶ୍ୱର ବୃହତ ଜନସଂଖ୍ୟା ବିଶିଷ୍ଟ ସାଂସ୍କୃତିକ ବିବିଧତା ଓ ଭୌଗୋଳିକ ସ୍ଥିତି ସମ୍ପନ୍ନ ଦେଶ ହୋଇଥିବାବେଳେ ଭାରତ ସ୍ୱାଧୀନତା ପରେ ବିଶ୍ୱର ସର୍ବବୃହତ୍ ଗଣତନ୍ତ୍ର ପାଲଟିଛି। ଏଥିରେ ଲୋକମାନଙ୍କର ଯୋଗଦାନ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି। ଦେଶର ଭବିଷ୍ୟତକୁ ଆକାର ଦେବା ଏବଂ ବିକଶିତ ଭାରତର ଲକ୍ଷ୍ୟ ପୂରଣ ଦିଗରେ ଗଣତନ୍ତ୍ରରେ ସକ୍ରିୟ ଓ ସମାବେଶୀ ଯୋଗଦାନ ଜରୁରୀ ବୋଲି ଶ୍ରୀ ବିର୍ଲା କହିଛନ୍ତି। ରାଜ୍ୟରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାରେ ଗତକାଲି ସୁଦ୍ଧା 3,30,49,188 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ 1,43,16,29 ଭୋଟରଙ୍କର ତଥ୍ୟ କମ୍ପ୍ୟୁଟରୀକରଣ କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲାରେ ପାଖାପାଖି 63% ଭୋଟରଙ୍କ ଫର୍ମର କମ୍ପ୍ୟୁଟରୀକରଣ ସଫଳତାର ସହ କରାଯିବା ସହିତ 99% ଭୋଟରଙ୍କୁ ପରିଗଣନା ଫର୍ମ ଦିଆଯାଇଛି। ଚଳିତ ମାସ 28 ତାରିଖ ସୁଦ୍ଧା ପରିଗଣନା ଫର୍ମ ବଣ୍ଟନ ସଂଗ୍ରହ ଏବଂ କମ୍ପ୍ୟୁଟରୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। କମ୍ପ୍ୟୁଟରୀକରଣ ପ୍ରକ୍ରିୟା ଶେଷ ହେବା ପରେ ଭୋଟର ତାଲିକାରୁ ମୃତ ସ୍ଥାନାନ୍ତରିତ ହୋଇଥିବା ଭୋଟରଙ୍କ ନାମ ବାଦ୍ ଦିଆଯିବ ଏବଂ ଏହାପରେ ଏକ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ନୂଆପଡ଼ା ଜିଲ୍ଲା ସଦ୍ଭାବନା ସଭାଗୃହରେ କେନ୍ଦ୍ର ସରକାରଙ୍କ 12 ବର୍ଷ ଓ ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା। ପଞ୍ଚାୟତରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ କାର୍ଯ୍ୟକ୍ରମରେ ସାମ୍ବାଦିକ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ସହିତ ଆଲୋଚନା କରିଛନ୍ତି। ନୂଆପଡ଼ା ଜିଲ୍ଲାରେ 44,00,000 ଲକ୍ଷପତି ଦିଦି ସୃଷ୍ଟି କରାଯାଇଥିବା ନେଇ ମନ୍ତ୍ରୀ ଶ୍ରୀ ନାୟକ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି। ସେମାନଙ୍କ ମଧ୍ୟରୁ 36,000+ ଲକ୍ଷପତି ଦିଦିଙ୍କୁ ବ୍ୟାଙ୍କ ସହିତ ସଂଯୁକ୍ତ କରାଯାଇ ଋଣ ବାବଦକୁ 92,00,000 ଟଙ୍କା ଆର୍ଥିକ ସହଯୋଗ ପ୍ରଦାନ କରାଯାଇଥିବା ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି। ବୋଲାକିରାଠାରେ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ଶିଶୁ ଶ୍ରମିକ ଆଇନ, ଯୌତୁକ ନିର୍ଯାତନା ଓ ମହିଳା ସୁରକ୍ଷା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଦୋରାଜଜ୍ ପ୍ରତାପ କୁମାର ପାତ୍ରଙ୍କ ସମେତ ଆଇନ ବିଭାଗ ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ମହାନଦୀ ଜଳବିବାଦ ପ୍ରସଙ୍ଗରେ ଟ୍ରିବ୍ୟୁନାଲ୍ ନିର୍ଦ୍ଦେଶ ଅନୁଯାୟୀ ଆଜିଠାରୁ ନୂଆଦିଲ୍ଲୀରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି। ଜୁନ୍ 26 ପର୍ଯ୍ୟନ୍ତ ଚାଲିବାକୁ ଥିବା ବୈଠକରେ ଉଭୟ ରାଜ୍ୟର ପ୍ରତିନିଧିମାନେ ମହାନଦୀ ଜଳବଣ୍ଟନ ଓ ଏଥିସହିତ ଜଡ଼ିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରୁଛନ୍ତି। ସୂଚନା ଅନୁଯାୟୀ ଏହି ଆଲୋଚନାରେ ସବିଶେଷ ରିପୋର୍ଟ ଟ୍ରିବ୍ୟୁନାଲ୍ଙ୍କ ନିକଟରେ ଦାଖଲ କରାଯିବ। ବୌଦ୍ଧ ଜିଲ୍ଲାରେ ବକେୟା ରହିଥିବା ପେନ୍ସନ୍ ମାମଲାଗୁଡ଼ିକର ଆସନ୍ତା 7 ଦିନ ମଧ୍ୟରେ ସମାଧାନ କରିବାକୁ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଜିଲ୍ଲାର 28 ବିଭାଗର ମୋଟ 153 ବିଚାରାଧୀନ ପେନ୍ସନ୍ ମାମଲା ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ଭଦ୍ରକ ଜିଲ୍ଲା ଆଗରପଡ଼ା ସରସ୍ୱତୀ ବିଦ୍ୟାମନ୍ଦିରରେ 25 ଦିନିଆ ଯୋଗ ସାଧକ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି। ବିଭିନ୍ନ ପଞ୍ଚାୟତରୁ 45 ଜଣ ସାଧକ ତାଲିମ ନେବା ପାଇଁ ଶିବିରରେ ଯୋଗ ଦେଇଛନ୍ତି। ଆସନ୍ତା 21 ତାରିଖରେ ଆନ୍ତର୍ଜାତିକ ଯୋଗ ଦିବସରେ ସମସ୍ତେ ଭାଗ ନେବାକୁ ଶିବିରରେ ଆହ୍ୱାନ ଦିଆଯାଇଛି। ନବରଙ୍ଗପୁର ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ବନ୍ୟା ବାତ୍ୟା ଭଳି ଆକସ୍ମିକ ପ୍ରାକୃତିକ ବିପର୍ଯ୍ୟୟରୁ ଧନଜୀବନକୁ ରକ୍ଷା କରିବା ପାଇଁ ମକ୍ଡ୍ରିଲ୍ ଆୟୋଜନ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ଡେପୁଟି କଲେକ୍ଟର ପ୍ରମୋଦ କୁମାର ମହନ୍ତଙ୍କ ସମେତ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଓ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀର କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବାଲେଶ୍ୱର ମୟୂରଭଞ୍ଜ ଭଦ୍ରକ କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ସ୍ୱର୍ଶ କରିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ପାଗ ଅନୁକୂଳ ରହିଥିବାରୁ ଆଜି ରାଜ୍ୟର ଆଉ କେତେକ ଅଞ୍ଚଳକୁ ମୌସୁମୀ ଛୁଇଁଛି। ଆସନ୍ତା 3-4 ଦିନ ମଧ୍ୟରେ ଅନ୍ୟ ଜିଲ୍ଲାଗୁଡ଼ିକୁ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଅନ୍ୟପକ୍ଷରେ ଚଳିତ ସପ୍ତାହ ଶେଷ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବ ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ଲୋଭାକିଆର ସର୍ବୋଚ୍ଚ ନାଗରିକ ସମ୍ମାନ ପରିପ୍ରେକ୍ଷୀରେ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ। ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ସୁରକ୍ଷିତ ପରିଚାଳନା କରିବା ନେଇ ଟେଲିଗ୍ରାମ ଆପ୍ ଉପରେ କଟକଣା ଜାରି କଲେ ସରକାର। ଆଧାର ଏକକ ପରିଚୟପତ୍ର ଅପବ୍ୟବହାର ନେଇ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ମାଗିଲେ ଜବାବ। ଏବଂ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାରେ

ଗତକାଲି ସୁଦ୍ଧା 1,43,00,000ରୁ ଅଧିକ ଭୋଟରଙ୍କ ତଥ୍ୟ କରାଯାଇଛି କମ୍ପ୍ୟୁଟରୀକରଣ। ଆଞ୍ଚଳିକ ସମ୍ଭାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ସନ୍ଧ୍ୟା 6:45। ଅଧିକ ସମ୍ଭାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏୟାର .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆକାଶବାଣୀ କଟକ ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ତେବେ ପ୍ରଥମେ କଥାଚିତ୍ର ସମୟ ଖେଳୁଛି ଚକା ଭଉଁରୀର ଏହି ସୁନ୍ଦର ଗୀତଟି ଶୁଣନ୍ତୁ। ଗାଇଛନ୍ତି ଅନୁରାଧା ପୋଡ଼ୱାଲ ଏବଂ ଅଭିଜିତ।

ଆକାଶବାଣୀ କଟକ ଆରମ୍ଭ କରୁଛୁ ଅସରନ୍ତି ଅପରାହ୍ନରେ ହିନ୍ଦୀ କଥାଚିତ୍ରର ଗୀତ। ତେବେ ଆଜି ଏଥିରେ ପ୍ରଥମେ ଶୁଣନ୍ତୁ କଥାଚିତ୍ର ୟାରା ଦିଲଦାରାର ସୁନ୍ଦର ଗୀତଟିଏ। ଗାଇଛନ୍ତି ଉଦିତ ନାରାୟଣ ଏବଂ କବିତା କୃଷ୍ଣମୂର୍ତ୍ତି।

ଅଭିଜିତ ଏବଂ କବିତା କୃଷ୍ଣମୂର୍ତ୍ତିଙ୍କ କଣ୍ଠରେ ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କଥାଚିତ୍ର ବାଗୀ।

ଆକାଶବାଣୀ କଟକ ଆରମ୍ଭ କରୁଛୁ ଓଡ଼ିଆ ଲୋକସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ, ଆପଣମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ଚିରହରିତ୍ରୀ ଓଡ଼ିଆ ଲଘୁସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତ। ତେବେ ଶ୍ରୋତାବନ୍ଧୁ, ଆପଣମାନେ ଯଦି ନିଜ ମନପସନ୍ଦର ଓଡ଼ିଆ ଲଘୁସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତ ଶୁଣିବାକୁ ଚାହୁଁଛନ୍ତି, ତାହେଲେ ଶୀଘ୍ର ଶୀଘ୍ର ଏସ୍ଏମ୍ଏସ୍ କରନ୍ତୁ 09495963210 ନମ୍ଘରରେ। ଆମେ ରହିଲୁ ଆପଣମାନଙ୍କର ଏସ୍ଏମ୍ଏସ୍ ଅପେକ୍ଷାରେ।

ଦେଖିବା ପ୍ରଥମ ଏସଏମଏସଟି କିଏ ପଠାଇଛନ୍ତି। ପ୍ରଥମ ଏସଏମଏସଟି ପଠାଇଛନ୍ତି ସୁନିତା ପୃଷ୍ଟି ଗୋପପୁର ନିଶ୍ଚିନ୍ତ କୋଇଲି କଟକରୁ। ଶୁଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ବାବୁଲ ସୁପ୍ରିୟଙ୍କ କଣ୍ଠରେ ଗୀତଟିଏ ରେ ମେଘ ତୁ ଶୁଣିଯା ତୋ ଦିଗ ତୁ ଭାଙ୍ଗିଯା ଆଲବମ ସୁନାମୈନା। ତେବେ ଆପଣଙ୍କର ଅନୁରୋଧର ଗୀତଟି ଆମେ ପ୍ରଚାର କରୁଛୁ, ସୁନିତା ଭଉଣୀ ଶୁଣି ନିଅନ୍ତୁ।

ତୋରଣ ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡ଼ାରୁ ପଠାଇଛନ୍ତି ସୋମନାଥ ସାହୁ। ଆପଣ ଶୁଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ମହମ୍ମଦ ଅଜିଜ ଗାଇଥିବା ଚାନ୍ଦିନୀ ଆଲବମ୍ର ଗୀତ ଗାଁ ମଝିରେ ଚାନ୍ଦିନୀ। ତେବେ ସୋମନାଥ ବାବୁ, ଆପଣଙ୍କର ଅନୁରୋଧର ଗୀତଟି ଆମେ ପ୍ରଚାର କରୁଛୁ, ଶୁଣି ନିଅନ୍ତୁ।

0: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ପରବର୍ତ୍ତୀ ଆସିଛି।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
3: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ।
4: ଠିକ ଲାଗୁନି, ସ୍କାମ ବି ହେଇପାରେ।
5: APK

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
3: ପରବର୍ତ୍ତୀ ଆଲବମ ହଳଦୀ ବସନ୍ତ। ଅନୁରୋଧକାରୀ ଶ୍ରୋତା ହେଲେ ଜଗତପୁରର ରୂପାଲୀ, ଏବଂ ଅନୁରୋଧର ଗୀତ ସୋରିଷ ଫୁଲର ହଳଦିଆ କ୍ଷେତ, କ୍ଷେତ ଧାରି ଧାରି ଗାଉଥିଲି ଗୀତ। କଣ୍ଠ ନିବେଦିତା।

0: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ପରବର୍ତ୍ତୀ ସେମିଷ୍ଟି ଆସିଛି, ଭୁବନେଶ୍ୱରରୁ ପଠାଇଛନ୍ତି ପୂଜା। ଶୁଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଆଲବମ୍ ବାରମାସୀ ଚଢ଼େଇର ରତିକାନ୍ତ ଶତପଥୀ ଗାଇଥିବା ଗୀତ ଗହମ ରଙ୍ଗର ଝିଅଟିଏ ମହମ ପରିତା ମନ। ଏହି ସୁନ୍ଦର ଗୀତଟି ପୂଜା ଆପଣଙ୍କ ପାଇଁ ପ୍ରଚାର କରୁଛୁ, ଶୁଣନ୍ତୁ।

ପରବର୍ତ୍ତୀ ଗୀତଟି ଶୁଣନ୍ତୁ ସୁଭାଶିଷଙ୍କ କଣ୍ଠରେ ଆଲବମ୍ ଜାଣେନା ମୋର ଶୀର୍ଷକ ଗୀତ ଅନୁରୋଧକାରୀ ଶ୍ରୋତା ହେଲେ ଖୋର୍ଦ୍ଧାରୁ ଓସିନ୍

କାର୍ଯ୍ୟକ୍ରମ ଚିରହରିତ୍ରେ ଶୁଣିଲେ ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ସମବେତ କଣ୍ଠରେ ଦେଶଭକ୍ତି ଗୀତ ପରିବେଷଣ କରୁଛନ୍ତି ନିଖିଳ ଉତ୍କଳ ସଙ୍ଗୀତ ଶିଳ୍ପୀ ପରିଷଦର କଣ୍ଠଶିଳ୍ପୀମାନେ ଗୀତ ରଚନା ବାଞ୍ଛାନିଧି ଦାସ

0: ଶୁଣିଲେ ଓଡ଼ିଆ କଥାଚିତ୍ର ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: ଲୋକଙ୍କ ସରକାରଙ୍କର 2 ବର୍ଷର ଗୌରବମୟ ସଫଳତାର ଯାତ୍ରା ଏବେ ଦେଇଛି ଓଡ଼ିଶାକୁ ସଫଳତା।
5: ବିହନରୁ ବଜାର, ସଂଗ୍ରହରୁ ବଣ୍ଟନ, ସମସ୍ତଙ୍କ ହିତରେ ଲୋକଙ୍କ ସରକାର। ସମୃଦ୍ଧ କୃଷକ ଯୋଜନାରେ ଚାଷୀ ଭାଇ ଭଉଣୀମାନଙ୍କୁ ବର୍ଦ୍ଧିତ ହାରରେ MSP ମିଳୁଛି। ତ୍ୱରିତ MSP ପ୍ରଦାନରେ ଓଡ଼ିଶା ଦେଶରେ ପ୍ରଥମ। CM କିଷାନ ଯୋଜନାରେ ଚାଷୀ ପରିବାରକୁ ଆର୍ଥିକ ସହଯୋଗ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଆକର୍ଷଣୀୟ ସବସିଡି। ମତ୍ସ୍ୟ ଉତ୍ପାଦନ ଓ ରପ୍ତାନୀରେ ରାଜ୍ୟର ଉଲ୍ଲେଖନୀୟ ଅଭିବୃଦ୍ଧି।
4: ସମୃଦ୍ଧ ଓ ସଶକ୍ତ ଓଡ଼ିଶା ପାଇଁ ବିକାଶର ପ୍ରତିଶ୍ରୁତି ଓ ଜନସେବାର ପ୍ରତିବଦ୍ଧତା। ଯୁବଶକ୍ତିଙ୍କ ଦକ୍ଷତା, ନେତୃତ୍ୱ ଓ କ୍ରୀଡ଼ା ପ୍ରତିଭା ବିକାଶ ପାଇଁ ବ୍ୟାପକ କାର୍ଯ୍ୟକ୍ରମ।
5: ବିକାଶର ମୂଳ ମନ୍ତ୍ର ସୁଦକ୍ଷ ମାନବ ସମ୍ବଳ, ଦୁର୍ନୀତିମୁକ୍ତ ଶାସନ।
4: ବିକାଶର ଧାରା ଓଡ଼ିଶା ସାରା।
0: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଯୁବବାଣୀ।

0: ଶ୍ରୀ, ତୁମେ ତ ସନ୍ଧ୍ୟା ଯାଏ ବି ରଜ ପାଳନ କରୁଛ ଲାଗୁଛି, ପୁରା ସଜବାଜ ନାଇଁ ବା ଭାରି ସୁନ୍ଦର ଦିଶୁଛ।
1: ତୁମେ ବି କେଉଁ କମ ସଜେଇଛ କି, ଲାଗୁଛି ଯେମିତି ତମର ଖାଲି ରଜ।
0: ଆରେ ନାଇଁ ମ, ସେ ସଜବାଜ ଆଉ କାଇଁ କହିଲ, ପିଲାଦିନ କଥା ମନେ ଅଛି ନା ନାଇଁ?
1: ସେ କଣ ଭୁଲିଲା ଭଳିଆ ସମୟ କି?
0: ସେଇ ତ,

0: ରଜ ଆସିବାର ମାସକ ଆଗରୁ ହିଁ ମନରେ କୌତୁହଳ, ନୂଆ ପୋଷାକ ଆସିବାର ଖୁସି ପିଲାଦିନେ କହିଲେ ନ ସରେ। ରଜର ଦୁଇ ଦିନ ଆଗରୁ ହୁଏ ରଜ ବଜାର। ବାପା ସାଇକେଲରେ ବସେଇ ନେଇଯାଆନ୍ତି ବଜାରକୁ, ଭଳିକି ଭଳି ଛୁଡ଼ି, ପାଉଁଜି, ଅଳତା, ଅତର, ଟିକିଲି, କୁଙ୍କୁମ, ନୂଆ ପୋଷାକ କିଣିଦିଅନ୍ତି ଆମ ପସନ୍ଦରେ।
1: ଶୀତଲ, ତୁମେ ତ ଏତେ କଥା କହୁଛ, ହେଲେ ମୋର ସବୁଠୁ ବେଶୀ ଖୁସି କେଉଁଠି ଜାଣିଛ?
0: କୋଡ଼ି
1: ସବୁଠାରୁ ବଡ କଥା ହେଲା ସ୍କୁଲ ଛୁଟି। ଏଇ କିଛି

0: ନଜର ଅନୁଭୂତି
1: ନିଶ୍ଚୟ ଶୀତଲ।
2: ନମସ୍କାର, ମୁଁ ଶୁଭସ୍ମିତା ପଟ୍ଟନାୟକ। ପ୍ରଥମେ ଆପଣ ସମସ୍ତଙ୍କୁ ରଜର ଢେର ସାରା ଶୁଭେଚ୍ଛା ଓ ଶୁଭକାମନା। ବର୍ଷାର ପ୍ରଥମ ଛୁଆଁରେ ଯେତେବେଳେ ମାଟିରୁ ଭାସି ଆସେ ସୁଗନ୍ଧ, ସେତେବେଳେ ଓଡ଼ିଶାର ହୃଦୟରେ ଆସି ପହଞ୍ଚେ ରଜ। ରଜ କେବଳ ଏକ ପର୍ବ ନୁହେଁ, ବରଂ ଓଡ଼ିଆ ପରମ୍ପରାରେ ନାରୀମାନଙ୍କୁ ଦିଆଯାଇଥିବା ସମ୍ମାନର ଏକ ପରିଚୟ। ପିଲାବେଳୁ ପାଳି ଆସିଛି ରଜ, ଆଜି ବି ଏହି ପର୍ବ ଅନେକ ହଜିଲା ସ୍ମୃତିକୁ ଜୀବନ୍ୟାସ ଦିଏ। ଏହି ଦିନ ଆମେ ନୂଆ ପୋଷାକ ପିନ୍ଧୁ, ମେହେନ୍ଦି, ଅଳତା, ଟିକିଲି, ଚୁଡ଼ିରେ ନିଜକୁ ସଜାଉ, ଦିନସାରା ସାଙ୍ଗସାଥି ମିଳେ ମିଠାପାନ ପୋଡ଼ପିଠା ଖାଇ ଦୋଳି ଖେଳୁ। କୁହାଯାଏ ସହରରେ କୁଆଡ଼େ ଲୋକ ଭୁଲି ଯାଆନ୍ତି ପରମ୍ପରା, କିନ୍ତୁ ଏବେ ଏତେ ଦିନ ସହରରେ ରହିଲା ପରେ ବି ମୁଁ ଭୁଲିନି ସେ ପୁରୁଣା ଦିନ ସବୁ। ଏବେ ବି ରଜକୁ ଅପେକ୍ଷା ଥାଏ। ରଜ ଖାଲି ଏକ ପର୍ବ ନୁହେଁ, ବରଂ ଓଡ଼ିଆ ପରମ୍ପରାର ଏକ ଜ୍ୱଳନ୍ତ ପ୍ରତିଛବି।

0: ଜଣା କାଇଁ ମଡୁନି?
1: ଗାଁରେ ଭଳିକି ଭଳି ପିଠା, ପୋଡ଼ ପିଠା, ଚକୁଳି ପିଠା, ମଣ୍ଡା ଆରିସା ଖାଇ ଦିନ ସାରା ସାଙ୍ଗସାଥି ମେଳରେ ବୁଲି ଲୁଡ଼ୁ, ପୁଚି, ତାସ, ଦୋଳି ଖେଳି ଜେଜେମା ହାତରୁ ପାନ ଖାଇ ରଜ ପାଳୁଥିଲୁ। ହେଲେ ଏବେ ଆଉ ସେ ମଉଜ ନାହିଁ। ଗାଁରେ ବଡ଼ ବଡ଼ ଗଛ ଆଉ ନାହିଁ। ଗଛ ଥିଲେ ବି ବାଉଁଶରେ ଦୋଳି ବାନ୍ଧିବାକୁ ନିଧି ବଡ଼ ବାପା ଆଉ ନାହାନ୍ତି। ଦୋଳି ବନ୍ଧା ହେଲେ ବି ଦୋଳି ଖେଳିବାକୁ ଆଉ ପିଲାମାନେ ବି ନାହାନ୍ତି।
0: ଶୀତଲ, ସେମିତି କାଇଁ ଭାବୁଛ ଯେ ଏବେ ବି ଗାଁରେ ରଜ ଉତ୍ସବ ପାଳନ ହେଉଛି, ବନ୍ଧା ହେଉଛି ଦୋଳି, ଘରେ ଘରେ ବନ୍ଧୁ ବାନ୍ଧବଙ୍କ ଗହଳି, ଭଳିକି ଭଳି ପିଠା, ଆଉ ଜାଣିଛ ସହର ବି ବାଦ ପଡିଯାଇ ନାହିଁ ଆମ ରଜ ପର୍ବରୁ। ସହରରେ ରହି ମଧ୍ୟ ଲୋକେ ଭୁଲି ଯାଇ ନାହାନ୍ତି ନିଜର ଓଡ଼ିଆ ପଣକୁ, ଓଡ଼ିଶାର ସଂସ୍କୃତି ଆଉ ପର୍ବପର୍ବାଣୀକୁ। ସହରରେ ମଧ୍ୟ ଖୁବ୍ ଧୁମ୍ଧାମ୍ରେ ପାଳନ ହେଉଛି ଏହି ରଜ ଉତ୍ସବ। ସ୍ଥାନେ ସ୍ଥାନେ ବନ୍ଧା ହୋଇଛି ଦୋଳି, ବସିଛି ପାନ ଦୋକାନ, ପିଠା ଦୋକାନ ବି କିଛି କମ ନାହିଁ, ଆଉ ପିଠା ଦୋକାନରେ ଭିଡ଼ ବି କିଛି କମ ନାହିଁ।
1: ତେବେ ଶୁଣିବା ଓଡ଼ିଆ ଅଧ୍ୟାପିକା ପ୍ରିୟଙ୍କା ପଲ୍ଲୀଙ୍କ ରଜ ପର୍ବର କଣ ରହିଛି ଅନୁଭୂତି।
0: ନିଶ୍ଚୟ ଶୀତଲ,
2: ସମସ୍ତଙ୍କୁ ନମସ୍କାର। ମୁଁ ସୁଶ୍ରୀ ପ୍ରିୟଙ୍କା ପଲ୍ଲୀ। ସର୍ବପ୍ରଥମେ ଜୀବନର ମୂଲ୍ୟବାନ ସମୟରୁ କିଛି କ୍ଷଣ କାଢି ରେଡିଓ ଶୁଣୁଥିବା ସମସ୍ତ ଶ୍ରୋତାବନ୍ଧୁଙ୍କୁ ରଜର ଅନେକ ଶୁଭେଚ୍ଛା ଏବଂ ଶୁଭକାମନା। କିଛିଦିନ ତଳେ ମୋର ଜଣେ ଅଣଓଡ଼ିଆ ବାନ୍ଧବୀଙ୍କୁ ରଜ କ'ଣ ବୁଝାଇଲା ବେଳେ ମନରେ ସ୍ଥିର ହୋଇ ଛିଡ଼ା ହେଉଥିବା ଖାଣ୍ଟି ଓଡ଼ିଆଣୀ ଗର୍ବର ଗାଥା ଶୁଣାଇଲା ବେଳେ ଛାତି କୁଣ୍ଠେମୁଠ ହୋଇଯାଉଥିଲା। ତାକୁ କହିଲେ କୈଶୋର ବର୍ଷର ଯୌବନ ପ୍ରାପ୍ତ ହେଉଥିବା ଅନେକ କୁଆଁରୀମାନଙ୍କ ଲଜ୍ଜାକୁ ଖୁବ୍ ଧୁମ୍ଧାମ୍ରେ ପାଳନ କରୁ ଆମେ। ରଜବତୀ ହେଲେ ଶୁଣୁଥିବା ନାନା କୁସଂସ୍କାରକୁ ପବନରେ ଉଡ଼ାଇଦେଲା ଭଳି ନିଜେ ଝୁଲିଯାଉ ଦୋଳିରେ, ଭାରି ଆଚମ୍ବିତ ହେଉଥାଏ ସେ। ମୁଁ ବର୍ଣ୍ଣନା କରୁଥିବା ସଜବାଜ ପିଠାପଣା ପାନକୁ ସତେ ଯେମିତି ସେ ବି ଚାଖି ପକାଉଥାଏ ତା ଅନ୍ତର ଭାବନାରେ। ଏବେ ବି ମନେ ପଡ଼େ ରଜର ରାଣୀ ସାଜି ରାଜା ଖୋଜିବାର ଭାବନା, ରଜପାନ ଭଙ୍ଗା ହେଉଥିଲା ବେଳେ ଖଣ୍ଡେ କଢ଼ା ପାନ ଚୋରାଇ ଆଣି ଖଣ୍ଡେ ଖଣ୍ଡେ ବାଣ୍ଟି ଖାଇବାର ଭାବନା, ଜାଣି ଜାଣି ଚୁଡ଼ି ଝୁନଝୁଣ କରିବାର ଭାବନା, ପରଘରେ ବୁଲି ବୁଲି ନିର୍ଲଜ୍ଜରେ ପିଠା ଖାଇବାର ଭାବନା ଏବଂ ଅଳତା ପିନ୍ଧି ଗୋଡ଼ ଟେକି ଚାଲିବାର ଭାବନା। ଏବେ ବି ଅନୁଭବ ହେଉଛି କିଛି ବଦଳେନି, ହଁ, କିନ୍ତୁ ଏବେ ରଜ ପାଳିବା ପାଇଁ ସ୍କୁଲ ନୁହେଁ କଲେଜ ଛୁଟି କରିବାକୁ ପଡୁଛି। ମାର୍କେଟରେ ନୂଆ ନୂଆ ଆସୁଥିବା ରଜ ଗୀତ ଭିତରେ ଏବେ ବି ବନସ୍ତେ ଡାକିଲା ଗଜର ସ୍ଥାନ କାହିଁକି କେଜାଣି କିଏ ନେଇପାରୁନାହାନ୍ତି। ଏବଂ ସବଶେଷରେ ସଜବାଜର ଢଙ୍ଗ ବି ଟିକେ ବଦଳିଛି, ଟିପି ଟିପି ଚନ୍ଦନ ଜାଗା, କନସିଲର, ଫାଉଣ୍ଡେସନ ଆଉ ଲିପଷ୍ଟିକ ନେଲାଣି। ଭାବ ବଦଳିନି, ଭାବନା ବଦଳିଛି। ସମସ୍ତଙ୍କୁ ପୁଣି ଥରେ ରଜର ଶୁଭେଚ୍ଛା ଏବଂ ଶୁଭକାମନା ଜଣାଉଛି।

0: ଶ୍ରୀ ଥରେ ମନେ ପକେଇଲ ପିଲାଦିନରେ କପାଳରେ କୁଙ୍କୁମ ଲଗେଇ ପାଦରେ ଅଳତା ଲଗେଇ ସାଙ୍ଗସାଥୀମାନଙ୍କ ସହିତ ଗାଁ ଆମ୍ବ ତୋଟାରେ ଲାଗିଥିବା ବାଉଁଶ ଦୋଳିରେ ପାଳି କରି ଦୋଳି ଖେଳିବାର ମଜା ଏବେ ଆଉ କଣ ଜଣାପଡୁଛି?
1: କାହିଁକି ନୁହେଁ ଶୀତଳ।

0: ଶ୍ରୀ, ଯଦି ଆମେ ଆମ ପର୍ବକୁ ଭୁଲିଯିବା ତେବେ କେମିତି ଅନ୍ୟମାନେ ଜାଣିବେ ଓଡ଼ିଆ ପର୍ବପର୍ବାଣୀର ମହତ୍ତ୍ୱ ଉଦ୍ଦେଶ୍ୟ?
1: ଶୀତଲ, ଓଡ଼ିଶାର ବିଭିନ୍ନ ଜିଲ୍ଲା ବିଶେଷ କରି ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଆଷାଢ଼ ମାସର ମିଥୁନ ସଂକ୍ରାନ୍ତି ଅବସରରେ ପାଳନ କରାଯାଏ ଏହି ନିଆରା ପର୍ବ। ତିନି ଦିନ ଧରି ପାଳନ କରାଯାଉଥିବା ଏହି ପର୍ବରେ ବିଶେଷ ଆକର୍ଷଣ ସାଜିଥାଏ ପୋଡ଼ପିଠା, ଯାହା ଆମ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଖୁବ୍ ପ୍ରିୟ।
0: ହଁ ଶ୍ରୀ, ଖାଲି କଣ ସେତିକି, ରଜରେ କଷ୍ଟ ଦିଆଯାଏ ନାହିଁ ବସୁମତୀ ମାଙ୍କୁ। ରଜସ୍ୱଳ ହୁଏ ଧରିତ୍ରୀ, ନାରୀମାନଙ୍କୁ ସମ୍ମାନ ଦେବା ପାଇଁ ଏକ ନିଆରା ଲୋକ ପର୍ବ। ରଜସ୍ୱଳ ସମୟରେ କଷ୍ଟ ଦିଆଯିବ ନାହିଁ ବୋଲି ହଳ ଲଙ୍ଗଳ ନିଷେଧ ହୁଏ। ମାଟିକୁ ପିଟିବା, ଖୋଳିବା, କୌଣସି ପ୍ରକାର କାମ, ଏମିତିକି ଜୋରରେ ପାଦ କଚାଡ଼ି ଚାଲିବା ମଧ୍ୟ ମନା।
1: ସେଥିପାଇଁ ତ ଝିଅମାନଙ୍କ ଦ୍ୱାରା ଏହି ତିନି ଦିନରେ କୌଣସି କାର୍ଯ୍ୟ କରାଯାଏ ନାହିଁ। ପାଦରେ ଅଳତା ମାଖି ଖାଲି ପାଦରେ ମାଟିକୁ ସ୍ପର୍ଶ କରିବାକୁ ମନା ବୋଲି କଦଳୀ ପାଟୁଆ, ଗୁଆ ପାଟୁଆକୁ ପାଦରେ ଚପଲ କରି ପିନ୍ଧି ପିଠା ଖାଇ, ପାନ ଖାଇ, ପୁଣି କବାଡ଼ି ଲୁଡୁ ଦୋଳି ଖେଳି ଅତିବାହିତ କରିଦିଅନ୍ତି ଏହି ତିନି ଦିନକୁ। ତେବେ ଶୀତଲ, ଚାଲ ଶୁଣିବା ଛାତ୍ରୀ ମୋନାଲିସାଙ୍କର ରଜ ଅନୁଭୂତି।
2: ନମସ୍କାର, ମୁଁ ମୋନାଲିସା ବେହେରା, ବିଶ୍ୱଭାରତୀ ଶାନ୍ତିନିକେତନର ଗବେଷିକା। ଆଜି ମୁଁ ଆପଣଙ୍କୁ ଆମ ଓଡ଼ିଶା ଓ ଓଡ଼ିଆଙ୍କ ବଡ଼ ପର୍ବ ରଜ ପର୍ବର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି। ଆଷାଢ଼ର ଆଗମନୀ ମେଘ ଯେତେବେଳେ ଆକାଶକୁ ଛୁଇଁଯାଏ, ଭିଜାମାଟିର ସୁଗନ୍ଧ ସହ ଓଡ଼ିଆ ମନରେ ଜାଗି ଉଠେ ଏକ ଅଲଗା ଉତ୍ସାହ, ରଜର ଉତ୍ସାହ। ରଜ ଏକ ଛୋଟ ଶବ୍ଦଟିରେ ଲୁଚି ରହିଛି ଆମ ମାଟିର ମମତା, ଝିଅମାନଙ୍କ ହସ ଓ ପ୍ରକୃତିର ନୀରବ କବିତା। ରଜ ଆସିଲେ ଆଜି ବି ମୋ ମନ ଛୋଟବେଳର ସେହି ସୁନ୍ଦର ଦିନମାନଙ୍କୁ ଫେରିଯାଏ। ଛୋଟବେଳେ ରଜ ଆସିବାର କିଛି ଦିନ ପୂର୍ବରୁ ଆମର ଉତ୍ସାହ ଆରମ୍ଭ ହୋଇଯାଉଥିଲା। କେଉଁ ନୂଆ ଡ୍ରେସ୍ ପିନ୍ଧିବୁ, କେଉଁ ଗଛରେ ଦୋଳି ବନ୍ଧାଯିବ, ସେହି କଥା ଭାବି ଭାବି ଦିନ କଟୁଥିଲା। ସକାଳୁ ଉଠି ନୂଆ ପୋଷାକ ପିନ୍ଧି, ହାତରେ ମେହେନ୍ଦି, ପାଦରେ ଅଳତା ଲଗାଇ ସାଙ୍ଗମାନଙ୍କ ସହ ଦୋଳି ଖେଳିବାର ଆନନ୍ଦ ଆଜି ବି ମନେ ତାଜା ଅଛି। ଘରେ ମାଙ୍କ ହାତରେ ପୋଡ଼ପିଠାର ସୁଗନ୍ଧ ସମଗ୍ର ଘରକୁ ମହକେଇ ଦେଉଥିଲା। ସନ୍ଧ୍ୟାବେଳେ ସମସ୍ତେ ମିଶି ରଜ ଗୀତ ଗାଉଥିଲୁ, ହସୁଥିଲୁ, ଖେଳୁଥିଲୁ। ସେତେବେଳେ ବୋଧହୁଏ ଆମେ ବୁଝୁନଥିଲୁ ଯେ ଛୋଟ ଛୋଟ ମୁହୂର୍ତ୍ତମାନେ ଆଗକୁ ଯାଇ ସ୍ମୃତିର ସବୁଠୁ ସୁନ୍ଦର ଅଂଶ ହୋଇ ରହିବ। ଆଜି ସମୟ ବଦଳି ଯାଇଛି, ଜୀବନ ବ୍ୟସ୍ତ ହୋଇପଡ଼ିଛି, କିନ୍ତୁ ରଜ ଆସିଲେ ମନ ପୁଣି ସେହି ଶୈଶବକୁ ଖୋଜିବାକୁ ଲାଗେ। କିନ୍ତୁ ଆଜିର ଆଧୁନିକ ସମୟରେ ରଜ ଆମକୁ ଆଉ ଗୋଟେ ସନ୍ଦେଶ ଦେଉଛି, ବ୍ୟସ୍ତ ଜୀବନରୁ କିଛି ମୁହୂର୍ତ୍ତ ବିରାମ ନେଇ ନିଜ ମୂଳକୁ ଫେରିବାର ସନ୍ଦେଶ। ଆସନ୍ତୁ, ରଜରେ ଆମେ କେବଳ ପର୍ବ ପାଳନ ନୁହେଁ, ପ୍ରକୃତିକୁ ଭଲ ପାଇବା, ନାରୀତ୍ୱକୁ ସମ୍ମାନ ଓ ଓଡ଼ିଆ ସଂସ୍କୃତିକୁ ଗର୍ବର ସହ ଆଗକୁ ନେବାର ସଂକଳ୍ପ ନେବା। ପୁଣି ଥରେ ରଜର ଅନେକ ଅନେକ ଶୁଭେଚ୍ଛା, ଧନ୍ୟବାଦ।
0: ଆଷାଢ଼ର ପହିଲି ବର୍ଷା ଛିଟାରେ ଭିଜେ ଧରଣୀ, ଚାଷୀର ମନରେ ଖେଳେ ଅସୁମାରୀ ପୁଲକ। ଖାଲି ଝିଅମାନଙ୍କର ନୁହେଁ, ବରଂ ଲୋକପର୍ବ ରଜ ଏକ କୃଷି ଭିତ୍ତିକ ପର୍ବ, ଯେଉଁ ପର୍ବରେ କୃଷି କାର୍ଯ୍ୟ ପାଇଁ ନିଜେ ପ୍ରସ୍ତୁତ ହୁଏ ଧରଣୀ। ପ୍ରକୃତି ସିଞ୍ଚି ଦିଏ ବର୍ଷା ପାଣି, ମାଟି ପ୍ରସ୍ତୁତ ହୁଏ ଚାଷ ପାଇଁ, ମନେ ମନେ ଆନନ୍ଦିତ ହୁଏ ଚଷା ଭାଇ।
1: ରଜ ତିନି ଦିନର ପୂର୍ବ ଦିନକୁ ରଜ ସଜବାଜ କୁହାଯାଏ, ଯେଉଁଦିନ ଝିଅମାନେ କେତେ ବେଶରେ ସଜେଇ ହୁଅନ୍ତି। ତାପରେ ପହିଲି ରଜ, ରଜ ସଂକ୍ରାନ୍ତି, ଶେଷରେ ରଜ ପରେ ଆସେ ବସୁମତୀ ସ୍ନାନ। ଅର୍ଥାତ୍ ସେଦିନ ବସୁମତୀ ମାଙ୍କୁ ସ୍ନାନ କରାଇ ପୂଜା କରି ସଜବାଜ କରି ଚଷା ଭାଇଟି ତା ଚାଷ କ୍ଷେତ ପାଇଁ ମାଗୁଣୀ କରିଥାଏ ଆଶିଷ। ତେବେ ଶୀତଲ, ଶୁଣିବା ଡକ୍ଟର ସ୍ୱର୍ଣ୍ଣପ୍ରଭା ଖଟୁଆଙ୍କ ପାଖରୁ ରଜ ସମ୍ପର୍କରେ।
3: ନମସ୍କାର, ମୁଁ ଡକ୍ଟର ସ୍ୱର୍ଣ୍ଣପ୍ରଭା ଖଟୁଆ। ପବିତ୍ର ଗଣପର୍ବ ରଜର ଅନେକ ଅନେକ ଶୁଭେଚ୍ଛା ସହ ଅଭିନନ୍ଦନ। ରଜ ପର୍ବ ସାଧାରଣତଃ ଆମ ଝିଅମାନଙ୍କ ପାଇଁ ଏକ ସୁନ୍ଦର ପର୍ବ। ଏହି ରଜ ପର୍ବ ତିନି ଦିନକୁ ଆମେ ସଭିଏଁ ମିଳିମିଶି ଖୁବ୍ ଧୁମ୍ଧାମରେ ପାଳନ କରିଥାଉ। ପହିଲି ରଜ, ରଜ ସଂକ୍ରାନ୍ତି ଓ ଭୂମି ଦହନ, ଏହି ତିନି ଦିନକୁ ଛାଡ଼ିଦେଲେ ପହିଲି ରଜର ପୂର୍ବ ଦିନକୁ ସଜବାଜ ଏବଂ ଶେଷ ରଜର ପରଦିନକୁ ବସୁମତୀ ସ୍ନାନ ଭାବରେ ପାଳନ କରିଥାଉ। ରଜ ଏକ କୃଷିଭିତ୍ତିକ ପର୍ବ। ରଜ ପର୍ବରେ ବସୁଧା ମା ରଜସ୍ୱଳ ହୋଇଥାଏ। ଏହି ତିନି ଦିନ ମାଟି ମା ବିଶ୍ରାମ ନେବା ସହିତ କୃଷକମାନେ ବିଶ୍ରାମ ନେଇଥାନ୍ତି। ପୃଥିବୀ ମା ସୁନାର ଫସଲ ଫଳାଇବାର ଏହି ତିନି ଦିନ ହେଉଛି ପ୍ରସ୍ତୁତି ପର୍ବ। ମାଟି ମା ଅସହ୍ୟ ଗର୍ଭ ଯନ୍ତ୍ରଣା ସହ୍ୟ କରି ତା ସନ୍ତାନମାନଙ୍କୁ ସୁନାର ଫସଲ ଉପହାର ଦେଇଥାଏ।

ଥାଏ ଆମ ସଭିଙ୍କ ପାଇଁ ମାଟି ଓ ମାଆର ପ୍ରେମ ନିଆରା ଅନୁଭବ। ଆଜି ମନେ ପଡ଼େ ପିଲାଦିନ ଓ ପିଲାଦିନର ରଜ। ରଜ ଆସିଲେ ମନରେ ଅସୁମରି ଉତ୍ସାହ ଭରିଯାଏ। ରଜରେ ନାନା ରଙ୍ଗ ବେରଙ୍ଗର ଡ୍ରେସ୍ କିଣି ଆଣନ୍ତି ବାପା। ପାଦରେ ଅଳତା ଓ ମଥାରେ କୁଙ୍କୁମ ଲଗାଇ ସାଙ୍ଗସାଥି ମେଳାରେ ଦୋଳି ଖେଳି ତିନି ଦିନ କିପରି କଟିଯାଏ ତାହା ଆଦୌ ଜଣାପଡ଼େନି। ରଜ ପର୍ବର ମୁଖ୍ୟ ଆକର୍ଷଣ ବୋଉ ହାତର ପୋଡ଼ପିଠା ଓ ଜେଜେମା ହାତର ପାନଖିଲ। ସବୁ ପରେ ବି ଆସନ୍ତୁ ସଭିଆଁ ଆଜି ଗାଇବା ଆସିଛି ରଜ, ମିଳିମିଶି ଆମେ ହୋଇବା ସଜ। ଜୟ ଜଗନ୍ନାଥ।

0: ସତରେ ଶ୍ରୀ, କେଡ଼ି ନିଆରା ଆମ ପର୍ବପର୍ବାଣୀ, ଆମ ଐତିହ୍ୟ, ଆମ ସଂସ୍କୃତି, ଆଉ ପୁଣି ଆମ କିମ୍ବଦନ୍ତୀ।
1: ହଁ ଶୀତଲ, ଆମ ସଂସ୍କୃତିରେ ହିତ ରହିଛି ସଜୀବଠାରୁ ନିର୍ଜୀବ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ପୂଜାର୍ଚ୍ଚନା, ସେଥିରେ ପୁଣି ସବୁ ଓଷାରେ ରହିଛି ସୁନ୍ଦର ସୁନ୍ଦର କିମ୍ବଦନ୍ତୀ ଆଉ ପୁଣି ଲୋକକଥା।
0: ରଜ ସରିବା ପରେ ପୁଣି ଖୋଲିବ ସ୍କୁଲ, କଲେଜ, ଅଫିସ, ନିଜ ନିଜ କାମରେ ଯିଏ ଯୁଆଡ଼େ ବାହାରିଯିବେ। ତେବେ ଏ ସମସ୍ତ ପୂଜା ପର୍ବର ପ୍ରାଧାନ୍ୟତା ଏଥିପାଇଁ ବି ଅଧିକ ଯେ ନିଜ ଘର ଗାଁ ଛାଡ଼ି ବାହାରେ ରହୁଥିବା ନିଜ ଲୋକମାନେ ଏକାଠି ହୁଅନ୍ତି, ସୁଖ ଦୁଃଖ ବାଣ୍ଟନ୍ତି, ପରସ୍ପର ସହିତ ସମୟ ଅତିବାହିତ କରନ୍ତି। ସେଥିପାଇଁ ତ କଥାରେ ଅଛି, ରଜ ମାନେ ହିଁ ମଉଜ।

0: ରାଜା। ଲୋକଗୀତ ଗାଇ ଗାଇ ଲୋକପର୍ବ ରଜକୁ ପାଳନ କରି ଆମେ ଆମ ସଂସ୍କୃତିର ପରିଚୟକୁ ନିଜ ପାଖରେ ସୀମିତ ନ ରଖି ବାଣ୍ଟିଥାଉ ଅନ୍ୟମାନଙ୍କୁ, ଦେଖାଇଥାଉ ଆମ ଲୋକପର୍ବର ଚିତ୍ର।
1: ହଁ ଶ୍ରୀ, ରଜ ପର୍ବ ଆମକୁ ଶିଖାଏ ଯେ ପ୍ରକୃତିର ସମ୍ମାନ ହିଁ ଜୀବନର ସବୁଠାରୁ ବଡ଼ ସୌନ୍ଦର୍ଯ୍ୟ। ରଜ କେବଳ ତିନି ଦିନର ଉତ୍ସବ ନୁହେଁ, ଏହା ଓଡ଼ିଆ ଜୀବନଧାରାର ସେହି ଅମୃତ ରସ ଯାହା ସମଗ୍ର ବର୍ଷ ପାଇଁ ଆମ ଜୀବନକୁ ସରସ ଓ ସୁନ୍ଦର କରି ରଖେ। ତେବେ ଶ୍ରୀ, ଏତେ କଥା ହେଲେ ଏମିତିକି ପଢ଼ିବା ଶ୍ରୋତାମାନେ ରଜ ଅବସରରେ ଆମକୁ ପଠାଇଥିବା କବିତା?
0: ନିଶ୍ଚୟ। ପ୍ରଥମ କବିତାଟି ପଠାଇଛନ୍ତି ସ୍ୱର୍ଣ୍ଣଲତା ସାହୁ, ବାଲିଆ, ଟେରାବିଶ, କେନ୍ଦ୍ରାପଡ଼ାରୁ। କବିତାର ଶୀର୍ଷକ ରହିଛି ରଜ ମୌଜ। ରଜ ଆସିଲାଣି ସଜବାଜ ନେଇ, କୁଆଁରୀ ହେଲେଣି ସଜ, ରଜ ଗୀତ ଗାଇ ଗାଇ ରଜ ପାନ ଖାଇ କରନ୍ତି କେତେ ଯେ ମୌଜ। ରଜ ପୋଡ଼ ପିଠା ଆହା କେତେ ମିଠା, କାକେରା ଆରିସା ମଣ୍ଡା, ସଭି ଭୁଞ୍ଜନ୍ତି ମଜାସେ କରନ୍ତି ବନ୍ଧୁ ବାନ୍ଧବଙ୍କୁ ବଣ୍ଟା। ନୂଆ ବସ୍ତ୍ର ପିନ୍ଧି ସାହି ସାହି ବୁଲି ରଜ ଦୋଳି ଖେଳି ସର୍ବେ, ଗୁଆ ଖୋଳପାରେ ବାଟ ଚାଲୁଥାନ୍ତି ସଂସ୍କୃତିର ଗୌରବେ। ଲୁଡ଼ୁ ବୋହୂ ଚୋରି କବାଡ଼ି ତାସେ ପାଗୁଡ଼ି ଖେଳର ସୁରେ, ଗାଁ ତୋଟାମାଳ ଦୁଲୁକି ଉଠଇ।

0: ଉତ୍ସବରେ ଭରପୁରେ। ମା ବସୁମତୀ ରଜବତୀ ହୁଏ ଶସ୍ୟ ଉତ୍ପାଦନ ପାଇଁ, କୁଟକୁଟି କଟା ଭୂମିକୁ କର୍ଷଣ ବାରଣ ଯେ ହୋଇଥାଇ। ଏକତା ସଂଘତି ଭାଇଚାରା ପ୍ରୀତି ସଭିଙ୍କୁ ଦିଏ ସେ କହି, ରାଗ ଅଭିମାନ ଦୂର କରିଦିଏ ହରସରେ ଦିନ ଯାଇ। ଓଡ଼ିଆ ଅସ୍ମିତା, ଓଡ଼ିଆ ସଂସ୍କୃତି, ଓଡ଼ିଆଙ୍କ ରଜ ପର୍ବ, ବରଷକେ ଥରେ ଆସିଥାଏ ପୁଣି ଓଡ଼ିଆ ମାନଙ୍କର ଗର୍ବ, ଓଡ଼ିଆ ମାନଙ୍କର ଗର୍ବ।
1: ପରବର୍ତ୍ତୀ କବିତାଟି ପଠାଇଛନ୍ତି ଗଞ୍ଜାମ ଚିକିଟିରୁ ଗୀତାରାଣୀ ବିଷୋଇ। କବିତାର ଶୀର୍ଷକ ରଜ ମଉଜ। ବନସ୍ତୀ ଡାକିଲା ଗଜ, ବରଷକୁ ଥରେ ଆସିଛି ରଜ। ଗାଁ ଗାଁରେ ମଉଜ, ଅପା ସଙ୍ଗାତଙ୍କ ଦେଖ ସଜବାଜ। ମନ ହେଉଥାଏ ଆକାଶେ ଝୁଲିବି, କଦଳୀ ପାଟୁଆ ନେଇ ନାଲିପାନ ଖଣ୍ଡେ ପାଟିରେ ଦେଇ, ରାନୁ ଅପା ଭଳି ସହରେ ବସି ଗାଁର ମଉଜ। ବନସ୍ତୀ ଡାକିଲା ଗଜ, ସଙ୍ଗାତ ଲୋ ଗାଁ ସହରରେ ସବୁଠି କୁଆଁରୀ ସଜ। ମଣ୍ଡା ପୋଡ଼ପିଠା ଭାଇଚାରା ମିଠା ସବୁଠି ରଜର ଉତ୍ସବ। ସଭିଙ୍କ ମନରେ ଖୁସିର ଲହରୀ, ଚାଷୀ ଭାଇ କରେ ବସି ପାଗ। ଲୋକ ଗୀତ ନାଚ ଲୋକ ସଂସ୍କୃତି ଆମ ଲୋକ ପର୍ବ ନିଆରା, ଆମ ମଉଜରେ ଖୁସି ବଞ୍ଚିରହୁ ବଞ୍ଚିରହୁ ଭାଇଚାରା। ଖାଲି ଝିଅ ନୁହେଁ ବସୁମତୀ ମା ହେଉଥାଏ ଆଜି ସଜ, ଓଡ଼ିଆ ମାଟିରେ ଓଡ଼ିଆ ପର୍ବରେ ସମସ୍ତେ କରନ୍ତି ମଉଜ। ବନସ୍ତେ ଡାକିଲା ଗଜ, ବରଷକୁ ଥରେ ଆସିଛି ରଜ।
0: ତେବେ ବନ୍ଧୁ, ଆଜି ତ ସମୟ ଇସାରା ଦେଲାଣି କାର୍ଯ୍ୟକ୍ରମରୁ ବିଦାୟ ନେବାକୁ ହେବ। ତେବେ ଆପଣମାନେ ଏମିତି ଆମ ପର୍ବପର୍ବାଣି ପାଳନ କରୁଥାନ୍ତୁ, ଖୁସିରେ ଶେଷ ରଜକୁ ଉପଭୋଗ କରନ୍ତୁ।
1: ଆଉ ଆମ କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ଆମକୁ ଚିଠି ଏବଂ ମେଲ୍ ମାଧ୍ୟମରେ ମତାମତ ପଠାଉଥାନ୍ତୁ। ଆମକୁ ଚିଠି ଲେଖିବାର ଠିକଣା ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ 753001।
0: ଆମର ମେଲ୍ ଆଇଡିଟି ଲେଖି ରଖନ୍ତୁ yv.airctc@gmail.com।
1: ତେବେ ଶ୍ରୋତା ବନ୍ଧୁ, ଆଜିର କାର୍ଯ୍ୟକ୍ରମର ବିଦାୟ ନେଇ ରହୁଛୁ। ମୁଁ ଥିଲି ଆପଣମାନଙ୍କ ସାଥୀ ଶୀତଲ,
0: ଆଉ ମୁଁ ଶ୍ରୀ
1: ରହୁଛୁ।
0: ନମସ୍କାର।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ନମସ୍କାର, ବର୍ତ୍ତମାନ ମୁଖ୍ୟ ସମ୍ବାଦ ସହ ମୁଁ ସତ୍ୟରଞ୍ଜନ ମହାପାତ୍ର। ଦୁଇ ଦେଶ ଗସ୍ତର ତୃତୀୟ ପର୍ଯ୍ୟାୟରେ ଆଜି ଫ୍ରାନ୍ସର ଏଭିଆନ୍ ସହରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କ୍ରମାଗତ ଭାବେ ସପ୍ତମ ଥର ପାଇଁ G7 ସମ୍ମିଳନୀରେ କରିବେ ଯୋଗଦାନ। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନାର ଦେଶବ୍ୟାପୀ ଶୁଭାରମ୍ଭ କାର୍ଯ୍ୟକ୍ରମ 19 ଜୁନ୍ 2026 ଅନୁଷ୍ଠିତ ହେବ। ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ବିଭିନ୍ନ କ୍ଷେତ୍ରରେ ବ୍ୟାପକ ଆନୁଷ୍ଠାନିକ ନିଯୁକ୍ତି ସୃଷ୍ଟି କରିବା ଏବଂ ସାମାଜିକ ସୁରକ୍ଷାକୁ ସୁଦୃଢ଼ କରିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ଲୋଭାକିଆର ସର୍ବୋଚ୍ଚ ନାଗରିକ ସମ୍ମାନ ପରିପ୍ରେକ୍ଷୀରେ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ସୁରକ୍ଷିତ ପରିଚାଳନା କରିବା ନେଇ ଚଳିତ ମାସ 22 ତାରିଖ ପର୍ଯ୍ୟନ୍ତ ଟେଲିଗ୍ରାମ ଆପ୍ ଉପରେ କଟକଣା ଜାରି କଲେ ସରକାର। ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାରେ ଗତକାଲି ସୁଦ୍ଧା 1,43,00,000ରୁ ଅଧିକ ଭୋଟରଙ୍କ ତଥ୍ୟ କରାଯାଇଛି କମ୍ପ୍ୟୁଟରୀକରଣ। ଭତ୍ତା ଟଙ୍କା ନ ପାଇ ଚିନ୍ତାରେ ଥିବା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଖୁବ୍ ଶୀଘ୍ର ଭତ୍ତା ଟଙ୍କା ପ୍ରଦାନ କରାଯିବ କହିଲେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ପିଜିଟି ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ନିମନ୍ତେ ଦ୍ୱିତୀୟ ପର୍ଯ୍ୟାୟ ଦିଗ୍ଦର୍ଶନ କର୍ମଶାଳାର ଆୟୋଜନ କରାଯାଇଛି। ଏଥିରେ 120 ଜଣ ପିଜିଟି ପ୍ରଶିକ୍ଷଣ ନେବେ। ଭାରତୀୟ ନିର୍ବାଚନ କମିଶନଙ୍କ ବରିଷ୍ଠ ଡେପୁଟି କମିଶନର ଜ୍ଞାନେଶ ଭାରତୀ ପୁରୀ ଜିଲ୍ଲାର ସ୍ୱତନ୍ତ୍ର ସଘନ କାର୍ଯ୍ୟକ୍ରମ ବା ଏସ୍ଆଇଆର୍ କାର୍ଯ୍ୟକ୍ରମରେ କଲେ ସମୀକ୍ଷା ଏବଂ ରାଜ୍ୟରେ ମୌସୁମୀ ବାୟୁ ବାଲେଶ୍ୱର ମୟୂରଭଞ୍ଜ ଭଦ୍ରକ କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ସ୍ୱର୍ଶ କରିଥିବାବେଳେ ଆସନ୍ତା 3-4 ଦିନ ମଧ୍ୟରେ ଅନ୍ୟ ଜିଲ୍ଲାକୁ ଅଗ୍ରସର ହେବ। ଅନ୍ୟପକ୍ଷରେ ଚଳିତ ସପ୍ତାହ ଶେଷ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବ ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦ ଏଠାରେ ସମାପ୍ତ କରୁଛୁ। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 7:00।
2: ମନ୍ କି ବାତ୍ ହେ ଜନ ଜନ କି ସଭି କି କୁଛ ଅପନି ସି ସଂଘର୍ଷୋ କି କୁଛ କିସ୍ସେ କାହାନୀ କୁଛ ସଫଳତାଓ କି ଅନକହି ବିରାସତ କି ଉମ୍ମୀଦେ ନୟେ ଭାରତ କି ମହିନେ କେ ଆଖରୀ ରବିବାର କା ରହତା ହେ ଇନ୍ତଜାର ମଲ୍ୟାଚଲ କେ ଆଚଲ ସେ ବିନ୍ଧ୍ୟାଚଲ କେ ଆଙ୍ଗନ ତକ ବ୍ରହ୍ମପୁତ୍ର କେ ଘାଟ ସେ ହିମାଳୟ କେ ବିସ୍ତାର ତକ ହୋତି ହେ ମନ କି ବାତ ପ୍ରଧାନମନ୍ତ୍ରୀ କେ ସାଥ। तो सुनिए इस महीने 28 जून सुबह 11 बजे मन की बात आकाशवाणी दूरदर्शन के सभी चैनलों और प्रसार भारती के OTT प्लेटफॉर्म वेव्स पर। माननीय प्रधानमंत्री के प्रसारण के तुरंत बाद मन की बात का प्रादेशिक भाषाओं में अनुवाद आप सुन सकते हैं आकाशवाणी और दूरदर्शन के संबद्ध प्रादेशिक चैनलों पर। मन की बात के प्रादेशिक भाषाओं में अनुवाद का पुनः प्रसारण आप सुन सकते हैं रात 8 बजे।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଉଦୟ ଭାରତ, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।
1: ନମସ୍କାର, ଆଜିର ଉଦୟ ଭାରତ କାର୍ଯ୍ୟକ୍ରମକୁ ସ୍ୱାଗତ ଆପଣଙ୍କୁ।

ସବୁ ଆବଶ୍ୟକତାକୁ ପୂରଣ କରିବା ପାଇଁ ଏବେ ପ୍ରାଧାନ୍ୟ ଦିଆଯାଉଛି। ଭାରତ ବର୍ଷରେ ଥିବା ଯୁବକମାନଙ୍କ ସଂଖ୍ୟାକୁ ନେଇ ଭାରତ ବର୍ଷକୁ ଏବେ ଯୁବ ଭାରତ ବୋଲି କୁହାଯାଉଛି। ଆମର ଯଶସ୍ୱୀ ପ୍ରଧାନମନ୍ତ୍ରୀ ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ଘରେ ଘରେ ତାଙ୍କର ସ୍ୱପ୍ନକୁ ପହଞ୍ଚାଇବା ସହିତ ବିଭିନ୍ନ ବର୍ଗରେ ଉତ୍କର୍ଷ ହାସଲ କରିଥିବା ଲୋକମାନଙ୍କୁ ପ୍ରଶଂସା କରିବା ଏବଂ ସେମାନଙ୍କ ସହିତ କଥାବାର୍ତ୍ତା କରି ଅନ୍ୟମାନଙ୍କୁ ଉତ୍ସାହିତ କରୁଛନ୍ତି, ଯାହା ପାଇଁ ଆମେ ଖୁବ୍ ଖୁସି ଅନୁଭବ କରୁଛୁ। ଏବେ ଆମେ ଆଲୋଚନା କରିବା ଭାରତ

ଅନ୍ୟମାନଙ୍କୁ ଉତ୍ସାହିତ କରୁଛନ୍ତି, ଯାହା ପାଇଁ ଆମେ ଖୁବ୍ ଖୁସି ଅନୁଭବ କରୁଛୁ। ଏବେ ଆମେ ଆଲୋଚନା କରିବା ଭାରତର ମହିଳାମାନଙ୍କ ପାଇଁ ମୋଦିଙ୍କର କଣ ସବୁ ଯୋଜନା କାର୍ଯ୍ୟ କରୁଛି ଏବଂ ସେଥିପାଇଁ ଆମ ମହିଳାମାନେ କିଭଳି ଲାଭାନ୍ୱିତ ହେଇପାରୁଛନ୍ତି। ମହିଳାଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ଯୋଜନା ମଧ୍ୟରେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଜରିଆରେ ପ୍ରାୟ 30 କୋଟି ମହିଳା ଜିରୋ ବାଲାନ୍ସରେ ବ୍ୟାଙ୍କ ଆକାଉଣ୍ଟ ଖୋଲି ସରକାରୀ ସ୍ତରରେ ମିଳୁଥିବା ସବସିଡି ସହିତ ନିଜର ଦରମା ବା ମଜୁରୀ ବାଟ ମାରଣା ନ ହୋଇ ସିଧା ତାଙ୍କ ଖାତାକୁ ଯାଇପାରୁଛି ଏବଂ ସରକାରଙ୍କ ତରଫରୁ ମିଳୁଥିବା ଆର୍ଥିକ ସହାୟତା ମଧ୍ୟ ବାଟ ମାରଣା ହେଉନାହିଁ। ଫ୍ରି ମାଇକ୍ରୋ ଲୋନ୍ ବା ବିନା ବନ୍ଧକରେ ପ୍ରାୟ 20 ଲକ୍ଷ ଟଙ୍କା ଯାଏ ଋଣ ପ୍ରଦାନର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହି ଋଣରେ ଗୋଟିଏ ଅଭାବୀ ମହିଳା କିଛି ବେପାର ବଣିଜ୍ୟ କରିପାରିବ। ମହିଳାଙ୍କ ସମ୍ମାନ ସେଭିଙ୍ଗ ସାର୍ଟିଫିକେଟ ଯୋଜନା ମାଧ୍ୟମରେ 2 ଲକ୍ଷ ଟଙ୍କା ଜଣେ ଅଭାବୀ ମହିଳାଙ୍କ ଜମା ଖାତାରେ ସରକାରଙ୍କ ତରଫରୁ ଫିକ୍ସ ଡିପୋଜିଟ୍ କରାଯିବ ଏବଂ ସେହି ଟଙ୍କାର ସୁଧରୁ ମହିଳା ଜଣକ ସ୍ୱାବଲମ୍ବୀ ହେବାକୁ ଚେଷ୍ଟା କରିପାରିବେ। ଏହା ବ୍ୟତୀତ SSG ବା ସେଲ୍ଫ ହେଲ୍ପ ଗ୍ରୁପ ଜରିଆରେ ପାଠ ପଢିନଥିବା ଉଦ୍ୟୋଗୀ ମହିଳାମାନେ ଗାଈ ଛେଳି କୁକୁଡ଼ା ମାଛ ଭଳି ଅନ୍ୟ ଗୃହପାଳିତ ତଥା ଲାଭଜନକ ବ୍ୟାପାରରେ ବର୍ଷକୁ ଖୁସିରେ ଲକ୍ଷେ ଟଙ୍କା ଯାଏ ରୋଜଗାର କରିପାରିବେ। ଏହା ବ୍ୟତୀତ ପାଠ ପଢିଥିବା ମହିଳାମାନେ ବିଭିନ୍ନ ପ୍ରକାର ଟ୍ରେନିଂ ମାଧ୍ୟମରେ ନିଜର ଦକ୍ଷତାକୁ ବୃଦ୍ଧି କରି ବାର୍ଷିକ 1 ଲକ୍ଷ ଟଙ୍କାରୁ ଉର୍ଦ୍ଧ ରୋଜଗାର କରି ଲକ୍ଷପତି ଦିଦି ଗ୍ରୁପରେ ନିଜକୁ ସାମିଲ କରିପାରିବେ। ନମୋ ଡ୍ରୋନ୍ ଦିଦି ଯୋଜନା, ଏହା ମାଧ୍ୟମରେ ଡ୍ରୋନ୍କୁ ଉଡେଇବାର ଟ୍ରେନିଂ ସହିତ ଜମିରେ ଔଷଧ ପକାଇବା ଭଳି କାମକୁ ମହିଳାମାନେ ଏବେ ସହଜରେ କରିପାରୁଛନ୍ତି, ଫଳରେ ନାରୀମାନେ ଆର୍ଥିକ କ୍ଷେତ୍ରରେ ସଶକ୍ତ ହୋଇପାରୁଛନ୍ତି। ସ୍ୱଚ୍ଛ ଭାରତ ମିଶନ ଭଳି ଯୋଜନାରେ ପ୍ରାୟ 12 କୋଟି ସଂଖ୍ୟକ ପାଇଖାନାକୁ ଗରିବ ମହିଳାମାନଙ୍କ ଘରେ ବସାଯିବା ଦ୍ୱାରା ପରିବେଶ ସ୍ୱଚ୍ଛ ରହିବା ସହିତ ମହିଳାମାନେ ଶାନ୍ତିରେ ଏକ ସ୍ୱାସ୍ଥ୍ୟପ୍ରଦ ଜୀବନ ଜୀଇଁପାରୁଛନ୍ତି। ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ମାଧ୍ୟମରେ ମହିଳାଙ୍କ ପାଇଁ ଧୂଆଁମୁକ୍ତ ରୋଷେଇ କରିବା ଭଳି କାମ ଅତି ସହଜରେ ହୋଇପାରୁଛି, ଫଳରେ ଉତ୍ତମ ସ୍ୱାସ୍ଥ୍ୟ ସହିତ ଶାନ୍ତି ପ୍ରଦାନ କରୁଛି। କୋଟି କୋଟି ମହିଳା ଏହା ମାଧ୍ୟମରେ ଯଥେଷ୍ଟ ଲାଭ ପାଉଛନ୍ତି। ବେଟି ବଚାଓ ବେଟି ପଢାଓ, ଏ ଏକ ଫଳପ୍ରଦ ଯୋଜନା। ଏହା ମାଧ୍ୟମରେ କନ୍ୟା ଭ୍ରୂଣ ହତ୍ୟାକୁ ରୋକିବା ଠାରୁ ଆରମ୍ଭ କରି ପୁଅ ଏବଂ ଝିଅ ମଧ୍ୟରେ ଥିବା ସଂଖ୍ୟାଗତ ତାରତମ୍ୟକୁ ରୋକାଯାଇ ପାରୁଛି। ଝିଅମାନେ ପୁଅଙ୍କ ଭଳି ସମାନ ଅଧିକାର ପାଇ ପାଠ ପଢି ଆଗକୁ ବଢୁଛନ୍ତି। ପ୍ରଧାନମନ୍ତ୍ରୀ ଆୱାଜ ଯୋଜନା ମାଧ୍ୟମରେ ଝିଅଟିଏ ପୈତୃକ ସମ୍ପତ୍ତିରେ ପୁଅମାନଙ୍କ ସହିତ ସମାନ ଅଧିକାର ପାଇବା ଏବଂ ସ୍ୱାମୀଙ୍କ ସମ୍ପତ୍ତିରେ ମଧ୍ୟ ନିଜର ଅଧିକାରକୁ ସାବ୍ୟସ୍ତ କରି ଶାନ୍ତିରେ ଜୀବନ କଟାଇ ପାରୁଛି। ନାରୀମାନଙ୍କୁ ଘରୁ ପଦାକୁ ଆଣି ରୋଜଗାର କ୍ଷମ କରିବା ସହିତ ସୁସ୍ଥ ରଖିବାର ପ୍ରୟାସ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିଶ୍ୱ ନେତୃବୃନ୍ଦଙ୍କ ମଧ୍ୟରେ ଶ୍ରେଷ୍ଠତା ପ୍ରଦାନ କରିଛି। ଏହା ବ୍ୟତୀତ ପାଠ ପଢିବା, ଖେଳିବା, ଗବେଷଣା କରିବା କ୍ଷେତ୍ରରେ ମଧ୍ୟ ମହିଳା ଏବଂ ଝିଅମାନଙ୍କର ଯୋଗଦାନ ଆମର ଆର୍ଥିକ ପ୍ରଗତିକୁ ତ୍ୱରାନ୍ୱିତ କରୁଛି। ଏସବୁ ବ୍ୟତୀତ ସାଧାରଣ ଲୋକଙ୍କ ପାଇଁ ଡିଜିଟାଲ ମାଧ୍ୟମରେ ଟଙ୍କା ପଇସା ନେଣଦେଣ କରିବା, ପରିବହନ, ଯୋଗାଯୋଗ କ୍ଷେତ୍ରରେ ଆମ ଦେଶ ଆଗେଇ ପାରିଛି। ପ୍ରଧାନମନ୍ତ୍ରୀଙ୍କ ପକ୍କା ଘର ଯୋଜନାରେ ଏବଂ ଅଟଳ ପେନ୍ସନ ଯୋଜନାର ସୁଫଳ ଏବେ ଗରିବଙ୍କ ପାଖରେ ପହଞ୍ଚି ପାରୁଛି। ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ମାଧ୍ୟମରେ କେବଳ ମହିଳା ନୁହନ୍ତି ବରଂ ଗରିବ ପୁରୁଷ ଲୋକଟିଏ ମଧ୍ୟ ଜିରୋ ବାଲାନ୍ସରେ ବ୍ୟାଙ୍କ ଆକାଉଣ୍ଟ ଖୋଲିପାରିବା ଭଳି ବ୍ୟବସ୍ଥା କରାଯାଇଛି। ଆୟୁଷ୍ମାନ ଯୋଜନା ମାଧ୍ୟମରେ 70 ବର୍ଷରୁ ଉର୍ଦ୍ଧ ବୟସ୍କଙ୍କ ସହିତ ଅଭାବୀ ଲୋକଟିଏ ସ୍ୱାସ୍ଥ୍ୟ ବୀମା କାର୍ଡ ମାଧ୍ୟମରେ ମାଗଣାରେ ପ୍ରାୟ 500 ଲକ୍ଷ ଟଙ୍କା ଯାଏ ସ୍ୱାସ୍ଥ୍ୟ ସେବା ପାଇପାରୁଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ସୁନିଶ୍ଚିତ ଖାଦ୍ୟ ମାଗଣାରେ ମିଳିପାରୁଛି, ଯାହାଫଳରେ ଖାଦ୍ୟ ଶସ୍ୟ ବିନା କେହି ଭୋକ ଉପାସରେ ରହିପାରିବେ ନାହିଁ। ଏଭଳି ବ୍ୟବସ୍ଥା ସହିତ ଜଳ ମିଶନ ଯୋଜନା ମାଧ୍ୟମରେ ପ୍ରତି ଘରେ ନଳ ମାଧ୍ୟମରେ ଜଳ ଯୋଗାଇବା କାର୍ଯ୍ୟ ଆଗେଇ ଚାଲିଛି। ପ୍ରଧାନମନ୍ତ୍ରୀ ଘର ଘର ମାଗଣା ବିଜୁଳି ବା ସୌର ପ୍ୟାନେଲ ଯୋଜନା ମାଧ୍ୟମରେ ସ୍ୱଚ୍ଛ ବିଦ୍ୟୁତ ଉତ୍ପାଦନ ସହିତ ଘରକୁ 78,000 ଟଙ୍କାର ସବସିଡି ରାଶି ପାଇବା ପାଇଁ ଲୋକଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରୁଛି। ଏସବୁ ବ୍ୟତୀତ ଆମର ସୈନ୍ୟ ବାହିନୀକୁ ସଶକ୍ତ କରିବା ଏବଂ ସେମାନଙ୍କର ମନୋବଳକୁ ବଢ଼ାଇବା ପାଇଁ ସମାନ କାମକୁ ସମାନ ଦରମା ସହିତ ପେନ୍ସନ ମିଳିବା ବ୍ୟବସ୍ଥାକୁ ମଧ୍ୟ କାର୍ଯ୍ୟକାରୀ କରାଯାଇଛି। କେନ୍ଦ୍ରୀୟ ସୈନିକ ବୋର୍ଡ ଯୋଜନା ମାଧ୍ୟମରେ ମୃତ ସୈନିକମାନଙ୍କର ପିଲାମାନଙ୍କର ପଢା ଖର୍ଚ୍ଚ, ଝିଅ ବିଭାଘର ପାଇଁ 1 ଲକ୍ଷ ଟଙ୍କା ସେମାନଙ୍କର ବିଧବା ମାନଙ୍କୁ ପ୍ରଦାନ କରାଯାଉଛି। ଆମର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ଦାମୋଦର ଦାସ ମୋଦିଙ୍କର ଜନକଲ୍ୟାଣ ଯୋଜନାର ସତେ ଯେପରି ଅନ୍ତ ନାହିଁ, ଯାହା ଆମର ଭାରତବାସୀଙ୍କୁ ଏକ ଚିନ୍ତାମୁକ୍ତ ଜୀବନ ଜୀଇଁବାରେ ସହାୟକ ହେଉଛି।
ଏଠାରେ ମୁଁ

କହିବାକୁ ଚାହେଁ, ଆମ ଦେଶର ମହିଳାମାନେ ପ୍ରାୟ ଶତକଡା 50% ସେମାନଙ୍କର ସଂଖ୍ୟା। ଝିଅ ଏବଂ ମହିଳାମାନଙ୍କୁ ସଶକ୍ତ କରିବା, ସେମାନଙ୍କୁ ଗୋଟେ ଉଚ୍ଚ ଚିନ୍ତାଧାରାରେ ସାମିଲ କରିବା, ଏହା ଆମ ପ୍ରଧାନମନ୍ତ୍ରୀଙ୍କର ସ୍ୱପ୍ନ। କେବଳ ତାଙ୍କର ସ୍ୱପ୍ନ ହେଲେ ଚଳିବ ନାହିଁ, ଆମେ ସମସ୍ତେ ଆମର ଝିଅମାନଙ୍କୁ, ଆମର କନ୍ୟାରତ୍ନ ମାନଙ୍କୁ, ଆମର ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଯେତେ ସବୁ ଯୋଜନା ବା ଯେତେ ସବୁ ପରିକଳ୍ପନା ନରେନ୍ଦ୍ର ମୋଦିଙ୍କର ମୁଣ୍ଡକୁ ଆସୁଛି, ଆମେ ତାକୁ ସାକାର କରିବା। ମୁଁ ମଧ୍ୟ ଜଣେ ସ୍ୱାବଲମ୍ବୀ ମହିଳା ହିସାବରେ ବୁଝୁଛି ଯେ ସଂସାରର ବୋଝ କେବଳ ପୁରୁଷ ଲୋକମାନେ ନେଇପାରିବେ ନାହିଁ, ଆମେ ତାଙ୍କୁ ସଶକ୍ତ କରିବା, ଆମ ଦେଶକୁ ସଶକ୍ତ କରିବା। ଏକ ଅର୍ଥନୀତିରେ ଅଗ୍ରଣୀ ଦେଶବାସୀ ହିସାବରେ ଆମେ ଗର୍ବର ସହିତ ମଥା ଟେକି ଚାଲିପାରିବା।

ଶୁଣୁଥିଲେ ଆଲୋଚନା କେନ୍ଦ୍ର ସରକାରଙ୍କ 12 ବର୍ଷ ଏ ସମ୍ପର୍କରେ ଆଲୋଚନା କରୁଥିଲେ ଲେଖିକା ତଥା ଗବେଷିକା ଅନସୁୟା ମିଶ୍ର। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ଉଦୟ ଭାରତ, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ। ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ମୋର ଜଣେ ଜିଦିଆ ପଡ଼ୋଶୀ ଅଛି, ପୁରା କଲୋନୀ ସୋଲାର ପ୍ୟାନେଲ ଲଗେଇ ସାରିଲେଣି, କିନ୍ତୁ ସେ ମାନିବାକୁ ପ୍ରସ୍ତୁତ ନଥିଲେ ସତରେ ବିଜୁଳି ବିଲ୍ ଜିରୋ ଆସିପାରେ। ମୁଁ କହିଲି, ପୁଅ, ନା ହେଉଛି ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା। ତାପରେ ଜଣ ଜଣ କରି ସମସ୍ତଙ୍କର ବିଜୁଳି ବିଲ୍ ଜିରୋ ଆସିବାକୁ ଲାଗିଲା। ତାପରେ କହିଲେ, ଏବେ ଲଗେଇବାକୁ ହିଁ ପଡ଼ିବ ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା। ଯୋଡ଼ି ହେବା ପାଇଁ ପଞ୍ଜୀକୃତ କରନ୍ତୁ pmsuryaghar.gov.in।
2: ଖରାଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
3: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
2: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି, ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
3: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି, ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଅନ୍ତୁ। ପୋଷାକ ଗୁଡିକୁ ଯଥା ସମ୍ଭବ

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ନିଯୁକ୍ତି ଓ ସାମାଜିକ ସୁରକ୍ଷାକୁ ସୁଦୃଢ଼ କରିବା ନେଇ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନାକୁ ଆସନ୍ତା ଶୁକ୍ରବାର ଦିନ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ଭାରତର ନିର୍ବାଚନ କମିଶନଙ୍କ ବରିଷ୍ଠ ଅଧିକାରୀ ଜ୍ଞାନେଶ ଭାରତୀ ପୁରୀ ଜିଲ୍ଲାର ଏସ୍ଆଇଆର୍ରେ କଲେ ସମୀକ୍ଷା। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 3-4 ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାକୁ ସ୍ପର୍ଶ କରିବା ନେଇ ପାଣିପାଗ ବିଭାଗର ସୂଚନା। ଏଥର ସମ୍ପୂର୍ଣ୍ଣ ସମ୍ବାଦ। ବିଭିନ୍ନ କ୍ଷେତ୍ରରେ ବ୍ୟାପକ ଆନୁଷ୍ଠାନିକ ନିଯୁକ୍ତି ସୃଷ୍ଟି କରିବା ଏବଂ ସାମାଜିକ ସୁରକ୍ଷାକୁ ସୁଦୃଢ଼ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା PMVVRY ପ୍ରଣୟନ କରିଛନ୍ତି। ଆଗାମୀ 2 ବର୍ଷ ମଧ୍ୟରେ 3.5 କୋଟିରୁ ଅଧିକ ନିଯୁକ୍ତି ସୃଷ୍ଟି କରିବା ପାଇଁ ଏହି ଯୋଜନା ମାଧ୍ୟମରେ ପ୍ରୋହାହନ ଯୋଗାଇ ଦିଆଯିବ। ଆସନ୍ତା 19 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବ୍ୟାପୀ ଏହି ଯୋଜନାର ଶୁଭାରମ୍ଭ କରିବେ। ଏହି ଉପଲକ୍ଷେ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଏକ ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ଅଧିକରୁ ଅଧିକ ଲୋକଙ୍କ ପାଖରେ ଯୋଜନା ସମ୍ପର୍କିତ ସୂଚନା ଏବଂ ନିଯୁକ୍ତିଦାତା, କର୍ମଚାରୀ ଓ ହିତାଧିକାରୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ଉଦ୍ଦେଶ୍ୟରେ ସାରା ଦେଶରେ ରାଜ୍ୟ ଓ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବ। ଏହି କ୍ରମରେ ଓଡ଼ିଶାର 6ଟି ଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିରେ ରାଜ୍ୟ ସରକାରଙ୍କ ପ୍ରତିନିଧି, ନିଯୁକ୍ତିଦାତା, ଶ୍ରମିକ, ଇପିଏଫ୍ଓ ଅଧିକାରୀ ଏବଂ ଯୋଜନାର ହିତାଧିକାରୀମାନେ ଅଂଶଗ୍ରହଣ କରିବେ। କେନ୍ଦ୍ରରେ ବିଜେପି ସରକାରଙ୍କ 12 ବର୍ଷ ପୂର୍ତ୍ତି ଏବଂ ରାଜ୍ୟରେ ବିଜେପି ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇଛନ୍ତି। ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅବସରରେ ଆୟୋଜିତ ବ୍ଲକସ୍ତରୀୟ ଜନସମ୍ପର୍କ ଅଭିଯାନ ଓ ପ୍ରଦର୍ଶନୀ ଉଦ୍ଘାଟନ କରିବା ସହ ମନ୍ତ୍ରୀ ଶ୍ରୀ ଗଣ୍ଡ ଅଙ୍ଗନବାଡ଼ି ଦିଦିଙ୍କୁ ମୋବାଇଲ, ଅନ୍ତୋଦୟ ଗୃହ ଯୋଜନା ହିତାଧିକାରୀଙ୍କୁ ପଟ୍ଟା ଏବଂ ପେନ୍ସନ୍ ଯୋଜନାର ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ। ବିକଶିତ ରାଜ୍ୟ ଓ ଦେଶ ଗଠନ ନିମନ୍ତେ ଜନସହଭାଗିତା ଓ ସହଯୋଗିତାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ କହିଥିଲେ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ତୃଣମୂଳ ସ୍ତରରେ ପହଞ୍ଚିବା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ମାସିକ ଭତ୍ତା ଟଙ୍କା ପାଇନଥିବା ହିତାଧିକାରୀଙ୍କ ବ୍ୟାଙ୍କ ଜମାଖାତାକୁ ଖୁବ୍ ଶୀଘ୍ର ଏହି ଅର୍ଥ ପଠାଯିବ ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ମନ୍ତ୍ରୀ କହିଛନ୍ତି ସଫ୍ଟୱେୟାରରେ ଦେଖାଦେଇଥିବା ତ୍ରୁଟି ସଂଶୋଧନ କରାଯାଉଛି। ଆଉ କିଛିଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ କରାଯାଇ ସମସ୍ତ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ପଠାଯିବ।
1: ଯେଉଁମାନଙ୍କର ଭତ୍ତା ବି ବନ୍ଦ ହୋଇଛି ସମସ୍ତଙ୍କୁ ଭତ୍ତା ମିଳିବ। ଯେଉଁମାନେ ଯେତିକି ମାସର ତାଙ୍କର ପେଣ୍ଡିଂ ଅଛି ତାଙ୍କର ସବୁ ମାସର ପେଣ୍ଡିଂ ଭତ୍ତା ସେମାନଙ୍କୁ ମିଳିବ, ସେଥିରେ କୌଣସି ସନ୍ଦେହ ନାହିଁ। କେନ୍ଦ୍ର ଲେଭେଲରେ ସଫ୍ଟୱେୟାର ଚେଞ୍ଜ ହେଉଛି, ସେଥିରେ କିଛି ବର୍ତ୍ତମାନ ତାର ନୂଆ ସିଷ୍ଟମ ବନୁଛି, ସେ ଅନୁସାରେ ବର୍ତ୍ତମାନ କିଛି ଲୋକଙ୍କର

0: ଯୋଉ ପେନ୍ସନ୍ ଏବେ ବନ୍ଦ ହେଇଛି ସେଟା ହେଇଗଲା, ଯୋଉମାନଙ୍କୁ ଭତ୍ତା ମିଳିନି ସେ ସମସ୍ତଙ୍କୁ କି ବକେୟା ଭତ୍ତା ସବୁ ମିଳିବ।
1: ରାଜ୍ୟରେ ବିଜେପି ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ଦେବଗଡ଼ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପ୍ରେକ୍ଷାଳୟଠାରେ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାରା ଓଡ଼ିଶାର ବିକାଶର ଉପଲବ୍ଧି ଉପରେ ଆଲୋକପାତ କରିବା ସହିତ ବିକଶିତ ଓଡ଼ିଶା 2036 ଲକ୍ଷ୍ୟ ପୂରଣକୁ ସାକାର କରିବା ପାଇଁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ଅତିଥିମାନେ ବିକାଶଧାରା ଓଡ଼ିଶା ସାରା ପୁସ୍ତକକୁ ଉନ୍କୋଚନ କରିବା ସହ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ହିତାଧିକାରୀମାନଙ୍କୁ ସହାୟତା ପ୍ରଦାନ କରିଥିଲେ। ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମା ଓ ବ୍ଲକ ସ୍ତରରେ ଆଜି ସାପ୍ତାହିକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଡକ୍ଟର ପ୍ରମୋଦ କୁମାର ପୃଷ୍ଟି ଏବଂ ଉମରକୋଟ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ସବରଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି 62 ଜଣ ଆବେଦନକାରୀଙ୍କ ଅଭିଯୋଗ ଶୁଣିଥିଲେ। ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକରେ ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିରରେ 58 ଦରଖାସ୍ତ ମଧ୍ୟରୁ 21 ତତ୍କାଳ ସମାଧାନ କରାଯାଇଛି। ଗଜପତି ଜିଲ୍ଲା କାଶୀନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଓ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଯୋଗଦେଇ ମୋଟ 20 ଅଭିଯୋଗର ଶୁଣାଣି କରିଥିଲେ। ଶିବିରରେ 8 ଜଣଙ୍କୁ ମଧୁବାବୁ ପେନ୍ସନ୍ ଯୋଜନାରେ ସାମିଲ କରାଯାଇଥିଲା। ବରଗଡ଼ ଜିଲ୍ଲା ଝାରବନ୍ଦ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜନ ଅଭିଯୋଗ ଶୁଣାଣିରେ ଜିଲ୍ଲାସ୍ତରୀୟ ଉଚ୍ଚ ଅଧିକାରୀମାନେ ଯୋଗଦେଇ ଜଳସେଚନ, ବିଦ୍ୟୁତ୍ ଯୋଗାଣ, ପାନୀୟ ଜଳ ଯୋଗାଣ, ରାସନ କାର୍ଡ, ବାର୍ଦ୍ଧକ୍ୟ ଓ ଭିନ୍ନକ୍ଷମ ଭତ୍ତା, ରାସ୍ତା ନିର୍ମାଣ ଏବଂ କୃଷି ଆଦି ସମସ୍ୟା ଆଧାରିତ 147 ଅଭିଯୋଗର ଶୁଣାଣି କରିଥିଲେ। ଜଣେ ଦିବ୍ୟାଙ୍ଗକୁ ବିବାହ ପ୍ରୋହାହନ ରାଶି ବାବଦରେ 2,50,000 ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଭାରତର ନିର୍ବାଚନ କମିଶନଙ୍କ ବରିଷ୍ଠ ଡେପୁଟି କମିଶନର ଜ୍ଞାନେଶ ଭାରତୀ ପୁରୀ ଜିଲ୍ଲାର ସ୍ୱତନ୍ତ୍ର ସଘନ କାର୍ଯ୍ୟକ୍ରମ ଏସ୍ଆଇଆର୍ ସମୀକ୍ଷା କରିଛନ୍ତି। ପୁରୀ ସର୍କିଟ୍ ହାଉସ୍ରେ ଆଜି ପୂର୍ବାହ୍ନରେ ଡେପୁଟି କମିଶନର ଓ ଅନ୍ୟ ସଦସ୍ୟମାନଙ୍କୁ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ସ୍ୱାଗତ କରିବା ସହ ବୈଠକରେ ଜିଲ୍ଲାର ଏସ୍ଆଇଆର୍ ସ୍ଥିତି ସମ୍ପର୍କରେ ସବିଶେଷ ସୂଚନା ଦେଇଥିଲେ। ପୁରୀ ଜିଲ୍ଲାର 6 ବିଧାନସଭା ନିର୍ବାଚନ ମଣ୍ଡଳୀରେ 6 ଜଣ ଇଲେକ୍ଟୋରାଲ ରେଜିଷ୍ଟ୍ରେସନ ଅଧିକାରୀ 1609 ଜଣ ବିଏଲ୍ଓଙ୍କୁ ନିଯୁକ୍ତ କରାଯାଇଛି। ଜିଲ୍ଲାରେ ମୋଟ 13,87,930 ଜଣ ଭୋଟର ଥିବାବେଳେ ଏବେ ସୁଦ୍ଧା ବିଏଲ୍ଓମାନେ 99.43 ଜଣଙ୍କୁ ଫର୍ମ ପ୍ରଦାନ କରାଯିବା ସହ ସେଗୁଡ଼ିକ କମ୍ପ୍ୟୁଟରକରଣ କରାଯାଉଛି। କୋଭିଡ୍ ମହାମାରୀ ସମୟରେ ପିତାମାତାଙ୍କୁ ହରାଇଥିବା ଶିଶୁମାନଙ୍କୁ ଉଚ୍ଚଶିକ୍ଷା ଲାଭ ପାଇଁ ଆଶୀର୍ବାଦ ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଏହି କ୍ରମରେ ଦେବଗଡ଼ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ 8 ଜଣ ପିଲାଙ୍କୁ ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଓ ଭୁବନେଶ୍ୱର ବଲାଙ୍ଗୀରସ୍ଥିତ ବିଭିନ୍ନ ଅନୁଷ୍ଠାନରେ ନାମଲେଖା ପାଇଁ ଚୟନ କରାଯାଇଛି। ଏହି ପିଲାମାନେ 5,00,000 ଟଙ୍କା ପର୍ଯ୍ୟନ୍ତ ମାଗଣା ଉଚ୍ଚଶିକ୍ଷା ଗ୍ରହଣ କରିବା ସହିତ ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ସ୍ୱୀକୃତିପ୍ରାପ୍ତ ବିଭିନ୍ନ ସଂସ୍ଥାନରେ ଚାକିରି କରିପାରିବେ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅନ୍ତର୍ଗତ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧୀନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନବନିଯୁକ୍ତ ପିଜିଟି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନିମନ୍ତେ ଦିଗ୍ଦର୍ଶନ କର୍ମଶାଳା ଆୟୋଜନ କରାଯାଇଛି। କର୍ମଶାଳାରେ ଓଡ଼ିଆ, ଇଂରାଜୀ ଓ ଶିକ୍ଷା ବିଷୟବସ୍ତୁର 120 ଜଣ ପିଜିଟି ଯୋଗ ଦେଇଛନ୍ତି। ଉଦ୍ଘାଟନୀ ଅଧିବେଶନରେ ବିଭାଗୀୟ ଉଚ୍ଚ ଅଧିକାରୀମାନେ ଯୋଗଦେଇ ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ଉତ୍ସ ହେବା ନିମନ୍ତେ ଉପଦେଶ ଦେଇଥିଲେ। କର୍ମଶାଳାର ଦ୍ୱିତୀୟ ପର୍ଯ୍ୟାୟ ଆଜିଠାରୁ ଆସନ୍ତା 20 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ନିଟ୍ ୟୁଜି 2026 ପୁନଃ ପରୀକ୍ଷା ପୂର୍ବରୁ କେନ୍ଦ୍ର ସରକାର ସାମାଜିକ ଗଣମାଧ୍ୟମ ଆପ୍ ଟେଲିଗ୍ରାମ ଉପରେ ଚଳିତ ମାସ 22 ପର୍ଯ୍ୟନ୍ତ କଟକଣା ଜାରି କରିଛନ୍ତି। ଆସନ୍ତା 21 ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ପୁନର୍ବାର ଅନୁଷ୍ଠିତ ହେବ। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ଏହି ନିଷ୍ପଭିକୁ ସ୍ୱାଗତ କରିଛି। ଚଳିତ ମାସ 30 ପର୍ଯ୍ୟନ୍ତ କୌଣସି ମେସେଜ୍କୁ ଯେଭଳି ସଂଶୋଧନ କରାଯାଇ ନ ପାରିବ ସେ ନେଇ ପଦକ୍ଷେପ ନେବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ ଦିଆଯାଇଥିବା ଏନ୍ଟିଏ ପକ୍ଷରୁ କୁହାଯାଇଛି। ଗତ ନିଟ୍ ୟୁଜି ପରୀକ୍ଷା ପ୍ରଶ୍ନପତ୍ରକୁ ସାମାଜିକ ଗଣମାଧ୍ୟମ ଟେଲିଗ୍ରାମରେ ସଂଶୋଧନ କରାଯାଇ ପ୍ରଶ୍ନପତ୍ର ପ୍ରଘଟ କରାଯାଇଥିବା ଅଭିଯୋଗ ହୋଇଥିଲା। ଛାତ୍ରଛାତ୍ରୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ଏହି ପଦକ୍ଷେପ ସ୍ୱଚ୍ଛ ଏବଂ ସୁରକ୍ଷିତ ପରୀକ୍ଷା ପରିଚାଳନା ଦିଗରେ ସହାୟକ ହେବ ବୋଲି ଜାତୀୟ

0: ପରୀକ୍ଷଣ ସଂସ୍ଥା ଏନ୍ଟିଏ କହିଛି। ପାଣିପାଗ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ସ୍ୱର୍ଶ କରିଛି। ଆସନ୍ତା ତିନିରୁ ଚାରିଦିନ ମଧ୍ୟରେ ଅନ୍ୟ ଜିଲ୍ଲାଗୁଡ଼ିକୁ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ରାଜ୍ୟର କେତେକ ଜିଲ୍ଲାରେ ଆସନ୍ତା 21 ତାରିଖ ସକାଳ ପର୍ଯ୍ୟନ୍ତ କାଳବୈଶାଖୀ ସମ୍ଭାବନା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ 50ରୁ 60 କିଲୋମିଟର ବେଗରେ ପବନ ହେବା ନେଇ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ରାଜ୍ୟର 14ଟି ଜିଲ୍ଲାରେ ଆଗାମୀ 5 ଦିନ ପର୍ଯ୍ୟନ୍ତ ଗରମ ଓ ଗୁଳୁଗୁଳି ହେବା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ନିଯୁକ୍ତି ଓ ସାମାଜିକ ସୁରକ୍ଷାକୁ ସୁଦୃଢ଼ କରିବା ନେଇ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନାକୁ ଆସନ୍ତା ଶୁକ୍ରବାର ଦିନ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ଭାରତର ନିର୍ବାଚନ କମିଶନଙ୍କ ବରିଷ୍ଠ ଅଧିକାରୀ ଜ୍ଞାନେଶ ଭାରତୀ ପୁରୀ ଜିଲ୍ଲାର ଏସ୍ଆଇଆର୍ରେ କଲେ ସମୀକ୍ଷା। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 3ରୁ 4 ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାକୁ ସ୍ୱର୍ଶ କରିବା ନେଇ ପାଣିପାଗ ବିଭାଗର ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ, ବୟସ୍କଙ୍କ ସୁସ୍ଥତା ପାଇଁ ଯୋଗ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ଉତ୍ତମ ସ୍ୱାସ୍ଥ୍ୟର ମୂଳ ଭିତ୍ତି ହେଉଛି ସୁସ୍ଥତା ଓ ସକାରାତ୍ମକ ଚିନ୍ତାଧାରା। ଜୀବନ ପ୍ରବାହକୁ ପ୍ରକାରାନ୍ତରରେ ଏହା ତ୍ୱରାନ୍ୱିତ କରିଥାଏ। ଶାରୀରିକ ସ୍ତରରେ ଉତ୍ତମ ସ୍ୱାସ୍ଥ୍ୟ ସମ୍ପର୍କରେ ଆମେ ସର୍ବଦା ଚିନ୍ତା କରିଥାଉ। ସନ୍ତୁଳିତ ଭୋଜନ, ନିୟମିତ ବ୍ୟାୟାମ ଏବଂ ଉତ୍ତମ ଜୀବନଚର୍ଯ୍ୟା ସୁସ୍ଥ ଶରୀର ଗଠନରେ ସହାୟକ ହୋଇଥାଏ। ଏହା ବ୍ୟକ୍ତିକୁ ଉର୍ଜାବାନ ଏବଂ ଚଞ୍ଚଳ କରିଥାଏ। ଉତ୍ତମ ଜୀବନ ନିମନ୍ତେ ସୁସ୍ଥ ମାନସିକତା ମଧ୍ୟ ଅତ୍ୟନ୍ତ ଜରୁରୀ। ପ୍ରାକୃତିକ ଉପାୟରେ ଶରୀରକୁ ସଠିକ୍ ଉପଯୋଗ କରିପାରିଲେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇପାରିଥାଏ। ସଠିକ୍ ଖାଦ୍ୟାଭ୍ୟାସ, ଉପଯୋଗ ବ୍ୟାୟାମ ଏବଂ ସୁସ୍ଥ ବିଶ୍ରାମ ବ୍ୟବସ୍ଥାକୁ ଆପଣାଇପାରିଲେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଆପେ ଆପେ ଦୂର ହୋଇଯାଏ। ଦୀର୍ଘ ଓ ନିରୋଗ ଜୀବନ ହେଉଛି ଜୀବନ ପ୍ରବାହର ମୂଳ ଉତ୍ସ। ଉତ୍ତମ ମାନସିକ ସ୍ୱାସ୍ଥ୍ୟ ଓ ଭାବନାତ୍ମକ ଆବେଗମୟ ସହନଶୀଳତାର ବିକାଶ ଘଟାଇବାରେ ଯୋଗ ଅଭ୍ୟାସ ଏବଂ ପ୍ରକ୍ରିୟା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ, କାରଣ କୌଣସି ଶାରୀରିକ ଦୁର୍ବଳତା ନଥିବା କିମ୍ବା ରୋଗମୁକ୍ତ ବ୍ୟକ୍ତି ଯେ ସମ୍ପୂର୍ଣ୍ଣ ସୁସ୍ଥ ତାହା ମଧ୍ୟ ସର୍ବଦା ଠିକ୍ ହୋଇନଥାଏ। ଯୋଗର ମହତ୍ତ୍ୱ ଏବଂ ଏହାକୁ ଆପଣେଇବା ଲକ୍ଷ୍ୟ ନେଇ ଭାରତ ଆନ୍ତର୍ଜାତିକ ସ୍ତରରେ ବ୍ୟାପକ ପ୍ରୟାସ ଆରମ୍ଭ କରିଥିଲା, ଫଳରେ ଜାତିସଂଘ ଏହାକୁ ଗ୍ରହଣ କରି ଜୁନ୍ 21 ତାରିଖକୁ ଆନ୍ତର୍ଜାତିକ ଯୋଗ ଦିବସ ଭାବେ ପାଳନ କରିବା ପାଇଁ ଘୋଷଣା କରିଥିଲା। କେନ୍ଦ୍ର ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଯାଦବ ଦେଇଥିବା ସୂଚନା ଅନୁଯାୟୀ ଚଳିତ ବର୍ଷର ମୁଖ୍ୟ ଜାତୀୟ କାର୍ଯ୍ୟକ୍ରମ କୋଲକାତାଠାରେ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେବେ। ସ୍ୱାସ୍ଥ୍ୟବାନ ବୟସ୍କଙ୍କ ପାଇଁ ଯୋଗ ପ୍ରସଙ୍ଗ ଆଧାରରେ ଚଳିତ ବର୍ଷ ଯୋଗ ଦିବସ ପାଳନ କରାଯିବ। ବୟସ ବଢ଼ିବା ସହିତ ଲୋକଙ୍କୁ ସୁସ୍ଥ, ସକ୍ରିୟ, ସ୍ୱାବଲମ୍ବୀ ଏବଂ ମାନସିକ ଭାବେ ସ୍ଥିର ରଖିବାରେ ଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବିଶ୍ୱବ୍ୟାପୀ ବହୁ ଲୋକ ଯୋଗକୁ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ଭାବେ ଗ୍ରହଣ କରିସାରିଛନ୍ତି। ଯୋଗ ଦିବସ ପାଳନ ପାଇଁ ଆନ୍ତର୍ଜାତିକ ସ୍ତରରେ ଭାରତୀୟ ମିଶନଗୁଡ଼ିକ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଉଛି। ବିଦେଶରେ କାର୍ଯ୍ୟ କରୁଥିବା 210ରୁ ଅଧିକ ଭାରତୀୟ ମିଶନ ଚଳିତ ବର୍ଷ ଯୋଗ ଦିବସ ପାଳନ ଅବସରରେ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ପ୍ରାୟ 2500 ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। 2014 ମସିହାରେ ଜାତିସଂଘ ସାଧାରଣ ସଭା ଦ୍ୱାରା ଭାରତ ପ୍ରସ୍ତାବକୁ ଅନୁମୋଦନ କରାଯିବା ପରେ ଯୋଗ ପ୍ରକ୍ରିୟା ବିଶ୍ୱସ୍ତରରେ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଏହି ଦିବସ ପାଳନ ନେଇ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳୁଛି। ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଗତକାଲି ଏକ ଅନ୍ଲାଇନ୍ ବିଶ୍ୱ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ୟୁଟ୍ୟୁବ୍ ଲାଇଭ୍ ଷ୍ଟ୍ରିମିଂ ମାଧ୍ୟମରେ 130ଟି ଦେଶ ଏଥିରେ ଅଂଶଗ୍ରହଣ କରିଥିଲେ। ଅଧିବେଶନରେ ରେକର୍ଡ ସଂଖ୍ୟକ 435,831 ଜଣ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ଗିନିଜ୍ ବିଶ୍ୱ ରେକର୍ଡରେ ସ୍ଥାନିତ ହୋଇଛି। ବିଶ୍ୱସ୍ତରୀୟ ଯୋଗଦାନ ଯୋଗର ଗ୍ରହଣୀୟତା ଏବଂ ଏହାର ମହତ୍ତ୍ୱ ପ୍ରତିଫଳନ କରୁଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଦେଶର ଯୋଗ ଅଭ୍ୟାସକାରୀ ପ୍ରତିଷ୍ଠାନ, ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, ସ୍ୱାସ୍ଥ୍ୟପ୍ରେମୀ, ରାଜନୈତିକ ନେତା ଓ ଜନପ୍ରତିନିଧି ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଯୋଗ 365 ଅଭିଯାନକୁ ଅଧିକ ପ୍ରଚାର ଓ ପ୍ରସାର କରିବା ଲକ୍ଷ୍ୟରେ ଏହି ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ଏପରିକି 2024 ମସିହାରେ ସ୍ଥାପିତ

0: ହୋଇଥିବା ବିଶ୍ୱ ରେକର୍ଡକୁ ଚଳିତ ବର୍ଷର ଅଂଶଗ୍ରହଣକାରୀ ସଂଖ୍ୟା ଅତିକ୍ରମ କରିଛି। ସ୍ୱାସ୍ଥ୍ୟ ଏବଂ ସୁସ୍ଥ ଜୀବନଶୈଳୀ ପ୍ରତି ସାମୁହିକ ଅଙ୍ଗୀକାରବଦ୍ଧତାକୁ ଏହା ପ୍ରତିଫଳନ କରୁଛି। ବିଶ୍ୱର ବିଭିନ୍ନ ଅଞ୍ଚଳ ସଂସ୍କୃତି ଏବଂ ଦେଶର ନାଗରିକଙ୍କ ମଧ୍ୟରେ ସମ୍ପର୍କରେ ବୃଦ୍ଧି କ୍ଷେତ୍ରରେ ଯୋଗ ଏକ ମାଧ୍ୟମ ପାଲଟିଛି। ସରକାରଙ୍କ ପକ୍ଷରୁ ଘର ଘର ଯୋଗ ହର୍ ଦିନ ଯୋଗ ଦୃଷ୍ଟିକୋଣକୁ ଦୈନନ୍ଦିନ ଜୀବନରେ ଆପଣାଇବା ପାଇଁ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତଙ୍କୁ ଆହ୍ୱାନ ଦିଆଯାଇଛି। ଯୋଗ ହିଁ ଶରୀରକୁ ସୁସ୍ଥ ରଖିବାରେ ଏକ ପ୍ରାକୃତିକ ଔଷଧ। ମନ ଏବଂ ଆତ୍ମାର ଏହା ଏକ ଶୋଧନ ସ୍ତର ହୋଇଥାଏ, କାରଣ ଅଧିକାଂଶ କ୍ଷେତ୍ରରେ ରୋଗ ମାନସିକ ଜନିତ ହୋଇଥାଏ। ଜୀବନଶୈଳୀରେ ଆମେ ଏହାକୁ ରୋଗ କହିଲେ ମଧ୍ୟ ଅନେକ ସମୟରେ ଆମ ପାଇଁ ଘାତକ ସାବ୍ୟସ୍ତ ହୋଇଥାଏ। ପ୍ରାର୍ଥନା ତଥା ଧ୍ୟାନ ଆଧାରିତ ଜୀବନଶୈଳୀ ଉଭୟ ମାନସିକ ଓ ଶାରୀରିକ ସୁସ୍ଥତା ପ୍ରଦାନ କରିଥାଏ। ଏହାଦ୍ୱାରା ପ୍ରାକୃତିକ ଉପାୟରେ ଜୀବନର ବିକାଶ ଘଟିଥାଏ। ମାନସିକ ସ୍ତରରେ ଦୃଢ଼ତା ରହିଲେ ବ୍ୟକ୍ତିର ସୃଜନଶୀଳତା ବୃଦ୍ଧି ପାଇବା ସହ ଜୀବନଶୈଳୀର ମାନରେ ଉନ୍ନତି ସମ୍ଭବ ହୋଇପାରିବ।
1: ଆଜିର ପ୍ରସଙ୍ଗରେ ଶୁଣିଲେ ବୟସ୍କଙ୍କ ସୁସ୍ଥତା ପାଇଁ ଯୋଗ, ଆଲେଖ୍ୟ ଆଞ୍ଚଳିକ ସମ୍ଭାଦ ବିଭାଗ ଉପସ୍ଥାପନା ସତ୍ୟରଞ୍ଜନ ମହାପାତ୍ର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ନମସ୍କାର, ବର୍ତ୍ତମାନ ମୁଖ୍ୟ ସମ୍ବାଦ ସହ ମୁଁ ସତ୍ୟରଞ୍ଜନ ମହାପାତ୍ର। ଦୁଇ ଦେଶ ଗସ୍ତର ତୃତୀୟ ପର୍ଯ୍ୟାୟରେ ଆଜି ଫ୍ରାନ୍ସର ଏଭିଆନ୍ ସହରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିଯୁକ୍ତି ସୃଷ୍ଟି ଓ ସାମାଜିକ ସୁରକ୍ଷାକୁ ସୁଦୃଢ଼ କରିବା ନେଇ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ଯୋଜନାକୁ ଆସନ୍ତା ଶୁକ୍ରବାର ଦିନ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ଲୋଭାକିଆର ସର୍ବୋଚ୍ଚ ନାଗରିକ ସମ୍ମାନ ପରିପ୍ରେକ୍ଷୀରେ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ସୁରକ୍ଷିତ ପରିଚାଳନା କରିବା ନେଇ ଚଳିତ ମାସ 22 ତାରିଖ ପର୍ଯ୍ୟନ୍ତ ଟେଲିଗ୍ରାମ ଆପ୍ ଉପରେ କଟକଣା ଜାରି କଲେ ସରକାର। ଆଧାର ଏକକ ପରିଚୟପତ୍ର ଅପବ୍ୟବହାର ନେଇ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ମାଗିଲେ ଜବାବ। ଭତ୍ତା ଟଙ୍କା ନ ପାଇ ଚିନ୍ତାରେ ଥିବା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଖୁବ୍ ଶୀଘ୍ର ଭତ୍ତା ଟଙ୍କା ପ୍ରଦାନ କରାଯିବ କହିଲେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ପିଜିଟି ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ନିମନ୍ତେ ଦ୍ୱିତୀୟ ପର୍ଯ୍ୟାୟ ଦିଗ୍ଦର୍ଶନ କର୍ମଶାଳାର ଆୟୋଜନ କରାଯାଇଛି। ଏଥିରେ 120 ଜଣ ପିଜିଟି ପ୍ରଶିକ୍ଷଣ ନେବେ। ଭାରତର ନିର୍ବାଚନ କମିଶନରଙ୍କ ବରିଷ୍ଠ ଅଧିକାରୀ ଜ୍ଞାନେଶ ଭାରତୀ ପୁରୀ ଜିଲ୍ଲାର ଏସ୍ଆଇଆର୍ର କଲେ ସମୀକ୍ଷା। ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 3ରୁ 4 ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାକୁ ସ୍ୱର୍ଶ କରିବା ନେଇ ପାଣିପାଗ ବିଭାଗର ସୂଚନା। ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦ ଏଠାରେ ସମାପ୍ତ କରୁଛୁ। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 8ଟାରେ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି ସୋହିନୀ ମିଶ୍ର କଥାଚିତ୍ର ବାଲିଘର।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ଜି ସେଭେନ୍ ସମ୍ମିଳନୀରେ ଯୋଗ ଦେବା ପାଇଁ ଫ୍ରାନ୍ସର ଏଭିଆନ୍ଠାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଆସନ୍ତାକାଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ହେବ ବୈଠକ। ଖରିଫ୍ ଋତୁରେ ସ୍ୱଳ୍ପ ବୃଷ୍ଟିପାତ ଜିଲ୍ଲାଗୁଡ଼ିକରେ ଆଗୁଆ ପଦକ୍ଷେପ ନେବା ଲାଗି କୃଷିମନ୍ତ୍ରୀଙ୍କ ଗୁରୁତ୍ୱ। ନିଶାମୁକ୍ତ ଭାରତ ସପ୍ତାହକୁ ଆସନ୍ତାକାଲି ଉଦ୍ଘାଟନ କରିବେ କେନ୍ଦ୍ର ସାମାଜିକ ନ୍ୟାୟ ମନ୍ତ୍ରୀ। ଫ୍ରାନ୍ସରେ ୟୁପିଆଇର ଶୁଭାରମ୍ଭ କଲେ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ଏବଂ ଫିଫା ବିଶ୍ୱକପ୍ ଗ୍ରୁପ୍ ଆଇ ମ୍ୟାଚ୍ରେ ଆଜି ଫ୍ରାନ୍ସ ଏବଂ ସେନେଗାଲ ମଧ୍ୟରେ ହେବ ଖେଳ। ଫ୍ରାନ୍ସର ଏଭିଏନ୍ ସହରରେ ଗତକାଲିଠାରୁ ଆରମ୍ଭ ହୋଇଥିବା ଜି ସେଭେନ୍ ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ଗସ୍ତରେ ଆଜି ସେଠାରେ ପହଞ୍ଚିଛନ୍ତି। ଏଭିଏନ୍ରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି ବିଶ୍ୱର ପ୍ରମୁଖ ନେତାମାନଙ୍କ ସହ ଆଲୋଚନା କରିବା ଏବଂ ଗୁରୁତ୍ୱପୂର୍ଣ୍ଣ ବିଶ୍ୱସ୍ତରୀୟ ପ୍ରସଙ୍ଗରେ ମତାମତ ବିନିମୟ କରିବା ପାଇଁ ସେ ଆଶା ରଖିଛନ୍ତି। ସ୍ଥାୟୀ ଏବଂ ସମୃଦ୍ଧ ବିଶ୍ୱ ଗଠନ ପାଇଁ ଭାରତ ମିଳିତ ପ୍ରୟାସକୁ ଆଗେଇ ନେବାକୁ ସଦାସର୍ବଦା ପ୍ରତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଏଭିଏନ୍ ଗସ୍ତ ସମୟରେ ସ୍ୱିଜରଲ୍ୟାଣ୍ଡର ଜେନେଭାଠାରେ ଅବତରଣ କରିଥିଲେ। ବିମାନ ବନ୍ଦରରେ ସ୍ୱିଜରଲ୍ୟାଣ୍ଡ ରାଷ୍ଟ୍ରପତି ଗାଇ ପାର୍ମେଲିନ୍ ତାଙ୍କୁ ସ୍ୱାଗତ ସମ୍ଭର୍ଦ୍ଧନା ଜଣାଇଥିଲେ। ଉଭୟ ଭାରତ ସ୍ୱିଜରଲ୍ୟାଣ୍ଡ ସହଭାଗିତାକୁ ଆହୁରି ମଜବୁତ କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତା ଦୋହରାଇଥିଲେ। ଜି ସେଭେନ୍ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସପ୍ତମ ଥର ପାଇଁ ଯୋଗ ଦେଉଛନ୍ତି ଏବଂ ଭାରତ ତ୍ରୟୋଦଶ ଥର ଅଂଶଗ୍ରହଣ କରିବାକୁ ଯାଉଛି। ସମ୍ମିଳନୀରେ ଭାରତର ନିରନ୍ତର ଉପସ୍ଥିତି ବିଶ୍ୱର ପ୍ରମୁଖ ଆହ୍ୱାନଗୁଡ଼ିକର ମୁକାବିଲା କରିବା ଏବଂ ଶାନ୍ତି ସୁରକ୍ଷା ସ୍ଥାୟୀ ବିକାଶ ତଥା ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଆନ୍ତର୍ଜାତୀୟ ପ୍ରୟାସରେ ଯୋଗଦାନ ଦେବାରେ ଭୂମିକାକୁ ଦର୍ଶାଉଛି। ଭାରତ ପାଇଁ ଏହି ସମ୍ମିଳନୀର ଗୁରୁତ୍ୱ ଅଧିକ ରହିଛି। ପ୍ରଧାନମନ୍ତ୍ରୀ ଏହି ମଞ୍ଚରେ ଗ୍ଲୋବାଲ୍ ସାଉଥ୍ର ସ୍ୱର ଏବଂ ସମସ୍ୟାକୁ ଦୃଢ଼ ଭାବରେ ଉପସ୍ଥାପନ କରିବେ। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରିବେ। ଏହାପରେ ପ୍ରଧାନମନ୍ତ୍ରୀ ମୋଦି ନୂତନ ସହଭାଗିତା ଗଠନ ଏବଂ ଆନ୍ତର୍ଜାତୀୟ ସଂହତିର ପୁନର୍ନିର୍ମାଣ ଶୀର୍ଷକ ଏକ ଉଚ୍ଚସ୍ତରୀୟ କାର୍ଯ୍ୟକାରୀ ଅଧିବେଶନରେ ଭାଗ ନେବେ। ଏହି ଅଧିବେଶନରେ ଜି ସେଭେନ୍ ଦେଶର ନେତା ସହଯୋଗୀ ଦେଶ ଏବଂ ବିଶ୍ୱବ୍ୟାଙ୍କ ତଥା ଆଫ୍ରିକୀୟ ବିକାଶ ବ୍ୟାଙ୍କର ବରିଷ୍ଠ ପ୍ରତିନିଧିମାନେ ଅଂଶଗ୍ରହଣ କରିବେ। ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି, ବ୍ରିଟେନ୍ର ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର୍ ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଆଜି ରାତିରେ ଶ୍ରୀ ମୋଦି ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନ୍ଙ୍କ ଦ୍ୱାରା ଆୟୋଜିତ ଏକ ସ୍ୱତନ୍ତ୍ର ନୈଶଭୋଜିରେ ଯୋଗଦେବେ। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ବୈଠକ ହେବ। ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ମଜବୁତ କରିବା ପାଇଁ ଦୁଇ ନେତା ଆଲୋଚନା କରିବେ ବୋଲି ଆଶା କରାଯାଉଛି। ଏହାସହ ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ଘଟଣାବଳୀ ଉପରେ ମଧ୍ୟ ସେମାନେ ମତାମତ ବିନିମୟ କରିବାର ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ଲୋଭାକିଆର ସର୍ବୋଚ୍ଚ ରାଷ୍ଟ୍ରୀୟ ସମ୍ମାନ ଦ ଆର୍ଡର ଅଫ୍ ଦ ହ୍ୱାଇଟ୍ ଡବଲ୍ କ୍ରସ୍ ଫାଷ୍ଟ କ୍ଲାସ୍ ସମ୍ମାନରେ ସମ୍ମାନିତ କରାଯାଇଥିବାରୁ ଏହା ରାଷ୍ଟ୍ର ପାଇଁ ଗୌରବର ବିଷୟ ବୋଲି ବିଜେପି ପକ୍ଷରୁ କୁହାଯାଇଛି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ପ୍ରଧାନମନ୍ତ୍ରୀ ଏହି ସମ୍ମାନ ପ୍ରଦାନ ସମ୍ପର୍କରେ

ନିଜର ମତାମତ ଦେଇ କହିଛନ୍ତି ଏହା କେବଳ ତାଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ ବରଂ ଦେଶବାସୀଙ୍କ ପାଇଁ ସମର୍ପିତ। ଶ୍ରୀ ପାତ୍ର କହିଛନ୍ତି ଶ୍ରୀ ମୋଦିଙ୍କୁ ବିଭିନ୍ନ ଦେଶ ପକ୍ଷରୁ 33ଟି ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରାଯାଇ ସାରିଲାଣି, ଯାହାକି ବିଶ୍ୱରେ ଭାରତର ସ୍ଥିତିକୁ ଆହୁରି ଦ୍ୱିଗୁଣିତ କରିଛି। କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ କୃଷି ସମୀକ୍ଷା ବୈଠକ କରିଛନ୍ତି। ଏଥିରେ ଖରିଫ୍ ଋତୁ 2026 ପାଇଁ ସମଗ୍ର ଦେଶରେ ହେଉଥିବା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯାଇଛି। କୃଷି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ସମ୍ଭାବ୍ୟ ଏଲ୍ନିନୋ ପରିସ୍ଥିତିକୁ ଦୃଷ୍ଟିରେ ରଖି ଶ୍ରୀ ସିଂ କପା ଉତ୍ପାଦନ ବୃଦ୍ଧି, ଡାଲିଜାତୀୟ ଶସ୍ୟ ଅମଳରେ ଆତ୍ମନିର୍ଭରଶୀଳତା ଏବଂ ସ୍ୱଚ୍ଚ ବୃଷ୍ଟିପାତ ଜିଲ୍ଲାଗୁଡ଼ିକରେ ଆଗୁଆ ବ୍ୟବସ୍ଥା ସମ୍ପର୍କରେ ପ୍ରାଧାନ୍ୟ ଦେଇଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନରେ କୃଷକମାନଙ୍କ ସ୍ୱାର୍ଥ ସୁରକ୍ଷା ଦେବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ରହିଛି। ଏହି ଋତୁରେ ଶସ୍ୟ ଅମଳ କ୍ଷେତ୍ରରେ ସୃଷ୍ଟି ହେଉଥିବା ପ୍ରତିକୂଳ ପାଣିପାଗ ବ୍ୟବସ୍ଥା ଦୃଷ୍ଟିରୁ ଏବଂ କୃଷି ଓ କୃଷକମାନଙ୍କ କଲ୍ୟାଣ ନିମନ୍ତେ ସମସ୍ତ ପ୍ରକାର ଆବଶ୍ୟକ ପଦକ୍ଷେପ ଗ୍ରହଣକୁ ସୁନିଶ୍ଚିତ କରିବା ଲାଗି ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ସ୍ୱଚ୍ଚ ବୃଷ୍ଟିପାତ ଜିଲ୍ଲାଗୁଡ଼ିକରେ ଆଗୁଆ ପଦକ୍ଷେପ ନେବା ଲାଗି ସମସ୍ତ ପ୍ରସ୍ତୁତି ଗ୍ରହଣ କରାଯିବା ଉଚିତ ବୋଲି ଶ୍ରୀ ଚୌହାନ କହିଛନ୍ତି। ଏହି ଜିଲ୍ଲାଗୁଡ଼ିକୁ ଚିହ୍ନଟ କରିବା ଏବଂ ଶସ୍ୟ ଯୋଜନା ପ୍ରସ୍ତୁତି କରିବା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ସହ ସମନ୍ୱୟ ସ୍ଥାପନ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ସିଂ କହିଛନ୍ତି। କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର ଆସନ୍ତାକାଲି ନିଶାମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ନିଶାମୁକ୍ତ ଭାରତ ସପ୍ତାହକୁ ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିବେ। ଏହି ପଦକ୍ଷେପର ମୂଳ ଲକ୍ଷ୍ୟ ହେଉଛି ଦେଶବ୍ୟାପୀ ନିଶାଦ୍ରବ୍ୟର ଅପବ୍ୟବହାର ବିରୋଧରେ ସଚେତନତା ବୃଦ୍ଧି କରିବା, ନାଗରିକମାନଙ୍କର ଅଂଶଗ୍ରହଣକୁ ସୁଦୃଢ଼ କରିବା ଏବଂ ସ୍ୱେଚ୍ଛାସେବୀମାନଙ୍କ ଯୋଗଦାନକୁ ଆହୁରି ବ୍ୟାପକ କରିବା। ଏହି କାର୍ଯ୍ୟକ୍ରମ ଅବସରରେ ମନ୍ତ୍ରୀ ଡକ୍ଟର କୁମାର ନିଶାମୁକ୍ତି ମିତ୍ରଙ୍କ ପାଇଁ ଏକ ବ୍ୟକ୍ତିଗତ ଡ୍ୟାସ୍ବୋର୍ଡ ଏବଂ ଏନ୍ଏମ୍ବିଏ ଉପରେ ଆଧାରିତ ଏକ କ୍ଷୁଦ୍ର ଚଳଚ୍ଚିତ୍ର ଭଳି କେତେକ ପ୍ରମୁଖ ଯୋଜନାର ଶୁଭାରମ୍ଭ କରିବେ। ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଏହି ସପ୍ତାହବ୍ୟାପୀ ଅଭିଯାନ ମଧ୍ୟରେ ସାରା ଦେଶରେ ସଚେତନତା ଏବଂ ଜନସାଧାରଣଙ୍କୁ ଏକତ୍ରିତ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିମଧ୍ୟରେ ଗଣଶପଥ ଗ୍ରହଣ ଉତ୍ସବ, ସଚେତନତା ଯାତ୍ରା, ସାଇକେଲ ଶୋଭାଯାତ୍ରା, ଯୁବପିଢ଼ିଙ୍କ ନେତୃତ୍ୱରେ ବିଭିନ୍ନ ଅଭିଯାନ, ପୋଷ୍ଟର ତିଆରି, ସ୍ଲୋଗାନ ଲିଖନ ଓ ପ୍ରବନ୍ଧ ପ୍ରତିଯୋଗିତା, ୱେବିନାର, ବିଶେଷଜ୍ଞମାନଙ୍କ ସହ ଆଲୋଚନା ଏବଂ ପଥପ୍ରାନ୍ତ ନାଟକ ଆଦି ସାମିଲ ରହିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି ପକ୍ଷରୁ 2016-17 ଏବଂ 2017-18 ଆର୍ଥିକ ବର୍ଷରେ ୟେସ୍ ବ୍ୟାଙ୍କ ଋଣ ଦୁର୍ନୀତି ଅଭିଯୋଗରେ ମୁମ୍ବାଇ, ଖାଣ୍ଡଲା ଏବଂ ନୂଆଦିଲ୍ଲୀର 17ଟି ସ୍ଥାନରେ ଚଢ଼ଉ କରାଯାଇଛି। ସୁରକ୍ଷା ସମ୍ପତ୍ତି, ପୁନଃନିର୍ମାଣ ନିଗମ, ସୁରକ୍ଷା ରିଏଲିଟି ଲିମିଟେଡ୍, ଖ୍ୟାତି ରିଏଲ୍ଟର୍ସ ପ୍ରାଇଭେଟ୍ ଲିମିଟେଡ୍ର ନିର୍ଦ୍ଦେଶକ କର୍ମଚାରୀ ଏବଂ ୟେସ୍ ବ୍ୟାଙ୍କର ପୂର୍ବତନ କର୍ମଚାରୀଙ୍କ ଘରେ ମଧ୍ୟ ଖାନତଲାସୀ କରାଯାଇଛି। କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପିୟୁଷ ଗୋଏଲ ଫ୍ରାନ୍ସର ନାଇସ୍ ମାସେନାଠାରେ ୟୁନିଫାଏଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ ୟୁପିଆଇର ଶୁଭାରମ୍ଭ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଗୋଏଲ କହିଛନ୍ତି ଫ୍ରାନ୍ସର ଅନ୍ୟତମ ପ୍ରମୁଖ ଖୁଚୁରା ବ୍ୟବସାୟିକ କେନ୍ଦ୍ରକୁ ଭାରତର ବିଶ୍ୱସ୍ତରୀୟ ଡିଜିଟାଲ୍ ପେମେଣ୍ଟ ପ୍ଲାଟଫର୍ମ ଆଣିବା ୟୁପିଆଇର ବୈଶ୍ୱିକ ସମ୍ପ୍ରସାରଣ ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ସେ କହିଛନ୍ତି ଏହି ପ୍ରୟାସ ବ୍ୟାପକ ସ୍ତରରେ ବିଶ୍ୱସନୀୟ, ସହଜ ଏବଂ ପରସ୍କର ସହ ସଂଯୋଗୀକରଣ ଡିଜିଟାଲ୍ ସମାଧାନ କରିବା କ୍ଷେତ୍ରରେ ଭାରତର ଦକ୍ଷତାକୁ ପ୍ରଦର୍ଶନ କରୁଛି। ମନ୍ତ୍ରୀ କହିଛନ୍ତି ଏହି ଶୁଭାରମ୍ଭ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଅର୍ଥନୈତିକ ଓ ବୈଷୟିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ। ଏହା ଦୁଇ ଦେଶ ମଧ୍ୟରେ ରହିଥିବା ରଣନୀତିକ ସହଭାଗିତାର ବଢ଼ୁଥିବା ସମ୍ପର୍କ ଓ ବିଶ୍ୱସନୀୟକୁ ପ୍ରତିଫଳିତ କରୁଛି। ଦକ୍ଷିଣ ଜିମ୍ବାୱେରେ ଏକ ମାଲବାହୀ ଟ୍ରେନ୍ ସହ ଗୋଟିଏ ବସ୍ ଦୁର୍ଘଟଣା ହେବା ଫଳରେ 9 ଜଣଙ୍କର ମୃତ୍ୟୁ ହେବା ସହ 25 ଜଣ ଆହତ ହୋଇଛନ୍ତି। ଜିମ୍ବାୱେ ଜାତୀୟ ରେଳପଥ ମୁଖପାତ୍ର ଆଣ୍ଡ୍ରୁ କାନମ୍ବୁରା କହିଛନ୍ତି ବସ୍ଟି ଲେବୁଲ୍ କ୍ରସିଂ ଅତିକ୍ରମ କରୁଥିବାବେଳେ ଟ୍ରେନ୍ ସହ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ରେଳ ସୁରକ୍ଷା ନିୟମାବଳୀ ଉଲ୍ଲଂଘନ କରି ବସ୍ଟି ଲେବୁଲ୍ କ୍ରସିଂ ଅତିକ୍ରମ କରୁଥିବା ଜଣାପଡ଼ିଛି। ଆମେରିକା ସହିତ ଯୁଦ୍ଧ ସମାପ୍ତ କରିବା ପରେ ହୋଇଥିବା ଚୁକ୍ତିନାମା ଅନୁଯାୟୀ ଇସ୍ରାଏଲ୍କୁ ମଧ୍ୟ ଲେବାନନ୍ରୁ ହଟିବାକୁ ପଡ଼ିବ ବୋଲି ଆଜି ଇରାନ୍ କହିଛି। ଇରାନ୍ର ବୈଦେଶିକ ମନ୍ତ୍ରୀ ଆବାସ ଆରଗସି କହିଛନ୍ତି ଦକ୍ଷିଣ ଲେବାନନ୍ରେ ଇସ୍ରାଏଲ୍ର କ୍ରମାଗତ ଆକ୍ରମଣ ଆମେରିକା ଏବଂ ଇରାନ୍ ମଧ୍ୟରେ ହୋଇଥିବା ବୁଝାମଣାପତ୍ରର ଉଲ୍ଲଂଘନ ହେବ। ଚୂଡ଼ାନ୍ତ ଚୁକ୍ତିରେ ଲେବାନନ୍ ସାମିଲ ଅଛି କି ନାହିଁ ସେ ନେଇ ଆମେରିକା କୌଣସି ସ୍ୱଷ୍ଟୀକରଣ ଦେଇନାହିଁ। ଅନ୍ୟପକ୍ଷରେ ଗତକାଲି ଇସ୍ରାଏଲ୍ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟୁ ଏହି ଚୁକ୍ତିକୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିଷ୍ପଭି ବୋଲି ବର୍ଷ୍ଣନା କରିଛନ୍ତି। ଏହାସହ ସେ କହିଛନ୍ତି ଇସ୍ରାଏଲ୍ର ନିଜସ୍ୱ ପ୍ରାଥମିକତା ରହିଛି।
ରାଷ୍ଟ୍ରୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା ନିଟ୍ ୟୁଜି 2026

0: ପୁନଃ ପରୀକ୍ଷା ପୂର୍ବରୁ କେନ୍ଦ୍ର ସରକାର ସାମାଜିକ ଗଣମାଧ୍ୟମ ଆପ୍ ଟେଲିଗ୍ରାମ ଉପରେ ଚଳିତ ମାସ 22 ତାରିଖ ପର୍ଯ୍ୟନ୍ତ କଟକଣା ଜାରି କରିଛନ୍ତି। ସୂଚନାଯୋଗ୍ୟ ଚଳିତ ମାସ 21 ତାରିଖରେ ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ପୁନର୍ବାର ଅନୁଷ୍ଠିତ ହେବ। ଜାତୀୟ ପରୀକ୍ଷଣ ସଂସ୍ଥାନ ଏନ୍ଟିଏ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ଏହି ନିଷ୍ପଭିକୁ ସ୍ୱାଗତ କରିଛି। ଫିଫା ବିଶ୍ୱକପ୍ 2026ର ଗ୍ରୁପ୍ ଆଇ ମ୍ୟାଚ୍ରେ ଆଜି ଫ୍ରାନ୍ସ ଏବଂ ସେନେଗଲ ମଧ୍ୟରେ ଖେଳ ହେବ। ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟୁଜର୍ସିଠାରେ ଭାରତୀୟ ସମୟ ରାତି 12:30 ସମୟରେ ମ୍ୟାଚ୍ ଆରମ୍ଭ ହେବ। ଅନ୍ୟ ଏକ ଗ୍ରୁପ୍ ଆଇ ମ୍ୟାଚ୍ରେ ବୋଷ୍ଟନ୍ ଷ୍ଟାଡିୟମ୍ଠାରେ ନରୱେ ଏବଂ ଇରାକ୍ ମଧ୍ୟରେ ଖେଳ ହେବ। ଏହି ମ୍ୟାଚ୍ ଭାରତୀୟ ସମୟ ଭୋର 3:30 ହେବ। ଏହା ପୂର୍ବରୁ ଲସ୍ ଏଞ୍ଜେଲସ୍ର ସୋଫି ଷ୍ଟାଡିୟମ୍ଠାରେ ଇରାନ୍ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚ୍ 2-2 ଅମୀମାଂସିତ ରହିଛି। ସେହିପରି ଉରୁଗୁଏ ଓ ସାଉଦି ଆରବ ମଧ୍ୟରେ 1-1 ଖେଳ ଶେଷ ହୋଇଛି। ଜି7 ସମ୍ମିଳନୀରେ ଯୋଗଦେବା ପାଇଁ ଫ୍ରାନ୍ସର ଏଭିଏନ୍ଠାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଆସନ୍ତାକାଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ହେବ ବୈଠକ। ଖରିଫ୍ ଋତୁରେ ସ୍ୱଳ୍ପ ବୃଷ୍ଟିପାତ ଜିଲ୍ଲାଗୁଡ଼ିକରେ ଆଗୁଆ ପଦକ୍ଷେପ ନେବା ଲାଗି କୃଷିମନ୍ତ୍ରୀଙ୍କ ଗୁରୁତ୍ୱ। ନିଶାମୁକ୍ତ ଭାରତ ସପ୍ତାହକୁ ଆସନ୍ତାକାଲି ଉଦ୍ଘାଟନ କରିବେ କେନ୍ଦ୍ର ସାମାଜିକ ନ୍ୟାୟ ମନ୍ତ୍ରୀ। ଫ୍ରାନ୍ସରେ ୟୁପିଆଇର ଶୁଭାରମ୍ଭ କଲେ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ଏବଂ ଫିଫା ବିଶ୍ୱକପ୍ ଗ୍ରୁପ୍ ଆଇ ମ୍ୟାଚ୍ରେ ଆଜି ଫ୍ରାନ୍ସ ଏବଂ ସେନେଗାଲ ମଧ୍ୟରେ ହେବ ଖେଳ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ସମ୍ବଲପୁର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ସମ୍ବଲପୁର ସମ୍ବାଦଦାତା ଗୁଣମଣି ବିଶ୍ୱାଳ। ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ସମ୍ବଲପୁରରେ ହେବ ଫିଫା ମାନର 3 ଫୁଟବଲ ପଡ଼ିଆ। ଏନେଇ 15 କୋଟି ଟଙ୍କା ବ୍ୟୟବରାଦ ହୋଇଛି। ସମ୍ବଲପୁର ତଥା ପଶ୍ଚିମ ଓଡ଼ିଶାର କ୍ରୀଡ଼ା ମାନଚିତ୍ରରେ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ସମ୍ବଲପୁର ଫୁଟବଲ ଏକାଡେମୀ ପରିସରରେ ଫୁଟବଲ ପଡ଼ିଆରେ ଘାସ ବିହନ ବୁଣି ଉନ୍ନତିକରଣର ଶୁଭ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। ବର୍ଷା ହେଲେ ମଧ୍ୟ ଏଠାରେ ଫୁଟବଲ ଖେଳାଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
3: ଓଡ଼ିଶାର କ୍ରୀଡ଼ା ମାନଚିତ୍ରରେ ସମ୍ବଲପୁର ଫୁଟବଲ ଏକାଡେମୀର ସ୍ୱତନ୍ତ୍ର ଗୋଟିଏ ପରିଚୟ ରହିଛି। ସମ୍ବଲପୁର ଏ ଅଞ୍ଚଳର ନେତା ତଥା ସମ୍ବଲପୁରର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଜୟନାରାୟଣ ମିଶ୍ରଙ୍କର ନେତୃତ୍ୱରେ 2007 ଆରମ୍ଭ ହୋଇଥିବା ଏହି ଏକାଡେମୀ ଆଜି ରାଜ୍ୟର କ୍ରୀଡ଼ା ପ୍ରତିଭାମାନଙ୍କୁ ଜାତୀୟ ସ୍ତରରେ ପରିଚୟ କରାଇବାରେ ଇଏ ଗୋଟିଏ ବହୁତ ବଡ଼, ପଶ୍ଚିମ ଓଡ଼ିଶା କେବଳ ନୁହଁ ସାରା ଓଡ଼ିଶା ପାଇଁ ଗୋଟିଏ ବଡ଼ ଇଏ ମାଧ୍ୟମ ବନିଛି। ବିଗତ 19 ମଧ୍ୟରେ ଏହି ଏକାଡେମୀରୁ ଶହ ଶହ ପିଲାଙ୍କୁ ପ୍ରତିଭାବାନ ଆକାରରେ ସେମାନଙ୍କୁ ବିକାଶ କରାଇବା ଏବଂ ବିଭିନ୍ନ କ୍ଲବରେ ସେମାନଙ୍କୁ ଖେଳିବାର ସୁଯୋଗ କରାଇବା ଇଏ ଗୋଟିଏ ତାଙ୍କର ବହୁତ ବଡ଼ ଅବଦାନ ରହିଆସିଛି। ଏକାଡେମୀର ଅନେକ ଖେଳାଳି ବିଭିନ୍ନ ବୟସ ବର୍ଗର ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ସେମାନେ ମଧ୍ୟ ପ୍ରତିନିଧିତ୍ୱ କରିକି ସମ୍ବଲପୁର ଫୁଟବଲ ଏକାଡେମୀର ନାମକୁ ବହୁତ ଆଗକୁ ନେଇଛନ୍ତି। ଏହି ସଫଳତା ପଛରେ ରହିଛି ଆମ ଏହି ଏକାଡେମୀର ସୁଦୃଢ଼ ଭିତ୍ତିଭୂମି ଏବଂ ତାଠାରୁ ଆଉ ଗୋଟିଏ ବଡ଼ ଜିନିଷ ରହିଛି, ସେଟା ହେଲା ଉପଯୁକ୍ତ କୋଚିଂ ବ୍ୟବସ୍ଥା। ବର୍ତ୍ତମାନ ଏଠାରେ 3 ପୂର୍ଣ୍ଣ ଆକାରର ଫୁଟବଲ ପଡ଼ିଆ, ଗୋଟିଏ ଅତ୍ୟାଧୁନିକ ଜିମ୍ନାସିୟମ ଏବଂ ଗୋଟିଏ 25x10 ଗୋଟିଏ ସୁଇମିଂ ପୁଲ ମଧ୍ୟ ଅଛି। ପ୍ରଶିକ୍ଷାର୍ଥୀମାନଙ୍କର ପାଇଁ ମଧ୍ୟ ଏଠି ସେମାନେ ବାକି ସମୟରେ କେମିତି ବିଶ୍ରାମ ନେବେ ରହିବେ ସେଥିପାଇଁ ମଧ୍ୟ 2 ଛାତ୍ରାବାସର ବ୍ୟବସ୍ଥା ମଧ୍ୟ କରାଯାଇଛି। ଫୁଟବଲ କ୍ରୀଡ଼ାର ବିକାଶ ପାଇଁ ଏକାଡେମୀର ପ୍ରତିବଦ୍ଧତା ଏ ଭାବକୁ ସମ୍ମାନ ଜଣାଇ ସମ୍ବଲପୁରର ବିଧାୟକ ଜୟରଣ ମିଶ୍ରଙ୍କର ମଧ୍ୟ ଯେଉଁ ଏକାଡେମୀର ଉନ୍ନତି କରିବା ପାଇଁ ଏହାକୁ ଆହୁରି ଆଗକୁ ଜାତୀୟ ଅନ୍ତର୍ଜାତୀୟ ସ୍ତରକୁ ନେବା ପାଇଁ ଯେଉଁ ଉଦ୍ୟମ ଜାରି ରଖିଛନ୍ତି ଏବଂ ସରକାର ନିକଟରେ ଯେଉଁ ପ୍ରସ୍ତାବ ଦେଇଛନ୍ତି ତାକୁ ରାଜ୍ୟ ସରକାର ତାଙ୍କ ପ୍ରସ୍ତାବକୁ ଗ୍ରହଣ କରିଛନ୍ତି।
2: ଏବେ କିଛି ସମ୍ବାଦ ସଂକ୍ଷେପରେ ଆମ ସମ୍ବାଦଦାତାଙ୍କଠାରୁ।
4: ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାକୁ ଶୃଙ୍ଖଳିତ ସୁରକ୍ଷିତ ଓ ଧୁମ୍ଧାମ୍ରେ ପାଳନ କରିବା ପାଇଁ ଜିଲ୍ଲା ପ୍ରଶାସନ ଏବଂ ସମ୍ବଲପୁର ମହାନଗର ନିଗମ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ଏହି ପରିପ୍ରେକ୍ଷୀରେ ସମ୍ବଲପୁର ଜିଲ୍ଲାପାଳ, ସମ୍ବଲପୁର ମହାନଗର ନିଗମ କମିଶନର ଏବଂ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ମିଳିତ ଭାବେ ସହରର ମୋଦିପଡ଼ା, ନନ୍ପଡ଼ା, ଝାଡ଼ୁଆପଡ଼ା ପରିଦର୍ଶନ କରି କ୍ଷେତ୍ରସ୍ତରୀୟ ସମୀକ୍ଷା କରିଛନ୍ତି। ସମ୍ବଲପୁର ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସ୍ଆଇଆର୍ କାର୍ଯ୍ୟ ସୁରୁଖୁରୁରେ

0: ଚାଲିଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବିଏଲ୍ଓ ମାନେ ଘରକୁ ଘର ଯାଇ 75.45% ଭୋଟରକୁ ପରିଗଣନା ଫର୍ମ ପ୍ରଦାନ କରିଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ଭଲପୁର ଜିଲ୍ଲାର ଦ୍ୱିତୀୟ ପର୍ଯ୍ୟାୟରେ 7ଟି ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଶିଳାନ୍ୟାସ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆବାସୀ ମାଧ୍ୟମରେ ଏହି ସମସ୍ତ ବିଦ୍ୟାଳୟଗୁଡ଼ିକର ଶିଳାନ୍ୟାସ କରିଛନ୍ତି। ବିଶ୍ୱ ପରିବେଶ ଦିବସ ଅବସରରେ ସମ୍ଭଲପୁର ମହାନଗର ନିଗମ ଏସ୍ଏମ୍ସି ପକ୍ଷରୁ ବୁର୍ଲାସ୍ଥିତ ଏମ୍ସିସିଏମ୍ଆର୍ଏଫ୍ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସମ୍ଭଲପୁର ବିଧାୟକ ଜୟନାରାୟଣ ମିଶ୍ର, ସାଂସଦ ପ୍ରତିନିଧି ନାଉରୀ ନାୟକ, ସମ୍ଭଲପୁର ମହାନଗର ନିଗମ କମିଶନର ରେହାନ ଖେତ୍ରୀ ଓ ସମ୍ଭଲପୁର ବନଖଣ୍ଡ ଅଧିକାରୀମାନେ ଉପସ୍ଥିତ ଥିଲେ। ସମ୍ଭଲପୁରରେ ସଫଳତାର ସହ ଗାଁ ଆମ୍ବପସରା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ପ୍ରଶାସନ ଓ ଉର୍ମାସର ମିଳିତ ସହଯୋଗରେ ସ୍ୱତନ୍ତ୍ର ଆମ୍ବ ମହୋତ୍ସବ ଗାଁ ଆମ୍ବପସରା ଆୟୋଜନ ହୋଇଛି।
1: ସମ୍ଭଲପୁରରେ ଆୟୋଜିତ ହେଉଥିବା ସର୍ବଭାରତୀୟ କବାଡି କପ୍ର ତୃତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଖେଳୁଆଡ଼ ମନୋବୃତ୍ତି ପାଇଁ ସମ୍ଭଲପୁର ମାଟିକୁ ଧନ୍ୟବାଦ ଜଣାଇଛନ୍ତି। ଜିଲ୍ଲା ହାଲଚାଲର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଆପଣମାନେ ଶୁଣିପାରିବେ ସୁବର୍ଣ୍ଣପୁର ଜିଲ୍ଲା ସମ୍ପର୍କରେ।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
6: କିଓ ଶ୍ୟାମ ଭାଇ, ଆଜି ଏତେ ଖୁସି କିଆଁ? ବ୍ୟାଗ ପୁରା ଭର୍ତ୍ତି ଚାଉଳ ଆଣିଲ କୋଉଠୁ?
7: ହଁ ଭାଇ, ନୂଆ ସରକାରଙ୍କ ଅନ୍ନପୂର୍ଣ୍ଣା ଯୋଜନା କଥା ଶୁଣିନ କି? ଆମ ପରିବାରର ପ୍ରତି ସଦସ୍ୟଙ୍କ ପାଇଁ ଏବେ ପରା ଆଉ 5 କିଲୋ ନୁହଁ, ମୁଣ୍ଡ ପିଛା 10 କିଲୋ ଚାଉଳ ମାଗଣାରେ ମିଳିଲାଣି। ଘରେ ଘରେ ଏବେ ଖୁସିର ଲହରି ଭାଇ।
8: ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, 3 କୋଟିରୁ ଅଧିକ ଓଡ଼ିଶାବାସୀଙ୍କୁ ମିଳୁଛି ଖାଦ୍ୟ ସୁରକ୍ଷା। ଓଡ଼ିଶା ସରକାର ଆପଣଙ୍କ ସୁଖ ଦୁଃଖର ସାଥୀ।
2: ପ୍ରଚାର କରୁଛୁ କାର୍ଯ୍ୟକ୍ରମ କୃଷି ସଂସାର।

0: କଣ ଆଉ କହିବି, ଏ ପିଲାମାନେ ଆଜି ଯୋଉ ସଜ ସବୁ ହେଇକି ବୁଲୁଛନ୍ତି ଭାରି ଭଲ ଲାଗୁଛି। ସେ ସୁମିକି ଦେଖ, ମାଧିଆ ଭାଇ ଝିଅକୁ ଦେଖ, ବେବିନାକୁ ଦେଖ, ଗାଁ ଦାଣ୍ଡ ଉଠୁଛି ପଡୁଛି।
1: ଜେମା ବାପା ଜୁହାରେ।
0: ଏ ସୁମିକି, ହେଲେ ଭାରି ବଢିଆ ସଜ ହେଇଛୁ।
1: କାହିଁ, ତମେ ବି ତ ଭାରି ସଜ ହେଇଛ।
0: ଆମେ ତ ବୁଢି ହେଲୁଣି।
1: କି କଥା, ବୁଢି ହେଲେ ବି କେଡେ ବଢିଆ ଶାଢୀଟିଏ ପିନ୍ଧିଛ।
0: ହଁ, ତୁମର ଯୋଉ ଦି ପାଖ ବେଣୀ ପକେଇଛ, ହାତରେ ହେଇ ଭଲ ଚୁଡି ପିନ୍ଧିଛ,
1: ମୁଦି
0: ପିନ୍ଧିଛ, ଅଳତା ପିନ୍ଧିଛ, ରିବନ ବାନ୍ଧିଛ।
1: କି କଥା, ରଜ ପୁଣି ସଜବାଜ ହେବିନି।
0: ହଁ, ଭଲସେ ସଜ ହେଇଛ, ତା ସହିତ ହେଇ ନୂଆ ଜାମା ପିନ୍ଧିଛ, ଭାରି ଭଲ ଲାଗୁଛି।
1: ଖାଲି ସେତିକି ନୁହଁ, ତମ ପାଇଁ ଦେଖ କେତେ ରକମ ରକମର ପିଠା ନେଇ ଆସିଛି।
0: ଆଲୋ ମା, ମୁଁ ବି ତୁମ ପାଇଁ ସବୁ ଆଣିଛି ପିଠା। ପିଠା ଆଣିଛି, ରଜ ରାଇ ଆଣିଛି, ପାଚିଲା ଆମ୍ବ ଆଣିଛି, ମିଠା ଆଣିଛି, ସବୁ ଖାଇବ।
1: ଆଉ ଗୋଟାଏ କଥା ଭୁଲି ଯାଇଛ,
0: ରଜ ପାନଟି ହେଇ ରହିଲା, ତୋ ଭାଇନା ଦେଇଛନ୍ତି। ହଁ, ଖାଇବ ସାଠା ପାନ, ଭଲ ଭାବରେ ଘରେ ସବୁ ତିଆରି କରିକି ତମ ପାଇଁ ଆଣିଛି।
1: ବଢିଆ ପାନଟିଏ ହେଇଛି ମ।
0: ହଉ, ପାନ ତୁମେ ଖାଇବ, ଆଉ ତୁମ ସାଙ୍ଗମାନଙ୍କୁ ସବୁ ଦବ, ଏ ପିଠା ମିଠା ସବୁ ଖାଇବ। ହେଲେ ସୁମି, ଆଜି ଯୋଉ ପଟାଦୋଳି ଖେଳୁଥିଲ, ଏଇ ଭାରି ବଢିଆ ଗୀତ ଗାଉଥିଲ, କଦେ ଗାଉନ?
2: ବନସ୍ତେ ଡାକିଲା ଗଜ,
0: ବରଷକେ ଥରେ ଆସିଛି ରଜ,
2: ଆସିଛି।

0: ସୁନ୍ଦର ଲାଗୁଛି କହିଲ
1: ହେଇଟି ଆମର ସେ ଦୋଳିଟା କେମିତି ସଜ ହେଇଥିଲା ଦେଖିଛଟି
0: ଖାଲି କଣ ଦୋଳି ଆଉ ତା ପାଖରେ ଯେତିକି ସଜେଇଛ ମୁରୁଜରେ ସଜେଇଛ ପାନକୁ ସଜେଇକି ରଖିଛ
1: ତା ସାଙ୍ଗରେ ଆମେ ଯୋଉ ସଜବାଜ ହେଇଯାଇଥିଲୁ
0: ଖାଲି କଣ ତମେ ସଜ ହେଇଛ ସେ ଦୋଳି ଚାରିପଟେ ତ ବେଞ୍ଚ ପକେଇଛ କେତେ ପ୍ରକାର ପିଠା ରଖିଛ।

0: ସଜେଇଛ, ମୁରୁଜରେ ସଜେଇଛ, ପାନକୁ ସଜେଇକି ରଖିଛ,
1: ତା ସାଙ୍ଗରେ ଆମେ ଯୋଉ ସଜବାଜ ହେଇଯାଇଥିଲୁ,
0: ଖାଲି କଣ ତମେ ସଜ ହେଇଛ, ସେ ଦୋଳି ଚାରିପଟେ ତ ବେଞ୍ଚ ପକେଇଛ, କେତେ ପ୍ରକାର ପିଠା ରଖିଛ, ପାନ ରଖିଛ, ଆଉ ତା ସହିତ ଏ ଦହି ପାଣି, କାଗିଜି ପାଣି, ପୋଦିନା ପତ୍ର ପାଣି, ମାଣ୍ଡିଆରେ ଫୁଣି ଜୁସ୍ କରିକି ରଖିଛ।
1: ହେଇଟି ଅପା, ଇଏ ପରା ଆମ ଓଡିଶାର ପରମ୍ପରା ରୀତିନୀତି, ଆଉ ତାକୁ ପାଳିବାନି କେମିତି କହିଲ। ଆଉ ତିନି ଦିନ ହେଲାଣି ଏଇ ପରମ୍ପରାକୁ ଆମେ ପାଳନ କରୁଛେ କି ନାହିଁ।
0: ଏ ତୁମେ ତ ବରଷ ଭରି ଅପେକ୍ଷା କରିକି ରହିଥିବ, କୋଉ ଦିନ ଆମ ରଜ ଆସନ୍ତା କି ଆମେ ସଜପଟା ହେଇକି ବୁଲନ୍ତୁ, ଖାଆନ୍ତୁ, ଅଳତା ଲଗାନ୍ତୁ, ସାଧା ପାନ ଖାଆନ୍ତୁ,
1: ଆଉ ତା ଦେହରେ ପୁଣି କମ କାମ ଟିକେ ପଡେ, ଭାରି ବଢିଆ ଲାଗେ।
0: ନା ନା, ଏଥିରେ ଝିଅ ପିଲା ସ୍ତ୍ରୀ ଲୋକଙ୍କୁ ବେଶୀ କାମ କରିବାକୁ ପଡେନି, କଟା ହୁଏନି, ବଟା ହୁଏନି, ଯାହା ସବୁ ହେଇକି ରହିଥାଏ ସେଇଆକୁ ସବୁ ଖାଆନ୍ତୁ।
1: ଆଉ ଚାଷ କାମ ବି ଏବେ ବନ୍ଦ ଅଛି।
0: ଏ ରଜ ଗଲା ପରେ ଆମର ତ ଚାଷ କାର୍ଯ୍ୟ ଆରମ୍ଭ, ଆଉ ବର୍ଷା ଟିକେ ଟିକେ ହେଇଗଲେ ଚାଷ ବଢିଆ ହବ, ମାନେ ଖରିବି ଚାଷ ପାଇଁ ଆମେ ଏବେ ଠାରୁ ପ୍ରସ୍ତୁତ ହବା।
1: ଆଉ ନୁହେଁ ତ କଣ, ଏଥିପାଇଁ କି ଆମକୁ ଅଣ୍ଟା ଭିଡିବାକୁ ପଡିବ।
0: ହଁ, ଏଇ ଯୋଉ କାଳ ବୈଶାଖୀ ଟିକେ ହେଇଯାଉଛି ସେ ତ ମନ ଭାଙ୍ଗି ଦଉଛି, କିନ୍ତୁ ଆମେ ମନ ଭାଙ୍ଗିଲେ ହବନି, ଆମେ ହେଲେ ଚାଷୀ ବନ୍ଦୀ ଲୋକ, ଅଣ୍ଟା ସଳଖି ଠିଆ ହବା, ଚାଷବାସ କରିବା,
1: ଆମେ ପରିଶ୍ରମ କରିବା, ଏବେଠୁ ଲାଗିବା।
0: ହଁ ହେଲେ ସୁମି, ଆଉ ଗୋଟେ କଥା ମା।
1: କୋଉ କଥା?
0: ନୂଆ ବୋଉ ମତେ କହିଥିଲେ, ଆଉ ତମେ ଟିକେ ଛେନାପୋଡ ପିଠା ମୋ ପାଇଁ ପଠେଇବ। ମୁଁ ଛେନାପୋଡ ପିଠା କରିଥିଲି, ଆଉ ତାଙ୍କ ପାଇଁ ଆଣିଛି, ତୁମେ ନେଇଯିବ, ବୋଉକୁ ଦେଇଦବ, ଆଉ ସାଧା ପାନ ଦବ, କହିବ ଜେମା ବାପା ଦେଇଛନ୍ତି, ବୁଢି ହେଲେଣି କିନ୍ତୁ ଭଲ ପିଠା କରିଛନ୍ତି, ଏକଥା କହିବ।
1: କହିବି କହିବି, ଆଉ ତାଙ୍କୁ ଦେବି ବି।
0: ଆଉ ତାକୁ କହିବ, ଏଇ ଯୋଉ ହେଇ ପହିଲି ବର୍ଷା ଆରମ୍ଭ ହେଇଯିବ, ଚାଷବାସ ହବ, ଆମ ମନ ତ ଖୁସି,
1: ଆଉ ଆମେ ଚାଷୀ ବନ୍ଦୀ ଘର ଲୋକ, ବର୍ଷା ଟିକେ ପାଇଁ ଚାତକ ଭଳିଆ ଚାହିଁ ବସିଛି, ବର୍ଷା ହେଲେ ଆମ ଫସଲ ବଢିଆ ତ ହବ।
0: ବର୍ଷା ହେଲେ ପରା ଚାଷୀ ହସିବ, ଯେମିତି ବିଲରେ ଧାନ ଗଛ ଉଠିଲେ ମନ ଖୁସିରେ ଚାଷୀ ଭାଇ ନାଚିବ। ହେଲେ ସୁମି, ବୈଠକ ଘର, ଆଉ ରଜପରା ଦିନରେ ଆଉ ବସିକି ଭଜନ ଟିକେ ଶୁଣିବା,
1: ତାପରେ କଥା ହବା।

0: ସୁମି ଭଜନଟି କେମିତି ଲାଗିଲା କୁହ?
1: ଭାରି ବଢିଆ ଲାଗିଲା ଅପା, ବୈଠକୀ ଘରେ ଭଜନଟିଏ ବାଜିଲେ ଭାରି ଖୁସି ଲାଗୁଛି।
0: ଖୁସି ଲାଗୁଛି ଟି? ତା ସହିତ ଆମେ ହେଲେ ଚାଷୀ ବନ୍ଦୀ ଲୋକ, ପେଟ ପାଟଣା ଅଛି।
1: ହଁ ହଁ,
0: ପେଟ ପାଟଣାରେ ଭଲ ବିଷୟଟିଏ ଅଛି।
1: କଣ ବିଷୟ ଅଛି ଅପା କହୁନ?
0: ଆଜି ଆଲୋଚନାର ବିଷୟ ଅଛି ଖରିଫ ଫସଲ ପାଇଁ ବିହନ କିସମ ବାଛିବା କିପରି। ଆଲୋଚନା କରୁଛନ୍ତି ଡକ୍ଟର ସୁଜିତ କୁମାର ନାଥ। ଆଲୋଚନା ଆରମ୍ଭ ହଉ, ଆମେ ଶୁଣିବା, ତାପରେ କଥା ହବା।
2: ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଆଜି ଆମ ସାଙ୍ଗରେ ଅଛନ୍ତି ଶ୍ରୀଯୁକ୍ତ ସୁଜିତ କୁମାର ନାଥ ମହୋଦୟ। ଶ୍ରୀଯୁକ୍ତ ନାଥ ମହୋଦୟ, ଆମେ ଆପଣଙ୍କ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ। ନମସ୍କାର।
3: ନମସ୍କାର।
2: ପ୍ରଥମେ ତ ଆମେ ଆଲୋଚନା କରିବା, ବର୍ତ୍ତମାନ ଚାଷ କାମ ଆମ ରାଜ୍ୟରେ ଆରମ୍ଭ ହେଲାଣି, ବର୍ତ୍ତମାନ ସ୍ଥିତି କ'ଣ ସେ ବିଷୟରେ କିଛି କହିବେ କି?
3: ଖରିଫ ଚାଷ ହେଉଛି ଆମ କୃଷି ଅର୍ଥନୀତିର ଗୋଟେ ମୁଖ୍ୟ ପାର୍ଟ। ତାର କାରଣ ଆମ ଅଞ୍ଚଳରେ, ଆମ ଭାରତରେ ଏଇଭଳିଆ ବହୁତ ଜାଗା ଅଛି ଯେଉଁଟା ଆଜି ପର୍ଯ୍ୟନ୍ତ ଜଳସେଚିତ ହୋଇପାରି ନାହିଁ, ଏବଂ ଖରିଫରେ ଯେଉଁ ବର୍ଷା ହୁଏ ଆମ ଭାରତରେ 80% ବର୍ଷା, ଆମ ଓଡ଼ିଶାରେ ପ୍ରାୟତଃ 80-90% ବର୍ଷା କେବଳ ଖରିଫ ଋତୁରେ ହୋଇଥାଏ। ତେଣୁ ଏଇ ଯେଉଁ ଜୁନ୍ ରଜ ସାଙ୍ଗରେ ଆମର ଚାଷବାସ ବି ଆରମ୍ଭ ହୋଇଗଲା, ଆମେ ତା ପୂର୍ବରୁ କିଛି ଆରମ୍ଭ କରିଥାଉ। ଏଇ ବର୍ଷାକୁ ଲକ୍ଷ୍ୟ ରଖି ଆମେ ତା ପୂର୍ବରୁ ଯାହା ଚାଷ କାମ ଆରମ୍ଭ କରିଥାଏ।
2: ଏଇ ଯେ ଗୋଟେ ପ୍ରଶ୍ନ ଆସିବ ଯେ ଖରିଫ ଚାଷ ପାଇଁ ବ୍ୟବହୃତ ଜମିର ପ୍ରକାର ଭେଦ ସବୁ କ'ଣ?
3: ଦେଖନ୍ତୁ, ଆପଣମାନେ ଚାଷୀ ଭାଇମାନେ ତ ସମସ୍ତେ ଜାଣିଛନ୍ତି ଯେ ଆମର ମୁଖ୍ୟତଃ ତିନି ପ୍ରକାର ଜମି ଅଛି। ଆମେ ଯେଉଁ ଜମିରେ ଚାଷ କରୁଛେ, ଆମେ ଧାନ ଚାଷ କରନ୍ତୁ ବା ହରଡ଼ ମୁଗ ବିରି ଡାଲି ଚାଷ କରନ୍ତୁ ବା ରାଶି ତୈଳବୀଜ ବା ପନିପରିବା କରନ୍ତୁ, ମୁଖ୍ୟତଃ ଜମିକୁ ଯଦି ଆମେ ଦେଖିବା ତିନି ପ୍ରକାର, ଗୋଟେ ହେଉଛି ଉଚ୍ଚ ଜମି ବା ଢିପ ଜମି, ଆଉ ଗୋଟେ ହେଉଛି ମଝିଆଳି ଜମି, ଆଉ ଗୋଟେ ହେଉଛି ଖାଲୁଆ ଜମି। ଏଇ ଉଚ୍ଚ ଜମି ଭିତରେ ବି ଦୁଇ ଭାଗ ଅଛି, ଗୋଟେ ହେଉଛି ଆପଣଙ୍କର ହିଡ଼ ଦେଇଦେଇଥିବେ କିଛି, ଏବଂ ଆଉ ଗୋଟେ କିଛି ହିଡ଼ ଦିଆ ହେଇନଥିବ। ଏଇ ଯେଉଁ ତିନି ପ୍ରକାର ଜମି, ଇଏ ହେଉଛି ବର୍ଷା ପାଣି ଧରି ରଖିବାର, ତା ମାନେ ଆମର ମାଟିରେ କେତିକି ଜଳୀୟ ଅଂଶ ଧରିବାର କାପାସିଟି ଅଛି, କେତିକି ତାର କ୍ଷମତା ଅଛି, ତାକୁ ନେଇକି ଜମିର ପ୍ରକାରଭେଦ କରାହୋଇଛି। ତେଣୁ ସେହି ଅନୁସାରେ ତାର ଜଳୀୟ ଅଂଶ ରଖିବାର କାପାସିଟି କ୍ଷମତା ଯାହା, ସେହି ଅନୁସାରେ ଫସଲ କରିବା, ଏଇଟା ହେଉଛି ଗୋଟେ ମୁଖ୍ୟ କଥା। କାରଣ କିଛି ଫସଲ ଅଛନ୍ତି ଯେଉଁମାନେ ବିଲକୁଲ ପାଣିକୁ ସହ୍ୟ କରିପାରିବେନି, ଠିଆ ପାଣି ରହିଲା ସେମାନେ ବିଲକୁଲ ତାକୁ ସହ୍ୟ କରିପାରିବେନି। ତେଣୁ ସେହି ଜାଗାରେ କୋଉ ଭଳିଆ ଚାଷ କରିବାକୁ ପଡ଼ିବ, ତାର ଚାଷ ପ୍ରଣାଳୀ କ'ଣ ହେବ, ସେଠି କୋଉ କିସମ ଅବଲମ୍ବନ କରିବାକୁ ପଡ଼ିବ, ସେଇଟା ସ୍ୱତନ୍ତ୍ର ଭାବେ ରହିଛି।

0: ଏବଂ କୋଉ ଜାଗାରେ ସେମାନେ ଠିଆ ପାଣି ସ୍ଥିର କରି ରହିପାରିବେ, କୋଉଟା ଦୁଇ ଦିନ ପର୍ଯ୍ୟନ୍ତ ରଖିପାରିବେ, କୋଉଠି ବିଲକୁଲ ରହୁ ରହୁ ଛାଡ଼ିଯିବ, ଏଇସବୁକୁ ଲକ୍ଷ୍ୟ ରଖି ଆମେ ଜମିର ପ୍ରକାରଭେଦ କରିଥାଉ ଏବଂ ସେହି ଅନୁସାରେ ହିଁ ମୁଖ୍ୟତଃ ଚାଷ କରିଥାଉ। ଏମିତି ଜାଗା ଅଛି ଆମର ପାହାଡ଼ିଆ ଅଞ୍ଚଳ ଯେଉଁଠିକି ହିଡ଼ ନାହିଁ, ପୁରା ଟାଙ୍ଗରା ଜମି, ସେଠି ବି ଆଜି ପର୍ଯ୍ୟନ୍ତ ଲୋକ ଆଜ୍ଞା ଧାନ ଚାଷ କରୁଛନ୍ତି, ଯେଉଁଥିରେ କିଛି ଲାଭ ନାହିଁ। ଆମେ ଚାଷୀମାନଙ୍କୁ ସେଠି କହୁ, ଆରେ ଭାଇ ହରଡ଼ କରୁନା, ମୁଗ କରୁନା, ବିରି କରୁନ, ସେଗୁଡାକ ଆମର ଅଭାବ ଅଛି।
1: ଏଇ ଯୋଉ ଅଣ ହିଡ଼ ଜମି ସବୁ ଅଛି, ଉଚ୍ଚ ଜମି ଅଛି, ଆପଣ କହୁଛନ୍ତି ଧାନ ଚାଷ କଲେ ଆମର କ୍ଷତି ହଉଛି, ଆମେ କିଛି ଲାଭ ପାଇପାରୁନାହୁଁ, ତେଣୁ କେଉଁ କେଉଁ ଚାଷ କଲେ ଆମର ଚାଷୀ ଭାଇ ଭଉଣୀମାନେ ଟିକେ ଉପକୃତ ହେଇପାରିବେ କିଛି କହିବେ କି?
0: ସେଇଟା ତ ମୁଁ ଆପଣଙ୍କୁ କହିବାକୁ ଚାହୁଁଛି, ଚାଷୀମାନଙ୍କୁ ବି ଆମେ ବାରମ୍ବାର କହୁଛୁ, ସରକାର ବି ପ୍ରୋତ୍ସାହିତ କରୁଛନ୍ତି ଯେ ଯୋଉ ଜାଗାରେ ଧାନ ଚାଷ ହେଇପାରିବ, ଖାଲ ଜମି ଯୋଉଠି ଅଲଗା କିଛି ହେଇପାରିବନି, ସେଇ ଜାଗାରେ ଧାନ ଚାଷ କରନ୍ତୁ, ଅନ୍ୟଥା ଅଲଗା ଚାଷ କରନ୍ତୁ। ଯେମିତିକି ଆପଣ ଯୋଉଟା ପୁରା ପଡ଼ିଆ ଜମି, ସେଠି ଫଳ ଚାଷ, ଆମ୍ବ, ପିଜୁଳି, କେତେ ପ୍ରକାର ଫଳ ଚାଷ ହେଉଛି, ତାକୁ ସପୁରି ଏସବୁ କରିପାରିବେ, ଅଦା ହଳଦୀ କରିପାରିବେ, ଏଗୁଡ଼ା ତ କଥା ଗଲା। କିନ୍ତୁ ମୁଖ୍ୟ ଆମର ମୁଗ, ବିରି, ହରଡ଼, ଡାଲି ଜାତୀୟ ଫସଲ, ରାଶି, ଅଳସୀ, ଏସବୁ ତୈଳବୀଜ ଜାତୀୟ ଫସଲ, ବର୍ଷାଦିନିଆ ପନିପରିବା, ଭେଣ୍ଡି ହଉ, କଖାରୁ ହଉ, ଛଚିନ୍ଦ୍ରା ହଉ, ପାହାଡ଼ିଆ ଅଞ୍ଚଳରେ ଆମେ ଚାହୁଁଛୁ, ଓଡ଼ିଶା ସରକାର ମଧ୍ୟ ଚାହୁଁଛନ୍ତି ଆପଣ ପାହାଡ଼ିଆ ଜମିରେ, ସେଟା ହେଉଛି ଜଳବାୟୁ ସମ୍ବଳିତ ଛହଣିକ କୃଷି, ମିଲେଟ୍ ଯୋଉ ଛୋଟ କ୍ଷୁଦ୍ର ଦାନା ଯୋଉଟାକି ପୁଷ୍ଟି ଜାତୀୟ, ତାକୁ ମିଲେଟ୍ ଚାଷ କରନ୍ତୁ, ମାଣ୍ଡିଆ, ବାଜରା ସେସବୁ ଚାଷ କରନ୍ତୁ, କୋଦୋ, ମିଲେଟ୍, ସୁଆଁ ଇତ୍ୟାଦି ସେସବୁ ମଧ୍ୟ ଚାଷ କରନ୍ତୁ। ଏବଂ ମକା ବି ଆମ ଅଞ୍ଚଳର ବହୁତ ଜାଗାରେ ଚାଷୀମାନେ ମକା କରନ୍ତି, ସେଟା ଆପଣଙ୍କର ଯୋଉଠି ହିଡ଼ ନାହିଁ, ଯୋଉଠି ପାଣି ରହୁନି, ସେ ଜାଗାରେ ଆପଣ ମକା ଚାଷ ମଧ୍ୟ କରିପାରିବେ। ତେଣୁ ପନିପରିବା ହଉ, ମକା ହଉ, ଡାଲି ଜାତୀୟ ଫସଲ ହଉ, ତୈଳବୀଜ ଜାତୀୟ ଫସଲ ହଉ, ଏସବୁ ଫସଲ ଆପଣ ଆରାମସେ ଯୋଉଠି ପାଣି ଧରି ରଖୁନି ମାଟି ବା ସେ ଜାଗା, ସେଠି ଆପଣ କରିପାରିବେ।
1: ଏଇ ଖରିଫ ଚାଷରେ ଆମର ଅଧିକାଂଶ ଚାଷୀ ଭାଇ ଭଉଣୀମାନେ ଅଣ୍ଟା ଭିଡ଼ିଲେଣି ଚାଷ କାମ କରିବା ପାଇଁ ଧାନ ଚାଷରେ, ତେଣୁ ଏ ଯୋଉ ଧାନ ଚାଷର ବିହନ କିସମ ଏବଂ ଜମି ଅନୁସାରେ କେଉଁ କେଉଁ ଚାଷ କଲେ ଆମର ଚାଷୀ ଭାଇ ଭଉଣୀମାନେ ଲାଭ ପାଇପାରିବେ ଏବଂ ବୈଜ୍ଞାନିକ ପଦ୍ଧତିରେ କିପରି ଚାଷ କରିପାରିବେ ସେ ବିଷୟରେ କିଛି କହିବେ କି?
0: ଆମେ ଧାନର ଅବଧି ଅନୁସାରେ ତାର କିସମ କରିଥାଉ। ଢିପ ଜମି ପାଇଁ ଆମେ ମୁଖ୍ୟତଃ 100-110 ଦିନ ପର୍ଯ୍ୟନ୍ତ, ସେହି ଭିତରେ ମଧ୍ୟ ଅତି ସରଳ ଏବଂ ସରଳ ଅଛି, ଖଣ୍ଡଗିରି ହଉ, ପାରିଜାତ ହଉ, ଏବେ ସହଭାଗୀ ଧାନ ସାରା ଓଡ଼ିଶାରେ ଲୋକମାନେ କରୁଛନ୍ତି, ଏଗୁଡ଼ା ଅତି ସହଳ 110 ଦିନ ପର୍ଯ୍ୟନ୍ତ ଯିବ। ତାପରେ 120 ଦିନ ବେଳକୁ ଆପଣଙ୍କୁ ଆସିଯିବ ନବୀନ, ଲଲାଟ, ଏହିସବୁ ଧାନ କିସମ ପ୍ରତିଭା ଆମ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରୁ ବାହାରିଛି, ଏଗୁଡ଼ାକ ସବୁ ମଝିଆଳି କିସମକୁ ପଳେଇବ, ଅପ୍ ଟୁ ସ୍ୱର୍ଣ୍ଣ ପର୍ଯ୍ୟନ୍ତ, ସ୍ୱର୍ଣ୍ଣ ତ ବହୁତ ପୁରୁଣା ହେଇଗଲାଣି। ତା ପଛକୁ ଆସିବ ଆପଣଙ୍କର ମୋତି, ପୂଜା, ଏହିସବୁ କିସମ ଆସିବ 145 ଦିନରୁ 155 ଦିନ ପର୍ଯ୍ୟନ୍ତ ଏହିସବୁ ଧାନ। ଏବେ ସିଆର୍ଆର୍ଆଇରୁ ବାହାରିଛି ଆପଣଙ୍କର ପ୍ରଧାନ ଧାନ, ସେ ହେଉଛି 160 ଦିନ ପର୍ଯ୍ୟନ୍ତ ହେଉଛି। କଳା ଚମ୍ପା, ତୁଳସୀ, ଏହିସବୁ ଯୋଉ ଲମ୍ବା କିସମ ଅଛି, ଏଗୁଡ଼ା ଯୋଉଠି କେବଳ ପାଣି 160 ଦିନ ମାନେ ପୁରା ସେ ଜମିରେ ପାଣି ରହୁଥିବ, ସେ ଜମି ଶୁଖୁନଥିବ, ସେଭଳିଆ ଜାଗାରେ କରିବେ। ତେଣୁ ଯେତେବେଳେ ଆପଣ ଜମିକୁ ଦେଖିବେ, ସେ ଜମିର ଜଳ ଧାରଣ କ୍ଷମତା ଅନୁସାରେ, ସେ ଜମିର ଚନିଚ ଅନୁସାରେ ଆପଣ କିସମ ଚୟନ କରିବେ ଏବଂ ଏହି କିସମ ଧାନ ଓଡ଼ିଶା ସରକାରଙ୍କ ତରଫରୁ ଆପଣଙ୍କର ସେବା ସମବାୟ ସମିତି ମାଧ୍ୟମରେ ଯୋଗାଇ ଦିଆହେଉଛି। ଏହା ସହ ଏବେ ସବୁ ହାଇବ୍ରିଡ୍ କିସମ ପ୍ରାଇଭେଟ୍ କମ୍ପାନୀମାନେ ମଧ୍ୟ ଦେଲେ ଏବଂ ଆମ ସିଆର୍ଆର୍ଆଇରେ ମଧ୍ୟ ଯୋଉଟା ଏନ୍ଆର୍ଆର୍ଆଇ କହୁଛନ୍ତି ଜାତୀୟ ଧାନ ଗବେଷଣା କେନ୍ଦ୍ର, ସେଇଥିରୁ ବି ଶଙ୍କର କିସମ ବିହନ କିଛି ବାହାରିଛି, ଅଜୟ, ରାଜଲକ୍ଷ୍ମୀ ଇତ୍ୟାଦି, ତାକୁ ନେଇ ମଧ୍ୟ ଆପଣ ଚାଷ କରିପାରିବେ। ତା ପାଇଁ ଅଲଗା କୃଷି ପ୍ରଣାଳୀ ଅଛି। ତେଣୁ ମୁଖ୍ୟତଃ ଆପଣ ମନେ ରଖନ୍ତୁ ଯେ ଆପଣଙ୍କ ଜମି ଅନୁସାରେ କେତେ ଦିନିଆ ଧାନ ଲଗେଇବେ ସେଇଟା ଆପଣ ନିଜେ ସ୍ଥିର କରିବେ ଏବଂ ଠିକ୍ ସମୟରେ ଠିକ୍ ନ ଲଗେଇଥିଲେ ଆପଣ ଅସୁବିଧାରେ ପଡ଼ିବେ।
1: ଅନେକ ଲୋକ ଏହି ସମୟରେ ଧନିଶା ଚାଷ କରନ୍ତି,
0: ଆଜ୍ଞା,
1: ସେ ବିଷୟରେ ଜୀବନ କହିବେ କି?
0: ଆମେ ଖାଦ୍ୟ ସବସିଡି ଏବଂ ଫର୍ଟିଲାଇଜର ସବସିଡି ଏଇ ଦୁଇଟା ଭାରତ ସରକାର ସବୁଠୁ ବେଶୀ ଦେଉଛନ୍ତି, କାରଣ ଗୁଡ଼ାଏ ସାର ଯେଉଁଗୁଡ଼ାକ ଆମର ବାହାର ଦେଶରୁ ଆସୁଛି, ଯେଉଁ ପଟାସ ସାର, ଫସ୍ଫରସ ସାର, ଏସବୁ ବାହାର ଦେଶରୁ ଆସୁଛି, ୟୁରିଆ ଆମ ଦେଶରେ ତିଆରି ହେଉଛି, ଯେଉଁଟା ଯବକ୍ଷାରଜାନ ଦେଶରେ, ଏଇଟା ସିନା ସାର ଦେଇଦେଉଛେ, ଆମେ ଆଉ ସେତିକି ପ୍ରଭୁତ ଖତ ଯୋଗାଇ ପାରୁନେ। ଏଇ ଯେଉଁ ରାସାୟନିକ ସାର ପ୍ରୟୋଗ କରିବା ଦ୍ୱାରା ଆମ ମାଟିର ଗୁଣବତ୍ତା ନଷ୍ଟ ହେଉଛି, କେଞ୍ଚୁଆ ମରିଯାଉଛନ୍ତି, ଯେଉଁ ଅଣୁଜୀବ ଅଛନ୍ତି ତା ମଧ୍ୟ ବାଧାପ୍ରାପ୍ତ ହେଉଛି ତାଙ୍କ ବଂଶବୃଦ୍ଧିରେ, ତେଣୁ ମାଟି ଖରାପ ହେଉଛି ଏବଂ ଫସଲ ମଧ୍ୟ ଖରାପ ହେଉଛି ବୋଲି ଆପଣ ଭାବନ୍ତୁ, ମାଟିର ଗୁଣବତ୍ତା ମଧ୍ୟ ନଷ୍ଟ ହେଉଛି। ତେଣୁ ଆମେ ଚାଷୀ ଭାଇମାନଙ୍କୁ କହୁଛୁ, ଯେଉଁଗୁଡ଼ାକ ଖାଲୁଆ ଜମି ଅଛି ସେଥିରେ ନିଶ୍ଚିତ ଭାବେ ଆପଣ ଧଣିଚା ଚାଷ କରନ୍ତୁ, ଧଣିଚା ଏବେ ବୁଣି ଦିଅନ୍ତୁ, ବୁଣି ଦେଲେ ଆପଣ ରହିବାକୁ ତ ଲେଟ୍ ଅଛି, ବିଳମ୍ବ ଅଛି, ଆମ ଉପକୂଳ ଅଞ୍ଚଳରେ ବହୁତ ଦିନ ପର୍ଯ୍ୟନ୍ତ ରୁଆଯାଏ, ଯେତେବେଳେ ଟିକିଏ ବଡ଼ ହେଇଯିବ ଗଛ ତାକୁ ମାସେ ଭିତରେ ତାକୁ ମାଟିରେ ଯେତେବେଳେ ଧାନ ରହିବା ପୂର୍ବରୁ ତାକୁ ହଳ କରିଦେବେ।

0: ତିନି ଦିନ ଭିତରେ ସେ ମିଶିଯିବ ପଚିଯିବ, ସେ ଆପଣଙ୍କୁ ବଢିଆ ଜବ ଖାରଜାନ ଯୋଗାଇ ପାରିବ। ଆପଣ ଏକର ପିଛା 10 କେଜି ଖଣ୍ଡେ ତାକୁ ଯଦି ବୁଣିଦେଲେ ସରକାର ମଧ୍ୟ ଏହାକୁ ଯୋଗାଇ ଦେଉଛନ୍ତି, ଆପଣ କିଣିପାରିବେ ବା ସରକାରଙ୍କ ତରଫରୁ ପାଇପାରିବେ ବା କୋଉଠି କୃଷି ବିଜ୍ଞାନ କେନ୍ଦ୍ରରେ ମିଳୁଛି ତାକୁ ମଧ୍ୟ ଆଣିକି ବ୍ୟବହାର କରିପାରିବେ। ଏହା କରିବା ଦ୍ୱାରା ଆପଣଙ୍କ ମାଟିର ଗୁଣବତ୍ତା ସେ ନଷ୍ଟ ହେବନି ଏବଂ ତା ସହ ଆବଶ୍ୟକୀୟ ସାର ମଧ୍ୟ ସେ ଯୋଗାଇ ଦେଇପାରିବ।
1: ଯେତେବେଳେ ଆମେ ଖରିଫ ଚାଷ ବିଷୟରେ ଆଲୋଚନା କରୁ ମୁଖ୍ୟ ପ୍ରସଙ୍ଗ ଥାଏ ଧାନ। ବର୍ତ୍ତମାନ ଧାନ ଫସଲକୁ ଛାଡ଼ି ଦେଇକରି ଆପଣ ଅନେକ ସମୟରେ କହିଛନ୍ତି ଯେ ଅଣଧାନ ଫସଲ ମଧ୍ୟ ଆମ ପାଇଁ ବହୁତ ଅର୍ଥକାରୀ ହୋଇପାରିବ।
0: ଆଜ୍ଞା,
1: ଅଣଧାନ ଫସଲ ମଧ୍ୟରେ ଆମେ କାହାକୁ ପ୍ରାଧାନ୍ୟ ଦେଇପାରିବା ଏବଂ ତାର ବିହନ କିସମଗୁଡ଼ିକ କ'ଣ ହୋଇପାରିବ?
0: ଡାଲି ଜାତୀୟ ଫସଲ କରିପାରିବା, ତୈଳବୀଜ ଜାତୀୟ ଫସଲ କରିପାରିବା, ପନିପରିବା କରିପାରିବା, ଏହିସବୁ ମୁଖ୍ୟତଃ ଆମେ କରିପାରିବା।
1: କେଉଁ କେଉଁ ବିହନ ବ୍ୟବହାର କରିବା?
0: ହଁ, ବାସ୍ ତେଣୁ ଏଇ ଯୋଉ କଥା କହିଲେ ଆମର ଡାଲି ଜାତୀୟ ହିସାବରେ ଆପଣ ହରଡ଼, ମୁଗ, ବିରି ଆମ ଓଡ଼ିଶାରେ ଭଲ ଭାବରେ ଚାଷ କରାଯାଉଛି ଏବଂ କରାଯାଇପାରିବ। ଚାଷୀ ଭାଇମାନେ ନିଜେ ବି ଚିନ୍ତା କରିଥିବେ, ହରଡ଼ ଆଗରୁ ଆମର କାନ୍ଦୁଲ ବହୁତ ଜାଗାରେ କରାହେଉଥିଲା ପାରମ୍ପରିକ ଚାଷ, ତାକୁ ଆମେ ତାର ଅବଧି ତାର ଯୋଉ ସମୟ ତାକୁ କମେଇକି ବୈଜ୍ଞାନିକମାନେ କମ୍ ଦିନିଆ ଫସଲ କମ୍ ଦିନିଆ କିସମ ବାହାର କଲେଣି। ଆଗରୁ ଆମେ ଆଶା ଆଉ ଲକ୍ଷ୍ମୀ ଏଇ ଦୁଇଟା ଭେରାଇଟି ମଧ୍ୟ ବହୁତ ପରିମାଣରେ ସରକାରଙ୍କ ତରଫରୁ ଯୋଗାଇ ଦେଇ ବ୍ୟବହାର କରୁଥିଲେ, ଏଇଟା ଯେହେତୁ ପୁରୁଣା ହୋଇଗଲା ଏବେ ଆମେ ନୂଆ କିସମ କିଛି ଆଣିଛୁ। ନୂଆ PRG 176 ଗୋଟେ କିସମ ଏବଂ LRG 52 ଏଇ ଦୁଇଟା ଭେରାଇଟି ଏବେ ନୂଆ ଆସିଛି। ଏହାକୁ ଆପଣ ଯଦି ଚାଷ କରିବେ 150-160 ଦିନ ଭିତରେ ଭଲ ଅମଳ ଦେବ, ଉତ୍କୃଷ୍ଟ ଅମଳ ଦେବ। ଏହାପରେ ଆସିବ ମୁଗ। ମୁଗ ଆମ ଓଡ଼ିଶାର ଗୋଟେ ମୁଖ୍ୟ ଡାଲି ଜାତୀୟ ଫସଲ। ଆଗରୁ ଆମେ PDM 11 PDM 54 ଏସବୁ କହିଥିଲୁ, ଏବେ ନୂଆ କିସମ ଯୋଉଟା ପୁରୁଣା ହୋଇଗଲା ତାକୁ ଛାଡ଼ି ଦେଇକି ଆମେ IPM 2-3 IPM 2-14 ଏଇଭଳିଆ ନୂଆ କିସମ ସବୁ ଆସିଛି, ଆଉ ଆମେ ତାକୁ ଲଗେଇଲେ ସେ ନିଶ୍ଚିତ ଭାବରେ ଭଲ ଅମଳ ଦେବ। ମୁଗ ପରେ ଆସନ୍ତୁ ବିରି। ବିରି ତ ଆମ ଅଞ୍ଚଳରେ ବହୁତ ଭାବରେ ଚାଷ କରାଯାଏ, ଚାଷୀ ଭାଇମାନେ କରନ୍ତି, ସେ ଜାଣିଛନ୍ତି। ଚାଷୀ ଭାଇମାନେ ନୂଆ T9 ଆମର ବହୁତ ପୁରୁଣା ଭେରାଇଟି, ସେଟା ବି ଆଜି ପର୍ଯ୍ୟନ୍ତ ଚାଷ କରୁଛନ୍ତି। ଏବେ ପୁଷା PU 30 ଇତ୍ୟାଦି ନୂଆ କିସମ ସବୁ ବାହାରିଛି, ତାକୁ ମଧ୍ୟ ଚାଷ କରିପାରିବେ। ଏବଂ ଏହାପରେ ଆସିବା ଆମେ ତୈଳବୀଜ। ବହୁତ ଅଞ୍ଚଳରେ ରାଶିକୁ ଆଜି ପର୍ଯ୍ୟନ୍ତ ଲୋକ ଦେହରେ ଲଗେଇବା ସହ ଖାଆନ୍ତି ମଧ୍ୟ। ଏହି ରାଶି ଆପଣଙ୍କର ଦେଖିବେ କଳା ରାଶି ଅଛି, ତାପରେ ଧଳା ବାଦାମୀ ରଙ୍ଗର ମଧ୍ୟ ରାଶି ଅଛି। ଏହି କଳା ରାଶିରେ ତେଲ ଅଂଶ ଟିକେ କମ୍ ଥାଏ। ଆମ ଚାଷୀ ଭାଇମାନେ କିନ୍ତୁ କଳା ରାଶିକୁ ରଙ୍ଗକୁ ପ୍ରିଫର କରନ୍ତି, ବେଶୀ ପସନ୍ଦ କରନ୍ତି। ତେଣୁ ଆପଣମାନେ ଯେଉଁମାନେ ଅଧିକା ତେଲ ପାଇବା ପାଇଁ ଚାହୁଁଛନ୍ତି, ଧଳା ବାଦାମୀ ରଙ୍ଗର ଯେଉଁ ସବୁ ଆସିଲାଣି ଆମର ନୂଆ କିସମ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ତରଫରୁ ବାହାରିଛି, ନିର୍ମଳା ହେଉ, ସ୍ମାରକ ହେଉ, ଏହିସବୁ ଯେଉଁ ପ୍ରାଚୀ ହେଉ, ଏହିସବୁ ନୂଆ କିସମ ଯେଉଁ ସବୁ ବାହାରିଛି ତାକୁ କରନ୍ତୁ। ଆଗରୁ ଆମେ କଳିକା, ଉମା, ବିନାୟକ ଏହିସବୁ କିସମ ସବୁ ବାହାର କରିଥିଲୁ, ଏବେ ନୂଆ କିସମ ଯେଉଁଗୁଡ଼ା ବାହାରିଛି ତାକୁ ଆପଣ ବ୍ୟବହାର କରନ୍ତୁ। ଏହାଛଡ଼ା ଗୋଟେ ଜିଜି ଭେରାଇଟି ମଧ୍ୟ ଗୁଜରାଟରୁ ଆସିଛି, ସେଟା ବି ମଧ୍ୟ ସରକାର ଯୋଗାଇ ଦିଅନ୍ତି, ତାକୁ ମଧ୍ୟ ଆପଣ କରନ୍ତୁ। ଏବଂ କିଛି ଅଞ୍ଚଳରେ, ପାହାଡ଼ିଆ ଅଞ୍ଚଳରେ ବହୁତ କମ୍ ଅଞ୍ଚଳ ଯେଉଁଠି ଅଳସୀ ହେଉଛି, ସେଠି ଆପଣ ଉତ୍କଳ ନାଇଜର 150 ଗୋଟେ ନୂଆ କିସମ ବି ଆସିଛି, ତାକୁ ମଧ୍ୟ ବ୍ୟବହାର କରନ୍ତୁ।
1: ବର୍ଷା ଦିନ ଆସିଗଲେ ଆମର ପନିପରିବା ଚାଷ ଗୋଟେ ପ୍ରାଧାନ୍ୟ ଦିଆଯାଏ। ପନିପରିବା ଚାଷରେ ଆମେ କେଉଁ କିସମ ସବୁ ଚାଷ କରିପାରିବା?
0: ପନିପରିବାଟା ହେଉଛି ମୁଖ୍ୟ ଅର୍ଥକରୀ ଫସଲ। ଆମର ଭେଣ୍ଡି ହେଉ, ଜହ୍ନି, ଛଚିନ୍ଦ୍ରା, କଲରା, କାକୁଡ଼ି, ଏଗୁଡ଼ା ସବୁ ଆପଣଙ୍କର ବର୍ଷାଦିନିଆ ଫସଲ। ଏହିସବୁ ଫସଲ ଆପଣମାନେ ସମସ୍ତେ କରୁଛନ୍ତି ଚାଷୀ ଭାଇମାନେ, ଯେଉଁମାନେ କରୁନାହାନ୍ତି ବି କରନ୍ତୁ। ଏଇ କଥା ଯେଉଁ କଥା ଆପଣ ପଚାରିଲେ ଯେ ତାର କିସମ କ'ଣ, ଏଗୁଡ଼ାକ ସବୁ ଆଜିକାଲି ଆସ୍ତେ ଆସ୍ତେ ପ୍ରାଇଭେଟ୍ କମ୍ପାନୀ ହାତକୁ ପଳେଇଗଲାଣି ଏବଂ ପ୍ରାଇଭେଟ୍ କମ୍ପାନୀର ସବୁ ହାଇବ୍ରିଡ୍ କିସମର ବାହାରୁଛି। ତେଣୁ ଯେତେ ସବୁ ଭଲ କମ୍ପାନୀ ଅଛି, ନନହେମ୍ସ ହେଉ, ସନ୍ଗ୍ରୋ ହେଉ, ନାଥ୍ ସିଡ୍ସ ହେଉ, ଆପଣ ଯେତେ ଭଲ ଇଣ୍ଡୋ ଆମେରିକାନ୍ ହାଇବ୍ରିଡ୍ ସିଡ୍ସ ହେଉ, ମନସାଣ୍ଟୋ କମ୍ପାନୀର ହେଉ, ଯେତେ ସବୁ ଭଲ କମ୍ପାନୀର ତାର ଷ୍ଟିକର ଦେଖିବେ, କେତେ ପର୍ଯ୍ୟନ୍ତ ଜର୍ମିନେସନ୍ ଅଛି ଦେଖିବେ, ଦେଖିକି ତାକୁ କିଣିବେ। ଏବଂ ଭଲ କମ୍ପାନୀର କିଣିଲେ ଲୁଜ୍ ସିଡ୍ କିଣନ୍ତୁ ନାହିଁ, ପୁରା ପ୍ୟାକେଟ୍ ସିଡ୍ ଭଲ କମ୍ପାନୀର କିଣିଲେ ସେ ନିଶ୍ଚିତ ଭାବରେ ଭଲ ଫସଲ ଦେବ, ଏଥିରେ କୌଣସି ଅନ୍ୟଥା ନାହିଁ। କିନ୍ତୁ ଗୋଟେ କଥା, ଆପଣ ଯେଉଁ ହାଇବ୍ରିଡ୍ କିସମର ମଞ୍ଜି ଆପଣ ପରବର୍ଷକୁ ରଖିପାରିବେ ନାହିଁ। ଏହା ସହ ଆପଣମାନେ ମନେ ରଖନ୍ତୁ, କେବଳ ମଞ୍ଜି ହେଲେ ହେବନି, ଉନ୍ନତ ଚାଷ ପ୍ରଣାଳୀ ଆପଣମାନେ ଅବଲମ୍ବନ କରିବାକୁ ପଡ଼ିବ। ଯେମିତି ବର୍ଷା ଦିନ ପାଣି ତଳେ ରହୁଛି, ମାଟି ସନ୍ତସନ୍ତିଆ, ତେଣୁ ଆପଣଙ୍କର ଗଛ ସହ ଆପଣ ଫଳ ମଧ୍ୟ ଫଙ୍ଗାଲ ଆଟାକ୍ ମାନେ ଯେଉଁଟା କବକ ଦ୍ୱାରା ସଂକ୍ରମିତ ହୋଇ ରୋଗ ହୋଇପାରେ, ଫଳର ଉତ୍କୃଷ୍ଟତା କମିଯାଇପାରେ, ଫଳର ଗୁଣବତ୍ତା କମିଯାଇପାରେ। ତେଣୁ ଆମେ ଚାହୁଁଛୁ ଚାଷୀମାନେ ସବୁ ଟ୍ରେଲି ମାଧ୍ୟମରେ ତାକୁ ସୂତା ମାଧ୍ୟମରେ କରନ୍ତୁ ବା ତାର ମାଧ୍ୟମରେ ବାନ୍ଧି ଉପରକୁ ଚଢ଼ାନ୍ତୁ, ତାଦ୍ୱାରା ଆପଣ ଉତ୍କୃଷ୍ଟ ଧରଣର ଅମଳ ପାଇପାରିବେ ଏବଂ ବଜାରରେ ଆପଣଙ୍କର ଭଲ ଡିମାଣ୍ଡ ରହିବ ଏବଂ ବେଶ ଦୁଇ ପଇସା ରୋଜଗାର କରିବେ।
1: ନିଶ୍ଚିତ ଭାବରେ ଯେଉଁ ପଇସା ଆପଣ ଲଗେଇବେ ସେହି ଅନୁସାରେ ମୂଲ୍ୟ ମଧ୍ୟ ପାଇପାରିବେ। ସାର ପ୍ରୟୋଗ ସମ୍ପର୍କରେ ଆପଣ ଆମ ଚାଷୀ ଭାଇ ଭଉଣୀମାନଙ୍କୁ କ'ଣ ପରାମର୍ଶ ଦେବେ, ବିଶେଷ କରି ଏହି ଖରିଫ ଚାଷରେ?

0: ଧଣିଚା ର ବ୍ୟବହାର କରନ୍ତୁ। ପନିପରିବା ହେଲେ ଆପଣ ଜିଆ ଖତ ବ୍ୟବହାର କରନ୍ତୁ, ଏହାଦ୍ୱାରା ଉତ୍କୃଷ୍ଟ ଫସଲ ପାଇପାରିବେ। କିନ୍ତୁ ଆଉ ଗୋଟେ ବଡ଼ କଥା, ମୁଁ ଅଧିକ ଅମଳ ପାଇବା ପାଇଁ ହେଲେ ଆମକୁ ରାସାୟନିକ ସାର ବ୍ୟବହାର କରିବାକୁ ପଡ଼ିବ। କାହିଁକି ନା ଆମେ ସେତିକି ଯେତିକି ଗଛର ଆବଶ୍ୟକତା, ମାଟିର ଯେତିକି ଆବଶ୍ୟକତା, ସେତିକି ଜୈବିକ ଜିନିଷ ଆମେ ଯୋଗାଇ ଦେଇପାରୁନାହାନ୍ତି। ତେଣୁ ଆମେ ନିଶ୍ଚିତ ଭାବରେ ମୁଖ୍ୟ ସାର ହିସାବରେ ଏନ୍ପିକେ ଯୋଉଟା ଯବକ୍ଷାରଜାନ, ଫସ୍ଫରସ୍ ଆଉ ପଟାସକୁ ବ୍ୟବହାର କରିବା, ଏବଂ ମାଇକ୍ରୋନ୍ୟୁଟ୍ରିଏଣ୍ଟ ଯୋଉଟା ଅଣୁସାର, ବୋରନ୍ ହଉ, ତାଙ୍କର ଜିଙ୍କ ହଉ, ବିଭିନ୍ନ ଫସଲ ଅନୁସାରେ ଆମ ଓଡ଼ିଶାର ବହୁତ ଜମିରେ ବୋରନ୍ର ଭାବ ରହିଛି। ବହୁତ ଅଞ୍ଚଳ ମାଟି ହେଉଛି କ୍ଷାରୀୟ, ଅମ୍ଳୀୟ, ତେଣୁ ସେଠି କ୍ୟାଲସିୟମ୍ ଦରକାର, ସେଠି ବୋରନ୍ ଦରକାର। ଫସଲ ଯେମିତି ଉତ୍କୃଷ୍ଟ ଧରଣର ଦେଖାଯିବ, ତା'ର ଗୁଣ ଭଲ ରହିବ, ତା ପାଇଁ ଦରକାର। ଏବଂ ତା ସାଙ୍ଗରେ ଯବକ୍ଷାରଜାନକୁ ଆପଣ ଭାଗ ଭାଗ କରି ଯେତିକି ଦେବେ ସେତିକି ସେ ଆପଣଙ୍କୁ ଅଧିକ ଅମଳ ପ୍ରଦାନ କରିବ। ମଞ୍ଜି ବିଶୋଧନ ନିହାତି କରିବେ,
1: ନିଶ୍ଚିତ ଭାବରେ,
0: ନିଶ୍ଚିତ ଭାବରେ। ଯେମିତି ଆମେ ଛୁଆଙ୍କୁ ପୋଲିଓ ବୁନ୍ଦା ଦେଉଛେ, ସେମିତି ଚାଷ କରିବା ପାଇଁ ମଞ୍ଜିକୁ ବହୁତ କମ୍ ପଇସାର, କ୍ୟାପ୍ଟେନ୍ ହଉ, ଥିରାମ ହଉ, ମ୍ୟାଙ୍କୋଜେଭ୍ ହଉ, ଯେକୌଣସି ଔଷଧ ଆପଣଙ୍କର ମିଳୁଛି ବଜାରରେ ମଧ୍ୟ ମିଳୁଛି, ତାକୁ କେଜି ପିଛା 2 ଗ୍ରାମ ତାକୁ ଗୋଳେଇ ଦେବେ। ଗୋଳେଇ ଦେଇକି ତାପରେ ମଞ୍ଜି ଲଗେଇବେ, ଏହାଦ୍ୱାରା ଆପଣଙ୍କର ଭବିଷ୍ୟତରେ ରୋଗ ପଚା ରୋଗ ଇତ୍ୟାଦି ଇତ୍ୟାଦି ହେବାର ସମ୍ଭାବନା କମ୍,
1: ଏବଂ ଚାଷରେ ସଫଳ ହୋଇପାରିବେ।
0: ଆଜ୍ଞା
1: ଶ୍ରୋତା ବନ୍ଧୁ, ପିଲାଦିନେ ଗୋଟେ ଆପ୍ତ ବାକ୍ୟ ଆମେ ଶୁଣି ଆସିଛୁ, ଚାଷ ଅଛି ଯାହାର କି ଆନନ୍ଦ ଚାହାର, ଚାଷୀ ଭାଇ ଯୋଗାଉଛି ଦୁନିଆକୁ ଆହାର। ସତରେ ଚାଷ ଯୁଗ ଯୁଗ ଧରି ଆବହମାନ କଳରୁ ଅର୍ଥନୀତିର ମେରୁଦଣ୍ଡ ରହିଆସିଛି। ସେଇଥିପାଇଁ ଚାଷରେ ସଫଳତା ପାଇବା ପାଇଁ, ଜଣେ ସଫଳ ଚାଷୀ ହେବା ପାଇଁ ଆପଣମାନଙ୍କୁ ଆମେ ବାରମ୍ବାର କହିଆସିଛୁ, ବୈଜ୍ଞାନିକ ପଦ୍ଧତିରେ ଚାଷ କରନ୍ତୁ, ବିଭିନ୍ନ କେନ୍ଦ୍ରରୁ କୃଷି ପରାମର୍ଶ ନିଅନ୍ତୁ, ଏବଂ ଉପଯୁକ୍ତ ଜମିରେ, ଉପଯୁକ୍ତ ବିହନରେ, ଉପଯୁକ୍ତ ମାର୍ଗଦର୍ଶନ ଚାଷ କରି ଆପଣମାନେ ନିଜର ଉନ୍ନତି କରିବା ସହିତ ନିଜ ପରିବାରର, ନିଜ ସମାଜର ଏବଂ ଦେଶର ଅର୍ଥନୀତିକୁ ମଧ୍ୟ ଆପଣମାନେ ଆଗେଇ ନିଅନ୍ତୁ। ସରକାର ଆପଣଙ୍କ ସହିତ ଅଛନ୍ତି, ବାସ୍ ଦରକାର କେବଳ ଆପଣମାନେ 2 ପାଦ ଚାଲନ୍ତୁ, ଆମେ 4 ପାଦ ଚାଲିବା, ଆଗେଇ ଯିବା, କୃଷି ଅର୍ଥନୀତିର ଜୟ ଜୟକାର ହେବ। ତେବେ ଆଜିର କାର୍ଯ୍ୟକ୍ରମରେ ଖରିଫ ଚାଷରେ ବିଭିନ୍ନ ଜମି କିସମ ସହିତ ବିହନ କିସମର ଚୟନ ସମ୍ପର୍କରେ ଯେଉଁ ଭଲ ପରାମର୍ଶ ଦେଲେ, ସେଥିପାଇଁ ସୁଜିତ କୁମାର ନାଥଙ୍କୁ ଆମେ ଧନ୍ୟବାଦ ଦେଉଛୁ, ନମସ୍କାର।
2: ବଢିଆ ବିଷୟ ଥିଲା ବାପା, ଯାହା ହଉ କେତେ କଥା ଜାଣିବାକୁ ମିଳିଲା।
3: ସୁମି,
2: ହଁ,
3: ମହାଶୟଙ୍କୁ ଆମ ଅନୁଷ୍ଠାନ ତରଫରୁ ଆଉ ଥରେ ଧନ୍ୟବାଦ।
2: ହେଲେ ସୁମି,
3: ଏଇ ରଜରେ
2: ହଁ
3: କେତେ ଶାଢୀ କରିକି ପିନ୍ଧିଲ?
2: ଏଇଠି ଅପା 3 ଦିନକୁ 3ଟା ଶାଢୀ, ପୁଣି ଭଲ ଭଲ ଶାଢୀ କରିଛି।
3: ହଉ, ଏଇ ପରା ରଜ ଦିନକୁ ତମେ ଚାହିଁ ବସିଥିବ କେମିତି ଆମେ ରଜରେ ଭଲ ପିନ୍ଧିବୁ, ଭଲ ଖାଇବୁ, କାମ କରିବୁନି, ବୁଲିବୁ,
2: ହଁ ପୁଣି ପାନ ଖାଇକି ପାଟି ନାଲି କରିବୁ,
3: ଆଉ ରଜ ଗୀତ ଗାଇ ରଜ ଦୋଳିରେ ଝୁଲିବୁ।

0: ଆଉ ପରା କାମ ଧନ୍ଦା ଟିକେ କମ ଅଛି, ଏତିକି ବେଳେ ଟିକେ ଦୋଳି ଝୁଲିବାନି ଆଉ ତ କେତେବେଳେ ଝୁଲିବା?
1: ନା ନା, ଇଏ ହେଲା ଝିଅମାନଙ୍କର ହସ ଖୁସିର ସମୟ। ଯୋଉ ନୂଆ ବୋହୁ ମାନେ ସବୁ ଆସୁଛନ୍ତି ସେମାନେ ବି କାମ ଧନ୍ଦା କରନ୍ତିନି, ସେମାନେ ଟିକେ ଏଇ ସମୟରେ ବସନ୍ତି, ଝିଅମାନେ ବସନ୍ତି, ହସ ଖୁସି ମଜା, ନଣନ୍ଦ ଭାଉଜ ସବୁ କରନ୍ତି, ଲୁଡୁ ଖେଳନ୍ତି,
0: କେତେ କଣ ଖେଳ ହଉଛି ପରା।
1: ହେଲେ ସୁମି, ସବୁ କଥା ଭିତରେ ଆମକୁ ବୈଠକରୁ ଉଠିବାକୁ ପଡିବ।
0: ହଁ ହଁ, ସମୟ ଇସାରା ଦେଲାଣି ଉଠିବା ଯେ, ପାଣିପାଗ ଶୁଣିବା ତାପରେ ଯାଇ ଉଠିବା।
1: ହଉ ହଉ।
2: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗ ସୂଚନାରେ ଜଣାଯାଇଛି, ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ।

0: Affairs expert and Rajesh Lech, anchor.
1: Spotlight.
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ମାସିକ ବେତାର ସାହିତ୍ୟ ପତ୍ରିକା ସାହିତ୍ୟ ସଂସଦ। ପ୍ରଯୋଜନା ଏବଂ ଉପସ୍ଥାପନା ପ୍ରଜ୍ଞା ପାରମିତା ସାହୁ।
3: ଶ୍ରୋତାବନ୍ଧୁ ନମସ୍କାର। ଏ ମାସର ବେତାର ସାହିତ୍ୟ ପତ୍ରିକା ସାହିତ୍ୟ ସଂସଦକୁ ଆପଣମାନଙ୍କୁ ସାରସ୍ୱତ ସ୍ୱାଗତ। ଆମ ପତ୍ରିକାର ସୂଚୀରେ ରହିଛି ଡକ୍ଟର ବାବାଜୀ ଚରଣ ପଟ୍ଟନାୟକଙ୍କର ଆଲୋଚନା, କବି ନୃସିଂହ ତରାଇଙ୍କର କବିତା ସ୍ୱତନ୍ତ୍ର ଉପସ୍ଥାପନାରେ ଆଲୋଚକ ଅପୂର୍ବ ରଞ୍ଜନ ରାୟଙ୍କର ଆଲୋଚନା, ଫକୀରମୋହନଙ୍କ ସୃଷ୍ଟିରେ ସମାଜ ସଂସ୍କାର ଏବଂ ଗଳ୍ପ ପୃଷ୍ଠାରେ ଗାଳ୍ପିକା ସଂଯୁକ୍ତା ମହାନ୍ତିଙ୍କ ଗଳ୍ପ। ଏଥର ସମ୍ପାଦକୀୟ
4: ପ୍ରକୃତି ହେଉଛି ସୌନ୍ଦର୍ଯ୍ୟର ଗନ୍ତାଘର। ଜାତି ଜାତିକା ଫୁଲ, ଫଳ, ନଦୀ, ଝରଣା, ଜଙ୍ଗଲ, ପର୍ବତ, କେତେ ଚିତ୍ର ଯେ ବିଚିତ୍ର। ପୁଣି ବନ ଉପବନରେ ଋତୁଚକ୍ର ସୃଷ୍ଟି କରେ ଇନ୍ଦ୍ରଜାଲର ମାୟା। କେତେ ବର୍ଣ୍ଣର ରୂପଛଟା, ବିଚିତ୍ର ଏ ଅନୁଭୂତି ହୃଦୟରେ ପ୍ରବାହିତ କରିଦେଇଥାଏ ଅମୃତର ଫଲ୍ଗୁ। ଆଦ୍ୟ ବର୍ଷାର ମୃଦୁ ସ୍ପର୍ଶରେ ଧରଣୀ ହୁଏ ଉଲ୍ଲସିତ, ଧୂଧୁ ମରୁବାଲି ହୁଏ ଆଦ୍ର, ରୌଦ୍ର ସନ୍ତାପିତ ପତ୍ର କଅଁଳି ଉଠେ ଜଳବୁନ୍ଦେ ପିଇ। ନିଘଞ୍ଚ ଅରଣ୍ୟାନୀ, ସବୁଜ ପ୍ରାନ୍ତର ଗିରି ଗହ୍ୱରରୁ ଝରଣାର କୁଳୁକୁଳୁ ନାଦ, ପ୍ରାଭୃଟ ସ୍ପର୍ଶରେ ଉତ୍ପୀଡ଼ିତା ସୁରଭି, କଳା ମେଘରେ ଦିଗେ ଦିଗେ ପ୍ରକମ୍ପିତ ବିଜୁଳି, ମାଟି ଉପରେ ଗାଢ଼ ନାଲି ରଙ୍ଗର ସାଧବ ବୋହୁ। ବର୍ଷା କାଳର ଏ ଯେଉଁ ସୌନ୍ଦର୍ଯ୍ୟ, ଏହାକୁ ଚିତ୍ରିତ କରିବାକୁ କାଳେ କାଳେ କବି ଯେ ତତ୍ପର। ତାର ଅନୁଭବରେ ପ୍ରକୃତିର ରହସ୍ୟ ହୁଏ ଉନ୍ମୋଚିତ, କବିତା ମାଧ୍ୟମରେ ଝଙ୍କୃତ ହୋଇଉଠେ ତାର ଆଭିମୁଖ୍ୟ। କବି ଏକାନ୍ତରେ ଅନୁଭବ କରିଥିବା ଏକକ ସୂକ୍ଷ୍ମ ଅନୁଭୂତିଟି ଲେଖନୀର ସ୍ପର୍ଶରେ ପ୍ରାଣ ପାଇ ଅଜସ୍ର ଅନୁଭୂତିରେ ହୁଏ ରୂପାନ୍ତରିତ। କାବ୍ୟର ରସଧାରା ଆଣୁ ନବନବ ଉନ୍ମେଷ, ଅମୃତ ବାରିଧାରାରେ ଅମୃତମୟ ହୋଇଉଠୁ ଧରା। ଏହି ମହା ଆନନ୍ଦର, ଦିବ୍ୟାନୁଭବର ପ୍ରତ୍ୟକ୍ଷ କରାଇବାରେ ମାଧ୍ୟମ ହେଉ କବିତା। ଏହା ହିଁ ଆଜିର ସମ୍ପାଦକୀୟ।
3: ଏଥରର ସାହିତ୍ୟ ଆଲୋଚନାରେ ରହିଛି ଓଡ଼ିଆ କାବ୍ୟ କବିତାରେ ବର୍ଷା ବର୍ଣ୍ଣନା। ଏ ସମ୍ପର୍କରେ ଆଲୋଚନା କରୁଛନ୍ତି ଡକ୍ଟର ବାବାଜୀ ଚରଣ ପଟ୍ଟନାୟକ।
5: ଓଡ଼ିଆ ପୁରାଣ କାବ୍ୟ କବିତା ଦି ବ୍ୟକ୍ତିର ସର୍ଜନ ପ୍ରବଣ ମାନସିକତାର ଭାଷିକ କଳା ଚାତୁରୀ। ତାହା ବ୍ୟକ୍ତିର ପରିପାର୍ଶ୍ୱସ୍ତ ପରିବେଶ, ପ୍ରକୃତି ଓ ଜୀବନଭୂମିର ଅନୁଭବ ହେତୁକ ପ୍ରେରଣା ଦ୍ୱାରା ରୁଦ୍ଧିମନ୍ତ ହୋଇଥାଏ। ପ୍ରାକୃତିକ ପରିବେଶରେ ଅନୁଭୂତ ଛଅଟି ଋତୁ ବ୍ୟକ୍ତି ସ୍ରଷ୍ଟା ପକ୍ଷେ ଅନୁଭୂତ ହୁଏ। ତନ୍ମଧ୍ୟରେ ବର୍ଷା ଋତୁର ପ୍ରାଧାନ୍ୟ ଅଭିସମ୍ବାଦିତ। ଏହି ଋତୁର ନାମରୁ ବର୍ଷାର ପରିକଳ୍ପନା। ବୈଦିକ ଯୁଗରେ ବର୍ଷା ଋତୁ ବର୍ଷର ଶେଷ ଋତୁ ଭାବେ ଚିହ୍ନିତ ହେଉଥିଲା। ଅଗ୍ନି, ସୂର୍ଯ୍ୟ ଓ ବର୍ଷା ବ୍ୟକ୍ତି ଜୀବନ ପାଇଁ ଏକାନ୍ତ ଉପଯୋଗୀ। ବର୍ଷା ଜଳର ସଂକେତ, ମହାଭାରତରେ ତାହା ଉପଜୀବନ ଓ ଓଡ଼ିଆ କାବ୍ୟରେ ଜୀବନ ଭାବରେ ଆଖ୍ୟାୟିତ। ଯେପରି ଜୀବନ ବିହୁନେ ଯେ ନେହେ ଝସ, ଜଳ ବା ଆପ୍ ଭୂତରେ ଶରୀର ଗଠିତ, ଯାହା ପଞ୍ଚଭୂତ ମଧ୍ୟରେ ଅନ୍ୟତମ। ବର୍ଷା ବା ପର୍ଜନ୍ୟ ଶସ୍ୟକାରକ, ସୃଷ୍ଟିକାରକ ଓ ଜୀବନ ସମ୍ବର୍ଦ୍ଧକ। ଶ୍ରୀମଦ୍ ଭଗବତ ଗୀତାରେ କୁହାଯାଇଛି, ଅନ୍ନାଦ ଭବନ୍ତି ଭୂତାନି ପର୍ଜନ୍ୟୋ ଧନସମ୍ଭବ, ଯଜ୍ଞାତ ଭବନ୍ତି ପର୍ଜନ୍ୟୋ ଯଜ୍ଞ କର୍ମ ସମୁଦ୍ଭବ। ଅର୍ଥାତ୍ ଶସ୍ୟ ହେତୁ ଜୀବନ, ବର୍ଷା ହେତୁ ଶସ୍ୟ, ଯଜ୍ଞ ହେତୁ ବର୍ଷା, ଜୀବି ହେତୁ ଯଜ୍ଞ। ବର୍ଷାର ଅଧିପତି ଇନ୍ଦ୍ର, ଯାହାଙ୍କୁ ମେଘବାହାନ କୁହାଯାଇଥାଏ। ବାଲ୍ମୀକି ରାମାୟଣର କିସ୍କିନ୍ଦା କାଣ୍ଡାନ୍ତର୍ଗତ 28 ସର୍ଗର ନାମ ପ୍ରାବୃଡ଼ୁ ଜୃମ୍ଭଣମ୍ ବା ବର୍ଷା ବିଳାସ। ବର୍ଷାର ଅଫୁରନ୍ତ ଉଚ୍ଛ୍ୱାସପ୍ରଦ ବର୍ଣ୍ଣନା ଏହି ସର୍ଗରେ ପ୍ରଦତ୍ତ। ନିସର୍ଗ ଶୋଭା ସମ୍ପଦ, ସମ୍ବେଦନଶୀଳ ଚରିତ୍ର ଓ ମନ ଉପରେ ତହିଁର ପ୍ରଭାବ ପ୍ରସଙ୍ଗ ଭିନ୍ନ ଭିନ୍ନ ଶ୍ଳୋକରେ ସୂଚିତ। ଯେପରି ନବମାସ ଧୃତଙ୍ଗର୍ଭଂ ଭାସ୍କରସ୍ୟ ଗଭସ୍ତିଭିଃ ପିତା ପିତ୍ୱାରସ ସମୁଦ୍ରାଣାଂ

ପ୍ରଭାବ ସ୍ୱୀକାର୍ଯ୍ୟ। ଓଡ଼ିଆ ଭାଷା ସାହିତ୍ୟର ଆଦ୍ୟପୁରାଣକାର ସାରଳା ଦାସ ତାଙ୍କ ରଚିତ ମହାଭାରତରେ ଯୁଦ୍ଧ ସମୟର ସ୍ଥିର ଚାଳନା, କୋକଡ଼ା ମାସରେ ଜେସନେକ ଜଳଧାରା ବୃଷ୍ଟି, ସରଘାତ ନିରନ୍ତର ଜେସନ ଶ୍ରାବଣ ପାଣି ଭଳି ଉପମାନ ପ୍ରକାଶ ପାଇଛି। ବଳରାମ ଦାସଙ୍କ ଜଗମୋହନ ରାମାୟଣରେ ସ୍ୱାଭାବିକ ବର୍ଷା ଚିତ୍ର ପ୍ରଦତ୍ତ। ମାଲ୍ୟବନ୍ତରେ ରାମଚନ୍ଦ୍ର ବାସ କରିବା କାଳରେ ଆଷାଢ଼ ପ୍ରବେଶ ହୁଅନ୍ତେ ଘଡ଼ଘଡ଼ି କରିଣ ମାରଇ ବିଜୁଳି ସଦାକାଳେ ଉଦୟେ ଆଦ୍ରାବଳୀ, ହାତୀ ମୁଣ୍ଡା ମେଘମାନେ ଗର୍ଜନ୍ତି ନିର୍ଘାତ ଶବଦେଣ ପର୍ବତେ ଚମକନ୍ତି, ବର୍ଷା ହେତୁ ବୃକ୍ଷ ପଲ୍ଲବେ କଦମ୍ବ ଫୁଲ ଫୁଟେ ଜାମୁ ଫଳ ପାଚେ। ଜଗନ୍ନାଥ ଦାସଙ୍କ ଭାଗବତରେ ବର୍ଷାର ସ୍ୱାଭାବିକ ବର୍ଣ୍ଣନା ଦେଖିବାକୁ ମିଳେ। ଏମନ୍ତେ ଗ୍ରୀଷ୍ମକାଳ ଗଲା ବର୍ଷା ଋତୁ ପ୍ରସରିଲା, ସକଳ ଋତୁଙ୍କର ସାର ଶସ୍ୟ ସମ୍ପଦ ମଞ୍ଚପୁର। ବର୍ଷା ପାଣି ପଡ଼ିବାରୁ ବେଙ୍ଗଗଣ ଖୁସି ହେଲେ, ନଦୀଏ ପୁରିଲେ ପଥ ତୃଣମୟ ହେଲା ଛତୁ ଫୁଟିଲା। ଓଡ଼ିଆ ପୁରାଣ ରଚନା ପରେ ପରେ କାବ୍ୟ ସୃଷ୍ଟିର କଳାକୌଶଳ ଅନେକତ୍ର ଦେଖିବାକୁ ମିଳିଥାଏ। ଏଗୁଡ଼ିକରେ ବର୍ଷା ମୁଖ୍ୟତଃ ନାୟକ ନାୟିକା ପ୍ରାଣର ଉଦ୍ଦୀପନ ବିଭାବ ରୂପେ ମିଳନକାମୀ ଅଥବା ବିଚ୍ଛେଦ ଧାତିଗ୍ରସ୍ତଙ୍କୁ କାରୁଣ୍ୟ ପୀଡ଼ିତ କରିଛି। ଦାମୋଦର ଚମ୍ପତି ରାୟଙ୍କ ବ୍ରଜବୁଲି ଭାଷାର ପଦରୁ ନାୟିକାର ବିଚ୍ଛେଦ କାତର ଆର୍ତି ଉଷ୍ମତା ଅନୁଭୂତ ହୁଏ। ବିଷ୍ଣୁ ଦାସଙ୍କ ପ୍ରେମଲୋଚନା କାବ୍ୟରେ ବର୍ଷା ପରବାସୀ ହତ ବିରୋହିଣୀ ଅନଳ, ନରସିଂହ ସେଣଙ୍କ ପରିମଳାରେ ବିରୋହିଣୀ କି ଆକର୍ଷିବା ପାଇଁ ବର୍ଷା ହୋଇଛି କଳାବର୍ଣ୍ଣ କାଳ, ଶଙ୍କର ଦାସଙ୍କ ବାରମାସୀରେ ଆଷାଢ଼ ମେଘ ଗରଜଇ ଜେହ୍ନେ ବାଘ, ଚକ୍ରପାଣି ପଟ୍ଟନାୟକଙ୍କ କୃଷ୍ଣବିଳାସ କାବ୍ୟରେ ବର୍ଷା ଚରିତ୍ରୀଭୂତ, ଦେବଦୁର୍ଲଭ ଦାସଙ୍କ ରହସ୍ୟ ମଞ୍ଜରୀରେ ବର୍ଷାର ଜୀବନ୍ତ ଚିତ୍ର ପ୍ରଦତ୍ତ। ଏଥିସହ ବିରୋହିଣୀର ମନଦଶା ଏବଂ ପ୍ରବାସୀ ପୁରୁଷର ଘର ବାହୁଡ଼ା ବାଞ୍ଚା ବିବୃତ। କାବ୍ୟକାର ଦୀନକୃଷ୍ଣଙ୍କ ବର୍ଷା ବର୍ଣ୍ଣନାରେ ଚିତ୍ରାଙ୍କନର ବାସ୍ତବତା ଓ ପରିବେଶର ସ୍ୱାଭାବିକତା ଉତ୍କୀର୍ଣ୍ଣ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଲାବଣ୍ୟବତୀ କାବ୍ୟର ଦେଖି ନବକାଳିକା ବକାଳିକା ବାଳିକା ଆଳି କାଳିକା କାନ୍ତ ସ୍ମରି ରକ୍ଷା କେମନ୍ତେ କରି କରିବା ମତ କରି ଗତି କିଏ ମନ୍ତ ବିଚାରି ହେ, ବୈଦେଶ ବିଳାସର ବିରହରେ କ୍ଷୀଣ ଭୀରୁମଣି ଧନ ନନୀୟ ପ୍ରଖର ପ୍ରବନ ବଜ୍ର ପତନ ସ୍ତନିତ କରାଇବ ପ୍ରବେଶ ହେବ ସନ୍ନିଧାନ। କବିଙ୍କ ଭାଷାରେ ବର୍ଷା ହେତୁ ବିରହାନଳ ହୃଦ ସ୍ଥଳେ ଜାତ ସେ ହତ ନୋହେ ଜଳେ। କବି ସୂର୍ଯ୍ୟ ବଳଦେବ ରଥଙ୍କ ରେ ନିରଦ ଗରଜି ମରୁଛୁ କେତେ ଅରଜି ନାହିଁ ତ ମୋ ବନ୍ଧୁ ଲଳିତ ଭାବ ବିଭବୁ କିଞ୍ଚିତେ କ୍ଷୁଦ୍ର ଗୀତିକା ବ୍ୟକ୍ତିନିଷ୍ଠ ଭାବାବେଦନ ଦୃଷ୍ଟିରୁ ଚମତ୍କାର ଗୀତି କବିତାଟିଏ। ପ୍ରାଚ୍ୟ ପାଶ୍ଚାତ୍ୟ ଚିନ୍ତା ଚେତନା ସମନ୍ୱୟ ଚେତନାର ପରିପ୍ରକାଶରେ ଆଧୁନିକ ଓଡ଼ିଆ କାବ୍ୟର ସୃଷ୍ଟି, ଏହାର ପଥିକୃତ ସ୍ରଷ୍ଟା ରାଧାନାଥ ରାୟ ବର୍ଷା ବର୍ଣ୍ଣନା ସମ୍ପର୍କରେ ଦୁଇଟି କୃତିର ଅନୁବାଦ ରଖିଯାଇଛନ୍ତି। ଗୋଟିଏ ହେଉଛି କାଳିଦାସଙ୍କର ମେଘଦୂତ, ଆଉ ଗୋଟିଏ ହେଉଛି ତୁଳସୀ ଦାସଙ୍କର ତୁଳସୀ ସ୍ତବକ। ମଧୁସୂଦନ ରାଓଙ୍କ ଆସନ୍ତେ ବର୍ଷାକାଳ ନିଦାଘ ଶେଷେ ପ୍ରକୃତିର ଜୀବନ୍ତ ଆଲକ୍ଷ୍ୟ। ନନ୍ଦକିଶୋର ବଳ ଓଡ଼ିଆ ସାହିତ୍ୟରେ ବର୍ଷାର କବି, ବର୍ଷା ନିଶ୍ଚିତ ତାଙ୍କ ହୃଦୟର ନିଧି। ତାଙ୍କ ରଚିତ ବର୍ଷା, ନବବର୍ଷା ଭାବନା, ଅଦିନ ମେଘ, ବର୍ଷା ମଙ୍ଗଳ, ପ୍ରଭାତ ଅବକାଶ କବିତା ସ୍ମରଣୀୟ। ଗଙ୍ଗାଧର ମେହେରଙ୍କ ବର୍ଣ୍ଣନାରେ ନାଟ୍ୟକାର ପରି ଆସି ବର୍ଷା ସମୟ ଦେଖାଇଲା ଲୋକେ ନବ ନବ ଅଭିନୟ। ଏଭଳି ରୋମାଣ୍ଟିକ ପରମ୍ପରାବଦ୍ଧ ବର୍ଷା ଦୃଷ୍ଟିକୋଣ ମାୟାଧର ମାନସିଂ ଓ ରାଧାମୋହନ ଗଡ଼ନାୟକଙ୍କ ସୃଷ୍ଟିକ୍ଷେତ୍ରଟିକୁ ଛବିଳ ଓ ବର୍ଣ୍ଣିଳ କରିଛି। ସବୁଜ କବି ବୈକୁଣ୍ଠନାଥଙ୍କ ନବବର୍ଷାନୁଭୂତିର ଧ୍ୱନି ଅପୂର୍ବ। ସେହିଭଳି ସ୍ୱାଧୀନତା ପରବର୍ତ୍ତୀ କାଳର ଓଡ଼ିଆ କବିତାରେ ବର୍ଷା ବର୍ଣ୍ଣନା ସୀମିତ ହୋଇନାହିଁ। ଯେପରି ଗୁରୁପ୍ରସାଦ ମହାନ୍ତିଙ୍କର ସେଦିନ ଆସିଲା ବର୍ଷା

ଛିନ୍ନ ଭିନ୍ନ ବିଶୃଙ୍ଖଳ ଅସଂଯତ ବହୁଦର ସୁଅ କାଳପୁରୁଷ ଭାନୁଜୀରାଓଙ୍କର ବର୍ଷା କବିତାରେ ମୁଁ ଭଲ ପାଏ ବର୍ଷାକୁ ତାହାର ବିରାମହୀନ କୀର୍ତ୍ତନକୁ ବିନୋଦ ରାୟଙ୍କର ବର୍ଷା ଆସେ ବର୍ଷା ଆକାଶର ଏବଂ ସୀତାକାନ୍ତ ମହାପାତ୍ରଙ୍କ ବର୍ଷା ସକାଳ କବିତାରେ ବର୍ଣ୍ଣିତ ହେଉଛି ବର୍ଷା କାଳ ଆସିଛି ଘନ ଘର ବର୍ଷାର କାଳ ମେଘର ଦୁନ୍ଦୁଭି ବାଜେ ଥରୁଛି ସକାଳ। ବସ୍ତୁତଃ ଓଡ଼ିଆ କବିତାଗୁଡ଼ିକରେ ପ୍ରକୃତି ବର୍ଣ୍ଣନା ଦୃଷ୍ଟିରୁ ମେଘ ବା ବର୍ଷାର ଉପଯୋଗ ପ୍ରତୁଳତା ଯେ କେହି ଲକ୍ଷ୍ୟ କରିପାରିବେ।

0: ଏଥର କବିତା ଫର୍ଦ୍ଦ। କବିତା ଫର୍ଦ୍ଦରେ କବି ନୃସିଂହ ତରାଇ, ତାଙ୍କର କବିତା ବର୍ଷା ନାୟିକା।
1: ସ୍ୱପ୍ନବଳି ଦେହରେ ଦେହରେ ରଙ୍ଗର ରୋଷଣୀ ଆଙ୍କି ଆଖି ଆକାଶରେ କିଏ ଆସେ କିଏ ଆସେ ପାଦ ଚିପି ଚିପି ଅଳପ ଉଦାସୀ ଅପଲକ ଆଖିରେ ଚାହିଁ ମୁଁ ବସିଛି ତା ଆସିବା ପଥ ଝୁମିବି ଝୁରିବି ଝଲସିବି ଝଟକିବ ତନୁଲତା ତମେ କି ସେ ବର୍ଷାର ନାୟିକା। ବର୍ଷା ଫୁଟେ ଫୁଲ ପରି ବର୍ଷା ଝରେ ମନ ଅଙ୍ଗନରେ ବର୍ଷା ଲେଖେ ବିରହୀ କବିତା ଏଇ ତ ସେ ବର୍ଷା ରାଣୀ ପ୍ରିୟ ତନୁଲତା। ସାତବର୍ଣ୍ଣୀ ରଙ୍ଗ ଆଉ ସାତପ୍ରସ୍ତ ବର୍ଷାର ବିସ୍ମୟ ଘାରେ ହୃଦୟରେ ଖାଇଲା ହୁଏ ମୁଁ ପ୍ରେମ ବିରହୀ ପ୍ରାଣରେ ଏଇ ଦେଖ ସ୍ୱର୍ଣ୍ଣାଭ ସ୍ୱପ୍ନରେ ଝଲସୁଚି ଚଷା ପୁଅ ମନ ପ୍ରେମରେ ପ୍ରେମରେ କିଏ ଲେଖେ ଜୀବନ ସଙ୍ଗୀତ। ବର୍ଷା ପଡ଼େ ଟୁପ୍ଟାପ୍ ସବୁ ଜିମା ଡାଳ ପତ୍ର ଛୁଇଁ ମୁକ୍ତାର ଭ୍ରମରେ ଇନ୍ଦ୍ରଧନୁ ଆଙ୍କି ଯାଏ ଶିହରଣ ତନ୍ମୟ ତନୁରେ ତମେ କଣ ଅଭିମାନୀ ବର୍ଷା ପରି ତମେ କଣ ଅଳସୀ କନ୍ୟା ଗୋମନରେ ଆସ ଥିରି ଥିରି ଏଇ ଦେଖ ବର୍ଷା ଭିଜା ମାଟିର ବାସ୍ନାରେ କିଏ ଯାଏ ତନୁ ମନ ଛୁଇଁ କଣ ଲତାରେ ଦିଶେ ଅଳସୀ ଆଖିର ସ୍ୱପ୍ନ ଅଭିସାରୀ କଣ ଲତାରେ ଦିଶେ ଅଳସୀ ଆଖିର ସ୍ୱପ୍ନ ଅଭିସାରୀ ସ୍ୱପ୍ନ ଅଭିସାରୀ।
0: ପତ୍ରିକାର ସ୍ୱତନ୍ତ୍ର ଉପସ୍ଥାପନା ଫକୀରମୋହନଙ୍କର ସୃଷ୍ଟିରେ ସମାଜ ସଂସ୍କାର ଆଲୋଚକ ଅପୂର୍ବ ରଞ୍ଜନ ରାୟ।
2: ଜଣେ ଲେଖକ କେବଳ ମନୋରଞ୍ଜନ ପାଇଁ ବା ଅର୍ଥ ଉପାର୍ଜନ ଲକ୍ଷ୍ୟ ନେଇ ଲେଖନୀ ଚାଳନା କରେ ନାହିଁ, ତା ଲେଖା ସାମାଜିକ କୁସଂସ୍କାର ଲାଗି ଦିଗ୍ଦର୍ଶନ ଦେଇପାରିବା ଉଚିତ, କାରଣ ଲେଖକ ସମାଜ ସମୟ ଓତପ୍ରୋତ ଭାବେ ଜଡ଼ିତ। ଲେଖକ ସମାଜ ଓ ସମୟଠାରୁ ବିଚ୍ଛିନ୍ନ ହୋଇନପାରେ। କଥା ସମ୍ରାଟ ଫକୀରମୋହନ ସେନାପତି ନିରବିଚ୍ଛିନ୍ନ ସାଧନା ବଳରେ ସମାଜକୁ ତନ୍ନତନ୍ନ ଅନୁଧ୍ୟାନ କରିପାରିଥିଲେ। କୁସଂସ୍କାରଗ୍ରସ୍ତ ସାମାଜିକ ଚଳଣୀ ଓ ପରମ୍ପରା ଉପରେ କୁଠାରାଘାତ କରିବା ଦିଗରେ ସେ ଆଦୌ ପଶ୍ଚାତ୍ପଦ ହୋଇନଥିଲେ। 1898 ମସିହାରେ ରଚିତ ତାଙ୍କ ରେବତୀ ନାରୀ ଶିକ୍ଷାର ପ୍ରଚଳନ ଲାଗି ସ୍ୱର ଉତ୍ତୋଳନ କରିଥିଲା। ନାରୀକୁ ସମାନ ଅଧିକାର ଦେବା ଓ ପୁରୁଷ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବା ଲାଗି ଉତ୍ସାହିତ କରିବା ଦିଗରେ ତାଙ୍କ ଦୃଷ୍ଟିକୋଣ ପ୍ରସାରିତ ହୋଇଥିଲା। ସମବୟସ୍କା ସହିତ ନାରୀମାନେ ଗୃହର ଚାରିକାନ୍ଥ ଭିତରେ ଶିକ୍ଷାଲାଭ କରିପାରନ୍ତି, ଏହା ତାଙ୍କ ପ୍ରାଶ୍ଚିତ ଉପନ୍ୟାସରେ ସୂଚନା ଦେଇଛନ୍ତି। ସମାଜର ଅନେକ ପ୍ରଥା ଓ କୁସଂସ୍କାର ବର୍ଷ ବର୍ଷ ଧରି ଚଳିଆସିଛି, ମାତ୍ର ଏହାର ଆବଶ୍ୟକତା କେତେ ଦୂର ଏହା କିଏ ବା ଭାବିପାରେ। ମଙ୍ଗଳା ହୋଇଥିବା କନ୍ୟା ନିଶ୍ଚୟ ବିବାହ କରିବ, ଏହାକୁ ଯିଏ ବିରୋଧ କରିବ ସେ ସମାଜରେ ବାଛନ୍ଦ ହୋଇ ରହିବ। ଏହାର ଏକ ନିଚ୍ଛକ ଉଦାହରଣ ହେଉଛି ଫକୀରମୋହନଙ୍କ ମାଧ ମହାନ୍ତିଙ୍କ କନ୍ୟା ସୁନା ଗଳ୍ପ। ସାମାଜିକ କୁସଂସ୍କାର ଭିତରେ ସମାଜ ରହି ବ୍ୟକ୍ତି କିପରି ନିଃସହାୟ ମନେ କରେ ତାହା ତାଙ୍କ ପୁନର୍ମୂଷିକ ଭବ ଗଳ୍ପରେ କୁହାଯାଇଛି। ଜେଲ୍ ଯାଇ ଫେରିଆସିବା ପରେ ସେ ଅଜାତିଆ ହୋଇଯାଏ, ପୁରୋହିତ ବିଧିବିଧାନ ଅନୁଯାୟୀ ପରାମର୍ଶ ଦେଲେ ସେ ସମାଜରେ ପ୍ରବେଶ କରେ। ତାଙ୍କ କଥା ସାହିତ୍ୟରେ କଳାଗୌରବ ଅପେକ୍ଷା ଅଧିକ ସମାଜ ସଂସ୍କାର ଭାବନା ରଚନାର ଆଭିମୁଖ୍ୟ ମନେ ହୋଇଥାଏ। ଆଧୁନିକ ଶିକ୍ଷିତ ଯୁବପ୍ରାଣରେ ପାଶ୍ଚାତ୍ୟର ଚଳଣୀ ଗ୍ରାସ କରିଯାଇଛି, ସେଥିରୁ ସେ ମୁକ୍ତ ହୋଇ ନପାରି ବୃଦ୍ଧ ପିତାଙ୍କ ପ୍ରତି ପୁତ୍ର ଯେପରି ଦୁର୍ବ୍ୟବହାର ପ୍ରଦର୍ଶନ କରିଛି ତାହା ତତ୍କାଳୀନ ସମାଜ ଚିତ୍ରର ନିଚ୍ଛକ ପ୍ରତିଫଳନ। ଡାକମୁନିଷି ଗଳ୍ପ ଏହାର ଉଦାହରଣ। ଆଧୁନିକ ସମାଜ ମଣିଷକୁ ଦିଗହରା କରିଛି, ତାର ବାସ୍ତବ ଚିତ୍ର ହେଉଛି ଫକୀରମୋହନଙ୍କ ଧୂଳିଆ ବାବା ଗଳ୍ପ। ସେ ଥିଲେ ସଂସ୍କାର ଲିପ୍ସୁ। ତାଙ୍କ ସଂସ୍କାର ପ୍ରୟାସୀ ଲେଖନୀ ଓଡ଼ିଶାରେ ଦୀର୍ଘ 200 ବର୍ଷ ଧରି ଚାଲିଆସିଥିବା କୁସଂସ୍କାରାଚ୍ଛନ୍ନ ବ୍ୟବସ୍ଥା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଛି। ସେ ସମାଜ ସଂସ୍କାରକ ରୂପେ ପ୍ରଥମେ ପରିଚୟ ଦେଇ ପରେ ଔପନ୍ୟାସିକର ପରିଚୟ ଦେଇଛନ୍ତି, ତେଣୁ ତାଙ୍କ ସାହିତ୍ୟ ସମାଜର ବିକାଶ ପାଇଁ ଉଦ୍ଦିଷ୍ଟ କୁହାଯାଇପାରେ। ସବୁ

0: ତାଙ୍କ ସାହିତ୍ୟ ଗୋଟିଏ ଜାତିର ଇତିହାସର ରସସିକ୍ତ ପ୍ରାଣମୟ ସାରସ୍ୱତ ଉଚ୍ଛ୍ୱାସ। ସେ ଆତ୍ମାରେ ନିଜକୁ ନିଚ୍ଛକ ଓଡ଼ିଆ ବୋଲି ଭାବିପାରିଥିଲେ। ହିନ୍ଦୀ ସାହିତ୍ୟରେ ବିଖ୍ୟାତ ଲେଖକ ପ୍ରେମଚାନ୍ଦ ଯେପରି ନିଜ ମାଟି ପାଣି ପବନ ଓ ସମାଜର ଚିତ୍ର ଦେଇଛନ୍ତି ତାହା ଫକୀରମୋହନଙ୍କଠାରେ ଊଣା ହୋଇ ନାହିଁ। ସାହିତ୍ୟକୁ ସେ ଦୀପଶିଖା ରୂପେ ବ୍ୟବହାର କରିଥିଲେ। ହିନ୍ଦୁ ଧର୍ମରେ ଉନବିଂଶ ଶତାବ୍ଦୀରେ କୁସଂସ୍କାର ପ୍ରତି ସେ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ। ପାପ ପାଇଁ ନର୍କ ଯନ୍ତ୍ରଣା ଭୋଗ କରିବାକୁ ହୁଏ। ଯେତେବେଳେ ପାପୀ ତାର ନିଜ ଭୁଲ ପାଇଁ ଅନୁତାପ କରେ ତାର ପ୍ରାଶ୍ଚିତ ହୋଇଗଲା ବୋଲି ମନେ କରିଥାଏ। ପ୍ରାଶ୍ଚିତ ଉପନ୍ୟାସ ହେଉଛି ଏହାର ମୁକସାକ୍ଷୀ। ରାମଚନ୍ଦ୍ର ମଙ୍ଗରାଜ ସର୍ବସ୍ୱ ଅପହରଣ କରିନେଇଥିଲେ ବି ତାଙ୍କ ପାପ ପାଇଁ ଦଣ୍ଡରୁ ମୁକ୍ତି ପାଇପାରିନାହାନ୍ତି। ଏହାର ଉଦାହରଣ ତାଙ୍କ 6 ମା 8 ଗୁଣ୍ଠ ଉପନ୍ୟାସ। ନାଜର ନଟବର ନିଜର ଭଉଣୀ ଓ ଭଣଜାମାନଙ୍କ ପ୍ରତି ଶତ୍ରୁତା ଆଚରଣ କରି ସର୍ବନାଶ କରିଥିବାବେଳେ ଧର୍ମବଳରେ ସବୁ ଓଲଟ ପାଲଟ ହୋଇଯାଇଛି। ଦୁଃଖ ଆଘାତ ଓ ଅବଶୋଷରେ ପାଗଳ ହୋଇଯାଇଛନ୍ତି। ମାମୁଁ ଉପନ୍ୟାସ ଏସବୁର ଜ୍ୱଳନ୍ତ ଉଦାହରଣ। ଏହି ଅସାଧାରଣ ପ୍ରତିଭାବାନ ଲେଖକ ନିଜେ ସମ୍ମାନିତ କି ପୁରସ୍କୃତ ହେବା ଲକ୍ଷ୍ୟ ନେଇ କେବେ ସାହିତ୍ୟିକ ଯଶ ସୃଷ୍ଟି କରିନଥିଲେ, ବରଂ ସମାଜ ପାଇଁ ନିଜର କ୍ଳାନ୍ତିହୀନ ସାରସ୍ୱତ ଯାତ୍ରା ପଥରେ ସାମାଜିକ ସଂସ୍କାରର ମନୋଭାବକୁ ତୀବ୍ରତର କରି ଯଶସ୍ୱୀ ହୋଇଛନ୍ତି। ତାଙ୍କ ରଚିତ ବୁଦ୍ଧାବତାର କାବ୍ୟରେ ସତ୍ୟାଲୋକ ପ୍ରଜ୍ୱଳନରେ ଯେଉଁ ଦୁର୍ବାର ଉତ୍ସାହ ସହିତ ସଂସ୍କାରମୁକ୍ତ ଚିନ୍ତନର ପରିପ୍ରକାଶ ଘଟିଛି ତାହା ତାଙ୍କ ସମାଜ ସଂସ୍କାରର ନବପ୍ରେରଣା। ବିଂଶ ଶତାବ୍ଦୀର ଆଦ୍ୟପାଦରେ ସାହିତ୍ୟକୁ ସମାଜମୁଖୀ କରିବା ଦିଗରେ ଲେଖକମାନେ ଆଗ୍ରହୀ ଥିଲେ। ସେତେବେଳେ ସମାଜ ସଂସ୍କାରକ ହୋଇପଡ଼ିଥିଲା ତତ୍କାଳୀନ ସାହିତ୍ୟିକଙ୍କର ଆଭିମୁଖ୍ୟ। ନୀତି ଚେତନା ସେମାନଙ୍କୁ ଉଦ୍ବୁଦ୍ଧ କରୁଥିଲା। ଯେଉଁମାନେ ଲେଖନୀ ଚାଳନା କ୍ଷେତ୍ରରେ ସମାଜକୁ ଅଗ୍ରାଧିକାର ଦେଇଛନ୍ତି ସେମାନେ ନିଶ୍ଚିତ ଭାବରେ ଆଦରଣୀୟ।
1: ଏଥିରୁ ଖୋଲିବା ପତ୍ରିକାର ଶେଷ ଫର୍ଦ୍ଦ ଗଳ୍ପ ଫର୍ଦ୍ଦ, ଏଥିରେ ଗାଳ୍ପିକା ସଂଯୁକ୍ତା ମହାନ୍ତି, ତାଙ୍କର ଗଳ୍ପ ରୂପକଥାର ରାଣୀ ରଜନୀ ମା।
2: କେଜାଣି ଏଇ କେତେ ବର୍ଷ ଧରି ମୋର ତା କଥା ମନେ ପଡ଼େ, ରଜନୀ ମାର କଥା। ବହୁବାର ମନେ ହୁଏ, ହେ ପ୍ରଭୁ ସେ ବଞ୍ଚିଥାଉ, ମୁଁ ଗାଁକୁ ଯାଇ ତାକୁ ଦେଖି ଆସେ। ଗୋଟିଏ ବିରାଟ ବଡ଼ ଶୂନ୍ୟତା, ଏକ ପ୍ରକାର ନିର୍ଜନତା ମୋତେ ଆଚ୍ଛନ୍ନ କରିବସେ। ଅଥଚ କଟକରୁ ମାତ୍ର 65 କିଲୋମିଟର ଦୂର ମୋର ଗାଁରେ ମୁଁ ପହଞ୍ଚି ପାରେ ନା, ଖାଲି କଳ୍ପନାରେ ତା କଥା ଭାବେ। କାଳେ ଯଦି କିଛି ତାର ହେଇଯାଏ, ନ ଦେଖିପାରିବାର ଅବଶେଷରେ ନିଜକୁ କ୍ଷମା ଦେଇପାରିବିନି। ଗାଁରେ ବା ଆକର୍ଷଣ କଲା ପରେ କିଏ ଅଛି? ଆମ ଘର ପରି ଗୋଟେ ଆଭିଜାତ୍ୟ ସମ୍ପନ୍ନ ନାମକରା ପରିବାର କାଳର ଗତିରେ ବିସ୍ଥାପିତ ହୋଇସାରିଲାଣି, କେହି ସେଠି ନାହିଁ। ଇଟାସିମେଟ୍ର ଘରଟି ବଡ଼ ବାପାଙ୍କ ଭାଗରେ ପଡ଼ିଥିଲା, ସେଥିରେ ଅଛି ଭଡ଼ାଟିଆ। ଦାଦୀଙ୍କ ଘର ଭାଙ୍ଗି ଖାଲି ପିଢ଼ଟିଏ। ଆମର ଘର ଚାଳ ମୁହଁମାଡ଼ି ହୋଇ ପଡ଼ିଥିଲା, ଗଛବୃଛ ଉଠି ଜଙ୍ଗଲ ପରି ହୋଇଥିଲା। ତା ତଳେ ଖଟ ପଲଙ୍କ ଆଲମାରୀ ଟ୍ରଙ୍କ ସବୁ ଖତ ହୋଇଯାଇଛି। ଭଡ଼ାଟିଆ ଜିତୁକୁ କହିଥିଲି ସଫା କରି 2ଟା ବଖରା ଘର କରିଦିଅ। ଏବେ ସରିବା ଉପରେ ବହୁବାର ଡାକିଲେଣି, ଅପା ଆସ ଟିକେ ଦେଖିବ। ମୁଁ ହସେ, କୁହେ ଘର ଦେଖିବାକୁ ନୁହେଁ, ଯିବି ରଜନୀ ମାଆକୁ ଦେଖିବାକୁ। ମୁଁ ପଚାରିଲି ତା କଥା, ଦିନେ ପଚାରୁ ପଚାରୁ ଜିତୁ କହିଲା, ହେଇଟି ପରା ସେ ମୋ ଘରେ ଚା ପିଉଛନ୍ତି, ପ୍ରତିଦିନ ସକାଳୁ ଆସନ୍ତି, ଘେରାଏ ବୁଲିକି ଯାଆନ୍ତି। ହଉ, ତାକୁ 500 ଟଙ୍କା ମୋ ତରଫରୁ ଦେଇଦିଅ। ଜିତୁ ତାର ଘର ତଳା ଜାରି ରଖିଥାଏ, ଗତବର୍ଷ ପୂଜାକୁ ଭାବିଲି ଯିବି, ନା ଗଲିନି। ଜିତୁ କହିଲି, ରଜନୀ ମାଆକୁ ପୂଜା ଖର୍ଚ୍ଚ ହିସାବରେ 1000 ଟଙ୍କା ଦେଇଦିଅ, ଆଉ କଣ ଖାଉଛି ସେ, ଶାଢ଼ୀଟା କିଣିଦେବ। ସେ ତ ଏବେ ମାସ୍କ ପିନ୍ଧନ୍ତି, ଚା ଗୁଣ୍ଡ ବିସ୍କୁଟ ଦେଲେ ଭଲ। ମାସ୍କ ପିନ୍ଧୁ, ଭଲ ହେଲା, ସୁବିଧା ହେଉଥିବ, ଚା ବିସ୍କୁଟ ଯାହା ଦରକାର ଦେଇଦିଅ। ନିଜକୁ ବଡ଼ ସଙ୍କୁଚିତ ଲାଗିଲା, ନ ଯାଇପାରି। କଣ ଭାବୁଥିବ ରଜନୀ ମା, ରିଟାୟାର୍ଡ ପରେ ବି ସମୟ ନାହିଁ ଶୋଭାର ଗାଁକୁ ଆସିବାକୁ, ଭୟ ଲାଗୁଥାଏ କାଳେ ଯଦି କଣ ହୋଇଯିବ ତାର, ନା ନା ମୁଁ ପହଞ୍ଚେ ତାପରେ ଯାହା ହେବ। 4 ବର୍ଷ ତଳେ ମୁଁ ଗାଁକୁ ଯାଇଥିଲି, ସେ ବେଶ ଚାଲିପାରୁଥିଲା, ପିନ୍ଧିଥିଲା ଗୋଟାଏ ସୂତାର ଗୋଲାପି ଛିଟ ଶାଢ଼ୀ, ଗୋଡ଼ରେ ଚପଲ, ସବୁବେଳେ ପରିଷ୍କାର ପରିଚ୍ଛନ୍ନ। ମୋତେ ନେଇ ଗାଁ ଯାକ ବୁଲେଇଲା, ପଚାରିଲି ତ ବୟସ କେତେ ହେଲା, କହିଲା 90, ଆଉ ହସିଲା ଗୋଟେ ସରଳ ପରିଷ୍କାର ହସ। ଏବେ କଣ ଦେଖୁଛୁ, ଆଗେ ସିନା ନାଟ ଦେଖୁଥିଲୁ? ହଁ, ଏଇ ଜେନା ଘରକୁ ଯାଇ ଟିଭି ଦେଖେ। ତା ମଥାରେ ଝଟକୁ ଥିଲା ସେଇ ସୀମନ୍ତ ସିନ୍ଦୁର, ଚିର ସୀମନ୍ତିନୀ ରଜନୀ ମା, ଏଇ ସିନ୍ଦୁରରେ କଣ ଥାଏ, ତା ମନର ବଡ଼ପଣ ନା ଗୋଟେ ଦମ୍ଭିଲା ବ୍ୟକ୍ତିତ୍ୱ, ଏତେ ମନର ଜୋର ସେ କେଉଁଠୁ ପାଏ? ଅଥଚ ବିନା କୁଆଡେ ରହିଲାଣି। ପୂଜାରିଣୀ ସାଜି ତୁ ସେଇ ଦେବତା ପାଇଁ ଅର୍ଘ ଢାଳୁଛୁ, ତୋର ସେହି ଦେବତା ତ ବଡ଼ ନିଦାରୁଣ ରେ, ତୋ ହୃଦୟର ମହକ ସେଠି ପହଞ୍ଚି ପାରୁନି, ତୁ କାହିଁକି ତପସ୍ୱିନୀ ସାଜିଛୁ? କେତେ ବର୍ଷ ବିତିଗଲାଣି ଆ ଭିତରେ, ଦୀର୍ଘ 65 ବର୍ଷ। ଗାଁର କେତେ ଲୋକ ଚାକିରି କରୁଥିଲେ ବାହାର ରାଜ୍ୟରେ, ସେ ବି ଯାଇଥିଲା, ଘରକୁ ଆସୁଥିଲା। ଆମ ପଡ଼ିଶା ଘର ସାନମାକୁ ଥରେ ବିନା କଥା ପଚାରିଥିଲି, ସେ କହିଥିଲା ଭଲ ବଇଁଶୀ ବଜାଏ, ରାତିରେ ବସି ଗାଁ ଦାଣ୍ଡରେ ବଇଁଶୀ ବଜାଉଥିବ, ତାହେଲେ ଭଲ କଳାକାରଟିଏ ଥିଲା। ସାନମା ତା କଥା କହିଲା ବେଳେ ବଡ଼ ଗମ୍ଭୀର ଲାଗୁଥିଲା। ସେଠୁ ସେ ଚାଲିଗଲା ଅନ୍ୟ ଜାଗାକୁ, ସେ ଥିଲା 50 ଦଶକର ଶେଷ ଆଡ଼କୁ। ପେଟ ପାଟଣା ପାଇଁ ମଣିଷ ଏତେ ଦୂର ଚାଲିଯାଏ, ଗାଁରୁ ଯାଇଥିଲେ ବାଙ୍କାବୁଢ଼ା, କୁଶ, ଭମରା, ବିନା, ଫେରିଲେ 2 ଜଣ, ବାଙ୍କାବୁଢ଼ା ଆଉ କୁଶ। କୁଶ ଜେଜେଙ୍କର

ସେଠି ଦୋକାନପତ୍ର ଭାଙ୍ଗି ଦେଇଥିଲେ, ସେ ଗାଁକୁ ଚାଲି ଆସିଲେ, କିନ୍ତୁ ବିନା କେଉଁଠି ସେ ରୂପକଥାର ନାୟକ ବହୁ ଦୂରରୁ କି ସେହି ବଂଶୀର ସ୍ୱର ଶୁଣାଯାଉଛି ରଜନୀ ମାଆକୁ, ନା କାହିଁକି ଏ ସିନ୍ଦୁର, କାହା ପାଇଁ ଏ ସୀମନ୍ତ ପରିପୂର୍ଣ୍ଣ, କେଉଁ ପ୍ରେମର ସ୍ୱରର ସେ ନିନାଦିତ, କେଉଁ ରୂପକଥାର ନାୟକ ପାଇଁ ତୁ ପ୍ରତୀକ୍ଷିତ ଅର୍ଦ୍ଧାଙ୍ଗିନୀ, ଛଟପଟ ହେଉଥାଉ ବିରହରେ, କାତରତାରେ, କ୍ରୋଧରେ, ଅଭିମାନରେ, ଦୁଇ ମୁଠା ଅନ୍ନ ପାଇଁ ବଞ୍ଚିବାର ସଂଘର୍ଷରେ, ପେଟରେ ପୁଅ କହିଆ ଥିଲା, ଝିଅ ବଡ଼, ଘରେ ଶାଶୁ, ଜମିବାଡ଼ି କିଛି ଥିଲା, ସେଇ ଯେ ବିନା ଯାଇଛି ଆଉ ଫେରିନି, ସେଠି ସେ ଆଉ ଗୋଟେ ବାହା ହୋଇଯାଇଛି। ଏକଥା ଶୁଣି ମୁଁ ବଢି ଆସିଛି ପିଲାଦିନୁ ରୂପକଥାର କାହାଣୀ ପରି। ଦେଖିଛି ମୁଁ 5 ଫୁଟ 4 ଇଞ୍ଚର ସେଇ ପତଳା ହୋଇ ସ୍ତ୍ରୀ ଲୋକକୁ, ସ୍କୁଲରେ ପଢିବା ବେଳେ ଦାଣ୍ଡରେ ବସି ପଢେ, ଦେଖେ ଧାମାହଳା ମୁଣ୍ଡେଇ କେତେ ଜୋରରେ ବାଡ଼ିଆଡ଼କୁ ଯାଉଛି ରଜନୀ ମା, ଆଣ୍ଠୁ ଯାଏ ଲୁଗା, ବିଲରେ ଆଣ୍ଠେଇ ପଡି ବର୍ଷାରେ ଧାନ ରହୁଥାଏ, ତଳି ଉପାଡୁଥାଏ, ଧାନ କଟା ବେଳେ ଶୀଘ୍ର ଧାନ କାଟିପାରେ, ଅଥଚ ସନ୍ଧ୍ୟାବେଳେ ମଜୁରୀ ପାଇଁ ଆସି ଠିଆ ହେଲେ ବଡ଼ବାପା ପୁରୁଷମାନଙ୍କୁ ଟଙ୍କାଟେ ଅଧିକା ଦିଅନ୍ତି। ରଜନୀ ମା ପ୍ରତିବାଦ କରେ, ଇଏ କଣ କୃଷ୍ଣ ବାବୁ, 12 ଟଙ୍କା ଦବ ନା, ଇଏ ତ 11। ବଡ଼ବାପା ଖଣ୍ଡି କାଶ ମାରି ଥରେ ଦୁଇଥର ଲୁଗାର ଖୋସଳିରେ ହାତ ମାରନ୍ତି, କିନ୍ତୁ ଦିଅନ୍ତିନି। ରଜନୀ ମା ଦୃପ୍ତ ଠାଣିରେ ଚାଲି ଯାଉଥାଏ, ଅବା ପ୍ରତିବାଦର ଝଡ଼ଟା ଚାଲିଯାଉଛି। ସେ ମୁଣ୍ଡ ନୁଆଏ ନାହିଁ, ଭିକ୍ଷା କରେ ନାହିଁ, ଆଜ୍ଞା ଆଜ୍ଞା କହି ଗୋଡ଼ ଭାଙ୍ଗେ ନାହିଁ, କାମ କରେ ଦ୍ରୁତ ଗତିରେ, ପୁରୁଷଙ୍କଠାରୁ ଅଧିକା। ତାର ଝିଅ ମୋଠୁ 2 ବର୍ଷ ସାନ, 4 ବର୍ଷ ଜୁନିୟରରେ ପଢୁଥିଲା, କିନ୍ତୁ ଦାରିଦ୍ର୍ୟ ସହି କଣ ପଢିପାରିଲା, ରଜନୀ ମା ତାକୁ ବାହା କରିଦେଲା। ସ୍ୱାମୀ ହରା ଏବେ ସେ ଆମ ଗାଁରେ ଘର କରି ରହିଛି। ରଜନୀ ମାର ସଉକ ନାଟ ଦେଖିବା, ଗାଁ ଆଖପାଖରେ ନାଟ ହେଲେ ସେ ଯାଉଥିଲା। ମୁଁ 9 ବର୍ଷ ତଳେ ଗାଁକୁ ଯାଇଥିଲି ବାପ ବୋଉଙ୍କର ସାଧର ଭୋଜି ଦେବାକୁ, ସେତେବେଳେ ତାକୁ 85 ବର୍ଷ ହୋଇଥିଲା। ଗାଁ ଯାକ ମତେ ବୁଲେଇଲା, 1000 ଟଙ୍କା ଦେଲି, କୁଣ୍ଠିତ ଥିଲା ରଖିବାକୁ। ତେବେ କାହିଁକି ଗାଁ କଥା ଭାବିଲେ ମୁଁ ଆଗ ଭାବେ ରଜନୀ ମା କଥା, ତା ଝିଅ ମଞ୍ଜୁ କଥା, ତା ବାଡ଼ିରୁ ପିଜୁଳି ଖାଇବା କଥା, ଗୋଟେ ଆଚ୍ଛନ୍ନତା ଘରେ ମତେ ଯେତୁ ବାରମ୍ବାର ଡାକେ, କବାଟ ଝରକା ରଙ୍ଗ ହେବାକୁ ବାକି ଥାଏ। ମୁଁ କହେ ବଡ଼ ବଡ଼ୁଆ ତାଜା ଉପରେ ଅଛନ୍ତି, ତାଙ୍କୁ ଘରେ ରଖିଦେଲେ ମୁଁ ଏଠୁ ଓହରି ଯିବି, ଶୀଘ୍ର ବଡ଼ ଭାଇକି କୁହ ପୁଅ ବୋହୂଙ୍କୁ ପଠେଇ ପ୍ରତିଷ୍ଠା କରିଦେବେ। ଏମିତି ହେଉ ହେଉ ବର୍ଷା ଦିନ ଯାଏ, ଶୀତ ଆସେ, ଶୀତ ଟିକେ ଅଧିକା ଏ ବର୍ଷ, ତେବେ କମି ଆସିଲାଣି। ଜାନୁଆରୀ 3ୟ ସପ୍ତାହ, ଏବେ ପାଣିପାଗ ଭଲ ଅଛି, ମାଘ ପୂର୍ଣ୍ଣିମା ଗଲାଣି। ତାର 3 ଦିନ ପରେ ମୁଁ ଗାଁକୁ ବାହାରିଲି, ପ୍ରକୃତରେ ଘର ପାଇଁ ନୁହେଁ, କି ସେ ଲୋଭ ମୋର ନାହିଁ, ଖାଲି ଗୋଟେ ଅତୀତର ପଦଚିହ୍ନ ଖୋଜିବାକୁ ଗାଁ ମାଟିରେ। ରଜନୀ ମା ଏବେ 94 ବର୍ଷରେ ଉପନୀତ, ଗାଁର ସବୁଠୁ ବରିଷ୍ଠ, ମୋ ପିଲାଦିନ ଧୂଳି ଖେଳର ସାକ୍ଷୀ ସେ। ବଞ୍ଚିଛି ତ, ଏବେ ଗାଁକୁ ଗଲେ ମୋତେ ଗାଁରେ କେହି ଜଣେ ଅଛି ବୋଲି ଲାଗିବ ତ। ଜେଜେ ମା ବାପା ବୋଉ ବଡ଼ବାପା ବଡ଼ ବୋଉ ଦାଦିର ସେହି ଘର, ଧାନ ପରିବା ମୁଗ ସୋରିଷ ବାଦାମ ଫେସି ରାଶି କୋଳଥ ଶସ୍ୟରେ ଭରା ସେହି ଘର ଆଉ ନାହିଁ। ହେଲେ ଯେଉଁ କେତୋଟି ମଣିଷ ଗାଁରେ ଅଛନ୍ତି ତାଙ୍କୁ ଦେଖିବାର ଉଦଗ୍ର ଆକୁଳତା ମୋ ଭିତରେ, ଆଉ କଣ ଯିବି ଏଇ ଘର ନୁହେଁ ତ ସ୍ମୃତିସୌଧ ଦେଖିବାକୁ। ବାହାରେ କଟକରୁ ଆଜିକାଲି ରାସ୍ତା ଖୁବ୍ ଚଉଡ଼ା, ହେଲେ ସେହି ପୂର୍ବର ଗଛବୃକ୍ଷ ଭରା ସ୍ୱପ୍ନର ରାସ୍ତା କାହିଁ। ଗାଁ ପାଖ ହୋଇଗଲେ କଚେରୀ କୋଠା ଦିଶେ, କାହିଁ ଦିଶୁନି ତ, ଚାରିଆଡ଼ ଘର ଖାଲି ଘର। 50 ବର୍ଷରୁ ଉର୍ଦ୍ଧ ପରେ କାହିଁକି ଗାଁ ଶିବ ମନ୍ଦିର ବରେଶ୍ୱରଙ୍କ ଦର୍ଶନ ପାଇଁ ଭିତରକୁ ଯାଏ ତ ପୂଜକ ପଚାରେ ମୋର ପରିଚୟ, ନିଜ ଭୂଇଁରେ ମୁଁ ନିଜର ପରିଚୟ ଦେଇ କୁହେ ବଲିବାବୁଙ୍କ ନାତୁଣୀ। ଲୋକଟା କହେ ଓ ବାବୁ ଘର ଲୋକ। ମୁଁ ନିରବ ରୁହେ, ହାଟର ଚାଳିଆ ସବୁ ସିମେଣ୍ଟ ଛାତ, ଏବେ ରାସ୍ତା କଡ଼ ଯାକ ଦୋକାନ ହିଁ ଦୋକାନ। କାଳଚକ୍ରର କି କରାମତି, ବିବର୍ତ୍ତନ ସମାଜର ସଭ୍ୟତାର ମଣିଷର ବି ବିଷାଦ ହତାଶାଟାଏ ଓହ୍ଲେଇ ଆସେ। କେଉଁ ଘରକୁ ଯାଉଛି ମୁଁ, ପହଞ୍ଚି ଜିତୁ ନିଏ ଘର ଦେଖେଇବାକୁ, ଲୋକ ଗହଳିରେ ଭରି ଉଠୁଥିବା ଘର ଆଜି ଶୂନ୍ୟ, କାଳଚକ୍ର ସମସ୍ତଙ୍କୁ ପେଲି ଦେଇଛି କୁଆଡ଼େ, ଆଗାମୀ ପିଢ଼ି ଆଉ ଫେରିବାର ନାହିଁ, ତା ମାନେ ଏଠି ଯେ ଗୋଟେ ବଂଶ ଥିଲା ତା କାଳକ୍ରମେ ଭୁଲିଯିବେ ସମସ୍ତେ। ମୋ ବୁକୁରେ କଣଟେ ଆର୍ତ୍ତନାଦ କରି ଉଠେ, ମୁଁ ବସି ପଡ଼େ ସେଇ ବାରଣ୍ଡାରେ, ଚାହେଁ ଖାଁ ଖାଁ କରୁଥିବା ଆମ ପୁରୁଣା ଘରର ପିଢ଼ ଆଡ଼େ, ଦୂର ଚାକୁଣ୍ଡା ଗଛଟି ହଲୁଥିବାର ଦୃଶ୍ୟକୁ, ଉଠିଯାଇ ଗାଁ ଦାଣ୍ଡକୁ ଆସେ, ଡାକେ ମଞ୍ଜୁ, ଆରେ ରଜନୀ ମା କାହିଁ, ଆରେ ଶୋଭା ତୁ ଆଜି ଆସିବୁ ବୋଲି ଜିତୁ କହୁଥିଲା, ଆଗ ଖାଇପି ଆସେ ଯିବା ବୁଲିବାକୁ। ଜିତୁ ତା ଘରକୁ ଡାକିନେଲା, ଖାଇସାରି ଆସିଲି ମଞ୍ଜୁ ପାଖକୁ। ମଞ୍ଜୁ କହିଲା ବୋଉ ଶୋଇଛି ଶସ୍ୟପାଙ୍କ ଘର ବାରଣ୍ଡାରେ, ଖରା ପଡୁଛି ତ ସେଥିପାଇଁ। ମୁଁ ଗାଁ ଦାଣ୍ଡରେ ପହଞ୍ଚି ରଜନୀ ମା ରଜନୀ ମା ଡାକି ପ୍ରାୟ ଦୌଡ଼ିଗଲି, ସେ କମ୍ବଳ ଘୋଡ଼ି ହୋଇ ଶୋଇଥିଲା, ସେଇ କମ୍ବଳ ସହ ଉଠି ବସିଲା, ମୁଁ ତା ପାଦ ଛୁଇଁଲି, ବସି ପଡ଼ିଲି ବାରଣ୍ଡାର ତଳ ପାହାଚରେ। ମୋତେ ଘେରି ମଞ୍ଜୁ କୟା ମୋ ସାନ ଭାଇ ଗାଁର ଆଉ କେତେଟା ପିଲା ଠିଆ ହୋଇଥିଲେ, ସେହି ସରଳ ବ୍ୟକ୍ତିତ୍ୱ ଭରା ହସ ଆତ୍ମବିଶ୍ୱାସରେ ଝଟକୁ ଥାଏ ସଦା, ଚାହିଁଲି ତାର ମଥାକୁ, ଚିରସୀମନ୍ତିନି ସେ ସିନ୍ଦୁର ଲଗାଏ, କୁଆଡ଼େ ଲୋକ ତାକୁ ବାରଣ କରନ୍ତି ତଥାପି ସେ କଣ ମାନେ। ମୁଁ ସାଙ୍ଗରେ ଆଣିଥିବା ବିସ୍କୁଟ ଚା ଗୁଣ୍ଡ ଚିନି କ୍ଷୀର ପ୍ୟାକେଟ ମିଠା ବଢ଼ାଇ ଦିଏ, 1000 ଟଙ୍କା ବି ଦିଏ, ଏବେ ବି ସ୍ମରଣ ଶକ୍ତି ତାର ତେଜିଆନ, କେତେ ଟାଣପଣ ବିନା ପ୍ରତି, ଯେମିତି ବିତି ଯାଇଥିବା ଏଇ 65 ବର୍ଷ ଏବେ ବି ଜୀବନ୍ତ ତା ମନରେ। ଶ୍ରୀମନ୍ତ ସିନ୍ଦୁର ତାର ଅନେକ

0: କଥା କୁହେ, 65 ବର୍ଷର ଦର୍ଦ ଭରା ଏ ସିନ୍ଦୁର। ମୁଁ ପଚାରେ, ରଜନୀ ମା ବିନା କୁଆଡେ ବଇଁଶୀ ବଜାଉଥିଲା? ମତେ ବୁଢ଼ୀ ବୋଉ ମା ସାନ ମା କହୁଥିଲା, ଜାଣିଲୁ ସେ ବିନା ବାଡି ପଇସା ଗୋଟାଏ ଲେଖେ ବଇଁଶୀ ଆଣିକିରି ଆସେ ଘରକୁ ଆସିଲା ବେଳେ। ଗଲାବେଳେ ସାନ ବଡ଼ାସର ଗୋଟାଏ ଥିଲା ବାବାଜୀ ବୋଲି ତାକୁ ଦେଇଦେଇ ଯାଏ। କହିଲୁ ସେ ବାହା ହୋଇଛି ବୋଲି କେମିତି ଜାଣିଲୁ? ଥରେ କୁଶ ଯେବେ ଗାଁକୁ ଆସିଥିଲା ସେ ସେତିକି ବେଳେ ବାହା ହୋଇଯାଇଛି। ମୁଁ ବାହାରିଲି ସେ ଜାଗାକୁ ଯିବାକୁ, ମୋ ଭିଣୀ ସେଠି ଥିଲା, କହିଲା ଜମା ଯାହା ନା ତତେ କେହି ପଚାରିବେନି ସେଠି। ତୁ ଯାଇଥାନ୍ତୁ କେମିତି ଏତେ ଅଳ୍ପ ବୟସରେ? ତୋତେ ନେଲେ ଝାମିଲା, ସେଥିପାଇଁ ମନା କରିଥିବ। ତେବେ ରଜନୀ ମାର ସେଇ ହସ ଭିତରେ ବି ମୁହଁଟା ଗମ୍ଭୀର ଦେଖାଗଲା। ଦେଖିଲି ମଞ୍ଜୁ ଆଖିରୁ ଲୁହ ପୋଛୁଛି, ଯେବେ ତା ବାପା କଥା ପଡ଼େ ତାକୁ କାନ୍ଦିବାର ମୁଁ ଦେଖିଛି। ଏବେ ବି ଛୁଆଙ୍କ ପରି ତା ମୁହଁଟି ସମେଟିଗଲା, ତଳକୁ ଅନେଇ ରହିଲା ସେ। ରଜନୀ ମା ଦୁଃଖ ମିଶା ହସ ଭିତରେ ଖୁବ୍ ଦମ୍ଭରେ କହିଲା, ବିନା ବଞ୍ଚିଛି କି ଦମ୍ଭ ତା ଭିତରେ? ଏବେ ତାକୁ 94 ବର୍ଷ କହୁଛି ବିନା ବଞ୍ଚିଛି। ପୁଣି ମୁଁ ଥରେ ଚାହିଁଲି ତାର ସୀମନ୍ତକୁ, ମୁଁ କହିଲି ସେ ବଞ୍ଚିଛି ତୁ କହୁଛୁ? ହଁ, କଳାହାଣ୍ଡିରେ ଆସି ଅଛି। କିଏ କହିଲା? ଆମ ଗାଁ ଭୀମନନ ଜୈ, ସେଠି ଅମିନ ଅଛି, ସେଇ ମତେ କହୁଥିଲା। ସେ ତୋ ଜେଜେଙ୍କ ନାଁ ଧ୍ରୁବ ମିଶ୍ରଙ୍କ ନାଁ ପଚାରୁଥିଲା। କେବେକାର କଥା? ବାତ୍ୟାବେଳେ 1999 ମସିହାରେ। ତୁ ଗଲୁନୁ ଖୋଜିବାକୁ? ସେ ନିରବ ରହିଲା। ଚାଲେ ଜିତୁ ଘର ତୋଳିଛି ଦେଖିବୁ। ଏ ଶୀତ ଯାଉ, ତୁ ତ ଆସିବୁ, ପ୍ରତିଷ୍ଠା ହବ ଆଗାମୀ ମାସରେ, ସେତେବେଳେ ଯିବିନି। ଆ, ତୋ ସାଙ୍ଗରେ ମୁଁ ଟିକେ ଫଟୋ ଉଠେଇ ଦିଏ ଦେଖେ। 2017 ମସିହାରେ ଆସିଥିଲି ଉଠିଛି, 2022ରେ ଆସିଥିଲି ଉଠିଛି, ଏବେ ଉଠେଇ ଛାଡ଼ିଦେବି ଯେ ସାରା ପୃଥିବୀକି ଚାଲିଯିବ। ମଞ୍ଜୁ କହିଲା, ବୋଉ ଶୋଭା କଣ ପାଇଁ ତୋତେ ଏତେ ଭଲ ପାଏ? କଣ ନାଟ ଦେଖିବାକୁ ତୋ ସାଙ୍ଗରେ ଯାଉଥିଲା କି? ନା, ସେ କୁଆଡେ ଯାଏନି, ଏମିତିଟାରେ ଭଲ ପାଏ। ତୋର ଆଉ କଣ ଦରକାର କହ, ପଠେଇବି। ନା କିଛି ଦରକାର ନାହିଁ, ଟୋପିଟା ନେଇଥିଲି ଉଲେନର ତା ପାଇଁ। କହିଲି ଏଇଟା ମୁଣ୍ଡରେ ଦେ, ଶୀତ କରୁଛି, ପିନ୍ଧେଇ ଦେଲି। ବୋଉ ଭାଇକୁ ଅନେଇ କହିଲା, ଟିଭି ସଜାଡ଼ୁ ପରା, ଗୋଟାଏ ଟିଭି କରିଦେ ମୋ ପାଇଁ। ମଞ୍ଜୁ କହିଲା, ଆସେ ଯିବା ଅନ୍ୟ ଆଡେ ବୁଲିବା। ଆମେ ଗାଁରେ ବୁଲୁ ବୁଲୁ ସନ୍ଧ୍ୟା 5:30 ହେଲା। ମଞ୍ଜୁକୁ କହିଲି ରଜନୀ ମାକୁ ପ୍ରଣାମ କରିକିରି ଆସେ। ମଞ୍ଜୁ କହିଲା, ଆଉ ଫେରେ ନା, ଯିବୁ କଟକ, ଅନ୍ଧାର ବାସିଗଲାଣି। ହଉ ଠିକ ଅଛି, ଆସନ୍ତା ମାସରେ ଘର ପ୍ରତିଷ୍ଠା ବେଳକୁ ଆସିଲେ ଦେଖା ହବ। ମଞ୍ଜୁ ଚାଲିଗଲା। ଛାତି ତଳେ ଗୋଟାଏ ସୁନ୍ଦର ସୁଖଦ ଅନୁଭବ ଲାଗି ରହିଥିଲା ଗାଁର। ମୁଁ କଟକ ଆସିବାକୁ ଗାଡ଼ିରେ ବସିଲି। ଆସ୍ତେ ଆସ୍ତେ ଅନ୍ଧାର ହୋଇ ଆସୁଥିଲା, ଆଉ ଗାଁକୁ ପଛ କରି ଗାଡ଼ି ଚାଲିଥିଲା। ପରଦିନ ଜିତୁ ପାଖକୁ ଟଙ୍କା ପଠେଇଲି କବାଟ ଝରକା ରଙ୍ଗ କରିବାକୁ। କିଛି ଦିନ ଛଡ଼ାରେ ଫୋନ୍ କଲି, ସେ ଧରେନି। 15 ଦିନ ପରେ ଫୋନ୍ ଧରିଲା, କହିଲା ଏଠି ଏବେ କାମ ହୋଇପାରିବନି, ଧାନ ଜମା ହେଇଛି, 10-12 ଦିନ ପରେ ମଣ୍ଡିକି ଯିବ, ତାପରେ ଯାଇ କାମ। ଆଶ୍ଚର୍ଯ୍ୟ, ମୁଁ ଦେଖିଥିଲି ଆମର 3 ଘରର ଧାନ ତଳେ ରହିଥିଲା। ମୁଁ ଆସିବା ପରେ ବଡ଼ବାପାଙ୍କ ପୁଅ ଯାଇଥିଲା, ସେ କହିଥିବ ଉପରକୁ ଉଠେଇଦେ। ମୋ ବଡ଼ ଭାଇ ବି ଫୋନ୍ ଉପରେ ସବୁ ପରିଚାଳନା କରନ୍ତି, 3 ଜଣ ମିଶିକିରି ଏସବୁ କାମ କରିଛନ୍ତି। ମୋତେ ଖୁବ୍ ରାଗ ଲାଗିଲା, ଘରଟା ନୂଆ ରଙ୍ଗ ହେଇଛି, 1000-1000 ଟଙ୍କା ଖର୍ଚ୍ଚ, ସେଠି ଏମାନେ ଗୋଡାଉନ କରିଦେଲେ, କି ବୁଦ୍ଧି! ଆଉ କାମ ହେଲାନି, ଘର ପ୍ରତିଷ୍ଠା ନୁହିଲା। ବଡ଼ ବଡ଼ୁଆ ସେମିତି ଅଛନ୍ତି ତାଜା ଉପରେ, କେତେ ଖୁସି ଥିଲି। ପ୍ରତିଷ୍ଠା ହେବ, ସେଦିନ ପୁଣି ଦେଖା ହେବ ରଜନୀ ମା, ନୂଆ ଘର ଦେଖିବ, ଆମ ଘରକୁ ସେ କେତେ ଭଲ ପାଏ। ହେଲେ ଆଉ ଗାଁକୁ ଯିବାର ନାହିଁ, ଦରକାର ବି ହେବନି ଯିବା, କେବେ ବା ଯଦି ଯାଏ ସେ କଣ ଥିବ ମୋ ଗାଁର ସେହି ରୂପ କଥାର ରାଣୀ ରଜନୀ ମା।
1: ଏଇଠି ଶେଷ କରୁଛୁ ଏ ମାସର ବେତାର ସାହିତ୍ୟ ପତ୍ରିକା ସାହିତ୍ୟ ସଂସଦ।

ଶୁଣିଲେ ମାସିକ ବେତାର ସାହିତ୍ୟ ପତ୍ରିକା ସାହିତ୍ୟ ସଂସଦ। ପ୍ରଯୋଜନା ଏବଂ ଉପସ୍ଥାପନା ପ୍ରଜ୍ଞା ପାରମିତା ସାହୁ, ସହ ଉପସ୍ଥାପନା କଳିକା ସାହୁ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କେନ୍ଦ୍ର ସରକାରଙ୍କର 12 ବର୍ଷ ପୂର୍ତ୍ତି ଉପଲକ୍ଷେ ବିଶେଷ କାର୍ଯ୍ୟକ୍ରମର ରେକର୍ଡିଂ।
1: ये आकाशवाणी है। 12 साल विश्वास के, विकास के, जन कल्याण के विशेष श्रृंखला के अंतर्गत आज सुनिए केंद्रीय पर्यावरण वन और जल

ପ୍ରଚାର କରୁଛୁ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତ ନିଶାକର ଆଣ୍ଡିଆ, ତରଣୀସେନ ଆଣ୍ଡିଆ, ଜାନକୀ ଆଣ୍ଡିଆ ଓ ପାର୍ବତୀ ଆଣ୍ଡିଆ ଲେଖିଛନ୍ତି।

ପରବର୍ତ୍ତୀ ଗୀତ ଗାଇଛନ୍ତି ଅନୁରାଧା ଏବଂ ଅକ୍ଷୟ ମହାନ୍ତି, କଥାଚିତ୍ର ସବୁ ମାୟାରେ ବାୟା। ଗୀତଟି ଶୁଣିବାକୁ ଅନୁରୋଧ କରିଛନ୍ତି କୁଞ୍ଜକୁଟୀର କନ୍ତୁଲ ଆଠଗୁଡ଼ରୁ ସମୀକ୍ଷା ସଦୀକ୍ଷା ସନ୍ତୋଷ ନିର୍ମଳା ଶିବାଶିଷ ବିଜୟଲକ୍ଷ୍ମୀ ବୈଜନ୍ତୀ ଦିଦି ଲାବଣ୍ୟ ଦିଦି ସ୍ୱର୍ଣ୍ଣ ଅପା ଓ ନାତୁଣୀ ଆଦ୍ୟାଶା ଆନନ୍ଦିତା।

ଏଥର ଏଥର ଗାଇଛନ୍ତି ଚିତ୍ତରଞ୍ଜନ ଜେନା, କଥାଚିତ୍ର ସିନ୍ଦୁର ବିନ୍ଦୁ। ଗୀତଟି ଶୁଣିବାକୁ ଚାହିଁଛନ୍ତି କୋଠି ଏରସମା ଜଗତସିଂହପୁରରୁ ପ୍ରତାପ ଚନ୍ଦ୍ର ମଲ୍ଲିକ, ପ୍ରିୟଙ୍କା, ପ୍ରଣତି, ପ୍ରମୋଦିନୀ, ପ୍ରଭାତ କୁମାର, ପ୍ରଭଞ୍ଜନ, ପ୍ରସନ୍ନ, ପିୟୁଷ, ପ୍ରିୟତମା, ଚନ୍ଦ୍ରିକା, ବର୍ଷା, କଣ୍ଢେଇ, ସୁହାନୀ, ମିତାରାଣୀ, ମୟୂରୀ, ସୁଜାତା, ମମତା, ସ୍ନେହଲତା, ଭାଗ୍ୟଲକ୍ଷ୍ମୀ, କ୍ଷେତ୍ରବାସୀ, ଜୟଚନ୍ଦ୍ର, ମୀନାରାଣୀ, ମୀନାକ୍ଷୀ, ସୌଦାମିନୀ, ସାଧୁଚରଣ, କାଳନ୍ଦୀ ଭାଇ, ଅଜୟ କୁମାର, ସୂର୍ଯ୍ୟକାନ୍ତ, ବିକା ଭାଇ, ସଞ୍ଜୟ ସାର, ଫକୀରା ମଉସା, କମଳା ବଡ଼ବୋଉ, ଅଞ୍ଜନ ଭାଇ, ବାବୁ ଭାଇ ଏବଂ ରାଣୀ ପ୍ରତିମା ପ୍ରିୟଦର୍ଶିନୀ।

ନରେନ୍ଦ୍ର ମହାକୁଡ଼ ଲେଖିଛନ୍ତି ବାସୁଦେବପୁର ଭଦ୍ରକରୁ। ଆପଣଙ୍କ ପସନ୍ଦର ପରବର୍ତ୍ତୀ ଗୀତ ଗାଇଛନ୍ତି କୁମାର ବାପି ଓ ତପୁ, କଥାଚିତ୍ର ଧନରେ ରଖିବୁ ଶପଥ ମୋର।

ହ୍ୱାଇଟ୍ ଡବଲ୍ କ୍ରସ୍ ଫାର୍ଷ୍ଟ କ୍ଲାସ୍ ସମ୍ମାନରେ ସମ୍ମାନିତ କରାଯାଇଥିବାରୁ ଏହା ରାଷ୍ଟ୍ର ପାଇଁ ଗୌରବର ବିଷୟ ବୋଲି ବିଜେପି କହିଛି। ଏବଂ ଦକ୍ଷିଣ ଜିମ୍ବାୱେର ଏକ ମାଲବାହୀ ଟ୍ରେନ୍ରେ ଗୋଟିଏ ବସ୍ ଦୁର୍ଘଟଣା ହେବା ଫଳରେ 9 ମୃତ ଓ 25 ଆହତ ହୋଇଛନ୍ତି। ଶ୍ରୋତାବନ୍ଧୁ, ଆଜି ପାଇଁ ମୁଖ୍ୟ ସମ୍ଭାଦର ପ୍ରସାରଣ ଏତିକିରେ ଶେଷ ହେଲା। ନମସ୍କାର, ଶୁଭରାତ୍ରୀ।

0: ଆକାଶବାଣୀ କଟକ ସମୟ ରାତି 11:07 ଶୁଣନ୍ତୁ ଆସନ୍ତାକାଲିର କାର୍ଯ୍ୟକ୍ରମ ସୂଚନାରୁ କେତୋଟି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା 6:05 6:35 ଅନୁଚିନ୍ତା ଉପସ୍ଥାପନା ଭୀମସେନ ଦାସ ଶ୍ରୀମଦ୍ ଭାଗବତର 69ତମ ଭାଗ ପ୍ରଚାର କରିବୁ 6:40 କାର୍ଯ୍ୟକ୍ରମର ସୂଚନା ସହିତ ଏଠି ଶେଷ କରୁଛୁ ଚଳିତ ଅଧିବେଶନ ଆପଣମାନଙ୍କୁ ପୁଣି ସ୍ୱାଗତ କରିବୁ ଆଗାମୀକାଲି 5:55 କିନ୍ତୁ ଆମର ଡିଟିଏସ୍ ସେବା ଓ ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏଆର୍ ଯୋଗେ କାର୍ଯ୍ୟକ୍ରମ ପ୍ରସାରଣ ଜାରି ରହିବ ଜୟ ହିନ୍ଦ
1: ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ଆରମ୍ଭ କରୁଛୁ ଆଜିର ବନ୍ଦନା ପ୍ରଥମେ କଣ୍ଠଦାନ କରିଛନ୍ତି ରାଖାଲ ଚନ୍ଦ୍ର ମହାନ୍ତି ଶିଳ୍ପୀଙ୍କ କଣ୍ଠରେ ରଘୁନାଥ ପୃଷ୍ଟିଙ୍କ ରଚନା ଜୟ ଜୟ ଶିବଶମ୍ଭୁ ଜୟ ଧବଳେଶ୍ୱର ଭକ୍ତିମୁକ୍ତି ଶକ୍ତିଦାତା ଶଙ୍କର ଶିବାନୀ ବର ଜୟ ହେ।

ଆଜିର ବନ୍ଦନାର ପରବର୍ତ୍ତୀ କଣ୍ଠଶିଳ୍ପୀ ରୀତା ମିଶ୍ର। ଶିଳ୍ପୀଙ୍କ କଣ୍ଠରେ ରଘୁନାଥ ରାଉତଙ୍କ ରଚନା। ହର ହର ମହାଦେବ, ଦେବ ଦେବ ମହାଦେବ, ତୁମେ ଗତି ତୁମେ ମୁକ୍ତି, ପରମ ବିଭୂତି ଶିବ।

ମୁଢ଼ ମନ ଦୃଢ଼ କରି ଗୁଢ଼ ମହାମନ୍ତ୍ର ଘୋଷ କୁଢ଼ କୁଢ଼ ପାପ ତୋର ରୂଢ଼ ପରି ହେବ ନାଶ ବେଣୁଧରଙ୍କ ରଚନା କଣ୍ଠଦାନ କରିଛନ୍ତି ବିଜୟ ଭାସ୍କର ସାମନ୍ତରାୟ।

କାର୍ଯ୍ୟକ୍ରମର ପରବର୍ତ୍ତୀ କଣ୍ଠଶିଳ୍ପୀ ଲୋଭାବତୀ ପଢିଆରୀ ଶିଳ୍ପୀ ଗାଇଛନ୍ତି ନଟବର ସାମନ୍ତରାୟଙ୍କ ରଚନା ରାଧା ମୋହନ ହେ ବାଧା ଲାଗିଲାଣି ପ୍ରାଣ ଉଦ୍ଧାରିବ କେବେ ଏ ଭବସାଗରୁ ତୁମେ ପ୍ରଭୁ ଏକା ଜାଣ।

ଆପଣମାନେ ଶୁଣିଛନ୍ତି ବନ୍ଦନା ଆକାଶବାଣୀରୁ। ପରବର୍ତ୍ତୀ କଣ୍ଠଶିଳ୍ପୀ କେଶବ ଚନ୍ଦ୍ର ସାହୁ, ଶିଳ୍ପୀ ଗାଇଛନ୍ତି ଗୌର ଦ୍ୱିଜଙ୍କ ରଚନା। ଜୟ ଜୟ ଦୀନବନ୍ଧୁ ଦୁରିତ ନିବାରଣ, ଅଗତି ଗତିଦାୟକ ଅଧମ ଉଦ୍ଧାରଣ।

ଶୂନ୍ୟ ଅଛି କଳ୍ପ ବଟ ତହିଁ ଦେଖ ଶିଖି କରୁଛି ନାଟ କଳ୍ପନା ତୁଟାଇ ବଟକୁ ଚାହିଁଲେ ସେ ବଟ ମୂଳରେ ପଡ଼ିଛି ବାଟ ଆରି ମନ ପାଇବୁ ଭେଟ। ଆଜିର ବନ୍ଦନାର ଏହି ଶେଷ ଭକ୍ତିଗୀତ ଗାଇଛନ୍ତି ରଶ୍ମି ଦାସ, ଜନାର୍ଦ୍ଦନ ଦାସଙ୍କ ରଚନା।

ପ୍ରଣାମ ଶ୍ରୋତା ବନ୍ଧୁ, ଆଜି ରଜ ସଂକ୍ରାନ୍ତି। ଯଦି ମାଟି ଓ ମେଘର ମିଳନ ଦେଖିବାକୁ ଇଚ୍ଛା ହୁଏ ତେବେ ଆଜି ଦିନକୁ ବର୍ଷସାରା ଲୋକେ ଅନେଇ ରହିଥାନ୍ତି। ଯେଉଁ ଗୁରୁଜନମାନଙ୍କର ଦୃଷ୍ଟିଶକ୍ତି କ୍ଷୀଣ, ଯେଉଁ ଦୃଷ୍ଟି ବାଧିତ ଭାଇ ଭଉଣୀମାନେ ଏହି ମିଳନର ପର୍ବ ଦେଖିପାରିବେ ନାହିଁ, ସ୍ପର୍ଶ ତ କରିପାରିବେ ମାଟି ଓ ମେଘର ସମନ୍ୱୟକୁ, ଶ୍ରବଣ ତ କରିପାରିବେ ମେଘର ଗର୍ଜନକୁ, ଓଦାମାଟିର ବାସ୍ନାକୁ ଆଘ୍ରାଣ ତ କରିପାରିବେ। ସ୍ପର୍ଶର ପୁଲକ ଦେଖିବାଠାରୁ ଆହୁରି ମନୋହର, ସେ ଆଶ୍ଳେଷ କଥା ମହାକବି କାଳିଦାସ ତାଙ୍କର ମେଘଦୂତମ୍ କାବ୍ୟରେ କହିଛନ୍ତି। ଆଷାଢ଼ସ୍ୟ ପ୍ରଥମ ଦିବସେ ମେଘମାଶ୍ଳିଷ୍ଟ ସାନୁ ବପ୍ର କ୍ରୀଡ଼ା ପରିଣତ ଗଜ ପ୍ରେକ୍ଷଣୀୟମ୍ ଦଦର୍ଶ। ପତ୍ନୀ ବିରହିତ ଯକ୍ଷ ଯେଉଁ ରାମଗିରି ପର୍ବତରେ ରହୁଥିଲା, ସେହି ଯକ୍ଷ ଆଷାଢ଼ର ପ୍ରଥମ ଦିବସରେ ପର୍ବତର ଅଗ୍ରଭାଗରେ ତାର ଶୀର୍ଷ ଦେଶକୁ ଆଲିଙ୍ଗନରତ ଏକ ମେଘଖଣ୍ଡକୁ ଦେଖିଲା। ଏହି ମେଘ ହାତୀ ଯେପରି ଦାନ୍ତରେ ମାଟି ଖୋଳି ଉତ୍ଖାତ ଖେଳ ପ୍ରଦର୍ଶନ କରେ, ଠିକ୍ ସେହି ହାତୀ ପରି ଦେଖାଯାଉଥିଲା। ମେଘରୂପକ ହାତୀ ତାର ଶୁଣ୍ଢରେ ପର୍ବତକୁ ଛୁଞ୍ଚି, ଅପୂର୍ବ ଏ ଦୃଶ୍ୟ। ଅନ୍ୟ ଦିନେ ମେଘ ଓ ମାଟିର ମିଳନ ହେବା ସମ୍ଭବ, କିନ୍ତୁ ରଜ ସଂକ୍ରାନ୍ତିରେ ସେ ମିଳନର ପର୍ବ ଏକ ଅଦ୍ଭୁତ ପ୍ରକ୍ରିୟା ସୃଷ୍ଟି କରେ। ବାରିପାତ ହେଲେ ସିନା ମାଟି ଓ ବର୍ଷାର ମିଳନ ହୁଏ, କିନ୍ତୁ ଆଷାଢ଼ର ପ୍ରଥମ ଦିବସରେ ମାଟି ଓ ମେଘର ମିଳନ ହୁଏ କେବଳ ପର୍ବତର ଶୀର୍ଷରେ। ଏ ମିଳନକୁ ଦେଖନ୍ତୁ କି ଶ୍ରବଣ କରନ୍ତୁ ମେଘର ଗର୍ଜନ ଭିତରେ, କି ଅନୁଭବ କରନ୍ତୁ ହେମାଳ ବା ସ୍ପର୍ଶରେ, କିନ୍ତୁ କ୍ୟାମେରା କି ଫୋନ୍ର ସେଲ୍ଫି ମୋଡ୍ରେ ଫଟୋ ଉଠାନ୍ତୁ ନାହିଁ, ସେଥିରେ ଏ ମିଳନର ଅଭିଷେକ ହୋଇପାରେ ନା। ସେଇଥିପାଇଁ ତ ପୃଷିକ ଭର୍ତ୍ତୃକା ନାରୀମାନେ ନିଜ ନିଜର ସ୍ୱାମୀମାନଙ୍କର ପ୍ରତ୍ୟାଗମନ ବିଷୟ ଚିନ୍ତା କରି ନିଜର ଓହଳି ପଡ଼ିଥିବା ଚୂର୍ଣ୍ଣ କୁନ୍ତଳକୁ କପାଳ ଉପରକୁ ଟେକି ମେଘକୁ ଅନାନ୍ତି, ସେମାନେ ଫଟୋ ଉଠାନ୍ତି ନାହିଁ। ତ୍ୱାମାରୂଢ଼ଂ ପବନ ପଦବୀ ଉଦ୍ଗୃହୀ ତାଳକାନ୍ତଃ ପ୍ରେକ୍ଷିଷ୍ୟନ୍ତେ ପଥିକ ବନିତଃ ପ୍ରତ୍ୟୟାତ୍ ଆଶ୍ୱସନ୍ତ୍ୟଃ। ପଥିକ ବନିତା କିଏ? ବିଦେଶରେ ଥିବା ସ୍ୱାମୀମାନଙ୍କର ସ୍ତ୍ରୀମାନେ, ସେମାନେ ଚାହାନ୍ତି ରଜରେ ଫେରି ଆସନ୍ତୁ ସେମାନଙ୍କର ମନର ମଣିଷ। ତେଣୁ ରଜ ମନ ସହ ମନ ମିଳାଏ, ସମ୍ପର୍କ ବଢ଼ାଏ, ପୃଥିବୀ ପୃଷ୍ଠରେ ବର୍ଷା ଋତୁକୁ ପରିଚିତି ଦିଏ, ଯେମିତି ତ୍ରେତା ଯୁଗରେ ବର୍ଷାର ପରିଚୟ ସୃଷ୍ଟି କରିଥିଲେ ଋଷ୍ୟଶୃଙ୍ଗ ବିଭାଣ୍ଡକ ମୁନିଙ୍କ ପୁତ୍ର। ଦୈବୀ କୃପାରୁ ଋଷ୍ୟଶୃଙ୍ଗ ଜାଣିଥିଲେ ଇନ୍ଦ୍ରମନ୍ତ୍ର, ଇନ୍ଦ୍ରମନ୍ତ୍ର ତାଙ୍କ ଦ୍ୱାରା ସିଦ୍ଧ ହୋଇଥିବାରୁ ଋଷ୍ୟଶୃଙ୍ଗଙ୍କ ଆଦେଶକ୍ରମେ ଇନ୍ଦ୍ର ବୃଷ୍ଟି କରୁଥିଲେ। ସେତେବେଳେ ଅଙ୍ଗଦେଶର ରାଜା ଥିଲେ ଲୋମପାଦ, ଅଯୋଧ୍ୟାର ରାଜା ଦଶରଥଙ୍କର ଘନିଷ୍ଠ ବନ୍ଧୁ। ବ୍ରହ୍ମଶାପ ଯୋଗୁଁ ଲୋମପାଦଙ୍କ ରାଜ୍ୟରେ ଅନାବୃଷ୍ଟି ଦେଖାଗଲା। ଅନେକ ବର୍ଷ ଧରି ଅନାବୃଷ୍ଟି ହେବାରୁ ଦୁର୍ଭିକ୍ଷ ପଡ଼ିଲା। ରାଜା ପଚାରିଲେ ଇଏ ଦୁର୍ବିପାକରୁ ମୁକୁଳିବାର ଉପାୟ? ଜଣେ ବିଜ୍ଞ ମନ୍ତ୍ରୀ ପରାମର୍ଶ ଦେଲେ, ଋଷ୍ୟଶୃଙ୍ଗଙ୍କୁ ଆଣିପାରିଲେ ରାଜ୍ୟରେ ବର୍ଷା ହେବ, କିନ୍ତୁ ଋଷ୍ୟଶୃଙ୍ଗଙ୍କୁ କିଏ ଆଣିପାରିବେ? ରାଜା ସମଗ୍ର ରାଜ୍ୟରେ ଡେଙ୍ଗୁରା ପିଟି ଘୋଷଣା କଲେ, ଯିଏ ଋଷ୍ୟଶୃଙ୍ଗଙ୍କୁ ଆଣିବେ ସେ ପଞ୍ଚରତ୍ନ ଭରା ଚାଙ୍ଗୁଡ଼ି ପ୍ରାପ୍ତ ହେବେ। ବିଚିତ୍ର ରାମାୟଣରେ ବିଶ୍ୱନାଥ ଖୁଣ୍ଟିଆ ଗାଇଛନ୍ତି, ଋଷ୍ୟଶୃଙ୍ଗ ମୁନି ଅଟେ ବିଭାଣ୍ଡକ ଶିଷ୍ୟ, କୌଶିକୀ ନଦୀ ତୀରେ କରିଥାଇ ବାସ, ସେମୁନି ଅଇଳେରେ ହୋଇବ ଜଳବୃଷ୍ଟି, ଯେ ଆଣିବ ନେବ ସେଉ ରତ୍ନ ଚାଙ୍ଗୁଡ଼ାଟି, ଏହା ଶୁଣି ଜରତା ନାମକ ନଟ ନାରୀ, ବିଧାତା ଉପାୟ ସେ ଯେ ଅଛି ଅବତରୀ, ସେ ଆସୀଣ ପଞ୍ଚରତ୍ନ ଚାଙ୍ଗୁଡ଼ି ଧରିଲା, ମୁହିଁ ଋଷ୍ୟଶୃଙ୍ଗ ଆଣି ଦେବଇଁ ବୋଇଲା। ବିଧାତାଙ୍କ ଇଙ୍ଗିତରେ ଜନ୍ମ ହୋଇଥିବା ପରମା ସୁନ୍ଦରୀ ଜରତା ଏକଥା ଶୁଣିଲା, ମୁଁ ଋଷ୍ୟଶୃଙ୍ଗ ମୁନିଙ୍କୁ ଆଣି ଆପଣଙ୍କୁ ଭେଟିଦେବି, ଏବଂ ଏତିକି କହି ପଞ୍ଚରତ୍ନ ଭରା ଚାଙ୍ଗୁଡ଼ିକୁ ସାଧୁଙ୍କ ହାତରୁ ସେ ଛଡ଼ାଇ ନେଲା। ରାଜା ଭାରି ଖୁସି ହେଲେ, ପାଦରେ ଚାଲିକି ଗଲେ କଷ୍ଟ ହେବ ବୋଲି ଜରତା ପାଇଁ ଦୁଇଟା ନାଁ ବି ଗଢ଼ିଦେଲେ। ଋଷ୍ୟଶୃଙ୍ଗ ଜନ୍ମ ହେବା ପରଠାରୁ ନାରୀ ବା ନବଯୌବ

0: ପ୍ରାପ୍ତା କାମିନୀଙ୍କୁ ଦେଖି ନ ଥିଲେ, ଏଣୁ ସେ ଜରତାଙ୍କ ପ୍ରେମପୂର୍ଣ୍ଣ ଭାଷାରେ ରାଜି ହୋଇ ଅଙ୍ଗଦେଶର ରାଜଧାନୀ ଚମ୍ପାବତୀ ନଗରକୁ ଆସିଲେ। ଅଙ୍ଗଦେଶରେ ବର୍ଷା ହେଲା, ଅନାବୃଷ୍ଟି ଦୂର ହେଲା, ଏଣୁ ରଜ ପର୍ବରେ ତିନିଦିନ ଧରି ବହୁ ସ୍ଥାନରେ ଋଷ୍ୟଶୃଙ୍ଗଙ୍କର ଆବାହନ କରାଯାଏ, ମେଢ଼ ହୁଏ, ମେଳା ବସେ। ଏକ କୃଷିଭିତ୍ତିକ ସଭ୍ୟତାକୁ ଆହୁରି ଆଗକୁ ନେବା ପାଇଁ ରଜ ପର୍ବ ଏକ ମହୋତ୍ସବ। ସେ ମହୋତ୍ସବ ଆମକୁ ଅନ୍ନ ଦେବ, ଆହାର ଦେବ, ଆନନ୍ଦ ଦେବ, ଏଥିରେ ତେଳେମାତ୍ର ସନ୍ଦେହ ନାହିଁ। ଏହା ହିଁ ଆଜିର ପ୍ରଣୀତ ବକ୍ତବ୍ୟ।
1: ଅନୁଚିନ୍ତା ଶେଷ ହେଲା। ଉପସ୍ଥାପନା କରିଥିଲେ ତରୁଣକାନ୍ତି ରାଉତ। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 64ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ମହାରାଜ ପରୀକ୍ଷିତଙ୍କୁ ଶୁକଦେବ କହିଲେ ଯେ ଧୃତରାଷ୍ଟ୍ର ନିଜର ପୁଅମାନଙ୍କ ପ୍ରତି ମୋହଗ୍ରସ୍ତ ହୋଇ ପଣ୍ଡୁଙ୍କ ପୁଅମାନଙ୍କୁ ଭଲ ଦୃଷ୍ଟିରେ ଦେଖିଲେ ନାହିଁ। ସେମାନେ ମା କୁନ୍ତୀଙ୍କ ସହିତ ଅତି ଦୁଃଖରେ ଥାନ୍ତି। ଏହି ସମୟରେ ପାଣ୍ଡବମାନଙ୍କୁ ଅଧାରାଜ୍ୟ ଦେଇ ସୁଖରେ ରହିବା ପାଇଁ ବିଦୁର ଧୃତରାଷ୍ଟ୍ରଙ୍କୁ ବୁଝେଇଲେ। ବିଦୁରଙ୍କ ଏ ଉପଦେଶରେ କ୍ରୋଧ ପ୍ରକାଶ କରି ନାନା କଟୁ କଥା କହି ଦୁର୍ଯ୍ୟୋଧନ ତାଙ୍କୁ ରାଜପୁର ଛାଡ଼ିଯିବା ପାଇଁ କହିଲେ। ବିଦୁର ହସ୍ତିନାରୁ ଯାଇ ପ୍ରଭାସ କ୍ଷେତ୍ରରେ ପହଞ୍ଚିଲେ। ସେଠାରେ କୁରୁପାଣ୍ଡବ ଯୁଦ୍ଧର ପରିଣତି, କୁଟୁମ୍ବ ବିନାଶ ଖବର ଆଦି ପାଇଲେ। ତାପରେ ନାନା ତୀର୍ଥ ଦର୍ଶନ କରି ବୃନ୍ଦାବନରେ ପହଞ୍ଚିଲେ। ଉଦ୍ଧବଙ୍କୁ ସାକ୍ଷାତ କରି ଶ୍ରୀକୃଷ୍ଣଙ୍କ ବିଷୟ ଜାଣିବାକୁ ଚାହିଁଲେ।

0: ଶୁଣୁଥିଲେ
1: ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 67ତମ ଭାଗ। କଣ୍ଠଦାନ କରିଥିଲେ ସିଦ୍ଧାର୍ଥ ମିଶ୍ର, ଅରବିନ୍ଦ ମୁଦୁଲି, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି, ବର୍ଣ୍ଣନା ସଞ୍ଜୟ କୁମାର ଶତପଥୀ, ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ କଟକ। ଶୁଣନ୍ତୁ କୃଷି ସୂଚନା।
2: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ହରଡ଼ର ଉନ୍ନତ ଚାଉଳ କିସମଗୁଡ଼ିକ ହେଲା ପିଆର୍ଜି 167, ପିଆର୍ଜି 235, ଭିଏଲ୍ ଅରହର 1, ଟି ଅରହର ଇତ୍ୟାଦି। ହରଡ଼ର ଉନ୍ନତ ଓ ଡେରିରେ ଅମଳ ହେଉଥିବା କିସମଗୁଡ଼ିକ ହେଉଛି ଆଶା, ମାରୁତି, ଟିବିଆର୍ଜି 69, ପନ୍ଥ 7, ଜିଟି 104 ଇତ୍ୟାଦି। ଧାଡ଼ିରେ ବୁଣିବା ପାଇଁ ଏକର ପ୍ରତି ଚାଉଳ ଅମଳ ହେଉଥିବା କିସମରୁ 8 କିଲୋଗ୍ରାମ ଏବଂ ବିଳମ୍ବରେ ହେଉଥିବା କିସମ ପାଇଁ 6 କିଲୋଗ୍ରାମ ବିହନ ଆବଶ୍ୟକ ହୋଇଥାଏ। ବିହନକୁ ବୁଣିବା ଆଗରୁ 1 କିଲୋଗ୍ରାମ ହରଡ଼ ବିହନରେ 2 ଗ୍ରାମ କାର୍ବେଣ୍ଡାଜିମ୍ କିମ୍ବା 3 ଗ୍ରାମ କାର୍ବୋସ୍କିନ୍ ଓ ଥିରାମ୍ର ମିଳିତ ଔଷଧ ମିଶାଇ ବିହନ ବିଶୋଧନ କରନ୍ତୁ। ବିହନ ବୁଣିବାର 1 ଘଣ୍ଟା ପୂର୍ବରୁ ହରଡ଼କୁ ରାଇଜୋବିୟମ୍ ବୀଜାଣୁ କଲଚର 20 ଗ୍ରାମ ନେଇ 1 କିଲୋଗ୍ରାମ ବିହନରେ ଗୋଳାଇ ଉପଚାର କରନ୍ତୁ। ବର୍ତ୍ତମାନ ସମୟରେ ଆଖୁ ଫସଲରେ ସଳ କାଣ୍ଡବିନ୍ଧା ପୋକର ଆକ୍ରମଣ ଦେଖାଦେଇଥାଏ। ଆଖୁ ଫସଲରେ ସଳ କାଣ୍ଡବିନ୍ଧା ପୋକର ପରିଚାଳନା ପାଇଁ ଗ୍ରୀଷ୍ମ ଋତୁରେ ନିୟମିତ ଭାବରେ ଜଳସେଚନ କରନ୍ତୁ। ପୋକ ଓ ଅଣ୍ଡାପୁଞ୍ଜଗୁଡ଼ିକୁ ହାତରେ ଧରି ନଷ୍ଟ କରିଦିଅନ୍ତୁ। ଆକ୍ରାନ୍ତ ପିଲଗୁଡ଼ିକୁ ମାଟି ତଳୁ କାଟି ଦୂରରେ ନଷ୍ଟ କରିଦିଅନ୍ତୁ। ପ୍ରଥମଥର ହୁଡ଼ା ଟେକିବା ସମୟରେ ମାଟିରେ ଏକର ପ୍ରତି 10 କିଲୋଗ୍ରାମ ଫିପ୍ରୋନିଲ୍ ନାମକ ଦାନାଦାର କୀଟନାଶକ ପ୍ରୟୋଗ କରନ୍ତୁ। ବର୍ତ୍ତମାନ ସମୟରେ କଖାରୁ ଜାତୀୟ ପନିପରିବାରେ ଉଛୁର ପତ୍ରପୋଡ଼ା ରୋଗ ଦେଖାଦେବାର ସମ୍ଭାବନା ଅଛି। ଏହାର ନିରାକରଣ ପାଇଁ କାର୍ବେଣ୍ଡାଜିମ୍ 12% ସହିତ ମାଙ୍କୋଜେବ୍ 63% ଡବ୍ଲ୍ୟୁପି ମିଳିତ ଫିମ୍ପିନାଶକ 2 ଗ୍ରାମ ପ୍ରତି ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ସଜନା ଗଛରେ ଛୁଇଁବିନ୍ଧା ପୋକର ଦମନ ପାଇଁ ସାଇପରମେଥ୍ରିନ୍ 80 ଗ୍ରାମ ଏକର ପ୍ରତି 15 ଦିନ ଅନ୍ତରରେ 2 ଥର ପ୍ରୟୋଗ କରନ୍ତୁ। ଏହି ମାସରେ ଖମ୍ବ ଆଳୁ ଲଗାଯାଏ। ଦେଶୀ ଆଳୁ ଶ୍ରୀକୀର୍ତ୍ତି, ଶ୍ରୀରୂପା, ହାତୀ ଖୋଜ, ଛୋଟ ଖମ୍ବ ଆଳୁ ଶ୍ରୀକଳା, ଧଳା ଖମ୍ବ ଆଳୁ ଶ୍ରୀ ଶୁଭ୍ରା, ଶ୍ରୀପ୍ରିୟା, ଶ୍ରୀ ଧନ୍ୟା ଆଦି କିସମ ଆମ ରାଜ୍ୟ ପାଇଁ ଉପଯୁକ୍ତ। 1 ଏକର ଜମି ପାଇଁ 8-10 କ୍ୱିଣ୍ଟାଲ ଖମ୍ବ ଆଳୁ ଦରକାର ହୁଏ। ଏହି ଖଣ୍ଡଗୁଡ଼ିକୁ 150-200 ଗ୍ରାମ ଓଜନର ମୁଣ୍ଡା ବିହନ ଆକାରରେ ଲଗାନ୍ତୁ। ଜମିକୁ ଗୁଣ୍ଡ ଚାଷ କରି ଧାଡ଼ିକୁ ଧାଡ଼ି 3 ଫୁଟ, ଗଛକୁ ଗଛ 3 ଫୁଟ ବ୍ୟବଧାନରେ ଗାତ ଖୋଳନ୍ତୁ। ଗୋବର ଖତ ଏବଂ ଜମି ଉପରେ ଉର୍ବର ମାଟି ସମ ପରିମାଣରେ ମିଶାଇ ଗାତଗୁଡ଼ିକୁ ପୂରଣ କରନ୍ତୁ। 1 ଏକର ପ୍ରତି 32 କିଲୋଗ୍ରାମ ଯବକ୍ଷାରଜାନ ସାର, 24 କିଲୋଗ୍ରାମ ଫସ୍ଫରସ୍ ସାର ଓ 32 କିଲୋଗ୍ରାମ ପଟାସ ସାର ପ୍ରୟୋଗ କରନ୍ତୁ। ଲଗାଇବା ବେଳେ ସମୁଦାୟ ସୁପର ଫସ୍ଫେଟ୍ ପ୍ରତି ମନ୍ଦାରେ ମାଟି ତଳେ ପ୍ରୟୋଗ କରନ୍ତୁ। ମନ୍ଦାରେ ଖମ୍ବ ଆଳୁ ବିହନକୁ 5-10 ସେଣ୍ଟିମିଟର ଗଭୀରରେ ପୋତନ୍ତୁ। ମୌସୁମୀ ବର୍ଷା ଆରମ୍ଭ ପୂର୍ବରୁ ଖମ୍ବ ଆଳୁ ଲଗା ହୋଇଥିଲେ ବିହନ ଲଗାଇବା ପରେ ମନ୍ଦାକୁ ଶୁଖିଲା ନଡ଼ା, ଡାଳପତ୍ର ବା ଘାସ ଦେଇ ଘୋଡ଼ାଇ ଦିଅନ୍ତୁ। କଦଳୀ ଗଛରେ ଘୁଣିପୋକ ବା ଶୁଣ୍ଢା ପୋକର ପରିଚାଳନା ପାଇଁ କଦଳୀ ବଗିଚାରେ ଏକର ପ୍ରତି 10 କସ୍ମୋଲିଓର ଥିବା ସଙ୍ଗ ଆକର୍ଷକ ଯନ୍ତା ବସାନ୍ତୁ। ଗଛ ଲଗାଇବା ବେଳକୁ କନ୍ଦାଗୁଡ଼ିକୁ ଉଷୁମ ପାଣିରେ ବୁଡ଼ାଇ ତାପରେ ଲଗାନ୍ତୁ। ଗାତଗୁଡ଼ିକରେ 250 ଗ୍ରାମ ନିମ୍ବ ପିଡ଼ିଆ, 25-50 ଗ୍ରାମ ଯେକୌଣସି ଦାନାଦାର କୀଟନାଶକ ଦେଇ ଲଗାନ୍ତୁ। ଏହି ପୋକର ଆକ୍ରମଣରୁ ରକ୍ଷା ପାଇବା ପାଇଁ ଆକ୍ରାନ୍ତ ଗଛକୁ କାଟି ଟିକି ଟିକି କରି ଖରାରେ ଶୁଖାଇ ଦିଅନ୍ତୁ। କଦଳୀ ବଗିଚାକୁ ସଦାସର୍ବଦା ସଫା ସୁତୁରା ରଖନ୍ତୁ। ଗଛ ପ୍ରତି 2 ମିଲିଲିଟର ଇମିଡା କ୍ଲୋପ୍ରିଡ୍ 30 SL ଇଞ୍ଜେକ୍ସନ କଣା ଉପରୁ 10 ସେଣ୍ଟିମିଟର ଛାଡ଼ି ତେର୍ଛାରେ ଗଛ କାଣ୍ଡରେ ଦିଅନ୍ତୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ବନସ୍ତିଡାକିଲା ଗଜ ଗାଁଠୁ ସହରେ ରଜ ମଉଜ ରଜ ଦୋଳି ମା ମାନଙ୍କ ହାତ ତିଆରି ପିଠା ପସରା ମିଠା ପାନର ନିଆରା ସ୍ୱାଦ ଏସବୁକୁ ଏଥରର ରଜରେ ସୁଭଦ୍ରା ଶକ୍ତି କରିଛି ଆହୁରି ସମୃଦ୍ଧ। ଏସଏଚଜି ମା ମାନଙ୍କ ହାତ ତିଆରି ଆରିସା କାକରା ମଣ୍ଡା ଚକୁଳି ଓ ଅନ୍ୟାନ୍ୟ ସୁସ୍ୱାଦୁ ପିଠାର ମହକ ରଜରେ ପହଞ୍ଚୁଛି ଆପଣଙ୍କ ନିକଟରେ। ଜୁନ 12-16 ପର୍ଯ୍ୟନ୍ତ ଭୁବନେଶ୍ୱରର ଶହୀଦନଗରଠୁ ନେଇ ଏସ୍ ପ୍ଲାନେଟ୍ ଇନ୍ଫୋସିଟି ନନ୍ଦନକାନନ ଓ ସହରର ପ୍ରମୁଖ ସ୍ଥାନରେ ବୁଲୁଛି ପିଠା ଅନ୍ ହ୍ୱିଲ। ଏହା କେବଳ ପିଠାର ସମ୍ଭାର ନୁହେଁ, ଏହା ହେଉଛି ଆମ ପରମ୍ପରା ଓ ନାରୀ ସଶକ୍ତିକରଣର ପରିଚୟ। ଆସନ୍ତୁ ଏହି ରଜରେ ଓଡ଼ିଶାର ଖାଣ୍ଟି ପାରମ୍ପରିକ ପିଠାର ମଜା ନିଅନ୍ତୁ ଏବଂ ସୁଭଦ୍ରା ଶକ୍ତିର ପ୍ରୟାସକୁ ସମର୍ଥନ କରନ୍ତୁ।
1: ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଚର୍ମର ରୋଗ ସୋରିଆସିସ୍, ଆଲୋଚନା କରିଛନ୍ତି ଡାକ୍ତର ସ୍ୱପ୍ନାରାଣୀ ବେହେରା।
2: ସୋରିଆସିସ୍ ଏକ ଚର୍ମ ରୋଗ ଯାହା ସଂକ୍ରାମକ ନୁହେଁ। ଏହା ଏପରି ଏକ ରୋଗ ଯେଉଁଟାକି ବାରମ୍ବାର ହୁଏ, ଛାଡ଼େ ଏବଂ ଦୀର୍ଘସ୍ଥାୟୀ ମଧ୍ୟ ହୋଇଥାଏ। ଆମ ଶରୀରର ଚର୍ମ କୋଷିକା ବା ସେଲ୍ସ ଭିତରୁ ବାହାରକୁ ଆସିଥାଏ। ଆମ ଶରୀରର ନର୍ମାଲ ସେଲ୍ ଟର୍ନ ଓଭର ଟାଇମ୍ 28 ଦିନ। ସୋରିଆସିସ୍ ରୋଗରେ ଏହା କମି 10-15 ଦିନ ହୋଇଯାଏ। ଏହା ଏକ ରୋଗ ଯାହା ଉଭୟ ପୁରୁଷ ଓ ମହିଳାଙ୍କଠାରେ ଦେଖାଯାଏ। ଏହା ଏକ ଅଟୋ ଇମ୍ୟୁନ୍ ରୋଗ ଯେଉଁଥିରେ କି ନିଜ ଶରୀରର ରୋଗ ପ୍ରତିରୋଧକାରୀ କୋଷିକା ବା ସେଲ୍ ସବୁ ନିଜ ବିରୁଦ୍ଧରେ କାର୍ଯ୍ୟ କରେ। କେତେକାଂଶରେ ଏହା ବଂଶଗତ, ଯେଉଁଥିରେ ବି ଅଳ୍ପ ବୟସରେ ଏହି ରୋଗ ଆରମ୍ଭ ହୋଇଥାଏ। ଟନ୍ସିଲ୍ ସଂକ୍ରମଣ, କେତେକ ଯନ୍ତ୍ରଣା ନିବାରକ ଔଷଧ, ଉଚ୍ଚ ରକ୍ତଚାପ ପାଇଁ ବ୍ୟବହୃତ ଔଷଧ, ଆଣ୍ଟିଫଙ୍ଗାଲ ଔଷଧ ଏହି ରୋଗକୁ ବଢ଼ାଇ ଦେଇପାରେ। ସିଗାରେଟ୍, ମଦ୍ୟ, ଶାରୀରିକ ଓ ମାନସିକ ଦୁଶ୍ଚିନ୍ତା, ଅତ୍ୟାଧୁନିକ ଜୀବନଶୈଳୀ, ଥଣ୍ଡା ଏହି ରୋଗକୁ ବଢ଼ାଇ ଦେଇପାରେ। ଏହି ରୋଗ ବହୁତ ପ୍ରକାର ରହିଛି। ଦେହରେ ନାଲି ନାଲି ହୋଇ ଫଳିଯାଏ, ସେଥିରୁ ଧଳା ରଙ୍ଗର ଚୋପା ଛାଡ଼େ, କୁଣ୍ଡେଇ ହୁଏ ଏବଂ ପୋଡ଼ାଜଳା କରେ। ଏହା ମୁଖ୍ୟତଃ ମୁଣ୍ଡ, କହୁଣୀ, ଆଣ୍ଠୁ ଓ ପିଠିରେ ହୁଏ। ଏହାକୁ କ୍ରୋନିକ୍ ପ୍ଲାକ୍ ସୋରିଆସିସ୍ କୁହାଯାଏ। ବେଳେବେଳେ ଏହା କେବଳ ହାତ ଓ ପାଦରେ ହୋଇଥାଏ, ଯାହାକୁ ପାମ ପ୍ଲାଣ୍ଟର ସୋରିଆସିସ୍ କୁହାଯାଏ। ପୁଜ ଫୋଟକା କେବଳ ହାତ ପାଦରେ ହୋଇପାରେ କିମ୍ବା ସମ୍ପୂର୍ଣ୍ଣ ଶରୀରରେ ହୋଇପାରେ। ଏହାକୁ ପୁସ୍ଚୁଲା ସୋରିଆସିସ୍ ବୋଲି କୁହାଯାଏ। ଏହି ସୋରିଆସିସ୍ରେ ରୋଗୀର ଅବସ୍ଥା ବଡ଼ ଜଟିଳ ହୋଇଯାଏ। ଜ୍ୱର ଓ କମ୍ପ ଆସେ, ରୋଗୀକୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡ଼େ। ପିଲାମାନଙ୍କଠାରେ ଗଟେଟ୍ ସୋରିଆସିସ୍ ହୁଏ, ଯାହାକି ଅଧିକାଂଶ ସମୟରେ ଟନ୍ସିଲ୍ ଇନ୍ଫେକ୍ସନ୍ ପରେ ହୁଏ। ଯଦି ଏହା ଜଙ୍ଘ କାଖ ସନ୍ଧିରେ ହୁଏ, ଫଙ୍ଗାଲ ଇନ୍ଫେକ୍ସନ୍ ଭାବି ଟ୍ରିଟମେଣ୍ଟ କଲେ କମେ ନାହିଁ। ଏହାକୁ ଆମେ ଇନଭର୍ସ ସୋରିଆସିସ୍ ବୋଲି କହିଥାଉ। ଏହି ରୋଗରେ ନଖ ଗଣ୍ଠି ମଧ୍ୟ ପ୍ରଭାବିତ ହୋଇପାରେ। ଉଭୟ ଛୋଟ ଓ ବଡ଼ ଗଣ୍ଠି ସବୁ ଫୁଲିଯାଏ, ନାଲି ପଡ଼ିଯାଏ, ରୋଗୀକୁ ବହୁତ କଷ୍ଟ ହୁଏ। ମଧୁମେହ, ଉଚ୍ଚ ରକ୍ତଚାପ, ମେଦବହୁଳତା ଏହା ସହ ମଧ୍ୟ ହୋଇପାରେ, ଯାହାକି ହୃଦରୋଗ ହେବାର ସମ୍ଭାବନାକୁ ବଢ଼ାଇଥାଏ। ଏହାକୁ ମେଟାବୋଲିକ୍ ସିଣ୍ଡ୍ରୋମ୍ ବୋଲି କୁହାଯାଏ। ଯଦିଓ ଏହି ରୋଗର ସମ୍ପୂର୍ଣ୍ଣ ନିରାକରଣ ନାହିଁ, ଏହି ରୋଗ ଅଧିକ ନ ବଢ଼ିବା ପାଇଁ ମଦ୍ୟପାନ, ସିଗାରେଟ୍ ପିଇବାରୁ ନିବୃତ୍ତ ହେବା ଉଚିତ, ମାନସିକ ଶାରୀରିକ ଦୁଶ୍ଚିନ୍ତା ଛାଡ଼ିବା ଉଚିତ। ପ୍ରତିଦିନ ଖରାରେ କିଛି ସମୟ ଚାଲିବା ବହୁତ ଲାଭଦାୟକ। ବଡ଼ ମାଛ, ଚର୍ବିଯୁକ୍ତ ମାଛ,

0: ମାଛ ତେଲ ଯେଉଁଥିରେ କି ଓମେଗା ଥ୍ରୀ ଫ୍ୟାଟି ଏସିଡ୍ ଥାଏ ତାହା ସବୁ ଖାଇବା ଉଚିତ। ସବୁଜ ପନିପରିବା ମଧ୍ୟ ଖାଇବା ଦରକାର। ଓଜନକୁ ନିୟନ୍ତ୍ରଣରେ ରଖିବା ଦରକାର। ଚର୍ମକୁ ଶୁଷ୍କତାରୁ ରକ୍ଷା କରିବା ପାଇଁ ନଡ଼ିଆ ତେଲ ମଶ୍ଚରାଇଜର କ୍ରିମ୍ ବ୍ୟବହାର କରିବା ଉଚିତ। ଶତକଡ଼ା 20% ଚର୍ମ ପ୍ରଭାବିତ ଥିଲେ ଷ୍ଟିରଏଡ୍ ମଲମ, ଭିଟାମିନ୍ ଡି ଆନାଲୋଗ, ଭିଟାମିନ୍ ଏ ଆନାଲୋଗ, କୋଲ୍ଟାର, ସୋରାଲିନ୍ ମଲମ ଲଗାଇ ପ୍ରଭାବିତ ସ୍ଥାନକୁ ଖରାରେ ଦେଖାଇଲେ ଏହାର ଉପଶମ ହୋଇଥାଏ। ମୁଣ୍ଡରେ ସୋରିଆସିସ୍ ହେଲେ ମୁଣ୍ଡକୁ କୋଲ୍ଟାର, ସାଲିସିଲିକ୍ ବା ଷ୍ଟିରଏଡ୍ ସାମ୍ପୋରେ ଧୋଇବା ଦରକାର। ସୋରିଆଟିକ୍ ଆର୍ଥ୍ରୋପାଥିରେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଯନ୍ତ୍ରଣା ନିବାରକ ଔଷଧ ଯଥା ଇଣ୍ଡୋମେଥାସିନ୍ କିମ୍ବା ମେଥୋଟ୍ରେକ୍ସର ନେବା ଉଚିତ। ଶତକଡ଼ା 20%ରୁ ଅଧିକ ପ୍ରଭାବିତ ହୋଇଥିଲେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ମେଥୋଟ୍ରେକ୍ସେଟ, ସାଇକ୍ଲୋସ୍ପୋରିନ୍, ବାୟୋଲୋଜିକାଲ୍ସ ପ୍ରଭୃତି ଔଷଧ ସେବନ ଓ ଇଞ୍ଜେକ୍ସନ ନେଲେ ଏହି ରୋଗରୁ ଉପଶମ।
1: ଆକାଶବାଣୀ କଟକ ଶୁଣନ୍ତୁ ପ୍ରଭାତ ପରିକ୍ରମା, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବୈଜୟନ୍ତୀମାଳା ହରିଚନ୍ଦନ।

0: ନମସ୍କାର। ପବିତ୍ର ରଜ ସଂକ୍ରାନ୍ତି ଅବସରରେ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର କାର୍ଯ୍ୟକ୍ରମ। ଆଜି ରଜ ସଂକ୍ରାନ୍ତି। ସୌର ମାସ ଗଣନା ଅନୁସାରେ ଜ୍ୟେଷ୍ଠ ମାସ ଗତକାଲିଠାରୁ ସରିଯାଇଛି। ଆରମ୍ଭ ହୋଇଛି ଆଷାଢ଼ ମାସ, ମାନେ ଆଜି ପହିଲି ଆଷାଢ଼। ଗ୍ରୀଷ୍ମମୟ ଜ୍ୟେଷ୍ଠକୁ ବିଦାୟ ଆଉ ପ୍ରସୂତି ସମ୍ଭବା ଆଷାଢ଼ର ସନ୍ଧିକାଳରେ ପାଳନ କରାଯାଉଥିବା ଏହି ରଜ ପର୍ବ ସତରେ ଖୁବ୍ ଆକର୍ଷଣୀୟ। ଯଦିଓ ଆଧୁନିକତାର ଛାପରେ ସହରାଞ୍ଚଳମାନଙ୍କରେ ଏହି ପର୍ବର ପ୍ରଭାବ ହ୍ରାସ ପାଇଛି, କିନ୍ତୁ ଗାଁ ଗହଳିରେ ରଜ ମଉଜର ଚିତ୍ର ଏବେ ବି ବେଶ ସ୍ପଷ୍ଟ। ରଜ ଉତ୍ସବର ମହାନ ପରମ୍ପରା ସମ୍ପର୍କରେ ସଂକ୍ଷିପ୍ତ ବାର୍ତ୍ତା ରଖନ୍ତି ଅବସରପ୍ରାପ୍ତ ଅଧ୍ୟାପିକା ତଥା ସାହିତ୍ୟିକା ଡକ୍ଟର ସଂଘମିତ୍ରା ମିଶ୍ର।
1: ବୈଶାଖ ମାସର ଶେଷ ଦିନ ଜ୍ୟେଷ୍ଠ ମାସର ସଂକ୍ରାନ୍ତି ଆଉ ତା ପର ଦିନ, ଏଇ ତିନି ଦିନ ହଉଛି ରଜର ଦିନ, ଯେଉଁଥିରେ ଆମର ନିର୍ଦ୍ଦିଷ୍ଟ ଦେବତାଙ୍କୁ ପୂଜା କରାଯାଏନି, ପୂଜା କରାଯାଏ ଭୂମିକୁ, ପୃଥିବୀ ମାଙ୍କୁ ଏଥିରେ ପୂଜା କରାଯାଏ। ଆମର ଓଡ଼ିଶାରେ ଦୁଇ ପ୍ରକାର ଚାଲେ ମାସ ଗଣତି, ଗୋଟେ ହଉଛି ପୂର୍ଣ୍ଣିମା, ଗୋଟେ ହଉଛି ସଂକ୍ରାନ୍ତି। ସଂକ୍ରାନ୍ତିଟା ସୂର୍ଯ୍ୟଙ୍କ ସାଙ୍ଗରେ ଚାଲିଥାଏ। ଆଦ୍ୟ ଅଷାଢ଼ ବାରିପତ୍ରରେ ପୃଥିବୀ ଯେତେବେଳେ ପ୍ରଚଣ୍ଡ ଗ୍ରୀଷ୍ମତାପରୁ ରକ୍ଷା ପାଏ ସେ ସମୟରେ ଆମର ରଜଟି ପାଳିତ ହୁଏ। ବର୍ଷା ଶସ୍ୟ ଉତ୍ପାଦନ ପାଇଁ ସହାୟକ ହୁଏ। ପୃଥିବୀକୁ ଆମେ ନାରୀ ଭାବରେ ଦେଖୁ, ଯେ ତେଣୁ ରଜ ତିନି ଦିନ ପୃଥିବୀ ରଜସ୍ୱଳ ହୁଏ ବୋଲି ପରିକଳ୍ପନା କରାଯାଇଛି। ରଜସ୍ୱଳ ହେଲେ ହିଁ ସେ ଶସ୍ୟ ଉତ୍ପାଦନ କ୍ଷମ ହବ ଆଉ ଆମର ଦାରିଦ୍ର୍ୟ ଦୂର ହବ। କୁମାରୀ କନ୍ୟାମାନଙ୍କୁ ପୃଥିବୀର ପ୍ରତିରୂପ ଭାବରେ ଦେଖାଯାଉଥିବାରୁ ସେମାନେ ପୃଥିବୀ ଉପରେ ଚାଲନ୍ତି ନାହିଁ, ସଜବାଜ ହୁଅନ୍ତି, ଅଳତା ଲଗାନ୍ତି, କୁକୁମ ଚନ୍ଦନ ଠାରୁ ଆଧୁନିକ ଯୁଗର ସବୁ ପ୍ରସାଧନ ଲଗାଇ ପରିପାଟି ହୁଅନ୍ତି, ବୁଲି ବୁଲି ସାହିରେ ପିଠା ଖାଆନ୍ତି, ପାନ ଦିଆନିଆ ହୁଅନ୍ତି, ଗାଁ ମୁଣ୍ଡରେ ଦୋଳି ଖେଳନ୍ତି, ଘରେ ଘରେ ବି ଦୋଳି ଲାଗିଥାଏ। ନବ ବିବାହିତା ମାନେ ବାପ ଘରକୁ ଆସିଥାନ୍ତି, ଶାଶୁ ଘରୁ ସେମାନଙ୍କ ପାଇଁ ନୂଆ ଶାଢ଼ୀ ଆମ୍ବ ପଣସ ଇତ୍ୟାଦି ବାହାର ଆସେ। ଗାଁରେ ଗୋଟେ ରଜ ଘର ଥାଏ, ସେଠାରେ ତିନି ଦିନ ଯାଏ ଝିଅମାନେ ରହନ୍ତି, ତାସ୍ ଲୁଡ଼ୁ ଖେଳନ୍ତି, ଗୀତ ଗାଆନ୍ତି। ଏବେ ଗାଁର ରଜର ମହକ ହଜିଯାଇଛି। ସହରରେ ରଜ ଉତ୍ସବ ମାନ ହଉଛି, ଯେଉଁଥିରେ ପାନ ପିଠା ଇତ୍ୟାଦି ବିକ୍ରି ପାଇଁ ରହୁଛି, ସେଠି ବେଶ ଗହଳ ହଉଛି। ଭୂମିରୁ ଚାଲିବା କଥା ଟିକେ ଏବେ ଅବାନ୍ତର, ତଥାପି ରଜରେ ସିନେମା ଦେଖା, ହୋଟେଲ ଖିଆ, ପାର୍କ, ମଲ୍ ବୁଲା ଚାଲିଛି। ରଜ ଅଛି ଆମ ଚେତନାରେ, ରଜ ଅଛି ଆମର ଆଗ୍ରହରେ, ଆଉ ପୃଥିବୀ ମା ପ୍ରତି ଆମର ଶ୍ରଦ୍ଧାରେ। ଏ ହଉଛି ରଜ ମହୋତ୍ସବ।

0: କାର୍ଯ୍ୟକ୍ରମରେ ରଜ ପର୍ବ ସହିତ ଥିବା ଆଧ୍ୟାତ୍ମିକ ବିଚାର ସମ୍ପର୍କରେ କହିଛନ୍ତି ସଂସ୍କୃତି ବିଶେଷଜ୍ଞ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ।
1: ରଜ ପର୍ବ ଏକ କୃଷି ଭିତ୍ତିକ ପର୍ବ ବୋଲି ସମସ୍ତେ ଆମେ ଜାଣିଛୁ, ଏହା ଏକ ଗଣ ପର୍ବ ବୋଲି ମଧ୍ୟ ସମସ୍ତେ କହୁଛୁ, କିନ୍ତୁ ରଜ ପର୍ବ ପଛରେ ରହିଥିବା ଯେଉଁ ଆଧ୍ୟାତ୍ମିକ ଚେତନଶୀଳତା ସେ ସମ୍ପର୍କରେ ଆମେ ଅନେକ କ୍ଷେତ୍ରରେ ପଛରେ ରହିଯାଇଛୁ। ତାର କାରଣ ହେଉଛି ଯେ କିଛି ଧର୍ମ ପୁରାଣରେ କୁହାଯାଇଛି ରଜଶଳା ଭବେ ଧତ୍ରୀ।

0: ରଜହ ପର୍ବ ପାଳ ନାହିଁ, ଅର୍ଥାତ ଯେତେବେଳେ ପୃଥିବୀ ରଜସ୍ୱଳା ହୁଏ ସେତେବେଳେ ପୃଥିବୀକୁ ପୂଜା କରିବା ପାଇଁ ରଜ ପର୍ବ ଗୋଟେ ପାଳନ କରାଯାଉଥିଲା। ଏବଂ କୁହାଯାଏ ଯେ ଅକ୍ଷୟ ତୃତୀୟା ଠାରୁ ପୁନଃ ରଜ ପର୍ବ ପର୍ଯ୍ୟନ୍ତ ପ୍ରାକ୍ତନ ସାକେତ ନଗରୀରେ ବିଶେଷ ଭାବରେ ଭବିଷ୍ୟ ରାମାୟଣରେ କୁହାଯାଇଛି ଯେ ସୀତାଙ୍କର ତିନି ମାସ ଧରି ବୈଶାଖ ଜ୍ୟେଷ୍ଠ ଏବଂ ଆଷାଢ଼ ଏ ତିନି ମାସ ଧରି ସେଠି ଏକ ସ୍ୱତନ୍ତ୍ର ପର୍ବ ପାଳନ କରାଯାଏ। ଏବଂ ସେଇଥିରେ ମଧ୍ୟ କୁହାଯାଇଛି ଯେ ମା ସୀତା ଆଷାଢ଼ ମାସରେ ପୃଥିବୀରୁ ଜାତ ହୋଇଥିବା ହେତୁ ପୃଥିବୀ ରଜସ୍ୱଳା ହେଲା ବେଳେ ମା ସୀତାଙ୍କୁ ପୃଥିବୀ କନ୍ୟା ଭାବରେ ଉତ୍ତର ଭାରତରେ ଏ ଯାବତ ମଧ୍ୟ ପୂଜା କରାଯାଏ। ଯଦିଓ ଉତ୍ତର ଭାରତରେ ଅଛି ସେମାନେ କେବଳ ମାତ୍ର ଦୁଇଟି ଦିନ ପୂଜା କରନ୍ତି, ରଜ ସଂକ୍ରାନ୍ତି ଦିନ ପୂଜା କରନ୍ତି ପୃଥିବୀକୁ ଏବଂ ଅକ୍ଷୟ ତୃତୀୟା ଦିନ ପୂଜା କରନ୍ତି। କିନ୍ତୁ ଆମ ଓଡ଼ିଶାରେ ଇଏ ପର୍ବ ଏକ ଧାର୍ମିକ ପର୍ବ ଭାବରେ ପାଳନ କରାଯାଏ। ରଜ ତିନି ଦିନ ମଧ୍ୟରେ ପୃଥିବୀ ରଜସ୍ୱଳା ହେଉଥିବା ହେତୁ ଜ୍ୟୋତିଷାରରେ କୁହାଯାଇଛି ରଜସ୍ୱଳା ପୃଥିବୀଙ୍କୁ ନସ୍ପୃଶେତ କନ୍ୟକାହା ସଦାହା, କନ୍ୟକା କହିଲେ ଯେଉଁମାନେ ଅବିବାହିତା ଝିଅ ସେମାନେ ରଜସ୍ୱଳା ପୃଥିବୀକୁ ପାଦରେ ସ୍ପର୍ଶ କରିବା ବିଧେୟ ନୁହେଁ। ସେଥିପାଇଁ ଆମ ଗାଁ ଗହଳିରେ ଏକ କଦଳୀ ପଟୁଆରେ ଜୋତା ପିନ୍ଧି ଝିଅମାନେ ଚାଲିବାର ପ୍ରଥା ରହିଛି। ପୁନଶ୍ଚ ସେଇ ଜ୍ୟୋତିଷାରରେ ମଧ୍ୟ କୁହାଯାଇଛି ରଜସ୍ୱଳା ପୃଥିବୀଙ୍କୁ ପୂଜୟେତ ପିଷ୍ଟ କଂ ସଦା, ଅର୍ଥାତ ପିଠାପଣା ଦେଇ ପୃଥିବୀକୁ ଏଇ ତିନି ଦିନ ପୂଜା କରିବାରେ ପୃଥିବୀ ସନ୍ତୋଷ ହୁଏ। ଅପୂର୍ବଂ ଶସ୍ୟଂ ପ୍ରଦାତି, ଅପୂର୍ବ ଭାବରେ ସେ ଶସ୍ୟ ପ୍ରଦାନ କରେ। ତେଣୁ ଯୋଉ ଆଧ୍ୟାତ୍ମିକ ଚେତନଶୀଳତା ଆମ ଭିତରେ ରହିଥିଲା ତାର ଉନ୍ମେଷ ଆମେ କହିଛୁ, କିନ୍ତୁ ଆମେ ଏତିକି ଜାଣିଛୁ ଯେ ଏହା କୃଷି ଭିତ୍ତିକ ପର୍ବ, ଅର୍ଥାତ ଯେପରି କୈଳାସଙ୍କର ଲେଖାଯାଇଛି ତାଙ୍କ ମେଘଦୂତରେ ଆଷାଢ଼ସ୍ୟ ପ୍ରଥମ ଦିବସେ ମେଘ ମାଶ୍ଳିଷ୍ଟଂ ଶୁଣୁହୁ, ଅର୍ଥାତ ଆଷାଢ଼ ମାସ ଆସିଲେ ମେଘ ଉଦୟ ହେବ ଏବଂ ପ୍ରଚୁର ବର୍ଷା ହେବ, ବର୍ଷା ଋତୁ ବୋଲି ଗଣାଯିବ। ଏତିକି ଭିତରେ ଆମେ ସୀମିତ ରହିଯାଇଛୁ, କିନ୍ତୁ ପ୍ରକୃତରେ ଯେହେତୁ ପୃଥିବୀ ଆମର ମାତା ଏବଂ ସୀତା ପୃଥିବୀରୁ ସମ୍ଭୂତା, ସେ କ୍ଷେତ୍ରରେ ଏହି ସମୟରେ ସୀତାଙ୍କର କନ୍ୟକା ଉତ୍ସବ ଯାହା ରାମାୟଣରେ ବର୍ଣ୍ଣନା କରାଯାଇଛି ଭବିଷ୍ୟ ରାମାୟଣରେ ଯେମିତି ଭାବରେ ପାଳନ ହେଉଥିଲା ଆମ ଓଡ଼ିଶାରେ ତାହା ପାଳନ ହେଉଛି।
1: ତେବେ ଏହି ରଜ ପର୍ବ ପାଳନ ଅବସରରେ କାର୍ଯ୍ୟକ୍ରମରେ ନିଜ ଅନୁଭୂତିରେ ରଜ ଏ ସମ୍ପର୍କରେ କହନ୍ତି ସାହିତ୍ୟିକା ରଶ୍ମିତା ଦାସ।
2: ରଜ ଓଡ଼ିଶାବାସୀଙ୍କର କୃଷି ଭିତ୍ତିକ ପର୍ବ, ନାରୀମାନଙ୍କର ମହନୀୟତାର ପର୍ବ ଏହି ରଜ ପର୍ବ, ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନର ପର୍ବ ରଜ। ସାଧାରଣତଃ ରଜ ଆମେ ପାଞ୍ଚ ଦିନ ଧରି ପାଳନ କରିଥାଏ, ସଜବାଜଠାରୁ ଆରମ୍ଭ କରି ପହିଲି ରଜ, ରଜ ସଂକ୍ରାନ୍ତି ବା ମିଥୁନ ସଂକ୍ରାନ୍ତି, ଭୂମି ଦହନ ଏବଂ ଶେଷ ଦିନ ବସୁମତୀ ସ୍ନାନ। ରଜ ବିଶେଷତଃ ନାରୀ ବିଶେଷତ୍ୱକୁ ପ୍ରତିପାଦନ କରିଥାଏ। ଯେପରି କୁମାରୀଟିଏ ରଜସ୍ୱଳା ହୋଇ ତାର ମାସିକ ଧର୍ମ ପାଳନ କରିଥାଏ ଏବଂ ନାରୀତ୍ୱ ପ୍ରାପ୍ତ ହୋଇଥାଏ, ଠିକ୍ ସେହିପରି ମା ବସୁମାତା ତିନି ଦିନ ଧରି ରଜସ୍ୱଳା ହୋଇ ପରେ ବୀଜ ଅଙ୍କୁରୋଦ୍ଗମ କରାଇଥାଏ। ସେଥିପାଇଁ ତ ଏହି ତିନି ଦିନ ବସୁମାତାକୁ କଷ୍ଟ ନ ଦେବା ପାଇଁ କୁଟା ବଟା ଛେଚା ସାଙ୍ଗକୁ ହଳ ଲଙ୍ଗଳ ଚାଷ କାର୍ଯ୍ୟ ମଧ୍ୟ କରାଯାଇ ନଥାଏ। ପହିଲି ରଜ ପୂର୍ବ ଦିନରୁ ସଜବାଜ ପ୍ରସ୍ତୁତ ହୋଇଯାଇଥାଏ, ଘରେ ଘରେ ପିଠାପଣା ସାଙ୍ଗକୁ କୁମାରୀମାନେ ହାତରେ ମେହେନ୍ଦି ପକାଇବା କାର୍ଯ୍ୟ ଶେଷ କରିଥାନ୍ତି, ଆରିସା ପୋଡ଼ପିଠା କାକରା ଆଦି ରଜ ପୂର୍ବ ଦିନଠାରୁ ପ୍ରସ୍ତୁତ ହୋଇସାରିଥାଏ। ରଜର ସ୍ୱତନ୍ତ୍ର ପିଠା ହେଉଛି ପୋଡ଼ପିଠା, ଯାହାକି ଆମ ମହାପ୍ରଭୁଙ୍କର ସବୁଠାରୁ ପ୍ରିୟ ପିଠା। ଏହି ପିଠା ମହୁଲ ପତ୍ର ଦ୍ୱାରା ମାଟି ପଲମରେ ନିଆଁ ରଡ଼ ଦେଇ ପୋଡ଼ାଯାଇଥାଏ। ମୁଖ୍ୟତଃ ଏହି ପିଠା ଚାଉଳ ଗୁଡ଼ ନଡ଼ିଆ ଦ୍ୱାରା ପ୍ରସ୍ତୁତ କରାଯାଇଥାଏ। ସାରା ବର୍ଷ ନାରୀମାନେ ନିଜକୁ ଘର କାମରେ ଏତେ ବ୍ୟସ୍ତ ରଖିଥାନ୍ତି ଯେ ସେଥିପାଇଁ ଏହି ତିନି ଦିନ ନାରୀମାନଙ୍କୁ ସାମାନ୍ୟ ବିଶ୍ରାମ ମିଳିଥାଏ। ଘରେ ପିଠାପଣା ଭଲମନ୍ଦ ଖାଦ୍ୟ ଖାଇବାର ସୁଯୋଗ ସବୁବେଳେ ନାରୀମାନଙ୍କୁ ମିଳିନଥାଏ, ମାତ୍ର ଏହି ତିନି ଦିନ ନାରୀମାନଙ୍କର ଖାଦ୍ୟପେୟରେ ବିଶେଷ ଧ୍ୟାନ ଦିଆଯାଇଥାଏ। କୁମାରୀମାନେ ରଜ ଦିନ ସକାଳୁ ଉଠି ମନରେ ଅନେକ ଉତ୍ସାହ ଉଦ୍ଦୀପନା ନେଇ ରଜ ମଉଜରେ ଲାଗି ପଡ଼ିଥାନ୍ତି। ଏହା ସେମାନଙ୍କୁ ଭବିଷ୍ୟତରେ କିଭଳି ସଂସ୍କୃତି ସମ୍ପନ୍ନ କରାଇପାରିବ ସେହି ଶିକ୍ଷା ପାଇଥାନ୍ତି। ନୂଆ ଡ୍ରେସ୍, ନୂଆ ଶାଢ଼ୀ, ହାତରେ ମେହେନ୍ଦି, ପାଦରେ ଅଳତା ଆଉ ମଥାରେ ଟିପି ଟିପି ସାଙ୍ଗକୁ ଗାଁ ଦାଣ୍ଡ ଦୁଲୁକାଇ ତୋଟାରେ ଯାଇ ଦୋଳି ଖେଳରେ ଲାଗି ପଡ଼ିଥାନ୍ତି। ନାନା ଜାତିର ରଜ ଗୀତ ଗାଇ ଦୋଳି ଖେଳିଥାନ୍ତି, କେହି କେହି ଦୋଳି ଖେଳିବା ବେଳେ ଆଉ କେହି କେହି ପୁଚି ଖେଳୁଥାନ୍ତି। ଆମ୍ବ ତୋଟାରେ ଦୋଳି ଗୀତର ସ୍ୱର ବେଶ ଶ୍ରୁତିମଧୁର ଲାଗିଥାଏ। ରଜ ପରେ ପରେ ମୌସୁମୀ ଆସିଯାଇଥାଏ, ତେଣୁ ତ କୃଷକକୁ ଚାଷ କାର୍ଯ୍ୟ

0: ପରିବାରେ କୌଣସି ଅସୁବିଧା ହୋଇନଥାଏ। ବସୁମତୀ ସ୍ନାନ ଦିନ ଯଦି ଅସରାଏ ବର୍ଷା ହୋଇଯାଏ ତାହେଲେ କୃଷି କାର୍ଯ୍ୟ ପାଇଁ ବହୁତ ଭଲ ହୋଇଥାଏ ବୋଲି ଚାଷୀଭାଇମାନେ କହିଥାନ୍ତି। ରଜ ପୂର୍ବରୁ ହଳ କାର୍ଯ୍ୟ ଶେଷ କରି ଚାଷୀଭାଇମାନେ ମଧ୍ୟ ଏହି ତିନି ଦିନକୁ ମନଭରି ଉପଭୋଗ କରିଥାନ୍ତି। ତାସ୍, ପଶା, ବାଗୁଡ଼ି ଇତ୍ୟାଦି ଖେଳ ଖେଳି ସମୟ ଅତିବାହିତ କରିଥାନ୍ତି। କାରଣ ରଜ ପରେ ଧାନ ବୁଣା କାମ ଆରମ୍ଭ କରି ପୁଣି ମାଟି ସହିତ ମାଟି ହେବାକୁ ପଡ଼ିଥାଏ। ତେଣୁ ତ ରଜ ପର୍ବକୁ କୃଷକର ପର୍ବ ବୋଲି ମଧ୍ୟ କୁହାଯାଇଥାଏ। ରଜ ହେଉଛି ଆମ ସମସ୍ତଙ୍କ ପାଇଁ ଅତି ଆନନ୍ଦ ଉଲ୍ଲାସର ପର୍ବ।
1: ତାହେଲେ ଶ୍ରୋତା ବନ୍ଧୁ, ରଜ ଉପଲକ୍ଷେ ଆପଣଙ୍କୁ ପୁନର୍ବାର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ଆଜି ପାଇଁ ଏଇଠି ରହୁଛୁ। ନମସ୍କାର।
2: ଶେଷ ହେଲା ପ୍ରଭାତ ପରିକ୍ରମା, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବୈଜୟନ୍ତୀମାଳା ହରିଚନ୍ଦନ। ଆକାଶବାଣୀ କଟକ କଥିକାରେ ଶୁଣନ୍ତୁ କାଳଜୟୀ ସ୍ରଷ୍ଟା ଫକୀରମୋହନ, ଆଲୋଚନା କରିଛନ୍ତି ଡକ୍ଟର ଅରବିନ୍ଦ ଗିରି।
3: ଓଡ଼ିଆ ଭାଷା ସାହିତ୍ୟର ରକ୍ଷକ କଥା ସମ୍ରାଟ ବ୍ୟାସକବି ଫକୀରମୋହନ ସେନାପତି ଯେତେ ଯେତେ ପୁରୁଣା ହେଉଥିବେ ତାଙ୍କର ସାରସ୍ୱତ ସୃଷ୍ଟି ତଥା ତାଙ୍କର ଘଟଣାବହୁଳ କର୍ମମୟ ଜୀବନ ପ୍ରତି ଏ ଜାତିର ଉତ୍ତରଦାୟଦଙ୍କ ସେତେ ସେତେ ଆଗ୍ରହ ବଢ଼ୁଥିବ। ଓଡ଼ିଆ ଭାଷା ସାହିତ୍ୟର ଉନ୍ନତି, ଓଡ଼ିଆ ସାମାଜିକ ଜୀବନର ବିକାଶ ତଥା ଓଡ଼ିଆର ନିଜସ୍ୱ ପରିଚୟ ସୃଷ୍ଟି ପାଇଁ ଆଜୀବନ ସେ ସଂଗ୍ରାମ କରିଥିଲେ। ଘାତ ସଂଘାତମୟ ସମଗ୍ର ଜୀବନକାଳ ମଧ୍ୟରେ ସେ ଓଡ଼ିଆ ଭାଷା, ଓଡ଼ିଆ ଜାତୀୟ ଜୀବନର ବିକାଶ ପାଇଁ ଜୀବନକୁ ଉତ୍ସର୍ଗ କରିଥିଲେ। ସେ ଥିଲେ ଆଜୀବନ ଆଶାବାଦୀ, ଜଣେ ବିଚକ୍ଷଣ ଧୀ ସମ୍ପନ୍ନ ବ୍ୟକ୍ତିତ୍ୱ ହିଁ ତାଙ୍କ ବହୁମୁଖୀ ଜୀବନର ପ୍ରତିନିଧିତ୍ୱ। ଏ ଜାତି ପାଇଁ ସେ ଥିଲେ ଅନେକ କ୍ଷେତ୍ରରେ ପ୍ରଥମ ଆଦର୍ଶ, ପ୍ରଥମ ଶିକ୍ଷକ, ପ୍ରଥମ ପାଠ୍ୟପୁସ୍ତକ ରଚୟିତା, ପ୍ରଥମ ବୈୟାକରଣ, ପ୍ରଥମ ଇତିହାସ ପ୍ରଣେତା, ପ୍ରଥମ ସାମ୍ବାଦିକ, ପ୍ରଥମ ପ୍ରଶାସକ, ପ୍ରଥମ କଥାକାର, ପ୍ରଥମ ରମ୍ୟ ରଚନାକାର, ପ୍ରଥମ ଆତ୍ମଜୀବନ ଚରିତ ଲେଖକ ଏବଂ ନିଜର ପ୍ରତିମୂର୍ତ୍ତି ନିଜେ ଗଢ଼ି ପୂଜ୍ୟ ପୂଜାର ପ୍ରଥମ ପ୍ରବର୍ତ୍ତକ। ପାଠ୍ୟପୁସ୍ତକ ଅନୁବାଦ, ମୌଳିକ ପାଠ୍ୟପୁସ୍ତକ ରଚନା, ରାମାୟଣ, ମହାଭାରତ, ହରିବଂଶ, ଉପନିଷଦ, ଶ୍ରୀମଦ୍ ଭଗବତ ଗୀତାର ଅନୁବାଦ, କାବ୍ୟ, କବିତା, ଗଳ୍ପ, ଉପନ୍ୟାସ, ପ୍ରବନ୍ଧ, ଜୀବନଚରିତ ଆଦି ରଚନା କରି ଉତ୍କଳ ଭାଷା ସାହିତ୍ୟକୁ ସମୃଦ୍ଧ କରିଥିଲେ। ମୌଳିକ ଚିନ୍ତା, ମୌଳିକ ସୃଷ୍ଟି, ଉତ୍କଳ ଜନଜୀବନର ବାସ୍ତବ ଚିତ୍ର, ଚରିତ୍ର ଭାଷାକୁ ସାଉଁଟି ଉତ୍କଳୀୟ ମର୍ଯ୍ୟାଦାରେ ଏପରି ପରିବେଷଣ କରିଥିଲେ ଯେଉଁଥିପାଇଁ ଏ ଜାତି ପାଖରେ ସେ ସବୁଦିନ ନମସ୍ୟ ଓ ପୂଜ୍ୟ ହୋଇ ରହିପାରିଥିଲେ। ସେ ଥିଲେ ସର୍ବଧର୍ମ ସମନ୍ୱୟ ଭାବନାର ପୂର୍ତ୍ତିମନ୍ତ ପ୍ରତୀକ। ଏକ ସଙ୍କଟମୟ ପରିସ୍ଥିତି ବେଳେ ତାଙ୍କର ଆବିର୍ଭାବ ଘଟିଥିଲା। ବାଲ୍ୟ ଜୀବନରେ ପିତୃମାତୃହୀନ ହୋଇ ପାରିବାରିକ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ନିଜର ପରିଚୟ ସୃଷ୍ଟି କରିଥିଲେ। ବୁଢ଼ୀମା କଚିଳା ଦେଈଙ୍କ ସ୍ନେହ ଶ୍ରଦ୍ଧା ତାଙ୍କ ପାଇଁ ବଞ୍ଚିବାର ଏକମାତ୍ର ରାହା ଥିଲା। କିଶୋର ଜୀବନରେ ପାଦ ଦେଇ ମହୁରର କର୍ମ, ଅଝାଲ ସିଲାଇ ତଦାରଖ, ବାଲେଶ୍ୱର କଚେରୀରେ କିରାନୀ କର୍ମ, ମିଶନ ସ୍କୁଲର ଶିକ୍ଷକତା, ନୀଳଗିରି ତଥା ଓଡ଼ିଶାର ଗଡ଼ଜାତ ଇଷ୍ଟେଟ୍ରେ ଦେୱାନୀ ଓ ମ୍ୟାନେଜରୀ କର୍ମରେ ନିଜର ଦକ୍ଷତା ଓ ବିଚକ୍ଷଣତାର ପରିଚୟ ଦେଇଥିଲେ। କିଶୋର ଜୀବନରେ ଉତ୍କଳର ପ୍ରକୃତ ଅବସ୍ଥା ଦେଖି ସେ ଖୁବ୍ ବ୍ୟଥିତ ହୋଇଥିଲେ। ଯେଉଁ ଜାତିର ଅତୀତ କେଡ଼େ ଗରିଆନ ଥିଲା, ସେହି ଜାତି ମୋଗଲ, ମରଟା, ଇଂରେଜ ଶାସନର ରଥଚକ ତଳେ ଦୀର୍ଘ 200 ବର୍ଷ ପେଶି ହୋଇ ଆତ୍ମପରିଚିତି ହରାଇ ବସିଥିଲା। ଜାତିର ଅନ୍ତରରେ ପୁନର୍ଜୀବନ ସୃଷ୍ଟି ପାଇଁ ଏବଂ ଜାତୀୟ ଜୀବନର ସର୍ବବିଧ ବିକାଶ ପାଇଁ ସେ ନୂତନ ସ୍ୱପ୍ନ ଦେଖିଥିଲେ। ବାଲେଶ୍ୱରରେ ପିଏମ୍ ସେନାପତି ଆଣ୍ଡଙ୍କ ଉତ୍କଳ ପ୍ରେସ୍ ପ୍ରତିଷ୍ଠା, ବୋଧଦାୟିନୀ ଓ ବାଲେଶ୍ୱର ସମ୍ବାଦବାହିକା ପ୍ରକାଶନ, ଓଡ଼ିଆ ପାଠ୍ୟପୁସ୍ତକ ରଚନା, ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନରେ ନେତୃତ୍ୱ ନେଇଥିଲେ। ଏଭଳି ଦେଶ ହିତୈଷୀ କର୍ମରେ ତାଙ୍କୁ ସହଯୋଗ କରିଥିଲେ ଗୋବିନ୍ଦ ଚନ୍ଦ୍ର ପଟ୍ଟନାୟକ, ଭୋଳାନାଥ ସାମନ୍ତରାୟ, ରାଜା ବୈକୁଣ୍ଠନାଥ ଦେ ଓ ଅନ୍ୟମାନେ। ଏଥିସହିତ କଟକରୁ ଗୌରୀଶଙ୍କର ରାୟଙ୍କ ସମ୍ପାଦନାରେ ପ୍ରକାଶିତ ଉତ୍କଳ ଦୀପିକା ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଏଥିପାଇଁ ଉତ୍କଳ ହିତୈଷୀ, ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ପ୍ରେମୀ, ବାଲେଶ୍ୱର ତତ୍କାଳୀନ କଲେକ୍ଟର ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ଜନ୍ ବିମ୍ସଙ୍କ ଅବଦାନ ଏ ଜାତି କେବେ ଭୁଲିପାରିବ ନାହିଁ। ଓଡ଼ିଆ ଭାଷାର ପ୍ରାଚୀନତା ଓ ଏହାର ବ୍ୟାପକ ପ୍ରଚଳନ ବିଷୟରେ ତାଙ୍କର ଯୁକ୍ତିନିଷ୍ଠ ଆଲୋଚନା ଭାଷାକୁ ମୃତ୍ୟୁମୁଖରୁ ବଞ୍ଚାଇବାକୁ ସକ୍ଷମ ହୋଇଥିଲା। ଫକୀରମୋହନଙ୍କର ପ୍ରକୃତ ସାରସ୍ୱତ ଜୀବନ ଆରମ୍ଭ ହୁଏ କର୍ମମୟ ଜୀବନରୁ ଅବସର ନେଲା ପରେ। ଦୀର୍ଘ ଜୀବନର ସାଉଁଟା ଅନୁଭୂତି, ଲୋକଚରିତ୍ର, ଲୋକପ୍ରଚଳିତ ଭାଷା ଓ ସାମାଜିକ ଜୀବନଧାରା ତାଙ୍କ ସାହିତ୍ୟରେ ପ୍ରତିଫଳିତ। ତାଙ୍କ ରଚିତ 20ରୁ ଅଧିକ ଗଳ୍ପ, 4ଟି ଉପନ୍ୟାସ, ପ୍ରବନ୍ଧ ଓ ରମ୍ୟ ରଚନା ତଥା ଆତ୍ମଜୀବନୀ ହେଉଛି ଶିଳ୍ପୀ ଜୀବନର ଚରମ ସାର୍ଥକ ସୃଷ୍ଟି।

0: କାବ୍ୟ କବିତା ଅନୁବାଦ ସାହିତ୍ୟରେ ମଧ୍ୟ ତାଙ୍କର ମୌଳିକ ଦକ୍ଷତା ସୁସ୍ପଷ୍ଟ। ସାମ୍ବାଦିକତା ଓ ସମ୍ପାଦନା କ୍ଷେତ୍ରରେ ତାଙ୍କର ନିର୍ଭୀକ ନିରପେକ୍ଷ ବ୍ୟକ୍ତିତ୍ୱଟି ସର୍ବତା ଫୁଟି ଉଠେ। ରେବତୀ, ରାଣ୍ଡିପୁଅ ଅନ୍ତା, ପେଟେଣ୍ଟ ମେଡିସିନ, ଡାକମୁନିଷି, କବିତ୍ୱ ବିସର୍ଜନ ଭଳି ଅନନ୍ୟ ଗଳ୍ପର ସେ ସ୍ରଷ୍ଟା ହୋଇପାରିଥିଲେ। ଛମାଣ ଆଠଗୁଣ୍ଠ, ମାମୁଁ, ପ୍ରାୟଶ୍ଚିତ୍ତ, ଲଛମା ଆଦି ଉପନ୍ୟାସ ରଚନା କରି ପରାଧୀନ ଓଡ଼ିଶାର 200 ବର୍ଷର ସାମାଜିକ ଜୀବନର ବାସ୍ତବ ଚିତ୍ରକୁ ସଫଳ ଭାବରେ ଉପସ୍ଥାପନ କରିପାରିଥିଲେ। ଫକୀରମୋହନଙ୍କର ଆତ୍ମଜୀବନ ଚରିତ ଏକ ସତ୍ୟନିଷ୍ଠ ଆତ୍ମସ୍ୱୀକାରୋକ୍ତିର ବିରଳ ଦୃଷ୍ଟାନ୍ତ କହିଲେ ଭୁଲ ହେବ ନାହିଁ। ତାଙ୍କ ଆତ୍ମଜୀବନ ଚରିତକୁ ଏକ ଚରିତଧର୍ମୀ ଅଭିନବ ଉପନ୍ୟାସ କହିଲେ ଭୁଲ ହେବ ନାହିଁ। ପାଠକ ଯେତେଥର ଏହି ପୁସ୍ତକକୁ ଅଧ୍ୟୟନ କଲେ ବି ତା'ର ମନ୍ତ୍ରମୁଗ୍ଧ ଶୈଳୀ ପାଠକ ଅନ୍ତରକୁ ସର୍ବଦା ଆଚ୍ଛନ୍ନ କରିଥାଏ। ଉତ୍କଳ ଭ୍ରମଣ କବିତା ଉତ୍କଳର ବରପୁତ୍ରମାନଙ୍କ ଯଶଗୁଣ କୀର୍ତ୍ତନର ଏକ ସରସ ସୃଷ୍ଟି। ବ୍ୟାସକବି ସମ୍ମାନ ତାଙ୍କ ପ୍ରତି ଯଥାର୍ଥ ଥିଲା। ତାଙ୍କ ଭଳି କାଳଜୟୀ ସ୍ରଷ୍ଟାଙ୍କର ମୃତ୍ୟୁ ନାହିଁ।
1: କଥିକାରେ ଶୁଣୁଥିଲେ କାଳଜୟୀ ସ୍ରଷ୍ଟା ଫକୀରମୋହନ, ଆଲୋଚନା କରିଥିଲେ ଡକ୍ଟର ଅରବିନ୍ଦ ଗିରି। ଆକାଶବାଣୀ କଟକ ପ୍ରଚାର କରୁଛୁ ପାରମ୍ପରିକ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଅତସି କୁସୁମ। କଣ୍ଠଦାନ, ସ୍ୱର ସଂଯୋଜନ ଏବଂ ସଙ୍ଗୀତ ପରିଚାଳନା ବିଜୟ କୁମାର ଜେନା। ଶିଳ୍ପୀ ପରିବେଷଣ କରିଛନ୍ତି ଓଡ଼ିଶୀ ଗୀତ ବେଣୁଧରଙ୍କ ରଚନାରୁ। ପ୍ରଥମେ ଶିଳ୍ପୀ ପରିବେଷଣ କରିଛନ୍ତି ମୋର ଅଙ୍କ ରତନ ଆସ ଆସ ଅଙ୍କେ ବସ ପଙ୍କ ଯାକ୍ଷୀ ତେଜମାନ।

ଶିଳ୍ପୀଙ୍କ କଣ୍ଠରେ ପରବର୍ତ୍ତୀ ଓଡ଼ିଶୀ ବର ବରନାରେ ମୋର ଚମ୍ପକ ଗୋରୀ କର କରଦନା କାମ ରସ ସାଗରୀ।

ଶୁଣୁଥିଲେ ପାରମ୍ପରିକ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଅତସୀ କୁସୁମ। କଣ୍ଠଦାନ, ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଥିଲେ ବିଜୟ କୁମାର ଜେନା। ଶିଳ୍ପୀ ପରିବେଷଣ କରିଥିଲେ ଓଡ଼ିଶୀ ଗୀତ ବେଣୁଧରଙ୍କ ରଚନାରୁ। ବିଭିନ୍ନ ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ ହାରମୋନିୟମରେ ସୁଦର୍ଶନ ଦାସ, ସୀତାରରେ ରବିଶଙ୍କର ପ୍ରଧାନ, ବଂଶୀରେ ପ୍ରଦୀପ୍ତ ଶେଖର ମହାପାତ୍ର, ବେହେଲାରେ କୁମାର ଚନ୍ଦ୍ର ମହାନ୍ତି, ମର୍ଦ୍ଦଳରେ ନିରଞ୍ଜନ ସାହୁ ଏବଂ ତାନପୁରାରେ ବିଜୟ କୁମାର ମିଶ୍ର। ଆକାଶବାଣୀ କଟକ।

ଶୁଣୁଥିଲେ ଓଡ଼ିଆ ଆଲବମ୍ ଗୀତ। ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ବୈଦେହୀଶ ବିଳାସ। ଆଜି ଶୁଣନ୍ତୁ ଏହାର 55ତମ ଭାଗ। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ସାଙ୍ଗୀତିକ ପରାମର୍ଶ ପଶ୍ଚିମେଶ୍ୱର ଜେନା। ପୃଷ୍ଠଭାଷ୍ୟ ଆଲେଖ୍ୟ ରଜତ କୁମାର କର। ସଙ୍ଗୀତ ଅଖିଳ କୁମାର ଲେଙ୍କା।

ପୂର୍ବରୁ ଗୋଦାବରୀ ନଦୀକୁ ଅଭିସାରିକା ରମଣୀ ଭାବେ ଭଞ୍ଜକବି ବର୍ଣ୍ଣନା କରିଛନ୍ତି। ଅଭିସାରିକାକୁ ବିଟପି ବା ଅସତୀ ସ୍ତ୍ରୀମାନେ ବାଧା ନ ଦେଲା ପରି ଗୋଦାବରୀ ନଦୀର ଦୁଇ ତୀରରେ ଥିବା ବିଟପି ବା ବୃକ୍ଷମାନେ ତା ଗତିପଥରେ ବାଧା ଜନ୍ମାଇ ନାହାନ୍ତି। ଦ୍ୱିଜ ଯେପରି ନାନା ଗୋତ୍ରର ଥାନ୍ତି, ଏଠି ସେଭଳି ନାନା ଗୋତ୍ର ବା ବିଭିନ୍ନ ଜାତିର ଦ୍ୱିଜ ବା ପକ୍ଷୀ ଅଛନ୍ତି। ସେମାନେ ସତେ ଯେପରି ଅଭିସାରିକା ଗୋଦାବରୀକୁ କହୁଛନ୍ତି, ତୁ ପରା ଗୌତମ ଋଷିଙ୍କ କନ୍ୟା ଗୌତମୀ, ତୋର ଏଭଳି ପଥରେ ଯିବା ଅନୁଚିତ। ବହୁ ରସରେ ପରିପୂର୍ଣ୍ଣ ହୋଇ ମଧ୍ୟ ଲବଣାକ୍ତ ସମୁଦ୍ରରେ ନିଜକୁ ମିଶାଇ ଦେଉଛି ନଦୀ ଗୋଦାବରୀ। ଲବଣାକ୍ତ ସମୁଦ୍ର ସହ ଏହି ପ୍ରଗାଢ଼ ପ୍ରୀତି ସ୍ୱାଦକୁ ବିନଷ୍ଟ କରିଦେଇଛି। ମଧୁର ଜଳ ଲବଣାକ୍ତ ହୋଇ କୂଳ ଗୌରବ ଲୁପ୍ତ ହୋଇଛି। ଏହି ପ୍ରସଙ୍ଗରେ କବି ରୂପକ ଓ ଶ୍ଳେଷମିଶା ଭାଷା ପ୍ରୟୋଗ କରିଛନ୍ତି। ପଞ୍ଚବଟି ବନ ସମସ୍ତଙ୍କୁ ତୋଷଦାନ କରୁଛି। ଏଠାରେ ଥିବା ବୃକ୍ଷମାନେ ତରୁଣୀ ସ୍ତ୍ରୀ ଭଳି ଜଣାଯାଉଛନ୍ତି। ତରୁଣୀମାନେ ତାଙ୍କ କାନ୍ତ ସହ ବିହାର କରି ପୁତ୍ରବତୀ ହେବା ଭଳି ପୁଷ୍ପବତୀ ବୃକ୍ଷମାନେ ଫଳବତୀ ହୋଇଛନ୍ତି। ବୃକ୍ଷମାନଙ୍କ ନିକଟରେ ଅଛନ୍ତି ଲତାବୃନ୍ଦ, ସତେ ଯେପରି ସେମାନେ ନାୟକ ପାଶ୍ୱରେ ଥିବା ଦୋଚାରୁଣୀ ଭଳି ଦେଖାଯାଉଛନ୍ତି। ଦୋଚାରୁଣୀ ସ୍ତ୍ରୀ ପୁଷ୍ପବତୀ ହେବା ବାହାନ କରି ସ୍ୱାମୀକୁ ସଙ୍ଗ ନ ଦେଇ ପରପୁରୁଷ ସଙ୍ଗେ ଭାବ କଲା ପରି ପୁଷ୍ପିତା ଲତାମାନେ ଭ୍ରମରକୁ ସୁଖ ସମ୍ଭୋଗ ଦେଉଛନ୍ତି। ରାଜା ଯେପରି ଦୋଷୀ ଦୋଚାରିଣୀକୁ ଦଣ୍ଡ ଦିଏ, ସେଭଳି ପବନ ରୂପୀ ଦଣ୍ଡପାଶୀ ବା କଟୁଆଳ ବଳ ପ୍ରୟୋଗ କରି ପୁଷ୍ପର ବାସନା ହରି ନେଉଛି। ଚନ୍ଦନ ଗଛରେ ଆନନ୍ଦରେ ଆଶ୍ରୟ ନେଇଛି ସର୍ପ, କବିଙ୍କ ଦୃଷ୍ଟିରେ ସେ ନଷ୍ଟ ଦୂତି। ବହି ପ୍ରକୃତି ମଧ୍ୟରେ ମୁକ୍ତ ବିଶୃଙ୍ଖଳିତ ପ୍ରେମର ପରିପୂର୍ଣ୍ଣ ପ୍ରକାଶ। ପ୍ରଭୁ ଶ୍ରୀରାମ ଓ ମାତା ସୀତା ଏହି ପରିବେଶର ବ୍ୟତିକ୍ରମ ହୋଇ ଏକନିଷ୍ଠ ଦାମ୍ପତ୍ୟ ପ୍ରେମରେ ନିବିଷ୍ଟ ହୋଇ ରହିଛନ୍ତି। ବାହାରେ ପ୍ରକୃତିର ପାଶବିକ ଓ ସ୍ୱାଭାବିକ ଉଚ୍ଛୃଙ୍ଖଳ ପ୍ରେମର ବନ୍ଧନ, ପଶୁମାନେ ବିଦେଶୀ ଭଳି ଗତାଗତ ହୁଅନ୍ତି ଉନ୍ମୁକ୍ତ ବିଶୃଙ୍ଖଳ ପ୍ରୀତିର ସନ୍ଧାନରେ। ନଷ୍ଟା ନାରୀଙ୍କ ଦୂତି ବିଦେଶୀମାନଙ୍କୁ ଆହ୍ୱାନ କରେ, କପୋତ ସ୍ୱନ ଯେପରି ସେଭଳି ସ୍ୱୟଂ ଦୂତିଙ୍କ ଆମନ୍ତ୍ରଣକାରୀ ମୃଦୁ ବଚନ ଭଳି ମନେ ହେଉଥିଲା। ଏହିଭଳି ଉଚ୍ଛୃଙ୍ଖଳିତ ପ୍ରତିକୂଳ ପରିବେଶରେ ପରିପୂର୍ଣ୍ଣ ବନ ପ୍ରକୃତି। ବନରେ ଶୃଙ୍ଖଳା ନାହିଁ, ତାହା ଅରଣ୍ୟ। ଗୃହରେ ରହିଛି ନୀତି ନିୟମ ଶୃଙ୍ଖଳା। ସେଥିପାଇଁ ବନ ମଧ୍ୟରେ ଆଶ୍ରମ ନିର୍ମାଣ କଲେ ରାମ ଲକ୍ଷ୍ମଣ ଓ ସୀତା। ଏହି ବନରେ ବାସ କରୁଥିବା ଓ ଇନ୍ଦ୍ରଙ୍କ ଦ୍ୱାରା ପ୍ରଶଂସା ଲାଭ କରିଥିବା ଜଟାୟୁ ପକ୍ଷୀ ବୈଦେହୀଙ୍କୁ ସୁରକ୍ଷା ଦେବା ପାଇଁ ସମ୍ମତି ଦେଲା ବୋଲି କବି କହିଲେ।

ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ବୈଦେହୀଶ ବିଳାସ। ଆଜି ଶୁଣୁଥିଲେ ଏହାର 55ତମ ଭାଗ। କଣ୍ଠଦାନ କରିଥିଲେ ସଙ୍ଗୀତା ଗୋସାଇଁ, ଭିକାରୀ ଚରଣ ବଳ, ମମତା ରାଣୀ ସାହୁ, ରାମ ହରିଦାସ। ବର୍ଣ୍ଣନା ବୀରେନ୍ଦ୍ର କୁମାର ମିଶ୍ର, ସଙ୍ଗୀତ ଅଖିଳ କୁମାର ଲେଙ୍କା, ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ, ସାଙ୍ଗୀତିକ ପରାମର୍ଶ ପଶ୍ଚିମେଶ୍ୱର ଜେନା, ପୃଷ୍ଠଭାଷ୍ୟ ଆଲେଖ୍ୟ ରଜତ କୁମାର କର। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ପ୍ରସାରିତ ହେଉଛି।

0: 2 ବର୍ଷର ଯାତ୍ରା ବିକଶିତ କାହାଣୀ ଲେଖିଛି ଲୋକଙ୍କ ସରକାର।
1: ସମୃଦ୍ଧ ଓଡ଼ିଶା ପାଇଁ ସୁଦୃଢ଼ ଭିତ୍ତିଭୂମି, ସଂଯୋଗ, ସମୃଦ୍ଧି ଓ ସଶକ୍ତିକରଣର ନୂଆ ଅଧ୍ୟାୟ ଲେଖିଛନ୍ତି ଲୋକଙ୍କ ସରକାର। ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା ମାଧ୍ୟମରେ ବିଦ୍ୟୁତ ଭିତ୍ତିଭୂମିର ସୁଦୃଢ଼ୀକରଣ,
0: ସୁସ୍ଥ ଓଡ଼ିଶା, ସମୃଦ୍ଧ ଓଡ଼ିଶା। ଗାଁଠୁ ସହର ସବୁଠି ମିଳୁଛି ଉନ୍ନତ ଚିକିତ୍ସା ସେବା ଓ ସାମାଜିକ ସୁରକ୍ଷା। ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଓ ପ୍ରାଥମିକ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବ୍ୟାପକ ସୁଦୃଢ଼ୀକରଣ,
1: ବିକଶିତ ଓଡ଼ିଶାର ନୂଆ ପରିଚୟ, ଜ୍ଞାନ, ଦକ୍ଷତା ଓ ସୁଯୋଗ। ସେଇଥିପାଇଁ ଲୋକଙ୍କ ସରକାର ନେଇ ଆସିଛନ୍ତି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ମାଧ୍ୟମରେ ଗ୍ରାମାଞ୍ଚଳରେ ଗୁଣାତ୍ମକ ପ୍ରାଥମିକ ଶିକ୍ଷା, ଶିକ୍ଷାରେ ଅଗ୍ରଗତି, ଦକ୍ଷତାରେ ସଶକ୍ତିକରଣ, ବିକଶିତ ଓଡ଼ିଶାର ସଂକଳ୍ପ,
0: ବିକାଶର ଧାରା ଓଡ଼ିଶା ସାରା।
2: ସୁଭଦ୍ରା, ଲକ୍ଷ୍ୟପତି ଦିଦି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ବଳରେ ଆଜି ଓଡ଼ିଶାର ପ୍ରତିଟି ମହିଳା ସଶକ୍ତ। ମା'ମାନଙ୍କ ପାଇଁ ସମ୍ମାନ ଓ ଆର୍ଥିକ ସ୍ୱାବଲମ୍ବନ ଆଣିଛନ୍ତି ଲୋକଙ୍କ ସରକାର।
3: ସମୃଦ୍ଧ ଜନ୍ମଭୂମି, ସଶକ୍ତ ନାରୀ, ସୁରକ୍ଷିତ ଶିଶୁ, ସମୃଦ୍ଧ ଓଡ଼ିଶା।
2: ସୁଭଦ୍ରା ଯୋଜନା ଓଡ଼ିଶାର ମହିଳାଙ୍କୁ କରିଛି ଆର୍ଥିକ ସ୍ୱାବଲମ୍ବୀ ଓ ସଶକ୍ତ।
3: ଅନ୍ୟାନ୍ୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ରାଜ୍ୟ ସରକାର ଯୋଗାଇଛନ୍ତି ନୂତନ ଜୀବିକା। ମହିଳାଙ୍କ ଆୟ ବୃଦ୍ଧି ଓ ଆତ୍ମନିର୍ଭରଶୀଳତାର ପରିଚୟ ପାଲଟିଛି ଲକ୍ଷ୍ୟପତି ଦିଦି।
2: ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାରେ କିଶୋରୀ, ମା' ଓ ଶିଶୁଙ୍କ ପୋଷଣ, ଆର୍ଥିକ ଦୁର୍ବଳ ପରିବାରର କନ୍ୟାମାନଙ୍କ ବିବାହ ପାଇଁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଓ ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନାରେ ସୁରକ୍ଷା ଓ ସହାୟତାର ସଂକଳ୍ପ ସହିତ ରାଜ୍ୟର ମହିଳା ଏବେ ସଶକ୍ତିକରଣ ଦିଗରେ ଅଗ୍ରସର।
3: ବିକାଶର ଧାରା ଓଡ଼ିଶା ସାରା।
4: ପବିତ୍ର ରଜ ସଂକ୍ରାନ୍ତି ଉପଲକ୍ଷେ ଆପଣଙ୍କୁ ଅନେକ ଅନେକ ଅଭିନନ୍ଦନ। ଆଜି ପବିତ୍ର ରଜ ସଂକ୍ରାନ୍ତି, ଏକ ସୁନ୍ଦର ଦିନ, ଋତୁ ଯିବା ଆଉ ଆସିବାର ମୁହୂର୍ତ୍ତ, ଗ୍ରୀଷ୍ମ ଆଉ ବର୍ଷାର ପ୍ରସ୍ଥାନ ଆଗମନର ମୁହୂର୍ତ୍ତ, ମାଟି ଆଉ ଆକାଶର ମିଳନର ମୁହୂର୍ତ୍ତ। ଏହି ସୁନ୍ଦର ମୁହୂର୍ତ୍ତର ପ୍ରତୀକ୍ଷାରେ ସମସ୍ତେ ଆମେ ଉଲ୍ଲସିତ, ଆଜି ଅନୁରଞ୍ଜିତ।

ହଁ ବନ୍ଧୁ, ଓଡ଼ିଆ ଘରର ମୁଖ୍ୟ ପର୍ବ ଭିତରେ ରଜ ପର୍ବର ଗୁରୁତ୍ୱ ଖୁବ୍ ବେଶୀ। କୃଷିଭିତ୍ତିକ ପର୍ବ, ପାରମ୍ପରିକ ପର୍ବ, ଗଣପର୍ବ, କୁଆଁରୀମାନଙ୍କର ପର୍ବ, ରଜ ପର୍ବ। ଆସିଛି ରଜ, ବର୍ଷକେ ଥରେ ପୁଣି ଆସିଛି ରଜ ପର୍ବ। ଘରେ ଘରେ ମହକୁଛି ପୋଡ଼ପିଠା, ସ୍ୱାଦିଷ୍ଟ ରଜ ପାନ ଖିଲ ଖାଇ ଓଠ ରଙ୍ଗେଇ ଦେଉଛନ୍ତି କୁଆଁରୀ ଝିଅମାନେ। ସାଙ୍ଗସାଥି ମିଳି ଭିନ୍ନ ଭିନ୍ନ ଖେଳ ଖେଳିବା ସହିତ ରଜ ଦୋଳି ଗୀତ ଗାଉଛନ୍ତି ଏବଂ ପ୍ରତିଯୋଗିତା ଆଉ ଭିନ୍ନ ଭିନ୍ନ ଆସର ବି ଚାଲିଛି ସବୁଠି, ସହରରେ, ଗାଁରେ, ଅନ୍ଲାଇନ୍ରେ, ମୋବାଇଲ ଭ୍ୟାନ୍ର ପୋଡ଼ପିଠା ପାନର ଆସର ଭିତରେ। ଏହି ପର୍ବରେ ଧରିତ୍ରୀ ମାତା ରଜସ୍ୱଳା ହୋଇଥିବାରୁ ଭୂମିକୁ କଷ୍ଟ ଦିଆଯାଏ ନାହିଁ। ମାଟିମାକୁ କଷ୍ଟ ହେବ ବୋଲି ମାଟିମା ଉପରେ କୁଆଁରୀମାନେ ଖାଲି ପାଦରେ ଚାଲନ୍ତିନି, ପାଦରେ କଦଳୀ ପାଟୁକା ପିନ୍ଧି ଚାଲନ୍ତି। ନୂତନ ବସ୍ତ୍ର ଧାରଣ କରି କପାଳରେ ଚନ୍ଦନ ଟିପା ଲଗାଇ ପାଦରେ ଅଳତା ଏବଂ ପାଉଁଜି ପିନ୍ଧି ଅତି ଅପୂର୍ବ ଦିଶନ୍ତି ଏହି ସମୟରେ କୁମାରୀମାନେ ଏହି ରଜ ପର୍ବରେ।

0: ମା ମା ଦେଖନ୍ତୁ ଏଥର ରାସନ କାର୍ଡ ରେ କେତେ ଚାଉଳ ମିଳିଛି।
1: ଆରେ ବୋହୁ ଏତେ ଚାଉଳ କୋଉଠୁ ଆଣିଲୁ? କିଏ ଦେଲା?
0: କିଏ ଆଉ ଦବ ମା, ଆମ ସରକାର ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆରମ୍ଭ ହେଇଛି ପରା, ଏବେ ଆମକୁ ମୁଣ୍ଡ ପିଛା 5 କିଲୋ ନୁହଁ 10 କିଲୋ ଚାଉଳ ସମ୍ପୂର୍ଣ୍ଣ ମାଗଣାରେ ମିଳୁଛି।
1: ଆରେ ବା, ଏଇଟା ତ ଭାରି ଭଲ କଥା, ସରକାର ଆମ ଦୁଃଖ ବୁଝିଛନ୍ତି।
2: ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, 3 କୋଟିରୁ ଅଧିକ ଓଡ଼ିଶାବାସୀଙ୍କୁ ମିଳୁଛି ଅତିରିକ୍ତ ଖାଦ୍ୟ ସୁରକ୍ଷା। ଓଡ଼ିଶା ସରକାର ଆପଣଙ୍କ ସୁଖ ଦୁଃଖର ସାଥୀ।
3: ୱାର୍କ ଫ୍ରମ୍ ହୋମ୍, ହାଇ ସାଲାରି, ମାତ୍ର ଗୋଟିଏ କ୍ଲିକ୍ରେ।
4: ଆରେ ବାଃ, ହସିଲା।
5: ଅଜଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
6: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
7: କୃଷିଭିତ୍ତିକ ପର୍ବ ରଜ ପର୍ବ ହୋଇଥିବାରୁ କୃଷିଜୀବୀ ଭାଇ ଭଉଣୀମାନେ ଏହି ସମୟରେ କ୍ଷେତକୁ ବିଶ୍ରାମ ଦେଇଥାନ୍ତି। ରଜ ସଂକ୍ରାନ୍ତି ଦିନଠୁ ମିଥୁନ ମାସର ଆରମ୍ଭ ହୁଏ, ଏହାପରେ ବର୍ଷା ଋତୁର ଆଗମନ ହୁଏ। ଏହି ଦିନ ବର୍ଷାର ଛୁଆଁରେ ପୃଥିବୀ ଶସ୍ୟ ଉତ୍ପାଦନକ୍ଷମ ହୋଇଥାଏ। ଚାଷୀମାନେ ବସୁମତୀ ତଥା ହଳ ଲଙ୍ଗଳ ପୂଜା କରିଥାନ୍ତି। ଆଷାଢ଼ର ପହିଲି ବର୍ଷାର ଆଗମନରେ ମେଘ ଆଉ ମାଟିର ମିଳନ ହୋଇଥାଏ ରଜ ସଂକ୍ରାନ୍ତିରେ।

ମାତୃଜାତି ମଧ୍ୟରେ ଉତ୍ସାହ ଓ ଉନ୍ମାଦନା ଏବଂ ନୂତନ ଶକ୍ତି ଜାଗ୍ରତ କରିବା ପାଇଁ ପାଳନ କରାଯାଇଥାଏ ଏହି ରଜ ପର୍ବ। ଜଣେ ନାରୀ ଭାବେ ଆଗାମୀ ଦିନରେ କିପରି କର୍ତ୍ତବ୍ୟ ସମ୍ପାଦନ କରିବାକୁ ହେବ ସେହି କଥା କୁମାରୀମାନଙ୍କୁ ଶିଖିବାକୁ ପଡ଼ିଥାଏ। ରଜ ପର୍ବ ପାଳନ ଅବସରରେ କୁମାରୀମାନେ ରଜ ପର୍ବର ମଉଜ ଭିତରେ ଜଣେ ନାରୀର ଚଳଣୀ ଆଚାର ସଂହିତାକୁ ବିଧି ଭାବେ ପାଳିଥାନ୍ତି ଏବଂ ଭବିଷ୍ୟତରେ ଯେତେବେଳେ ଝିଅଟିଏ ନାରୀ ଭୂମିକାରେ ଅବତୀର୍ଣ୍ଣ ହୋଇ କର୍ତ୍ତବ୍ୟ ସମ୍ପାଦନ କରେ ଏହି ଆଚାର ସଂହିତା ତାକୁ ସହାୟ ହୋଇଥାଏ। ଏହି ସମୟରେ ଘରେ ମଧ୍ୟ ଗୃହକର୍ମ ନ କରି କୁମାରୀମାନେ ବିଶ୍ରାମ କରନ୍ତି। ଧରଣୀ ମାତା ଶସ୍ୟ ଶ୍ୟାମଳପୂର୍ଣ୍ଣ ହେବା ପାଇଁ ପ୍ରାଥମିକ ପ୍ରସ୍ତୁତି ଭାବେ ରଜ ତିନି ଦିନ ବିଶ୍ରାମ ମିଳିଥାଏ ତାଙ୍କୁ। ଠିକ୍ ସେମିତି ଝିଅ ବୋହୂମାନଙ୍କ ଭବିଷ୍ୟତ ସାଂସାରିକ ଜୀବନ ସୁଖମୟ କରିବାକୁ ରଜ ପର୍ବର କଳ୍ପନା କରାଯାଇଛି। ରଜ ପର୍ବର ବିଧିବିଧାନକୁ ସେମାନେ ନିଜେ ପାଳନ କରି ଜଣେ ମା'ର କର୍ତ୍ତବ୍ୟକୁ ସୁଚାରୁ ରୂପେ ତୁଲେଇ ପାରିବେ ଏବଂ ଭବିଷ୍ୟତରେ ନିଜ ଝିଅମାନଙ୍କୁ ସୁନ୍ଦର ଅନୁଭୂତି ସମ୍ପନ୍ନ କରି ସଂସାର ପାଳନର ନିୟମ ଶିଖିବେ। ଏହା ହିଁ ଏହି ପର୍ବର ମହତ୍ତ୍ୱ। ବନସ୍ତୀ ଡାକିଲା ଗଜ ବରଷକେ ଥରେ ଆସିଛି ରଜଲୋ ଘିନି ନୂଆ ସଜବାଜ। ଏହି ସୁନ୍ଦର ଗୀତ ହିଁ ସୂଚାଇ ଦିଏ ଆମ ପରମ୍ପରାକୁ ଆମେ କେତେ ମନେ ପକାଉଛେ, କେତେ ପାଳୁଛେ, କେତେ ମାନୁଛେ। ଆଜିକାଲି ହୁଏତ ଗାଁରେ ବି ଆଧୁନିକତା ନାଁରେ ଭୁଲି ଯାଉଛନ୍ତି ଏହି ପର୍ବର ମହତ୍ତ୍ୱକୁ। ସହରରେ କିନ୍ତୁ ପୋଡ଼ପିଠା ପ୍ରତିଯୋଗିତା, ଅନ୍ଲାଇନ୍ରେ ପୋଡ଼ପିଠା ପ୍ରସ୍ତୁତିର ରେସିପି ଅନେକ ଦିନ ଆଗରୁ ଦେଖି ମନେ ପଡ଼ିଯାଏ ରଜ ପର୍ବର କଥା। ଆଉ ଏହି ସୁନ୍ଦର ପର୍ବ ଏମିତି ଆସୁଥାଉ, ଅତି ସୁନ୍ଦର ଅନୁଭୂତି ସମ୍ପନ୍ନ ଏହି ରଜ ପର୍ବ, ଓଡ଼ିଶାର ସୁନ୍ଦର ଗଣପର୍ବ ରଜ ପର୍ବ। ସବୁବେଳେ ଆମେ ପାଳନ କରୁ ଖୁସିରେ, ହରସରେ, ଉଲ୍ଲାସରେ, ପରିବାର ଆଉ ସମାଜ ଭିତରେ। ଏହି କାମନା ଆଜିର ଗୀତିକାରୀ।

ଗୀତ ଗୀତିକା ଆଜି ପାଇଁ ଏତିକି। ଉପସ୍ଥାପନାରେ ଥିଲି ମୁଁ ସସ୍ମିତା ମହାପାତ୍ର, ଆକାଶବାଣୀ କଟକ। ପ୍ରଚାର କରୁଛୁ ଗୀତିନାଟ୍ୟ ନପାହୁରାତି ନମରୁ ପତି, ରଚନା ଗୋପାଳ ଛୋଟରାଏ, ପ୍ରଯୋଜନା ମନୋରଞ୍ଜନ ଦାସ, ସଙ୍ଗୀତ ଭୁବନେଶ୍ୱର ମିଶ୍ର। ଗୀତିନାଟ୍ୟ ନପାହୁରାତି ନମରୁ ପତି।

0: ଏବେ ବୁଝିଲେ ତ ଧନପତି ମହାଶୟ?
1: ବୁଝିଲି ବୁଝିଲି, ଏବେ ଟିକେ ଦର୍ଶନର ଲାଳସା ରହିଲା।
2: ଏଇ ତ ମୁଁ ଆପଣଙ୍କ ସମ୍ମୁଖରେ ମତେ ଦେଖୁଛନ୍ତି, ଆଉ ପୁଣି କି ଦର୍ଶନ?
1: ନୃତ୍ୟ
2: ଦେଖୁଥିଲେ ତ, ମୁଁ ଗାଉଥିଲି ଆଉ କାନ୍ତି ନାଚୁଥିଲା।
1: ନା ନା ନା ନା, ମୁଁ କହୁଥିଲି ଦେବୀଙ୍କର ପଦରଜ।
0: କଣ କହିଲେ ପଦରଜ? ଏଠି ମର୍ମର ଗାନ୍ଥିନି ସ୍ଫଟିକର ଚଟାଣ, ଏଠି ପଦରଜ କାହୁଁ ଆସିବ ବନ୍ଧୁ?
1: ତୁମେ ବୁଝିପାରିଲ ନାହିଁ କବି ବିଦ୍ୟାପତି, ମୁଁ କହୁଥିଲି ପଦରଜ ଅର୍ଥାତ
3: ଆଜି ବସୁମାତା ରଜ ପାଳୁଛନ୍ତି, ସେଠି ଧନପତି କଣ ସେଇ ରଜ କଥା କହୁଛନ୍ତି?
1: ନା ନା କାନ୍ତି ଦେବୀ, ମୁଁ ସେ କଥା କହୁନି, ମୁଁ କହୁଥିଲି ଦେବୀ ନକ୍ଷହୀରା ଯଦି ଟିକେ ପାଦ ଉଠାନ୍ତେ।
2: ଆପଣ ମୋ ନୃତ୍ୟ ଦେଖିବେ
1: ଯଦି ସେତିକି ଅନୁଗ୍ରହ ଦେବୀଙ୍କର ହବ।
2: ନଗରୀର ନଟି ମୁଁ ବାରାଙ୍ଗନା, ମୋ ରଙ୍ଗଶାଳାରେ ଗୋଟିଏ ରାତ୍ରିର ରହଣି ପାଇଁ ଆପଣ ମତେ 1,00,000 ହୀରା ଦେଇଛନ୍ତି, ଆଉ ଆପଣଙ୍କ କଥା ପୁଣି ମୁଁ ରଖିବିନି?
1: ଭାଗ୍ୟ ଭାଗ୍ୟ ମୋ ଭାଗ୍ୟ, ଆପଣ ନୃତ୍ୟ କରିବେ ଆଉ କାନ୍ତି ଦେବୀ ଗାଇବେ।
3: ମୁଁ କି ଗୀତ ଗାଇବି? ମତେ ତ ଭଲ ଗୀତ ଗାଇ ଆସିନି, ଏଣୁ ତେଣୁ କଣ ଗାଇଦେବି?
1: ତୁମେ ଯାହା ଗାଇବ ତାହା ଅମୃତ।
3: ହଉ ହେଲା,

0: ପୂର୍ବ
1: ଏଣେ ପୂର୍ବ ଦିଗକୁ ଚାହ ବନ୍ଧୁ, ରାତି ପାହିଲାଣି, ନିଜ ବାସରେ ରାହା ମିଳିବ ନାହିଁ ଯେ, ଉଠ ଆସ ଚାଲ।

0: ହେଲାଣି କେତେବେଳୁ? ଏ ଯାଏ ସୂର୍ଯ୍ୟଙ୍କୁ ନମସ୍କାର କରିନା, କଣ ଶୁଭୁ ନାହିଁ ମୋ କଥା?
1: ଲକ୍ଷ୍ୟ ହୀରା, କିଏ ସେ ନିର୍ବୋଧ ଯିଏ ମାତ୍ର ଏକ ଲକ୍ଷ ହୀରାରେ ତମ ମୂଲ୍ୟ ନିରୂପଣ କରିଛି?
0: କଣ କହୁଛି ପରା ମୁଁ, ଯେତେ ଔଷଧ ମୌଷଧି କଲେ ବି ତମର ଏ ଘାସ ଭଲ ହେଲା ନାହିଁ। ସେଦିନ ଶମ୍ଭୁ ଗୋସେଇ କହିଗଲେ ସକାଳୁ ଉଠି ସୂର୍ଯ୍ୟଙ୍କୁ ନମସ୍କାର କଲେ।
2: ସେ କଥା ମୁଁ ଜାଣେ, ତୁ ଯା,
0: ତମେ ଆସ, ମୁଁ ହାତ ଧୋଇବ,
2: ଯା, ମତେ ବିରକ୍ତ କରନି।
0: ସଖୀ ମେଳାରେ ଲକ୍ଷ ହୀରା ପ୍ରତିଦିନ ଏଇ ବାଟରେ ନଈ ଘାଟକୁ ଯାଏ, ଆଜି ବି ତ ଏଇ ଯାଉଛି, ଆଉ ତମେ ତା ବାଟ ଯାଇ ଏଇଠି ଠିଆ ହୋଇ ରହିଛ। ଆଖିରେ ତମର ପଲକ ପଡୁନି, କିନ୍ତୁ କାହିଁକି?
2: ତୁ ମୋର ସ୍ତ୍ରୀ, ମୋର କିଂ କରି ଦାସୀ, ମତେ ପ୍ରଶ୍ନ ପଚାରିବାର ଅଧିକାର ତୋର ନାହିଁ।
0: ସ୍ୱର୍ଗର ଅପ୍ସରାଠୁ ବଳି ସୁନ୍ଦରୀ ହେଲେ ବି ଲକ୍ଷ ହୀରା ଗୋଟାଏ ବାର ନାରୀ, ବେଶ୍ୟା, ତାର ମୁହଁ ଚାହିଁବା ପାପ।
2: ସାଇ ପଡ଼ିଶା ପାଞ୍ଚ ଜଣ ତତେ ଭାରି ସୁନ୍ଦରୀ ଆଉ ସତୀ କୁହନ୍ତି ବୋଲି ତୋର ଗର୍ବ ଖୁବ ବଢି ଯାଇଛି ନା?
0: ହେଲେ ସାଇ ପଡ଼ିଶା ଯାଏ କଥା ଯାଉଛି କାହିଁକି? ମୁଁ ସୁନ୍ଦରୀ କି ଅସୁନ୍ଦରୀ, ସତୀ କି ଅସତୀ, ସେ କଥା ତମର ତ ଆଉ କେହି ବେଶୀ ଜାଣନ୍ତି ନାହିଁ। ପାଣି ଦଉଛି, ଆସ ଗାଧେଇବା ଆସ।
1: ମୁଁ ଦିନ ହୀର ଗରିବ, ଭିକ୍ଷା କରି ପେଟ ପୋଷେ, ଉତ୍କଟ ବ୍ୟାଧିରେ ମୋ ଦେହ ବିକଳାଙ୍ଗ ହେଇଯାଇଛି, ମତେ ଦେଖିଲେ ଲୋକେ ଘୃଣା କରନ୍ତି, କିନ୍ତୁ କିନ୍ତୁ ମୁଁ ଲକ୍ଷ ହୀରାକୁ ଦେଖି ପାଗଳ ହେଇଯାଉଛି। ଲକ୍ଷ ହୀରା ବିନା ମୋ ଜୀବନର ଗତି ନାହିଁ, ମୁକ୍ତି ନାହିଁ।
0: ଏ କଣ, ତମେ ପୁଣି ଶୋଇଲଣି ଯେ?
2: କଣ କରିବି,
0: ଗାଧେଇ ସାରି କଣ ଦିଟା ମୁହଁରେ ଦେଇ
2: ସତେ ଯେମିତି ମୋ ପାଇଁ ଖଜା ମାଲପା କରି ରଖିଦେଇଛି।
0: ହସି ହସି ତମର ସେବା କରିପାରିଲେ ମୋ ହାତର ଖୁଦ ଚାଉଳ ଭଜା କଣ ଖଜା ପିଠା ସାଙ୍ଗେ ସମାନ ନୁହେଁ? ଆସ ଗାଧେଇ ସାରିଲେ ପୁଣି ଭିକ୍ଷା କରି ଯିବା ଯେ?
2: ନା, ମୁଁ ଆଜି ଭିକ୍ଷା କରି ଯିବିନି।
0: ଯିବ ନାହିଁ, ଆଜି ଏ ବେଳା ଭିକ୍ଷା କରି ନ ଆଣିଲେ ଯେ ଆର ବେଳାକୁ ଉପାସ ରହିବାକୁ ପଡିବ।
2: କହୁଛି ମୁଁ ଭିକ୍ଷା କରି ଯିବି ନାହିଁ, ଯିବି ନାହିଁ।
0: ହଉ ତମ ଇଚ୍ଛା। ତିନି ଦିନ ତିନି ରାତି ହେଇଗଲା, ମୁହଁରେ ପାଣି ଟୋପାଇ ଦଉନ, ଯେତେ ପଚାରିଲେ କିଛି କହୁନ।
2: କାହାରିକୁ ମୋର କିଛି କହିବାର ନାହିଁ।
0: ତମ ପାଦ ଧରି ଅଳି କରୁଛି, ମତେ କୁହ କଣ ତମର ହୋଇଛି, କାହିଁକି ଏନିଷ୍ଠପଣ ତୁମେ କରିଛ, କୁହ ମତେ।
2: ଶୁଣିବୁ, ସେ ଧୈର୍ଯ୍ୟ ତୋର ଅଛି?
0: ଯେତେ ଦିନ ଯାଏ ତମେ ମୋ ପାଖରେ ଅଛ, ମୋର ଦମ୍ଭ ଧୈର୍ଯ୍ୟ କେବେ ତୁଟିବନି।
2: ଶୁଣ ତାହେଲେ, ମୁଁ ଚାହେ ଲକ୍ଷ ହୀରାକୁ।
0: ଲକ୍ଷ ହୀରାକୁ?
2: ହଁ, ଲକ୍ଷ ହୀରାକୁ। ଲକ୍ଷ ହୀରାକୁ ନ ପାଇଲେ ମୁଁ ବଞ୍ଚି ପାରିବି ନାହିଁ, ସେଇଥିପାଇଁ ମୃତ୍ୟୁପଣ କରି ମୁଁ ବସିଛି।
0: ନା ନା, ଏ ପାପ ଏ ଅନାଚାର କଥା ତୁମେ କୁହନି, ତୁମେ କୁହନି।

0: ତେବେ ତମ ମନର କଥା?
1: ହଁ, ମୁଁ ଜାଣେ ମୁଁ ଲକ୍ଷ୍ୟ ହୀରାର ଯୋଗ୍ୟ ନୁହେଁ, ମୁଁ ତାକୁ ପାଇପାରିବିନି। ସେଇଥିପାଇଁ ମୁଁ କଣ କରିଛି, ଏମିତି ନ ଖାଇ ନ ପିଇ ସୁଖି ସୁଖି ମରିବି।
0: ନା
1: ନା,
0: ଲକ୍ଷ୍ୟ ହୀରାକୁ ତମେ ପାଇବ।
1: ଏ ତୁ କଣ କହୁଛୁ ଅନୁସୂୟା?
0: ଠିକ କହୁଛି, ନାରୀର ସେବା ଆଉ ତ୍ୟାଗ ନିକଟରେ ଏ ସଂସାରରେ କିଛି ଅସମ୍ଭବ ନୁହେଁ। ତମେ ଲକ୍ଷ୍ୟ ହୀରାକୁ ପାଇବ, ଆଉ ମୁଁ ପାଇବି ମୋ ସ୍ୱାମୀଙ୍କର ଜୀବନ।

0: କାନ୍ତି, ଆଜି କଣ ସିଏ ପୁଣି ଆସିଛି?
1: ହଁ ଦେବୀ, ଆଜି ବି ରାତି ନ ପଣୁ ଆସି ଦାଣ୍ଡ ଦ୍ୱାର ବାରିଦୁଆର ସବୁ ଖରକି ଗଲାଣି।
0: ଚାଲୁ ଦେଖେ,
1: ଆସ।
0: ଆହା, ଏଡ଼େ ସୁନ୍ଦରୀ ସ୍ତ୍ରୀ ତ ମୁଁ କେବେ କୋଉଠି ଦେଖିନଥିଲି। ଏ ସୁନ୍ଦର ରୂପ, ଏ ସୁକୁମାର ତନୁଲତା, ପୁଣି ଉଚ୍ଚକୂଳର ବୋହୁ ଭଳି ଜଣାଯାଉଛି, ଅଥଚ ହାତରେ ଝାଡୁ ଧରି ମୋ ଦ୍ୱାର ଖରକୁଛି କାହିଁକି? କିଏ ତୁମେ ଭଉଣୀ, କୁହ ତମେ କିଏ, କାହିଁକି ଆସି ମୋର ଏ ସେବା କରୁଛ?
2: ତମର ଏ ସୁନ୍ଦର ରୂପକୁ ଏତେ ପାଖରେ କେବେ ଦେଖିନଥିଲି। ଆଗେ ଥରେ ଆଖି ପୁରେଇ ଦେଖିସାରେ।
0: ମୁଁ ସୁନ୍ଦରୀ ସତ, ହେଲେ ଆକାଶରେ ଚାନ୍ଦ ଉଇଲେ କୁଆଁ ତାରାର ତେଜ ବି ମଉଳିଯାଏ।
2: ମାତ୍ର ଚାନ୍ଦର ଦୁର୍ଭାଗ୍ୟ, ତା ଜୀବନରେ ଆସେ ଅମାବାସ୍ୟା, ଠିକ ଯେମିତି ମୋ ଜୀବନ ଆକାଶରେ ଆଜି ଅମାବାସ୍ୟାର ଅନ୍ଧାର ଗୋଟିଏ ଆସିଛି।
0: କିଏ ତୁମେ, କଣ ହେଇଛି ତମର?
2: ତମେ ନଦୀକୁ ଗାଧେଇ ଯିବା ବାଟରେ ଭଗବତୀ ମନ୍ଦିର ପଛ ଭଙ୍ଗା କୁଡିଆରେ ଦୁଆର ମୁହଁ ଧରି ଯୋଉ ଭିକାରୀ ବ୍ରାହ୍ମଣ ଜଣଙ୍କ ତମ ବାଟେ ଯାଇ ଠିଆ ହୋଇଥାଏ।
0: ବୁଝିଲି, ପ୍ରତିଦିନ ଏକଲରେ ସେ ମତେ ଚାହିଁ ରହିଥାଏ।
1: ଇହି କି ବିକଳାଙ୍ଗ ଅସନା ରୂପ ସେଇଟାର?
2: ସେଇ ମୋର ସ୍ୱାମୀ, ମୋ ନାଁ ଅନୁସୂୟା।
0: ତୁମେ ତା ସ୍ତ୍ରୀ? କାହିଁ, ତମକୁ ତ ମୁଁ କେବେ ଦେଖିନି ସେଠି।
2: ଦେଖିବ କେମିତି, ମୁଁ ଉଚ୍ଚକୂଳର ବୋହୁ, ତମ ମୁହଁ ଚାହିଁବା ତମର ଉଚିତ ନୁହେଁ।
1: ଏ କଣ ଏମିତି ବଡି ବଡି କଥା କହୁଛୁ, ଚାଲି ଯା ଏଠୁ।
2: ମତେ ଭଉଣୀ ବୋଲି ଡାକିଛ ଅଲକ୍ଷ ହୀରା, ଶୁଣିବ ନାହିଁ ମୋ କଥା?
0: ଶୁଣିବି। କୁହ ସ୍ୱାମୀ, ତମର କାହିଁକି ପ୍ରତିଦିନ ଏମିତି ଏକଲୟରେ ମତେ ଚାହିଁ ରହନ୍ତି? ଦରିଦ୍ର ବୋଲି ମୋ ଠାରୁ କଣ କିଛି ଭିକ୍ଷା ଚାହାନ୍ତି?
2: ନା।
0: ତେବେ କଣ ସେ ଚାହାନ୍ତି?

0: କରିଛନ୍ତି, ତମକୁ ନ ପାଇଲେ ନ ଖାଇ ନ ପିଇ ସୁଖୀ ସୁଖୀ ମରିବେ। ସେଇଥିପାଇଁ ହାତରେ ଝାଡୁ ଧରି ହୀନ ଚାଣ୍ଡାଳୁଣୀ ପରି ମୁଁ ତମର ସେବା କରୁଛି। ମତେ ତମେ ଦୟା କର।
1: ତମେ ଭୁଲ କରୁଛ ଅନୁସୟା, ତମେ ଭୁଲି ଯାଉଛ ତମ ଅବସ୍ଥା ଆଉ ମୋ ଅବସ୍ଥାର କଥା।

0: ମତେ ଦୟାକର ତୁମେ
1: ଏଇଟା କଥା କାହିଁକି ଶୁଣୁଛ ମା ଦେବୀ? ସେ ସେମିତି ହଉଥାଉ, ତମେ ଭିତରକୁ ଚାଲ।
0: ଲକ୍ଷ୍ୟ ହୀରା, ଥରେ ଚାହ ମତେ ଦୟାକର। ସବୁ ବିଧି ବିଧାନକୁ ପଛରେ ପକେଇ ମୁଁ ତମ ଦ୍ୱାରକୁ ଧାଇଁ ଆସିଛି। ତମ ସେବା କରିଛି, କହିବ ତ ତମ ପଦ ସେବା କରିବି, ତମ ବସ୍ତ୍ର ପଖାଳିବି। ଦୟାକର ଦେବୀ, ମୋ ସ୍ୱାମୀଙ୍କୁ ବଞ୍ଚାଅ।
1: ମୁଁ ରାଜି ଅନୁସୂୟା।
2: ଦେବୀ,
1: ମୁଁ କଥା ଦଉଛି, ଆଜି ରାତିରେ ତମ ସ୍ୱାମୀ ମୋର ଅତିଥି ହେବେ। ଯାଅ ତମେ।
0: ତମର ଜୟ ହେଉ ଲକ୍ଷ୍ୟ ହୀରା, ତମେ ସୌଭାଗ୍ୟବତୀ ହୁଅ।

0: ଆସିଲେ
1: ମୁଁ ଜାଣିଥିଲି ମୋ ଗୀତ ଶୁଣି ଦେବି ନ ଆସି ରହିପାରିବେ ନାହିଁ,
2: ମତେ କ୍ଷମା କରିବେ।
1: ଆହା, ବହୁ ଆଗରୁ ସେ ଅଡୁଆ ତୁଟି ଯାଇଛି। ଏ ଦେଖ ଦେବୀ, 1,00,000 ହୀରାରେ ଥଳି।
0: ମୁଁ କବି, ହୀରା ଦବାର କ୍ଷମତା ମୋର ନାହିଁ, ସେଥିପାଇଁ ମୁଁ 1,00,000 ଶ୍ଳୋକ ମୁଁ ରଚନା କରି ଆଣିଛି।
2: ଆଗେ ଶୁଣନ୍ତୁ ମୋ କଥା,
0: ତା ପୂର୍ବରୁ ଆମ କଥା ଶୁଣିଦେବି।

ଆରେ ଗନ୍ଧ ମାର୍ଦନ ଚୂଡ଼ାରେ ରାତି ସାରା ଆରେ ମୁଁ ରାତି ସାରା ବସି ଏ ଶୋକ ମୁଗିର ଚିଲି ସାକ୍ଷୀ ତାରା ଶଶୀ ସାତ ସମୁଦ୍ର ସେ ପଟୁ

0: ଅଛି ଏହିରା ଏସକ ଏହିରା ଏସକ ଏହିରା ଏସକ
1: ଆପଣ ମାନଙ୍କ ହୀରା ଆଉ ଶୋକ ନେଇ ଆପଣ ମାନେ ଫେରି ଯାଆନ୍ତୁ। ଏଇ ଦେଖନ୍ତୁ ସେ ଘରେ ଯିଏ ବସିଛନ୍ତି
2: ସେଇ ବିକଳାଙ୍ଗ ଭିକାରୀ ବ୍ରାହ୍ମଣ ବିଷ୍ଣୁ ଦାସ।
1: ହଁ ସେଇ ବିଷ୍ଣୁ ଦାସ ଆଜି ମୋର ଅତିଥି।
2: ନା ନା ନା ନା ଲକ୍ଷ ହୀରା ନା
1: କହିଲି ପରେ ଆପଣ ମାନେ ଯାଆନ୍ତୁ।
2: ଆସନ୍ତୁ ଧନପତି ମହାଶୟ ଉଠନ୍ତୁ।

0: ଲକ୍ଷ ହୀରାକୁ ପାଇବା ପାଇଁ ଯଦି ମରଣ ପଣ କରିପାରିଲ, ତେବେ ସାଦା ଜଳ କି ସୁବାସିତ ଜଳ କୋଉଥିରେ ତମ ତୃଷା ମେଣ୍ଟିବ ସେ ବିଚାର କରିପାରୁନ?
1: ସେ ବିଚାର ମୁଁ କଲି ଦେବୀ ଲକ୍ଷ ହୀରା, ଏଇ ମାଟି ପାତ୍ରର ନିର୍ମଳ ସାଦା ଜଳ ମୁଁ ପିଉଛି।
0: ମଧୁର ସୁବାସିତ ଜଳ ଥାଉ ଥାଉ ନଦୀ ଜଳ ପିଇଲ?
1: ହଁ,
0: କାହିଁକି

0: ଏତିକି ଏତିକି ମୁଁ ତମଠୁ ଶୁଣିବାକୁ ଚାହୁଁଥିଲି।
1: ଅନୁସୂୟା ଅନୁସୂୟା ମତେ ମତେ ଡାକିବ?
0: ହଁ ଆସ, ଏଠିକି ଆସ। ତମର ଜୟ ହେଇଛି।
1: ଜୟ ହେଇଛି?
0: ହଁ, ତମ ସ୍ୱାମୀଙ୍କ ବିଚାର ହିଁ ତମର ଜୟ ହେଇଛି, ଆଉ ତାଙ୍କର ହେଇଛି ପରାଜୟ।
2: ମୋ ବିଚାରରେ
0: ମୁଁ ଆଉ ଅନୁସୂୟା, ମୋର ଏ ବେଶଭୂଷା ଆୟ ଅଳଙ୍କାର ଭିତରେ ମୁଁ ହଉଛି ସୁନା ପାତ୍ରର ସୁବାସିତ ଜଳ, ଆଉ ଏ ସାଦା ବେରଣ ଖଣ୍ଡକ ପିନ୍ଧି ତମର ସତୀ ଅନୁସୂୟା ହଉଛି ପବିତ୍ର ଗୋକର୍ଣ୍ଣ ନଦୀର ଜଳ। ତମେ ବର୍ତ୍ତମାନ ଏଇ ନଦୀ ଜଳ ପିଇଲ, କୁହ ତାହେଲେ ତମ ଜୀବନକୁ ଧନ୍ୟ କରିବ କିଏ, ମୁଁ ନା ଏ ସତୀ ସାଧୁ ଅନୁସୂୟା?
3: ମୋତେ କ୍ଷମା କର ଦେବୀ, ମୁଁ ପାପୀ ଅଧମ, ମୋର ଭ୍ରମ ମୁଁ ବୁଝିପାରିଛି, ମୋତେ କ୍ଷମା କର।
0: ଅନୁସୂୟା ଯାଉ ଭଉଣୀ, ସ୍ୱାମୀଙ୍କୁ ନେଇ ଏଥର ଘରକୁ ଫେରିଯାଅ। ଆରେ ଏ କଣ ତମ ଆଖିରେ ଲୁହ?
1: ଜନ୍ମ ଜନ୍ମ ପାଇଁ ମୁଁ ତୁମ ନିକଟରେ ଋଣୀ ରହିଗଲି ଭଉଣୀ, ସଂସାର ଆଖିରେ ତମେ ଯାହା ହୁଅ ନା କାହିଁକି ମୋ ଆଖିରେ ତମେ ଦେବି।
0: ଆରେ ଆରେ ଏ କଣ କରୁଛ ଅନୁସୂୟା, ମୋର ପାଦ ଧୋଇ ତମେ ନଉଛ? ସାମାନ୍ୟ ଗୋଟାଏ ବାର ନାରୀ ମୁଁ ବା

0: ଭଉଣୀ, ସ୍ୱାମୀଙ୍କୁ ସାଥିରେ ନେଇଯାଅ। ମୁଁ ଠାକୁରଙ୍କୁ ଜଣାଉଛି, ସ୍ୱାମୀ ତୁମର ରୋଗମୁକ୍ତ ହୁଅନ୍ତୁ। ସ୍ୱାମୀ ସନ୍ତାନ ନେଇ ସୁଖରେ ଘର ସଂସାର କର। କିନ୍ତୁ ଏ ଅନ୍ଧାରରେ ମୁହଁକୁ ମୁହଁ ଦିଶୁନି, ତମେ ଯିବ କେମିତି?
1: କହିଛ ପରା, ମୋର ଜୟ ହୋଇଛି। ଏ ଅନ୍ଧାର ଆମକୁ ବାଧା ଦେଇପାରିବନି, ଯାଉଛୁ ଆମେ।

0: ମୋ ପିଠିରେ ଭାର ଦେଇ ତମେ ଆସ।
1: ଏମିତି ଚାଲିପାରିବ ତୁମେ?
0: ହଁ ଆସ।
2: ମୋତେ ଝୁଟିଲା ଯନ୍ତ୍ରଣାରେ ମୋ ମେରୁଦଣ୍ଡ ହାଡ ଭାଙ୍ଗି ଚୁନା ହେଇଯାଉଛି। ମୋତେ ଝୁଣ୍ଟିଲା।
1: ଆପଣ କିଏ?
2: ମୁଁ ଆଗ୍ନି କରୁଛି।
0: ମୋତେ କ୍ଷମା କରନ୍ତୁ ମହାତ୍ମା, ଅନ୍ଧାରେ ବାଟ ବାହାରି ନ ପାରି।
2: ମିଥ୍ୟା କଥା, ଯୋଗ ବଳରେ ମୁଁ ସବୁ ଜାଣିପାରିଛି। ତୋର ସ୍ୱାମୀକୁ ତୁ ଫେରି ପାଇଛୁ ବୋଲି ଗର୍ବ ଅହଙ୍କାରରେ ତୁ ଧରାକୁ ସରାଜ୍ଞାନ କରୁଛୁ। ଆଖିରେ ସମସ୍ତେ ତୁଚ୍ଛ ହେ ଅନାରଣ୍ୟ, ଗର୍ବରେ ଅନ୍ଧ ହେଇ ତୁ ମୋତେ ପଦାଘାତ କରିଛୁ। ସେଥିପାଇଁ ମୁଁ ତତେ ଅଭିଶାପ ଦଉଛି। ହଁ, ମୁଁ ତତେ ଅଭିଶାପ ଦଉଛି। ଯୋଉ ସ୍ୱାମୀ ପାଇଁ ତୋରେ ଗର୍ବ ଏ ଅହଙ୍କାର, ଯାହା ପାଇଁ ତୁ ମୁନି ଋଷିଙ୍କୁ ମଧ୍ୟ ଅବମାନ କରିଛୁ, ଆଜିର ଏ ରାତି ପାଇଲା ମାତ୍ରେ ତୋର ସେ ସ୍ୱାମୀ ପ୍ରାଣ ତ୍ୟାଗ କରିବ।
0: ପ୍ରଭୁ, ଏକି ଦଣ୍ଡ ଦଉଛନ୍ତି? ମୁଁ ଆପଣଙ୍କ ପାଦ ଛୁଇଁ କହୁଛି, ଜାଣିଶୁଣି କିଛି ଅପରାଧ ମୁଁ କରିନାହିଁ, ମୋତେ କ୍ଷମା କରନ୍ତୁ ପ୍ରଭୁ।
2: ନା ନା, ଏ ଅପରାଧରେ କ୍ଷମା ନାହିଁ। ଋଷି ବାକ୍ୟ ଅନ୍ୟତା ହୋଇପାରେ ନା।
3: ଲୋ ନିର୍ବୋଧ ନାରୀ ତୁହି କଲୁ ଯୋଉ କର୍ମ, ଲୋ ନିର୍ବୋଧ ନାରୀ ତୁହି କଲୁ ଯୋଉ କର୍ମ, ନ ମାନିଲୁ ଇନ୍ଦ୍ର ଚନ୍ଦ୍ର ନ

0: ଅପରାଧ ମୁଁ କରିଛି ପ୍ରଭୁ, ମୋ ଜୀବନ ନେଇ ମୋ ସ୍ୱାମୀଙ୍କର ଜୀବନ ରକ୍ଷା କରନ୍ତୁ। ପତିବ୍ରତା ସତୀ ନାରୀ ମୁଁ, ବୈଧବ୍ୟ ଯୋଗରୁ ମୋତେ ମୁକ୍ତ କରନ୍ତୁ, ରକ୍ଷା କରନ୍ତୁ।
1: ନା ନା ନା, ମୁଁ କିଛି ଶୁଣିବିନି, କାହାରି କଥା ଶୁଣିବିନି।
2: ଦେବଲୋକ ଠାରୁ ନାଗଲୋକ ଯାଏ ସର୍ବେ ହୋଇ ମୋତେ ଯୋଡ ହସ୍ତ, ସର୍ବେ ହୋଇ ମୋତେ ଯୋଡ ହସ୍ତ। ଜାନୁ ପାତି ମୋର ପାଦ ତଳେ ବସି କରି ସର୍ବେ ଯେବେ ମଥାନତ, କରି ସର୍ବେ ଯେବେ ମଥାନତ। କଲେ ମୋତେ ଅଳି ଯିବି ନାହିଁ ଭଳି, ତଳି ଯିବ ନାହିଁ ମୋର କଥା, ତଳି ଯିବ ନାହିଁ ମୋର କଥା। ଆଗ୍ରି କରୁଛି ମୁଁ ବୁଝେ ନାହିଁ, କିଏ ସତୀ ଆଉ କିଏ ପତିବ୍ରତା, କିଏ ସତୀ କିଏ ପତିବ୍ରତା।
0: ତାହେଲେ ଶୁଣନ୍ତୁ ମୁନିବର, ନିର୍ଦ୍ଦୋଷ ମୁଁ, ମୁଁ ଏ ଅନ୍ୟାୟ ସହି ପାରିବିନି।
1: ସହି ପାରିବୁନି?
0: ନା,
1: ତୁ ସହିବା ପୂର୍ବରୁ ଏ ରାତି ପାହିଥିବ।
0: ନା, ଏ ରାତି ପାହିବ ନାହିଁ। ମୁଁ ଯଦି କାୟ ମନ ବାକ୍ୟରେ ସତୀ ହୋଇଥାଏ, ମୋର ପତିବ୍ରତା ଧର୍ମ ଯଦି ମୁଁ ପାଳନ କରିଥାଏ, ତେବେ ମୁଁ କହୁଛି ଏ ରାତି ପାହିବ ନାହିଁ।
1: ତୋରି ଏ ଗର୍ବ, ଏ ଅହଙ୍କାର।
0: ହଁ, ମୁନି ବାକ୍ୟ ଯଦି ଅନ୍ୟଥା ନ ହୁଏ, ତେବେ ସତୀ ବାକ୍ୟ ମଧ୍ୟ ଅନ୍ୟଥା ହେବ ନାହିଁ।

0: ସମସ୍ତ ସ୍ୱର୍ଗପୁରୀ ତ ବୁଲି ଦେଖିଲ, ଏବେ କୁହ ସତୀ ଅନୁସୂୟା, ମର୍ତ୍ତ୍ୟପୁରୀକୁ କି ସମ୍ବାଦ ନେଇ ଫେରିଯିବ? କଣ ଏଠି ଦେଖିଲ?
1: ନନ୍ଦନକାନନର ନରକପୁରୀ, ସବୁଠି ମୋ ଆଖି ଆଗରେ ଭାସି ଉଠିଲା ସେଇ ଗୋଟିଏ ଚିତ୍ର।
0: କଣ ସେ ଚିତ୍ର?

0: ମୋ ସ୍ୱାମୀଙ୍କର ମଙ୍ଗଳ ପାଇଁ ମୁଁ ମୋ ନିଜ ସ୍ୱାର୍ଥ ଜଳାଞ୍ଜଳି ଦେଇଥିଲି। ବର୍ତ୍ତମାନ ଜଗତର ମଙ୍ଗଳ ପାଇଁ ମୁଁ ମୋ ସାଂସାରିକ ସ୍ୱାର୍ଥ ତ୍ୟାଗ କରୁଛି। ଏ ମର୍ତ୍ତ ରାୟ ରାତି ଏବେ ପାହୁ।
1: ତମ ପରୀକ୍ଷା ଶେଷିଛି ଦେବୀ, ତମେ ସ୍ୱଦେହରେ ସ୍ୱର୍ଗ ଦର୍ଶନ କରିଛ। ତମର ଏଇ ପୁଣ୍ୟ ବଳରେ ସ୍ୱାମୀ ତମର ରୋଗମୁକ୍ତ ହେଇ ଦୀର୍ଘ ଜୀବନ ଭୋଗ କରିବେ, ଆଉ ତମର ଏଇ ଅଲୌକିକ କାହାଣୀ ଯୁଗ ଯୁଗ ଧରି ଲୋକମୁଖରେ ପ୍ରଚଳିତ ରହିବ। ନ ପାହୁ ରାତି ନମରୁ ପତି, ଏକ ରାତି ହଉ ଶପଥ ରାତି।

ଆପଣମାନେ ଶୁଣିଛନ୍ତି ଅଭୁଲାଗିତ କାର୍ଯ୍ୟକ୍ରମ। ଅକ୍ଷୟ କୁମାର ମହାନ୍ତି ଏବଂ ତୃପ୍ତି ଦାସଙ୍କ କଣ୍ଠରେ ଏଥର ବୃନ୍ଦାବନ ଜେନାଙ୍କ ରଚନା।

ଅଭୁଲାଗିତ କାର୍ଯ୍ୟକ୍ରମରେ ଶୁଣୁଥିଲେ ଅକ୍ଷୟ କୁମାର ମହାନ୍ତି, ତୃପ୍ତି ଦାସ ଏବଂ ସୋହିନୀ ମିଶ୍ରଙ୍କ କଣ୍ଠରେ ଆଧୁନିକ ଗୀତ ଆକାଶବାଣୀ କଟକ କରୁଛୁ ସଙ୍ଗୀତ ରୂପକ ବରଷକ ପରେ ଆସିଛି ରଜ, ରଚନା ଜଗନ୍ନାଥ ପଣ୍ଡା, ବର୍ଣ୍ଣନା ବସନ୍ତ ମହାନ୍ତି, ଉପସ୍ଥାପନା ଏବଂ ପ୍ରଯୋଜନା ଲଳିତ କାନୁନଗୋ। बरसक परे आसिची रजब।

ଶ୍ରୋତାବନ୍ଧୁ, ପଲ୍ଲୀବହୁଳ ଓଡ଼ିଶାର ଗ୍ରାମ୍ୟ ଅଗଣା ବାସ୍ନାୟିତ ହୁଏ ତାର ସଂସ୍କୃତିର ନିଜସ୍ୱ ସୁଗନ୍ଧ ରଜ ପର୍ବର ଆଗମନରେ। ଗ୍ରୀଷ୍ମର ତପ୍ତ ତାଣ୍ଡବ ପରେ ଆଦ୍ୟ ଆଷାଢ଼ର ନରମ ବାରିପାତର କୋମଳ ପରଶରେ କେବଳ ତନୁମନ ସିହରି ଉଠେନା, ପ୍ରକୃତିର ଅପରୂପ ବର୍ଣ୍ଣ ବିଭାରେ ରଜସ୍ୱଳା ହୁଏ ଧରଣୀ ରାଣୀ। ଜାତ ହୁଏ ମାଟିର ପ୍ରଜନନ ଶକ୍ତି, ମାଟି ସହ ମେଘର ମିଳନ ଅଙ୍କୁରିତ କରେ ଚାଷୀ ଭାଇର ସ୍ୱପ୍ନ। ରଜସ୍ୱଳା ନାରୀର କର୍ତ୍ତବ୍ୟ ସମ୍ପାଦନ ଭଳି ମାତୃଚେତନାକୁ ସମ୍ମାନ ଜଣାଇ ରଜ ପର୍ବର ତିନି ଦିନ ଚାଷୀ ଭାଇ ଭୂମିକର୍ଷଣରୁ ନିଜକୁ ନିବୃତ୍ତ କରେ। କୁମାରୀ କନ୍ୟାମାନେ ଭୂଇଁରେ ନ ଚାଲିବା, ସ୍ନାନ ନ କରିବା, ଭାତ ପରିବର୍ତ୍ତେ ଫଳ ପିଠା ଆଦି ଲଘୁପାକ ଖାଦ୍ୟ ଖାଇବା ଇତ୍ୟାଦି ବିଧି ମାଧ୍ୟମରେ ଯେଉଁ ପର୍ବର ପରିକଳ୍ପନା କରାଯାଇଛି ସେଥିରେ ଦେହ ପାଇଁ ବିଶ୍ରାମ, ମନ ପାଇଁ ଆନନ୍ଦ ଓ ଆଗାମୀ ସମୟ ପାଇଁ ସ୍ୱପ୍ନର ଉଦ୍ଦେଶ୍ୟ ନିହିତ ରହିଛି। ରଜ ପରବର୍ତ୍ତୀ ସମୟରେ କଠିନ ଓ ଶ୍ରମସାଧ୍ୟ କୃଷିକର୍ମ ପାଇଁ ଉତ୍ସାହ ସୃଷ୍ଟି କରିବା ଓ ବିଶ୍ରାମ ସହ ଶକ୍ତି ସଞ୍ଚୟ କରିବା ପର୍ବ ପାଳନର ଅନ୍ତର୍ନିହିତ ଉଦ୍ଦେଶ୍ୟ। ପୃଥିବୀ ଶସ୍ୟ ଶ୍ୟାମଳା ହେଲେ ମଣିଷର ସାଂସାରିକ

ଜୀବନ ହସିଲା ପୁରିଲା ହେବ, ଏହି ବିଶ୍ୱାସର ବାର୍ତ୍ତା ବହନ କରେ ରଜ ପର୍ବ। ଯେଉଁ ପୃଥିବୀ ପୃଷ୍ଠରେ ସମୁଦ୍ର, ଗିରି, ନଦୀ, କାନନ ରହିଛନ୍ତି, ଯେଉଁଠି ରହିଛି ଜୀବନ ଜୀବିକାକୁ ନେଇ ମଣିଷର ସତ୍ତା, ଯାହାର ବକ୍ଷରେ ନିରନ୍ତର ପଦପାତ କରୁଛି ସମଗ୍ର ପ୍ରାଣୀଜଗତ, ସେହି ସର୍ବଂସାହା ଧରିତ୍ରୀ ମା ପ୍ରତି ସମ୍ମାନବୋଧ ତଥା କୃତଜ୍ଞତାର ଆରୋପ ହିଁ ରଜ ମହୋତ୍ସବର ମୂଳତତ୍ତ୍ୱ। ଆନନ୍ଦ ମିଳନ ତତ୍ତ୍ୱ ଦର୍ଶନର ଏହି ପର୍ବ ଅବସରରେ ପୋଡ଼ପିଠା, ଦୋଳି ଖେଳ, ଖିଲିପାନ, ନୂଆଜାମା ଆଉ ନାଚ ଗୀତ, ଖେଳକୁଦ ଇତ୍ୟାଦି ଏକ ପରମ୍ପରାର ରୂପ ନେଇଛି ସତ, ହେଲେ ତାହା ପଛରେ ଥିବା ବିଜ୍ଞାନକୁ ଆଜି ନିରୀକ୍ଷଣ କରୁଛି କିଏ? ଏବେ ତ ଆଧୁନିକତାର ସ୍ପର୍ଶରେ ପରମ୍ପରା ବି ବାଟବଣା ହେଲାଣି, ଆଉ ରଜପର୍ବ ହରାଇଲାଣି ତାର ପୂର୍ବ ଚମକକୁ। ଆଜି ଗାଁ ଦାଣ୍ଡରେ ଯୁବ ଉଦ୍ଦାମତା ଦେଖିବାକୁ ମିଳୁନି ବାଗୁଡ଼ି ଖେଳର ରୂପରେ, ଗ୍ରାମାଭିମୁଖୀ ହେଉନି ପଲ୍ଲୀପ୍ରାଣ ଯୁବକ, କି ପର୍ବ ପାଳିବାରେ ନିଷ୍ଠା ଦେଖାଯାଉନି ରଜବତୀ ଗ୍ରାମ୍ୟ ଲଳନାଙ୍କଠାରେ। ତେଣୁ ସମୟ ଆସିଛି ସଂସ୍କୃତି ଓ ବିଜ୍ଞାନର ମିଳନରେ ସୃଷ୍ଟ ରଜପର୍ବର ମୌଳିକତାକୁ ପରଖିବା ଆଉ ଖୋଜିବା, ତାର ମନମତାଣିଆ ଦୋଳି ଖେଳରେ, ଲବଙ୍ଗତିଆ ପାନରେ, ସୁଆଦିଆ ପୋଡ଼ପିଠାରେ ଆଉ ସର୍ବୋପରି ରଜବତୀଙ୍କର ଦିନଚର୍ଚ୍ଚାରେ।

ବନସ୍ତେ ଡାକିଲା ଗଜ ବରଷକେ ଥରେ ଆସିଛି ରଜ ଏହି ଲଳିତ ମଧୁର ମୂର୍ଚ୍ଛନା ତୋଳି ରଜର ଆଗମନକୁ ସ୍ୱାଗତ କରାଯାଏ ଆସନ୍ତୁ ରଜ ପର୍ବର ବିଧିବିଧାନ ତତ୍ତ୍ୱ ଦର୍ଶନ ମୌଜ ମସ୍ତିକୁ ନେଇ ପ୍ରସ୍ତୁତ ସଙ୍ଗୀତ ରୂପକ ବରଷକେ ଥରେ ଆସିଛି ରଜ ଭିତରେ ନିଜକୁ ତଲ୍ଲୀନ କରିବା ଆଉ ହଜିଯିବା ଏକ ନିଆରା ପରିବେଶରେ।

ରଜ ଆସିଛି, ଆମ୍ରକୁଞ୍ଜର ସାଙ୍ଗୀତିକ ମୂର୍ଚ୍ଛନାରେ ପ୍ରତିଧ୍ୱନିତ ହେଉଛି ତାର ଉପସ୍ଥିତିର ଉଦ୍ଘୋଷଣା। ଆଦ୍ୟ ଆଷାଢ଼ର ମେଘମେତୁର ଆକାଶ, ବନ୍ୟଜ୍ୟୋତିର ପରିମଳ, କଦମ୍ବର ଭୁରୁଭୁରୁ ଗନ୍ଧ, କୂଅମୂଳର ମଲ୍ଲିଆ ଓ ବାଡ଼ିର ରଙ୍ଗଣି ବଧୁଲି ସତେବା ତାର ସ୍ୱାଗତିକାରେ ହୋଇ ଉଠିଛନ୍ତି ବିଫୋର। ଗ୍ରାମ ନଗର ପୁରପଲ୍ଲୀ ସବୁଠି ବେଶ ପରିସ୍ଫୁଟ ତାର ପଦଚିହ୍ନ। ପୁରପଲ୍ଲୀର ଲଳନା ଗ୍ରାମ୍ୟବଧୂ ତଥା ଅନୁରା କିଶୋରୀମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରି ପୁଣି ଥରେ ଆସିଛି ରଜ ପର୍ବ। ସାଙ୍ଗରେ ଆଣିଛି ଦୋଳି, କବାଡ଼ି, ବୋହୁଚୋରି ଆଦି ଭଳିକି ଭଳି ଖେଳ। ପ୍ରଚଣ୍ଡ ରୌଦ୍ର ତାଣ୍ଡବର ଅବସାନ ଘଟାଇ ସନ୍ତୁଳିତ ଜୀବନରେ ସେ ବୋଳି ଦେଇଛି ଶୀତଳ ପ୍ରଲେପ। ଠିକ୍ ବର୍ଷକ ପରେ ତାର ଏହି ଆଗମନ ସୃଷ୍ଟି କରିଛି ଜନମାନସରେ ଅପୂର୍ବ ଶିହରଣ।

ସଂସ୍କୃତି ସମ୍ପନ୍ନ ଓଡ଼ିଆ ଜାତିର ଜନଜୀବନକୁ ଆମୋଦିତ କରିଦିଏ ଏହି ରଜ ପର୍ବ। ଜଞ୍ଜାଳଗ୍ରସ୍ତ ଉଦ୍ବେଳିତ ମାନସ ପଟରେ ତାର ମୃଦୁ ମଧୁର ପଦପାତ ଅନ୍ତତଃ କିଛିଟା ସାନ୍ତ୍ୱନା ଦେଇ କହେ, ବଞ୍ଚିବାରେ ନିଶ୍ଚୟ ଆନନ୍ଦ ଅଛି, ଅଛି ହସ ଖୁସି ଆଉ ମଉଜ ମଜଲିସ।

0: କେବଳ କାଳ୍ପନିକ ପ୍ରବଣତା ମଧ୍ୟରେ ରଜ ସୀମିତ ନୁହେଁ। ସ୍ୱପ୍ନର ଅପହୁଞ୍ଚ ରାଜ୍ୟରୁ ସେ ଆସିନାହିଁ, ନିଷ୍ଠୁର ବାସ୍ତବତା ସହ ତାର ସମ୍ପର୍କ ମଧ୍ୟ ଖୁବ୍ ନିବିଡ଼। ଋତୁରାଣୀ ବର୍ଷା ସହିତ ସେ ଆସେ, ବୈଭବମୟୀ ବର୍ଷା, କେଦାରେ କେଦାରେ ସବୁଜିମାର ସ୍ୱାକ୍ଷର ଆଙ୍କି ଦିଏ। ଶ୍ରମଜୀବୀମାନଙ୍କର ସମବେତ ପ୍ରଚେଷ୍ଟାରେ ଧରଣୀ ବକ୍ଷ ହୁଏ ଶସ୍ୟ ସମୃଦ୍ଧ। ଚତୁର୍ଦ୍ଦିଗରେ କୋମଳ ସବୁଜିମାର ସମାରୋହ ସମସ୍ତଙ୍କ ମନରେ ନୂତନ ମାଦକତା ସୃଷ୍ଟି କରେ। ଏହି ଅବସରରେ ସରଳ କୃଷକର ମନ ଆଗାମୀ ଫସଲର ପରିକଳ୍ପନାରେ ଉତ୍ଫୁଲ୍ଲିତ ହୋଇଉଠେ। କୃଷି ସହ ରଜର ସମ୍ପର୍କ ବିଷୟରେ କହନ୍ତି ଅରକ୍ଷିତ ଦାସ।
1: ଏହି ରଜ ପର୍ବଟି ଆଜ୍ଞା ଆମର ଯୋଉ ଚାଷୀବନ୍ଦୀ ଲୋକ ଆମ ପାଇଁ ହେଉଛି ଗୋଟିଏ ବଡ଼ ପର୍ବ। ପହିଲି ଆଷାଢ଼ର ବର୍ଷାରେ ଏହି ପୃଥିବୀ ମାତା ରଜସ୍ୱଳା ହୁଏ, ତେଣୁ ପୃଥିବୀ ମାତାକୁ ଆମେ ସମ୍ମାନ ଜଣାଉ ଏବଂ ଏହି ତିନି ଦିନ ପାଇଁ ପୃଥିବୀ ମାତାକୁ କଷ୍ଟ ନ ଦେବା ପାଇଁ ଚାଷବାସ ଆଜ୍ଞା ଆମେ ବନ୍ଦ ରଖୁ। ଗାଁ ଗଣ୍ଡା ବେଶ ଉତ୍ସବରେ ମୁଖରିତ ହୋଇ ପଡ଼େ। ବସୁମତୀ ସ୍ନାନ ଦିନ ଆମର ଘରାଣୀମାନେ ଲଙ୍ଗଳର ପ୍ରତୀକ ସ୍ୱରୂପ ଏହି ଲଙ୍ଗଳର ଲୁହା ଖଣ୍ଡିକ ରଖି ଏବଂ କପା ସୋରିଷ ଏହିସବୁ ଯୋଉ ଚାଷବାସର ଯୋଉ ଶସ୍ୟ ତାକୁ ପୃଥିବୀ ମାତାକୁ ଉତ୍ସର୍ଗ କରି ଆଉ ପୃଥିବୀ ମାତାଠୁ ଆଶୀର୍ବାଦ ଭିକ୍ଷା କରନ୍ତି, ଯେମିତି ବର୍ଷ ତମାମ ଆମ ଚାଷୀବନ୍ଦୀ ପରିବାରରେ ସୁଖ ସମୃଦ୍ଧି ଆସିବ, ଭଲ ଫସଲ ହେବ, ସେଇଥିପାଇଁ ଆମେ ମାଙ୍କ ପାଖରେ ପ୍ରାର୍ଥନା ଜଣାଉ।
0: ଆଷାଢ଼ର ବୈଶିଷ୍ଟ୍ୟ ଓଡ଼ିଆମାନେ ସ୍ୱତନ୍ତ୍ର ରୂପେ ଅନୁଭବ କରନ୍ତି। ଓଡ଼ିଆ ଜାତିର ଚିନ୍ତା ଚେତନା, ଧର୍ମ ଧାରଣାର ପ୍ରାଣବିନ୍ଦୁ ନୀଳାଦ୍ରିନାଥ ଜଗନ୍ନାଥ ପତିତମାନଙ୍କୁ ଉଦ୍ଧାର କରିବା ପାଇଁ ଓହ୍ଲାଇ ଆସନ୍ତି ବଡ଼ଦାଣ୍ଡକୁ। ବଳିଆର ଭୁଜ ନନ୍ଦିଘୋଷରେ ଆରୋହଣ କରନ୍ତି ଏହି ଆଷାଢ଼ରେ, ଆଉ ପହିଲି ଆଷାଢ଼ରେ ଆସେ ରଜ। ଏହି ଦୁଇ ମୁଖ୍ୟ ଉତ୍ସବରେ ଉଲ୍ଲସିତ ହୋଇଉଠେ ଉତ୍କଳର ପୁଣ୍ୟଭୂମି। ଭାବାନ୍ତର ସୃଷ୍ଟି କରୁଥିବା ଆଷାଢ଼ର ମନଜ୍ଞ ପ୍ରକୃତି ବିମୁଗ୍ଧ କରିଥିଲା ମହାକବି କାଳିଦାସଙ୍କୁ। ତାଙ୍କର ମୁଗ୍ଧ ଅନୁଭବ ରୂପାୟିତ ହୋଇଥିଲା ମେଘଦୂତ କାବ୍ୟରେ।

0: ଯଥାର୍ଥରେ କହିବାକୁ ଗଲେ ରଜ ପର୍ବ ପୂଜ୍ୟ ପୂଜାର ଏକ ନିଦର୍ଶନ। ବସୁଧା ଆମର ଜନ୍ମଦାତ୍ରୀ, ଧାତ୍ରୀ, ପୁଣି ଶିକ୍ଷୟତ୍ରୀ, ସ୍ୱର୍ଗଠାରୁ ମହିୟସୀ ଏହି ଧରଣୀ। ପରମ୍ପରାର ଅନୁସରଣରେ ଆମେ ପୃଥିବୀ ମାତାର ପୂଜାର୍ଚ୍ଚନା କରୁ ରଜ ପର୍ବରେ। ସମାଜସେବୀ ବୀଣାପାଣି ପଣ୍ଡା ସୂଚନା ଦିଅନ୍ତି ଏ ସମ୍ପର୍କରେ।
1: ରଜ ଯେଉଁ ଜିନିଷ ତାକୁ କୁହାଯାଏ ରଜସ୍ୱଳା, ଅର୍ଥ ଋତୁବତୀ ବା ଋତୁମତୀ। ତେଣୁ ଏଇଟିକୁ ଆମେ ଯଦି ଠିକ ଭାବରେ ବୁଝିବା ତେବେ ନାରୀମାନଙ୍କର ଋତୁ ଅବସ୍ଥାରେ ହିଁ ଯେଉଁ ବିଶ୍ରାମ ମିଳିଥାଏ ତାହାକୁ ସାଧାରଣତଃ ରଜ ରୂପରେ ଗ୍ରହଣ କରାଯାଇଥାଏ। ଯେପରିକି ବସୁନ୍ଧରାକୁ ଆମେ ନାରୀ ରୂପରେ ଗ୍ରହଣ କରିସାରିଛୁ, ସେ ହେଉଛି ଧରା ବା ଧରିତ୍ରୀ ବା ଧରଣୀ ରାଣୀ। ତେଣୁ ସେଇଥିପାଇଁ ଏଇ ବର୍ଷକରେ ଥରେ ସେ ରଜସ୍ୱଳ ହୋଇଥାଏ ଏବଂ ସେହି ସମୟରେ ତାକୁ ଅନେକ କଷ୍ଟ ହୁଏ ବୋଲି ଆମେ ହଳ ଲଙ୍ଗଳ ଚଲେଇବା ବା ପୃଥିବୀକୁ ଖୋଳିବା କାର୍ଯ୍ୟ ଆମେ ବନ୍ଦ କରିଦେଇଥାଉ। ଆମର ପ୍ରଥା ଅଛି ସେହି ସମୟରେ ବସୁନ୍ଧରାକୁ ହଳଦୀ ପାଣିରେ ଗାଧେଇ ଦିଆଯାଏ, କାରଣ ବସୁମତୀ ଯଦି ଶାନ୍ତି ହୁଏ ସେହି ବର୍ଷକ ସାରା ଆମର ଉତ୍ପାଦନ କ୍ଷମତା ଖୁବ୍ ବଢେ ବୋଲି ଆମର ବିଶ୍ୱାସ ରହିଛି।
0: କୃଷି ଭିତ୍ତିକ ଗ୍ରାମ୍ୟ ଜୀବନରେ ରଜ ପର୍ବ ଏକ ବିଶ୍ରାମର ପର୍ବ। ରଜର ପ୍ରସ୍ତୁତି ପର୍ବ ଦିନଟି ସଜବାଜ ନାମରେ ଅଭିହିତ। ସଜବାଜରେ ସଜାଡ଼ିବାକୁ ହୁଏ ସବୁକିଛି। ରଜରେ ଚୁଲି ଜଳୁନଥିବାରୁ ପିଠାପଣା ତିଆରି ହୁଏ ଆଗରୁ। ରଜ ଉତ୍ସବ ପାଳନ କରୁଥିବା ଜଣେ କୁମାରୀ ମୋନାଲିସା ବିଶ୍ୱାଳ କହନ୍ତି,
2: ପହିଲି ରଜ ଦିନ ପୂର୍ବ ଦିନ ରାତିରେ ମା ମାନେ ଉଠେଇକିରି ହଳଦୀରେ ଗାଧେଇ ଦିଅନ୍ତି, ଚନ୍ଦନ କଳତା କୁମ ଏସବୁ ଲଗେଇ ଦିଅନ୍ତି, ତାପରେ ଚପଲ ଲଗଉ ତଳେ ଚାଲିବୁନି ତ, ତାପରେ ପୋଡ଼ ପିଠା ମା ମାନେ କରିଥାନ୍ତି, ତାକୁ ନେଇ ଗାଁରେ ସବୁ ବାଣ୍ଟୁ, ଝିଅମାନେ ସମସ୍ତେ ଏକାଠି ହେଇକି ଗୋଟେ ଘରେ ବସୁ ଶୋଉ, ତାପରେ ଲୁଡ଼ୁ ଖେଳୁ, ତାସ୍ ଖେଳୁ।
0: ନୈସର୍ଗିକ ବିଧାନରେ ସୃଷ୍ଟି ପ୍ରକ୍ରିୟାର ନିରବଚ୍ଛିନ୍ନ ପ୍ରବାହ ଅନାଦିକାଳରୁ ପ୍ରବାହିତ। ସୃଷ୍ଟି ଓ ସଂହାର ଅନନ୍ତ ବ୍ରହ୍ମାଣ୍ଡର ଚରମ ଓ ପରମ ସତ୍ୟ। ନିର୍ଦ୍ଧାରିତ ସମୟ ବ୍ୟତିରେକେ ସୃଷ୍ଟି ସମ୍ଭବ ନୁହେଁ। ପୃଥିବୀକୁ ଆମେ ନାରୀ ରୂପରେ ଗ୍ରହଣ କରୁ। ତାହାର ଅନନ୍ତ ଗର୍ଭରେ ଜୀବଜଗତର ପ୍ରାଣଭୂତ ଅନ୍ନ ସାଧନ ହୁଏ ସମ୍ଭବ। ସର୍ଜନାକାରିଣୀ ବସୁନ୍ଧରା ରଜ ପର୍ବରେ ରଜସ୍ୱଳା ହୁଏ। ରଜ ପର୍ବର ଅନ୍ତିମ ପର୍ଯ୍ୟାୟରେ ବସୁମତୀକୁ ଶୁଦ୍ଧ ସ୍ନାନ କରାଇବାର ବିଧି ଏହି ମତକୁ ପରିପୁଷ୍ଟ କରେ। ଅତୀତ ଦିନର ସ୍ମୃତି ବାଢ଼ନ୍ତି ଜଣେ ବୟସ୍କା ମହିଳା ଶ୍ରୀମତୀ ସୁଲୋଚନା ମହାନ୍ତି।
2: ଆମେ ଝିଅବେଳେ ପ୍ରଥମ ରଜ ଦିନ ସକାଳୁ ଉଠି ହଳଦୀ ଫଳଦୀ ଲଗେଇ ଝିଅ ବୋହୁ ଚନ୍ଦନ ପାଟି ଲଗେଇ ସାଇ ସାରା ପିଠା ନଡ଼ିଆ କୁକୁଡ଼ା ମୁଢି ନେଇକିରି ବାଣ୍ଟୁ। ପାଞ୍ଚ ସାତ ଜଣ ଝିଅ ମିଳିମିଶି ଥାଉ, ସେଠୁ ଖାଇବା ପିଇବା କରି ଦୋଳି ଖେଳିବାକୁ ଯାଉ। ସେଠୁ ଦୋଳି ଖେଳୁ, ପୁଅ ପିଲାମାନେ ବି ବାଗୁଡ଼ି ଖେଳନ୍ତି, ତାକୁ ମଧ୍ୟ ଦେଖୁ। ସାଇରେ ବି ବୋହୂମାନେ ଘର ଘର କରି ରଜ ଡାକରା ସବୁ କରନ୍ତି, ଖାଇବା ପିଇବା ହୁଏ। ଆଉ ତା ପର ଦିନ ସଂକ୍ରାନ୍ତି ହୁଏ, ସଂକ୍ରାନ୍ତିରେ ସେମିତି ବି ବୁଲାବୁଲି କରୁ, ଖାଇବା ପିଇବା ବି ସେମିତି ଲାଗିଥାଏ। ତା ପର ଦିନ ଭୂଇଁ ନାଣ ବି ପଡ଼େ, ତା ପର ଦିନ ସେମିତି ମଜ ମଜୁରୀରେ କଟାଉ, ପାନ ବାଣ୍ଟୁ, ଆଗରକୁ ତା ଆଗରକୁ ବୁଲାବୁଲି କରିବାକୁ ଯାଉ। ଏମିତି ତାସ୍ ଖେଳୁ, ଲୁଡ଼ୁ ଖେଳୁ, ବୋଚୋରି ଖେଳୁ, ବୁଲାବୁଲି କରି ସେଦିନଟା ପରେ ତା ବାସି ଦିନ ବସୁମାତା ଗାଧୁଆ ପଡ଼େ। କୂଳ ବାଧୁମାନେ ଭୋରୁ ଉଠି ଗାଧୁଆ ପାଧୁଆ କରି ସେଠୁ ବସୁମାତାଙ୍କୁ ହଳଦୀ ପାଣିରେ ଗାଧୁଆ ପାଧୁଆ କରନ୍ତି, ତାପରେ ଚାଷ କାମ ଆରମ୍ଭ ହୁଏ।
0: ରଜ ପର୍ବର ସମୟ କଟିଯାଏ ନାନା ପ୍ରକାର ଖେଳ କୌତୁକରେ। ଦୋଳି ଖେଳ ରଜର ଏକ ମୁଖ୍ୟ ଆକର୍ଷଣ। ଦୋଳି ଗୀତ ପ୍ରମାଣ କରେ ଶିଆଳି ଲତାରୁ ଦୋଳିର ଜନ୍ମ। ରାଶେଶ୍ୱର ଶ୍ରୀକୃଷ୍ଣ ରାଶେଶ୍ୱରୀ ଶ୍ରୀରାଧାଙ୍କ ସହିତ ଦୋଳି ଖେଳରେ ବିଶେଷ ଆନନ୍ଦ ଲାଭ କରୁଥିଲେ।

ସଙ୍ଗୀତ ଜୀବନର ଏକ ଅଂଶବିଶେଷ। ସଙ୍ଗୀତ ବିନା ଆମର ସଭ୍ୟତା ସଂସ୍କୃତି ରୁକ୍ଷ ଶୁଷ୍କ ଆଉ ନିରସ ବୋଧ ହୁଏ।

ବିଶେଷକରି କଳାର ଉତ୍କର୍ଷ ପ୍ରତିପାଦନ କରିଥିବା ଆମର ଉତ୍କଳ ସଙ୍ଗୀତକୁ ଆଦରି ନେଇଛି ଖୁବ୍ ଅନ୍ତରଙ୍ଗ ଭାବରେ। ପୂଜା ପାର୍ବଣ, ତିଥି ବାର, ଓଷା ବ୍ରତ, କୃଷି ତଥା ଅନ୍ୟାନ୍ୟ ବୃତ୍ତି ସହ ସଙ୍ଗୀତର ନିବିଡ଼ ସମ୍ପର୍କ ରହିଛି। ଚଷା ଭାଇ ହଳ କରୁ କରୁ ଗୀତ ବୋଲେ, ଶଗଡ଼ିଆ ଗୀତ ଗାଏ ଶଗଡ଼ ଚଳାଇ, ମଇଁଷିଆଳ ମଇଁଷି ଗୋଠିରେ ଛୁଟାଇ ଦିଏ ଗୀତର ଲହରୀ।

ରଜ ପର୍ବ ଆମୋଦପ୍ରଦ ହୋଇ ଉଠେ ସଙ୍ଗୀତର ସ୍ପର୍ଶରେ। ଏ ସଙ୍ଗୀତର ସ୍ୱର ଯେପରି ମନମୁଗ୍ଧକର, ସେହିପରି ଭାବୋଚ୍ଛ୍ୱାସରେ ସମୃଦ୍ଧ। ରଜଦୋଳି ଗୀତ ଅନେକ ଭାବଧାରାକୁ ଆଧାର କରିଥିଲେ ମଧ୍ୟ କିଶୋରୀ ଜୀବନର ଆଶା, ଆକାଂକ୍ଷା, ଆବେଗ, ଅନୁଭବକୁ ବୟାନ କରେ ସ୍ୱତନ୍ତ୍ର ଆଉ ସ୍ୱାଧୀନ ଢଙ୍ଗରେ। ଏହି ଗୀତ ତାରୁଣ୍ୟକୁ ସ୍ୱପ୍ନସିକ୍ତ କରେ, ରସଚର୍ଯ୍ୟାରେ ପ୍ରାଣବନ୍ତ କରେ ଜୀବନକୁ। କିଶୋର କିଶୋରୀମାନଙ୍କ ମଧ୍ୟରେ ଭାବ ବିନିମୟର ଅପୂର୍ବ ସୁଯୋଗ ସୃଷ୍ଟି କରେ ଏହି ସାଙ୍ଗୀତିକ ଧାରା।

0: ରଜ ପର୍ବ ଉଦ୍ଦାମ ଯୁବଶକ୍ତିକୁ କରେ ଶକ୍ତ ଆଉ ସମର୍ଥ। ଡୁଡୁ ଖେଳରେ ଏକ ପ୍ରକାର କସରତ କରିବାର ସୁଯୋଗ ସୃଷ୍ଟି ହୁଏ। ବୋହୁଚୋରୀ ଖେଳ ମାଧ୍ୟମରେ ଶରୀର ସଞ୍ଚାଳନ କରି ସବଳ ହେବାର ସୁଯୋଗ ପାଆନ୍ତି କୁମାରୀମାନେ। ରଜ ପର୍ବରେ ପିଠାପଣା ଖାଦ୍ୟପେୟ ବ୍ୟବସ୍ଥା ମଧ୍ୟରେ ସରଳ ସ୍ୱାଦଯୁକ୍ତ ତଥା ପୁଷ୍ଟିକର ଆହାର ଗ୍ରହଣ କରାଯାଏ। ତଣ୍ଡୁଳ ଶର୍କରାଯୁକ୍ତ ପୋଡ଼ପିଠା ରଜ ପର୍ବର ଏକ ଆକର୍ଷଣ। ଏହି ପିଠାର ପରମ୍ପରା ଶ୍ରୀମନ୍ଦିରରେ ମଧ୍ୟ ପ୍ରଚଳିତ। ଓଡ଼ିଆମାନଙ୍କର ଖାଦ୍ୟପେୟର ପବିତ୍ରତା ଓ ରୁଚିପୂର୍ଣ୍ଣତା ପ୍ରମାଣିତ ହୁଏ ରଜ ପର୍ବରେ। ଜଣେ ବୃଦ୍ଧା ଶ୍ରୀମତୀ ରୁକ୍ମିଣୀ ଦେବୀ ଅତୀତକୁ ମନେ ପକାନ୍ତି।
1: ଆପଣଙ୍କ ପିଲାଦିନେ ସବୁ କେମିତି ଝିଅ ହୋଇଥିଲେ, ରଜ କେମିତି ପାଳୁଥିଲେ?
2: ରଜ ସେମିତି ବାଜାପିନ ଖେଳେ, ଜୋତା ମାରୁଥିଲେ, ସବୁ କରୁଥିଲେ। ଆଜିକାଲି ଯେମିତି ଭାତ ହେଇଗଲା ବୁଝିଲେ, ଆମ ସେଗୁଡାକ ନଥିଲା, ଘରେ ତ ଭାତ ନଥିଲେ, ଆଉ ସେ କଥା କଣ କହୁଥିଲା?
1: କଣ ସବୁ ରଜରେ କଣ କହିଲେ? ପହିଲି ମାନେ ସଜବାଜ ଠୁ ଆରମ୍ଭ କରିକି ଶେଷ ରଜ ପର୍ଯ୍ୟନ୍ତ କଣ ସବୁ ହଉଥିଲା?
2: ପିଠା ହଉଥିଲା, ପଳା ହଉଥିଲା।
1: ପିଠା କଣ ରଜରେ ତିଆରି ହଉଥିଲା? ରଜ ପୂର୍ବରୁ ତିଆରି ହଉଥିଲା?
2: ନାଇଁ, ରଜ ପହିଲି ବି ରଜ ହେଉଛି, ଯେଉଁଦିନ ପହିଲି ରଜ ହଏ ସଜବାଜ, ସେଇଦିନ ରାତିରେ ପିଠା ପୁରା ହୁଏ, ପାହାଟାକୁ ଝିଅମାନେ ସଜ ହଅନ୍ତି।
1: ରଜର ପ୍ରଥମ ଦିନ ହଉଛି ମାନେ ଆଗେ ସଜବାଜ।
2: ହଁ,
1: ସେ ସଜବାଜ ରାତିରେ ସବୁ କଣ ହୁଏ?
2: ରାତିରେ ହଏ ଲୁଗାପଟା ପିନ୍ଧେ, ହଳଦୀ ଫଳ ଲଗାନ୍ତି, କିଏ ଗାଧେଇଲା କିଏ ନ ଗାଧେଇଲା, ଏଇ ଆଜ୍ଞା ରଜ ପାଳନ୍ତି। ଆଉ ରଜଟା ସବୁ କରେ।

0: ଖରାଦିନ ପରେ ପରେ ରଜ ପଡ଼ିଯାଏ, ଗରମ ହଉଥିବ, ଗାଧେଇବେନି କାହିଁକି?
1: ଝିଅମାନେ
0: ଗାଧେଇବା ବିଧି ନାହିଁ, ଗାଧେଇବା ବିଧି ନାହିଁ,
1: ଗାଧେଇବାକୁ ରଜ ପରେ ରଜ ପଡ଼ିଛି, ଆଉ କଣ ଗାଧେଇବ? ଯାହା ପାଖରେ ଗାଧେଇଥିବ ସେତିକି, ଆଉ ଲୁଗାଟା ବଦଳି ଦେଲେ ମା ମାନେ ହକାଳେ ପାଣିକି ଯିବେନି, ଆଉ ପାଣି ପୋଖରୀ ପାଣି ଗଲେ ଆମ ସାଙ୍ଗରେ ଲୋକ ମା ମାନେ ଯିବେ ଗାଧେଇଦେବେ, ବୁଝିଲ? ବଡ ହଉ ସାନ ଆମ ମୟ ଛେଲା।
0: ଆଉ କଣ ସବୁ ଯୋଉ ସଜବାଜ ପରେ ଯୋଉ ରଜ ପ୍ରଥମ ଦିନ ହୁଏ ସେ ସବୁ କଣ ସବୁ ଝିଅମାନେ ସବୁ କଣ କରନ୍ତି? କଣ କରନ୍ତି? ଇଏ ତ ହେଲା ନୂଆ ଲୁହା ପିନ୍ଧିଲେ ଗାଧେଇବେନି,
1: ଖାଇବା ପିଇବା ତମେ ରାତିରେ ତମ ଘରେ ଖାଇଲେ, ତାପରେ ଖାଇଲେ ରଜ ବାଟରେ ଝିଅମାନେ ସମସ୍ତ ଘରେ ସମସ୍ତେ ଖାଆନ୍ତି,
0: ସମସ୍ତେ ଖାଆନ୍ତି।
1: ହଁ ହଁ ଆମ ଛେଲା ଗାଁରେ ଝିଅ ଚାରି ପାଞ୍ଚ ଅଛନ୍ତି, ସେ ଝିଅ ଯାକ ଯିବେ, ଆମ ଘରେ ମୁଁ ଏକା ଅଛି, ମୁଁ ଏକା ଗଲି, ସେ ପାଞ୍ଚ ଜଣ ମୋର ଏକା ହେଇ କଣ ସେ ଏକା ଯିବେ ନାହିଁ, ପାଞ୍ଚ ଜଣ ଯିବ ପାଞ୍ଚ ଜଣ ଖାଇବା, ହଣ୍ଡା ବସେଇ ରୋଷେଇ ଭଲ ହେବା, ମାଛ ମାଂସ ଡାଲମା ଏସବୁ ଆମ ମୁଁ ଖେଳା ଆଜିକାଲି କିଏ କାହାକୁ ପଚାରିଛି, ଆମ ମୁଁ ଏସବୁ ଖେଳା
0: ଝିଅ ଡାକନ୍ତି ଖାଇବା ପାଇଁ ସେଟା ଭୋଜି ବହୁତ ଝିଅ ଯାଆନ୍ତି, କେତେ ଝିଅ ଖାଆନ୍ତି ସେଦିନ ଗୋଟେ ଯାହା ଘରୁ ଯାଆନ୍ତି?
1: ଗାଁ ଯାକ ଝିଅ ଖାଆନ୍ତି ତିରିଶ ଝିଅ,
0: ଜଣ ଘରେ ଖାଆନ୍ତି, ଜଣ ଘରେ ତିରିଶ ଚାଳିଶ ଝିଅ ଖାଆନ୍ତି।
1: ରୋଷେଇ ହେଇଛି ଆମ ଦାଦା।
2: ରଜ ଏକ କୃଷି ଭିତ୍ତିକ ପର୍ବ, କୃଷକ ରଜ ପର୍ବର ବିଶ୍ରାମ ମଧ୍ୟରେ କରିନିଏ ବାର୍ଷିକ ଶସ୍ୟ ଉତ୍ପାଦନର ଆକଳନ, ଆକାଶକୁ ଚାହିଁ ବୃଷ୍ଟିପାତର ସମ୍ଭାବନାକୁ ଆନୁମାନିକ ଦୃଷ୍ଟିକୋଣରୁ ସେ ବିଚାର କରେ, ନିଦାଘର ନଗ୍ନ ସୂର୍ଯ୍ୟାଲୋକରେ ସ୍ୱେଦସିକ୍ତ କୃଷକର ସାମୟିକ ବିରତି ତଥା ଆଗାମୀ ବର୍ଷଣମୁଖର ଶ୍ରାବଣ ଆଉ ଭାଦ୍ରବର ସମ୍ଭାବିତ କୃଷି କଳ୍ପନା ଏହି ରଜପର୍ବ ମଧ୍ୟରେ ସମ୍ପନ୍ନ ହୁଏ। ଚାଷୀ ଶ୍ରୀ ଜୟକୃଷ୍ଣ ବିଶ୍ୱାଳ କହନ୍ତି,
0: ରଜ ପର୍ବ ସହିତ କୃଷିର କିଛି ସମ୍ପର୍କ ଅଛି କି?
3: ବସୁମାତା ରାଧା ବୋଲି ଯାହାକୁ କୁହନ୍ତି ସେଇଟା କେବଳ ପୂଜା।
2: ପ୍ରବାସୀମାନଙ୍କ ପାଇଁ ରଜ ପର୍ବ ବହୁ ଆକାଂକ୍ଷିତ, ରଜ ଅବକାଶରେ ସମସ୍ତେ ଗ୍ରାମାଭିମୁଖୀ ହୋଇଯାଆନ୍ତି, ପଲ୍ଲୀଭୂମିକୁ ଫେରିଆସି ଏକ ସୌହାର୍ଦ୍ଦପୂର୍ଣ୍ଣ ପରିବେଶ ମଧ୍ୟରେ ଅଫୁରନ୍ତ ଆନନ୍ଦ ଉତ୍ସାହର ସହ ରଜ ପାଳନରେ ରତ ହୋଇଯାଆନ୍ତି, ଆତ୍ମୀୟ ସ୍ୱଜନଙ୍କ ସହାବସ୍ଥାନରେ କର୍ମମୁଖର ତଥା ଭାରାକ୍ରାନ୍ତ ଜୀବନ କିଛିଟା ଆଶ୍ୱସ୍ତି ଲାଭ କରେ, ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ ତଥା ଆନ୍ତରିକତାର ଅନୁଭବ ସୃଷ୍ଟି କରେ ଏହି ରଜ ପର୍ବ।
4: ରଜ ସମୟରେ ଯୋଉ ପରିବେଶଟା କେମିତି ଲାଗେ ତମକୁ?
5: ପରିବେଶଟା ବହୁତ ଭଲ ଲାଗେ, କାରଣ ସବୁ ବନ୍ଧୁ ବାନ୍ଧବ ତାପରେ ଭାଇ ଭାଉଜ ସବୁ ଯେଉଁମାନେ ସବୁ ବାହାରେ ଥାନ୍ତି, କୁଣିଆମାନେ ବହୁତ ଆସି ପହଞ୍ଚନ୍ତି, ତାପରେ କାହାରି କାହା ପ୍ରତି ହିଂସା ନଥାଏ, ମନରେ କିଛି ଆବ୍ରତା ନଥାଏ, ସେମାନେ ଏକାଠି ମିଶିକି ଖେଳନ୍ତି ବସନ୍ତି, ଗୋଟେ ସ୍ନେହମତା ଥାଏ, ପରିବେଶଟା ବହୁତ ଭଲ ଥାଏ।

ସମୟ ଚକ୍ରର ଘୂର୍ଣ୍ଣାୟମାନ ପ୍ରକ୍ରିୟାରେ ରଜ ଆସେ ପୁଣି ଚାଲିଯାଏ। ତାର ମଧୁର ସ୍ମୃତି ସଞ୍ଚିତ ହୋଇ ରହେ ପ୍ରତ୍ୟେକ ମଣିଷର ନିଭୃତ କୋଣରେ। ପୁଣି ଆଗାମୀ ଆଗମନର ପ୍ରତିଶ୍ରୁତି ଦେଇ ବିଦାୟ ନିଏ ରଜ, ବିଦାୟ ନିଏ ଦୋଳି ଖେଳ ତଥା ତାର ମନ ଫୁଲାଣିଆ ସଙ୍ଗୀତ ଲହରୀ। ଆଷାଢ଼ର ଶ୍ୟାମଶାଢ଼ୀ ପରିହିତା ମା ଧରିତ୍ରୀ ତାକୁ ବିଦାୟ ଦେବାକୁ ବାଧ୍ୟ ହୁଏ। ପ୍ରକୃତି ତାର ବିଚ୍ଛେଦରେ ବ୍ୟଥାତୁରା ହୋଇ ସତେଅବା ଅସରାଇ ବର୍ଷାର ଲୁହ ଝରାଇ ଦିଏ। ରଜ ପର୍ବର ଅନ୍ତିମ ପର୍ଯ୍ୟାୟରେ କୁମାରୀ କଣ୍ଠର ଉଚ୍ଛ୍ୱସିତ ସଙ୍ଗୀତର ମୂର୍ଚ୍ଛନାରେ ଆରମ୍ଭ ହୁଏ ତାର ବିଦାୟ ଯାତ୍ରା। ସମୟର ସ୍ରୋତରେ ରଜ ବିଦାୟ ନିଏ ସତ, ମାତ୍ର ସ୍ମୃତିର ଅଲିଭା ପ୍ରସ୍ତରେ ତାର ବିଜୟ ବଜୟନ୍ତୀ ରହିଯାଏ ସବୁଦିନ।

ଶୁଣିଲି ସଙ୍ଗୀତ ରୂପକ ବରଷକେ ଥରେ ଆସିଛି ରଜ, ସଙ୍ଗୀତ ରୂପକ ବରଷକ ପରେ ଆସିଛି ରଜ। ଏହାକୁ ରଚନା କରିଥିଲେ ଜଗନ୍ନାଥ ପଣ୍ଡା, ବର୍ଣ୍ଣନାରେ ଥିଲେ ବସନ୍ତ ମହାନ୍ତି, ଉପସ୍ଥାପନା ଏବଂ ପ୍ରଯୋଜନା ଲଳିତ କାନୁନଗୋ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟିକୁ ଦେଇଛନ୍ତି ନାରାୟଣ ପ୍ରଧାନ ବି ବରହମପୁର ବୁଗୁଡ଼ା ଗଞ୍ଜାମରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ଧର୍ମାତ୍ମା ଚଳଚ୍ଚିତ୍ରର ଏହି ଗୀତଟିକୁ, ଯାହାକୁ ଯୁଗଳକଣ୍ଠରେ ଗାଇଛନ୍ତି ମୁକେଶ ଏବଂ କାଞ୍ଚନ। ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣାଇ ଦେଉଛୁ।

ପରବର୍ତ୍ତୀ ଏସଏମଏସଟିକୁ ଦେଇଛନ୍ତି ବ୍ଲକ ଛକ ନିଶ୍ଚିନ୍ତ କୋଇଲ କଟକରୁ ଭବାନୀ ଦେବୀ, ବାଣୀପ୍ରସାଦ, ତାଙ୍କର ଝିଅ ସୃଷ୍ଟି, ଶୁଭଲକ୍ଷ୍ମୀ, ପୁଅ ଆର୍ଯ୍ୟନ୍। ଆପଣମାନେ ସମସ୍ତେ ଅନୁରୋଧ କରିଛନ୍ତି ହିନ୍ଦୀ ଚଳଚ୍ଚିତ୍ର ତୁମସେ ମିଲକର ନା ଜାନେ କ୍ୟୁଁ ଯେଉଁ ଗୀତଟି ପ୍ୟାର ଝୁକ୍ତା ନେଇ ଚଳଚ୍ଚିତ୍ରର ଶୁଣିବା ପାଇଁ ଶ୍ରୋତାବନ୍ଧୁ ଆପଣଙ୍କର ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛୁ। ଗୀତଟିକୁ ଯୁଗଳକଣ୍ଠରେ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ସବୀର କୁମାର। ଚଳଚ୍ଚିତ୍ର ପ୍ୟାର ଝୁକ୍ତା ନେଇ

ଏହି ସିମିଷ୍ଟିକୁ ଦେଇଛନ୍ତି ପ୍ରମୋଦ କୁମାର ସାହୁ, ଡିଓସାଇ, କାଦୁଆପଡ଼ା, ଜଗତସିଂହପୁରରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ଦିଲ୍ ତୋ ପାଗଲ ହେ ଚଳଚ୍ଚିତ୍ରରେ ଗୀତଟିକୁ, ଯାହାକୁ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ଉଦିତ ନାରାୟଣ। ଆପଣଙ୍କର ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣାଇ ଦେଉଛୁ।

ପରବର୍ତ୍ତୀ ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ବିଜୟ କୁମାର ଦାସ, ସସ୍ମିତା ଦାସ, ମାମୁନି ଏବଂ ପୂଜା, ଶୈରୀ ମହାସିଂହପୁର, ବହୁଗ୍ରାମ, କଟକରୁ। ଆପଣମାନେ ସମସ୍ତେ ଅନୁରୋଧ କରିଛନ୍ତି ମା ଓ ମମତା ଚଳଚ୍ଚିତ୍ରରେ ଗୀତଟିକୁ ଶୁଣିବା ପାଇଁ, ଯାହାକୁ ଗାଇଛନ୍ତି ଅକ୍ଷୟ କୁମାର ମହାନ୍ତି ଏବଂ ଅନୁରାଧା। ଆପଣମାନଙ୍କ ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟିକୁ ଦେଇଛନ୍ତି ବାମଦେବ ପୃଷ୍ଟି, ବଳରାମ ସାହୁ, ଯାଜପୁରରୁ। ଆପଣମାନେ ଶୁଣିବାକୁ ଚାହିଁଛନ୍ତି ଓଡ଼ିଆ ଚଳଚ୍ଚିତ୍ର ମାନିନୀର ଏହି ଗୀତଟିକୁ, ଯାହାକୁ ଯୁଗଳକଣ୍ଠରେ ଗାଇଛନ୍ତି ମହମ୍ମଦ ଅଜିଜ୍ ଏବଂ ଅନୁରାଧା ପଡ଼ୱାଲ। ଆପଣମାନଙ୍କର ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛୁ।

ପରବର୍ତ୍ତୀ ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ଟୁକୁ ଲିଜା ବାଙ୍କି ନିଆଳିରୁ। ଆପଣମାନେ ସମସ୍ତେ ଶୁଣିବାକୁ ଚାହିଁଛନ୍ତି ଚଲତି କେ ନାମ ଗାଡ଼ି ଚଳଚ୍ଚିତ୍ରରେ ଏହି ଗୀତଟିକୁ, ଯାହାକୁ ଯୁଗଳକଣ୍ଠରେ ଗାଇଛନ୍ତି ଆଶା ଭୋସଲେ ଏବଂ କିଶୋର କୁମାର।

ପରବର୍ତ୍ତୀ ଏସ୍ଏମ୍ଏସ୍ଟିକୁ ଦେଇଛନ୍ତି ପଦ୍ମିନୀ ରାୟ, ରାଜେନ୍ଦ୍ର ରାୟ, ସୌମ୍ୟ ରଞ୍ଜନ ରାୟ, ଭୂଆଁସ ଗୁଆମାଳା ଭଦ୍ରକରୁ। ଆପଣମାନେ ସମସ୍ତେ ଅନୁରୋଧ କରିଛନ୍ତି ମେରି ୟାର କି ସାଧି ଚଳଚ୍ଚିତ୍ରର ଏହି ଗୀତଟିକୁ ଶୁଣିବା ପାଇଁ, ଯାହାକୁ ଯୁଗଳକଣ୍ଠରେ ଗାଇଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛୁ।

ଏଇ ସେମିତିକୁ ଦେଇଛନ୍ତି ସୋମନାଥ ସାହୁ ଜିଗରଣା ପଟାମୁଣ୍ଡାଇ କେନ୍ଦ୍ରାପଡ଼ାରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ଖିଲାଡ଼ି ଚଳଚ୍ଚିତ୍ରର ଏହି ଗୀତଟିକୁ, ଯାହାକୁ ଯୁଗଳକଣ୍ଠରେ ଗାଇଛନ୍ତି ଅଭିଜିତ।

ଶେଷରେ ଗୀତଟିକୁ ଶୁଣିବା ପାଇଁ ଏସଏମ୍ସ କରିଛନ୍ତି ପୁପୁନ ଲିପୁନ ମାମା ସୀମା ଜୁଲି ଲିଲି କାହ୍ନା ଗୋପି ଗୁଗୁଲ ଏବଂ ତାଙ୍କର ସାନ ଭଉଣୀ ରାନିଆ ଦୋଳମୁଣ୍ଡେଇ କଟକ। ସେହି ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ସୁନୀଲ ସିଲୁ ଆକୃତି ଶଙ୍ଖତ୍ରାସ କଟକରୁ। ଆପଣମାନେ ସମସ୍ତେ ଅନୁରୋଧ କରିଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଜଗା ହାତରେ ପଗାରେ ଏହି ଗୀତଟିକୁ ଶୁଣିବା ପାଇଁ, ଯାହାକୁ ଗାଇଛନ୍ତି ଅଜିଜ ମୁନା ଏବଂ ସାଥୀ।

ଏଇଠି ଶେଷ କରୁଛୁ ଆଜିର ମଞ୍ଜୁଳ ମଧ୍ୟାହ୍ନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 meter ତଥା 972 kHz ଯୋଗେ। ସମୟ ବର୍ତ୍ତମାନ ଷ୍ଟୁଡିଓ ଘରେ ଦିନ ଗୋଟାଏ ବାଜିବାକୁ ଯାଉଛି। ପ୍ରଥମେ ହିନ୍ଦୀ ଏବଂ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଥିଲେ ତତ୍ତ୍ୱମସି ଅଂଶ ନିଶାନ ସୌରଭ ଏବଂ ସ୍ୱର୍ଗ ମହାନଦୀ ବିହାର କଟକରୁ। ତେବେ ଶ୍ରୋତା ଆମେ କହି ରଖୁଛୁ କିଛି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଆମେ ଜଗା ହାତରେ ପଘା ଗୀତଟିକୁ ସମ୍ପୂର୍ଣ୍ଣ ରୂପେ ଶୁଣାଇ ପାରିନଥିଲୁ, ତେଣୁ ପୁଣି ଥରେ ଶୁଣାଇ ଦେଉଛୁ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କଟକ ପ୍ରଚାର କରୁଛୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମେ ପୁନର୍ମିଳନ ଚଳଚ୍ଚିତ୍ରର ଗୀତଟିକୁ ଗାଇଛନ୍ତି ବିକେ ସୁମିତ୍ରା, ଜେ ସ୍ୱର୍ଣ୍ଣ ଏବଂ ସାଥୀମାନେ।

ପରବର୍ତ୍ତୀ ଗୀତଟିକୁ ଗାଇଛନ୍ତି ମହାଲକ୍ଷ୍ମୀ ଆୟର ଏବଂ ସାଥୀମାନେ ଚଳଚ୍ଚିତ୍ର କେବେ ତମେ ନାହ କେବେ ମୁଁ ନାହିଁ। ଗୀତ ରଚନା ନିର୍ମଳ ନାୟକ।

ଯୁବବଣୀ ସନ୍ଧ୍ୟା 5:30 ଏଥିରେ ଅନ୍ୟ ଶେରେ ଶୁଣିବେ ଆଲୋଚନା ପ୍ରଦୂଷଣ ରୋକିବ ଇ ଯାନବାହନ ଆଲୋଚନା କରିବେ ବିନ୍ଦୁ ବଳିଆ ଦାସ ପରେ ପରେ କ୍ରୀଡ଼ା ପରିକ୍ରମା ଏବଂ ବିଜ୍ଞାନ ବିଚିତ୍ର ଗୋସ୍ୱାମୀ ତୁଳସୀ ଦାସ ବିରଚିତ ଶ୍ରୀରାମଚରିତ ମାନସର 49ତମ ଭାଗ ପ୍ରଚାର କରିବୁ ସନ୍ଧ୍ୟା 6:10।

ପରବର୍ତ୍ତୀ ଗୀତଟିକୁ ଯୋଗରକଣ୍ଠରେ ଗାଇଛନ୍ତି ଚିନ୍ମୟୀ ଶ୍ରୀ ପଣ୍ଡା ଏବଂ ଗୋପୀସନ୍। ଚଳଚ୍ଚିତ୍ର ଚେନ୍ନାଇ ଏକ୍ସପ୍ରେସ।